ଆକାଶବାଣୀ ଭବାନୀପାଟଣା, ଆଜି ମଙ୍ଗଳବାର 1948 ଶତାବ୍ଦୀ ଆଶ୍ୱିନ 21 ଦିନ 2026 ମସିହା ଅକ୍ଟୋବର ମାସର 13 ତାରିଖ ଶାରଦୀୟ ଦୁର୍ଗାପୂଜା ଅବସରରେ ସମସ୍ତ ଶ୍ରୋତା ବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ସ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ସ ଯୋଗେ ଏବଂ ନ୍ୟୁଜନ୍ ଏଆଇଆର୍

ଶ୍ରୋତାବନ୍ଧୁ, ଆପଣମାନେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ୍ ଇପ୍ରି 248 ମିଟର ତଥା 1206 କିଲୋ ହର୍ସ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 ମେଗା ହର୍ସ ଯୋଗେ ଏବଂ ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ। ଏଥର ଶୁଣନ୍ତୁ ଗୋପୀନାଥ ମହାପାତ୍ରଙ୍କ କଣ୍ଠରେ କାର୍ଯ୍ୟକ୍ରମର ପରବର୍ତ୍ତୀ ଭକ୍ତିଗୀତଟି। ଗୀତିକାର ହେଲେ ସୁଭଦ୍ରା କାମିଲା।

ପ୍ରଚାର କଲୁ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ ଚେତନା ଚିନ୍ତନ, ଉପସ୍ଥାପନା କରିଛନ୍ତି ସଚ୍ଚିଦାନନ୍ଦ ମଲ୍ଲିକ।

ପ୍ରଣାମ ଆପଣଙ୍କୁ। ଗୋଟିଏ ଗାଁରେ ରହୁଥିଲେ ଜଣେ ସାଧୁ। ସେ କୁଆଡ଼େ ବି ଯାଉନଥିଲେ। ଲୋକେ କହୁଥିଲେ ଯେ ସେ ସାଧୁ ହେଉଛନ୍ତି ନିପଟ ଅଳସୁଆ। ଦିନେ ଗାଁରେ ଜଣେ ଧନୀ ଲୋକ ସାଧୁଙ୍କ ପାଖରେ ପହଞ୍ଚି କହିଲା, ଆପଣ କାହିଁକି ଗାଁ ଲୋକଙ୍କ ହାତ ଟେକା ଉପରେ ନିର୍ଭର କରି ପଡ଼ିଛନ୍ତି? ଏମିତି ଅଳସୁଆ ହେଲେ କ'ଣ ଚଳିବ? ଗାଁ ଲୋକଙ୍କ ଦୟାରୁ ଆପଣ ଖାଇବାକୁ କିଛି ପାଉଛନ୍ତି। ଭାବନ୍ତୁ ତ, ଗାଁ ଲୋକେ କିଛି ନଦେଲେ ଆପଣ ଚଳିବେ କେମିତି? ସାଧୁ କହିଲେ, ଗାଁ ଲୋକ ସେମାନେ କିଏ? ଭଗବାନ ଦେଉଛନ୍ତି ବୋଲି ମୁଁ ଖାଇବାକୁ ପାଉଛି। ଗାଁ ଲୋକଙ୍କ ମନ ଭିତରକୁ ଅହଙ୍କାର ପଶିଲାଣି। ଆପଣମାନେ ମୋତେ ବଞ୍ଚାଇ ରଖିଛନ୍ତି ବୋଲି ଭ୍ରମରେ ରୁହନ୍ତୁ ନାହିଁ। ଧନିକ ବ୍ୟକ୍ତି ଜଣକ ରାଗିଲେ ଏବଂ ତା ସହିତ ଗାଁବାଲା ବି ରାଗିଗଲେ। ସେମାନେ ସ୍ଥିର କଲେ ଯେ ଏଣିକି ସେ ଅଳସୁଆ ସାଧୁକୁ ଦାନାଟିଏ ଖାଦ୍ୟ ବି ଦେବେ ନାହିଁ। ଏମିତି ତିନି ଦିନ ବିତିଗଲା। ଚତୁର୍ଥ ଦିନ ଧନିକ ବ୍ୟକ୍ତି କିଛି ଗାଁ ଲୋକଙ୍କ ସହିତ ସାଧୁଙ୍କ ପାଖକୁ ଗଲେ। ସାଧୁ ଆସନଟିଏ ପାରି ଭୂମି ଉପରେ ଶୋଇଥିଲେ। ଧନିକ ବ୍ୟକ୍ତି ତାଙ୍କୁ ନିଦରୁ ଉଠାଇ କହିଲେ, କେତେ ଦିନ ହେଲା ଆପଣଙ୍କ ପାଟିରେ ଅନ୍ନ ବାଜିନି? ସାଧୁ କହିଲେ, ଚାରିଦିନ ହେଲାଣି। ଧନିକ ବ୍ୟକ୍ତି କହିଲେ, ଏବେ ହେଲା ତ? ଗାଁବାଲା ନ ଚାହିଁଲେ ଆପଣଙ୍କ ପାଟିରେ ଦାନାଟିଏ ବି ବାଜିବ ନାହିଁ। ସାଧୁ କହିଲେ, କିଏ କହିଲା? ଭଗବାନ ଚାହିଁଛନ୍ତି ବୋଲି ମୁଁ ଖାଦ୍ୟ ପାଉନି। ଏ ଗାଁ ଲୋକଙ୍କ ସାମର୍ଥ୍ୟ କେତେ ଯେ ମୋତେ ଭୋକରେ ରଖିବେ? ସବୁ ପ୍ରଭୁଙ୍କ ଇଚ୍ଛା। ଧନିକ ବ୍ୟକ୍ତି କହିଲେ, ଏମନ୍ତ କଥା, ପ୍ରଭୁଙ୍କ ଇଚ୍ଛା ବୋଲି ତୁମେ ଭୋକରେ ରହିଛ, ଏବେ ଦେଖିବା ତୁମେ କେମିତି ଭୋକରେ ରହିବ, କୋଉ ଭଗବାନ ତୁମକୁ ଭୋକରେ ରଖାଇଦେବ। ଏହା କହି ସେ ଆଦେଶ ଦେଲେ ଯେ ସାଧୁଙ୍କୁ ସମସ୍ତେ ମାଡ଼ି ବସି ଖୁଆଅ। ଗାଁବାଲାଏ ଲାଗିପଡ଼ିଲେ। ସାଧୁଙ୍କୁ ମାଡ଼ି ବସିବା ଦରକାର ହେଲା ନାହିଁ। ସେ ଆନନ୍ଦରେ ଖାଦ୍ୟ ଖାଇଲେ ଏବଂ ତାପରେ କହିଲେ, ପ୍ରଭୁ ମୋତେ ଏମିତି ଖାଦ୍ୟ ଦେବାର ଥିଲା, ସେହି ଗାଁବାଲାଏ ମୋତେ ଜବରଦସ୍ତ ଖୁଆଇଲେ, ଏସବୁ ପ୍ରଭୁଙ୍କ ଇଚ୍ଛା। ଧନିକ ବ୍ୟକ୍ତି ଏବଂ ଗାଁବାଲା ଆଉ କିଛି କହି ନ ପାରି ଚୁପ୍ ରହିଲେ ଏବଂ କହିଲେ, ରଖେ ତ ହରି ମାରେ କିଏ।

0: ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚିପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀ ପାଟଣା ଆପଣଙ୍କ ସେବାରେ।
1: ଆକାଶବାଣୀ ଭବାନୀ ପାଟଣା ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ।

ସୁତ ଋଷିଙ୍କୁ ସୌନକ ପଚାରିଲେ, ଶୁକଙ୍କ ମୁଖରୁ ଯୋଗ ଏବଂ ମୁକ୍ତିର ମାର୍ଗଠାରୁ ଭକ୍ତି ମାର୍ଗ ଶ୍ରେଷ୍ଠ ବୋଲି ଶୁଣିବା ପରେ ପରୀକ୍ଷିତ ମହାରାଜା ଆଉ କି ପ୍ରଶ୍ନ କଲେ ତାହା ଆମ ସଭାରେ କୁହ। ସେ କଥା ଶୁଣିଲେ ଆମ୍ଭେମାନେ ମଧ୍ୟ ଭବତରଙ୍ଗିଣୀ ପାର ହେବୁ। ଏ ଜଗତରେ ଜୀବନ ଧରି ଯିଏ ନୀତି ହରି କଥା ନ ଶୁଣେ ତାର ଜୀବନ ବ୍ୟର୍ଥ ହୁଏ। ପଶୁମାନେ ଘାସ ଖାଆନ୍ତି, ପାଣି ପିଅନ୍ତି, ମଳମୂତ୍ର ତ୍ୟାଗ କରନ୍ତି, ଅଜ୍ଞାନ ଭାବରେ ସେ ଜିଇଥାନ୍ତି। କୁକୁର, ଘୁଷୁରୀ, ଓଟ ଆଉ ଗଧ ଆଦି ପଶୁଙ୍କ ଭଳି ଏଇ ମଣିଷର ଜୀବନ। ଯେଉଁ କାନରେ କୃଷ୍ଣ ନାମ ଶୁଣାଯାଇ ନାହିଁ ସେ କାନ ଯେମିତି କାନ୍ଥରେ ଥିବା ଗାତ ପରି, ଯେଉଁ ଆଖି କୃଷ୍ଣ ରୂପ ନ ଦେଖିଛି ସେ ଅନ୍ଧ ସଙ୍ଗେ ସମାନ। ସୁତ କହିଲେ, ରାଜା ପରୀକ୍ଷିତ ଶୁକଦେବଙ୍କ ତତ୍ତ୍ୱଜ୍ଞାନପୂର୍ଣ୍ଣ କଥା ଶୁଣିବା ପରେ ସ୍ଥିର ନିଶ୍ଚିତ ହେଲେ ଯେ ଶ୍ରୀକୃଷ୍ଣଙ୍କ ଛଡ଼ା ଆଉ କାହାରି ପୂଜା କରିବା ଉଚିତ ନୁହେଁ।

0: ଆକାଶବାଣୀରେ ବିଜ୍ଞାପନ କମ୍ ଖର୍ଚ୍ଚ।
1: ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଓଡ଼ିଶାର ନୂଆ ରାଜ୍ୟପାଳ ହିସାବରେ ବ୍ରଜମୋହନ ରାମଙ୍କୁ ନିଯୁକ୍ତି ଦିଆଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଲାକାଲି 6 ରାଜ୍ୟ ଲାଗି ନୂଆ ରାଜ୍ୟପାଳ ନିଯୁକ୍ତ କରିଛନ୍ତି ଏବଂ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମମ୍ ପାଟିଙ୍କ ଜାଗାନ ତାଙ୍କୁ ନିଯୁକ୍ତି ଦିଆଯାଇଛି। ଝାଡ଼ଖଣ୍ଡର ଆଘର ସାଂସଦ ବ୍ରଜମୋହନ ରାମ ଅବିଭକ୍ତ ବିହାରର ପାଲାମୁ ଲୋକସଭା କ୍ଷେତ୍ରରୁ ତିନିଥର ବିଜେପି ପ୍ରାର୍ଥୀ ଭାବେ ସାଂସଦ ନିର୍ବାଚିତ ହୋଇଥିଲେ। ଝାଡ଼ଖଣ୍ଡ ବିଜେପି ଏସ୍ସି ମୋର୍ଚ୍ଚାର ସେ ରାଜ୍ୟ ପ୍ରଭାରୀ ବିଲ୍ ଥିଲେ। ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍। ଭୁବନେଶ୍ୱର ଲୋକସେବା ଭବନ ଗଲାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାଥି ପୁରୀ ଜିଲ୍ଲାର ଭିନ୍ ଭିନ୍ ବିକାଶମୂଳକ ଆଉ ଭିତ୍ତିଭୂମି ପ୍ରକଳ୍ପମାନଙ୍କର ଗୋଟିଏ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଯାଇଛି। ପୁରୀକେ ଗୋଟିଏ ବିଶ୍ୱସ୍ତରୀୟ ଐତିହ୍ୟ ଆଉ ପର୍ଯ୍ୟଟନ ସହର ବନାବାର ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତି ଆଉ ସେବାୟତମାନଙ୍କର କଲ୍ୟାଣ ଲାଗି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶଟି ରାଜ୍ୟ ସରକାର ସବୁ ପ୍ରକାରର ପଦକ୍ଷେପ ନେଉଛନ୍ ବୋଲି ବୈଠକରୁ ଜଣାପଡ଼ିଛି। ବୈଠକଟି ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର ତିଆରି କାମ, ରଘୁନନ୍ଦନ ପାଠାଗାରର ପୁନଃନିର୍ମାଣ ଆଉ ଶ୍ରୀଜଗନ୍ନାଥ ଇଣ୍ଟରପ୍ରିଟେସନ୍ ସେଣ୍ଟର ସ୍ଥାପନା କାମକେ ଜଲ୍ଦି ଆଗକେ ବଢ଼ାବାରକେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍। ବଡ଼ଦାଣ୍ଡନୁ ହଟାଯାଇଥିବା ଉଠା ଦୋକାନୀମାନଙ୍କୁ ଶ୍ରୀ ସେତୁ ପାଶେ ଜରୁରୀକାଳୀନ ଭିତ୍ତିଥି ତୁରନ୍ତ ଥଇଥାନ କରବାରକେ ବିଲ୍ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ଘାଟିକିଆଠାରେ ଭିନ୍ ଭିନ୍ ପ୍ରକଳ୍ପର ଲୋକାର୍ପଣ, ଭିତ୍ତିପ୍ରସ୍ତର ସ୍ଥାପନା ଆଉ ଆବାସ ବଣ୍ଟନ କାର୍ଯ୍ୟକ୍ରମଟି ଯୋଗ ଦେବେ। ଏ ଅବସରରେ ଘାଟିକିଆ ଆଉ ଗାଡ଼ଖଣନ ଆବାସ ପ୍ରକଳ୍ପ ଆଉ ବିଡିଏ ଆଉ ବିଏମ୍ସି ଇଲାକାନ 12 ଖେଲ ପଡ଼ିଆର ଲୋକାର୍ପଣ କରିବେ। ଇତାର ସହିତ ମୁଖ୍ୟମନ୍ତ୍ରୀ ଭଡ଼ା ଆବାସ ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନା କରିବେ। କାର୍ଯ୍ୟକ୍ରମଟି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସହିତ ସାଂସଦ ବିଧାୟକମାନେ ଉପସ୍ଥିତ ରହିବେ। ସଡ଼କ ସୁରକ୍ଷା ବାବଦେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାବାର ଲାଗି ଆଜି ରାଜ୍ୟର ସବୁ ଜିଲ୍ଲାର ସେବା ସଂକଳ୍ପ ଅଭିଯାନ ଅବସରରେ ସ୍ଲୋଗାନ ଆଉ ଚିତ୍ରାଙ୍କନ ପ୍ରତିଯୋଗିତାର ଆୟୋଜନ କରାଯିବା। ବିଭାଗ ତରଫରୁ ହେବାରକେ ଥିବା ଏହି ପ୍ରତିଯୋଗିତାଥି ବିଦ୍ୟାଳୟମାନଙ୍କର 8-10 ଶ୍ରେଣୀର ଛାତ୍ରଛାତ୍ରୀମାନେ ଭାଗ ନେବେ। ଛାତ୍ରଛାତ୍ରୀମାନେ ସୁରକ୍ଷିତ ଭାବେ ଘରକେ ଫେରୁନ୍ ବିଷୟବସ୍ତୁ ଉପରେ ନିଜର ସୃଜନଶୀଳ ଚିନ୍ତାଧାରାକେ ଚିତ୍ର ଆଉ ସ୍ଲୋଗାନ ଜରିଏ ପ୍ରଦର୍ଶିତ କରାଯିବା। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ଅଧୀନତି 6 ଉନ୍ନୟନ ପ୍ରକଳ୍ପ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଉ ସାଂସଦ ପ୍ରଦୀପ ପୁରୋହିତ ଶିଳାନ୍ୟାସ କରିଛନ୍। ଏଥିଲାଗି 23,99,00,000 ଟଙ୍କା

ବ୍ୟବହାର ରଖାଯାଇଛି। ପ୍ରକଳ୍ପ ସବୁ କାର୍ଯ୍ୟକ୍ଷମ ହେଲେ ଯୋଗାଯୋଗ ଆଉ ସରକାରୀ ସେବା ଦେବାର ଅତକା ଉନ୍ନତି ହୋଇପାରିବ। ସାରା ଦେଶେ ଏହାଦେ ପୂଜାର ମାହୋଲ ଲାଗି ରହିଛି। ରାଜ୍ୟ ଆର୍ ଦେଶର ଭିନ୍ ଭିନ୍ ଶକ୍ତିପୀଠ ମାନକେ ମା ଦୁର୍ଗାଙ୍କ ନବରାତ୍ର ପୂଜା ଚାଲିଛି। ଆଜ ନବରାତ୍ରୀର 3 ନମ୍ବର ଦିନେ ମା ଚନ୍ଦ୍ରଘଣ୍ଟାଙ୍କୁ ପୂଜା କରାଯାଉଛି। ପ୍ରାକୃତିକ ବିପର୍ଯ୍ୟୟକୁ ନେଇକରି ଲୋକ ସଚେତନ କରିବାର ସହିତେ ବିପର୍ଯ୍ୟୟ ସମସ୍ୟାର ସମାଧାନ ଲକ୍ଷ୍ୟ ଥି ଆଜ ବିଶ୍ୱ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳନ କରାଯାଉଛି। ଏ ବଛର ଏ ଦିବସର ବାର୍ତ୍ତା ହେଉଛି, ଦୃଢ଼ତା ଘରୁ ହିଁ ମୂଲ ହେସି। ଚଲତି ବଛର ଲାଗି ଅର୍ଥନୀତିଥି ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଆମେରିକାର ଅର୍ଥନୀତିଜ୍ଞ ରବର୍ଟ ଇ ହଲ୍ ଆଉ ମାଇକେଲ ଉଡଫୋର୍ଡ ଏଥିଲାଗି ମନୋନୀତ ହୋଇଛନ୍। ସେମାନଙ୍କର ଗବେଷଣା ନିର୍ଯାସ ଅଣୁ କ୍ଷୁଦ୍ର ଅର୍ଥନୀତି ବାବଦ ନୀତି ନିର୍ଦ୍ଧାରଣ କରବାର ଥି ଉପଯୋଗୀ ହେବା। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରୁ ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା ବାବଦେ ଲୋକ ସଚେତନ କରବାର ସହିତେ ରୁଫ୍ଟପ୍ ସୋଲାର ଲଗାବାର ଲାଗି ତହକାବାର ଲକ୍ଷ୍ୟତି ଟାଟା ପାୱାର ଆଉ ରାଜ୍ୟ ସରକାରଙ୍କର ମିଳିଛି ରିଷ୍ଟାତି ଟିପିଡବ୍ଲୁ ଓଡିଏଲ୍ ତରଫୁ ସୋଲାର ରଥର ଶୁଭାରମ୍ଭ କରାଯାଇଛି। କାର୍ଯ୍ୟକ୍ରମଟି ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ରଥର ଶୁଭାରମ୍ଭ କରିଥିଲେ। ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆଇବା ଜାନୁଆରୀ 12 22 ତାରିଖ ତକ ହେବା। ଏଥିଲାଗି ମହୋତ୍ସବ ସମିତି କାର୍ଯ୍ୟକାରୀ କମିଟିର ପହିଲା ପ୍ରସ୍ତୁତି ବୈଠକ ଆଇଜ ହେବା। ବୈଠକଟି କଳାକାର ଚୟନ ସହିତ ସହ ଆବାହକ କମିଟି ବାବଦେବେଲ ନିଷ୍ପତ୍ତି ନିଆଯିବାର ସମ୍ଭାବନା ଅଛି। ବଲାଙ୍ଗୀର ଜିଲ୍ଲା ପୃଥ୍ୱୀରାଜ ହାଇସ୍କୁଲ ଇନ୍ଡୋର ଷ୍ଟାଡିୟମ୍ନ ରାଜ୍ୟସ୍ତରୀୟ 70 ନମ୍ବର ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ବ୍ୟାଡମିଣ୍ଟନ ଫେନ୍ସିଂ ଥାଙ୍ଗଟା ଓ କ୍ରିକେଟ ପ୍ରତିଯୋଗିତା 2026 କଲାକାଲ ମୂଲ ହୋଇଛି। 14 ଆଉ 17 ବଛରନୁ କମ୍ ବାଳିକା ବାଳକ ଇଥି ଭାଗ ନେଉଛନ୍। କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ପ୍ରତିଯୋଗିତାକେ ଉଦ୍ଘାଟନ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲାନ ପହିଲା ଥର ଲାଗି 2026-27 ବଛରଟି ରାଜ୍ୟସ୍ତରୀୟ 14 ବଛରନୁ କମ୍ ବାଳକ ଫୁଟବଲ ଚାମ୍ପିଅନସିପ୍ ଆଜିଠାନୁ ମୂଲ ହେବା। ଜିଲ୍ଲା ଫୁଟବଲ ଆସୋସିଏସନ ତରଫୁ ଗାନ୍ଧୀ ଷ୍ଟାଡିୟମ୍ନ ହେବାରକେ ଥିବା ଚାମ୍ପିଅନସିପ୍ 16 ତାରିଖ ତକ ଚାଲ୍ବା। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଇତାକେ ଉଦ୍ଘାଟନ କରିବେ। ଚାମ୍ପିଅନସିପ୍ଟି ରାଜ୍ୟର ଭିନ୍ ଭିନ୍ ଜିଲ୍ଲାନୁ 30 ଦଳ ଭାଗ ନେଉଛନ୍। ପାଣିପାଗ, ଦକ୍ଷିଣ ଆଣ୍ଡାମାନ ସାଗର ପାଶେ ଗୋଟିଏ ଘୂର୍ଣ୍ଣିବଲୟ ହୋଇଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଆଜିଟା ଲଘୁଚାପ କ୍ଷେତ୍ରଟି ବଦଳିବାର ସମ୍ଭାବନା ରହିଛି। ଏବେ 24 ଘଣ୍ଟା ଭିତରେ ରାଜ୍ୟର 16 ଜିଲ୍ଲାନ ହାଲକାନୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ କୁହାଯାଇଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7 ବଜିକରି 2 ମିନିଟ୍ ଥି। ଜୁହାର।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଝାଡ଼ଖଣ୍ଡର ପୂର୍ବତନ ସାଂସଦ ବ୍ରଜମୋହନ ରାମଙ୍କୁ ଓଡ଼ିଶାର 29ତମ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ଶ୍ରୀ ରାମ ବର୍ତ୍ତମାନର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟିଙ୍କ ସ୍ଥାନରେ କାର୍ଯ୍ୟ କରିବେ। ରାଷ୍ଟ୍ରପତି ଭବନରୁ 6ଟି ରାଜ୍ୟର ରାଜ୍ୟପାଳ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। କେରଳମର ରାଜ୍ୟପାଳ ବିଶ୍ୱନାଥ ଆର୍ଲେକରଙ୍କୁ ତାମିଲନାଡ଼ୁ ଓ ସିକିମ୍ ରାଜ୍ୟପାଳ ଓମ୍ ପ୍ରକାଶ ମାଥୁରଙ୍କୁ କେରଳମ ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା ବେଳେ ସୁଧା ଯାଦବଙ୍କୁ କର୍ଣ୍ଣାଟକ, ଧଲ ସିଂ ବିସେନ୍ଙ୍କୁ ଉତ୍ତରାଖଣ୍ଡ ଓ ଦୁଷ୍ୟନ୍ତ ଗୌତମଙ୍କୁ ସିକିମ୍ର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି। ପୁରୀକୁ ଏକ ବିଶ୍ୱସ୍ତରୀୟ ଐତିହ୍ୟ ଓ ପର୍ଯ୍ୟଟନ ସହର ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଶ୍ରୀ ଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦର ନିର୍ମାଣ କାର୍ଯ୍ୟ, ରଘୁନନ୍ଦନ ପାଠାଗାରର ପୁନଃନିର୍ମାଣ ଓ ଶ୍ରୀ ଜଗନ୍ନାଥ ଇଣ୍ଟରପ୍ରିଟେସନ୍ କେନ୍ଦ୍ର ସ୍ଥାପନ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବଡ଼ଦାଣ୍ଡରୁ ହଟାଯାଇଥିବା ଉଠା ଦୋକାନୀମାନଙ୍କୁ ଶ୍ରୀ ସେତୁ ନିକଟରେ ଥଇଥାନ କରିବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ସାକ୍ଷୀଗୋପାଳର ଗୋପାଳୀଜୀଉ ମନ୍ଦିର, ଅତିବଡ଼ି ଜଗନ୍ନାଥ ଦାସଙ୍କ ସାତଲହଡ଼ି ମଠ ଏବଂ ପୁରୀର ବିଭିନ୍ନ ପ୍ରସିଦ୍ଧ ମଠର ସୌନ୍ଦର୍ଯ୍ୟକରଣ ଓ ରାସ୍ତା ସଂଯୋଗୀକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବ୍ୟାପକ ଅଂଶଗ୍ରହଣକୁ ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରଶଂସା କରିଛନ୍ତି। ଭୁବନେଶ୍ୱର ୟୁନିଟ୍ ଏକ୍ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି, ରାଜ୍ୟର 48,000ରୁ ଅଧିକ ବିଦ୍ୟାଳୟରେ ସେବା ସଂକଳ୍ପ ଅଭିଯାନ ଅଧୀନରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ 180 ଜଣ ଚୟନିତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଶ୍ରେଷ୍ଠ 18 ଜଣଙ୍କୁ ପୁରସ୍କୃତ କରାଯାଇଛି। ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର ପୂଜାରୀଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ଅଭିଯାନ ଅଧୀନରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ପୁରୀ ଶ୍ରୀମନ୍ଦିର ପରିସରକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ୍ ମୁକ୍ତ କରିବା ପାଇଁ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ ଦେଇଛନ୍ତି। ଗତକାଲି ଶ୍ରୀମନ୍ଦିର ପ୍ରତିହାରୀ ନିଯୋଗ ଦ୍ୱାରା ଆୟୋଜିତ ସମର୍ପଣ ସେବା ଓ ସେବକ ସମ୍ମାନ 2026ରେ ଯୋଗଦେବା ଅବସରରେ ସାଂସଦ ଶ୍ରୀ ପ୍ରଧାନ କହିଛନ୍ତି, ବଡ଼ଦାଣ୍ଡ ଓ ଶ୍ରୀମନ୍ଦିରକୁ ପ୍ଲାଷ୍ଟିକ୍ ମୁକ୍ତ କରିବା ଲାଗି ସମସ୍ତଙ୍କୁ ମିଳିତ ଭାବେ କାର୍ଯ୍ୟ କରିବାକୁ ପଡ଼ିବ। ଜ୍ଞାନ ଭାରତମ୍ ଯୋଜନା ଅଧୀନରେ ଶ୍ରୀମନ୍ଦିର ସହ ସମ୍ପର୍କିତ ପୁରାତନ ପୋଥି ଓ ଗ୍ରନ୍ଥର ଡିଜିଟାଇଜେସନ୍ ଜରିଆରେ ସଂରକ୍ଷଣ କରିବା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି। କେନ୍ଦ୍ର ସରକାରଙ୍କ ଆର୍ଥିକ ସେବା ବିଭାଗର ଯୁଗ୍ମ ସଚିବ ତଥା ଢେଙ୍କାନାଳ ଜିଲ୍ଲାର କେନ୍ଦ୍ରୀୟ ପ୍ରଭାରୀ ଶାଲିନୀ ପଣ୍ଡିତ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି। ଜିଲ୍ଲାର ଗୋବିନ୍ଦପୁରସ୍ଥିତ ମ୍ୟାଙ୍ଗୋ ହବ୍ କେନ୍ଦ୍ର, ମହର୍ଷି ଦୟାନନ୍ଦ ସେବା ମିଶନ, ଶକ୍ତି ସଦନ ଓ ଜୀବନଜ୍ୟୋତି ଭୌତିକ ଭିନ୍ନକ୍ଷମ ବିଦ୍ୟାଳୟ ତଥା ଅନ୍ୟାନ୍ୟ କେନ୍ଦ୍ର ପରିଦର୍ଶନ କରି ନୀତି ଆୟୋଗଙ୍କ ଆକାଂକ୍ଷୀ ଜିଲ୍ଲା ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଅଧୀନରେ ସେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିଲେ। କେନ୍ଦୁଝର ଜିଲ୍ଲାର ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନରେ 140 ଜଣ ବରିଷ୍ଠ ନାଗରିକ ବାରଣାସୀ ଏବଂ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଛନ୍ତି। ଏହି 7-ଦିନିଆ ଯାତ୍ରା କାଳରେ ତୀର୍ଥଯାତ୍ରୀଙ୍କ ସୁରକ୍ଷା ତଥା ସୁପରିଚାଳନା ନିମନ୍ତେ ଜଣେ ସହଯୋଗୀ ଅଧିକାରୀ ସେମାନଙ୍କ ସହ ଯାତ୍ରା କରିଛନ୍ତି। ନୂଆପଡ଼ା ଜିଲ୍ଲାରେ ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ ନବରାତ୍ର ପୂଜା ଅନୁଷ୍ଠିତ ହୋଇଯାଇଛି। 1954 ଆରମ୍ଭ ହୋଇଥିବା ନବରାତ୍ର ପୂଜା ସମୟରେ ଜଗତଜନନୀ ମା ଦୁର୍ଗାଙ୍କୁ ସ୍ୱର୍ଣ୍ଣ ଏବଂ ରୌପ୍ୟ ଅଳଙ୍କାରରେ ସଜ୍ଜିତ କରିବାର ପରମ୍ପରା ରହିଛି। ପ୍ରାକୃତିକ ବିପର୍ଯ୍ୟୟ ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ବିପର୍ଯ୍ୟୟ ନିୟନ୍ତ୍ରଣ ଦିବସ ପାଳନ କରାଯାଉଛି। ବିପର୍ଯ୍ୟୟ ସମ୍ପର୍କିତ ସମସ୍ୟାକୁ ରୋକିବା ଏବଂ ଏହାର ମୁକାବିଲା ପାଇଁ 1998 ସଂଯୁକ୍ତ ରାଷ୍ଟ୍ର ମହାସଭା ପକ୍ଷରୁ ପ୍ରଥମେ ଏହି ଦିବସ ପାଳନ କରାଯାଇଥିଲା। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ପରିବାରରୁ ପ୍ରସ୍ତୁତି ଆରମ୍ଭ। ଅମୃତ ସରୋବର ଯୋଜନାରେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ବରଣ୍ଡୁଆ ଗ୍ରାମରେ ଥିବା ପାର୍କର ଉନ୍ନତିକରଣ ଲାଗି ନିଷ୍ପତ୍ତି ହୋଇଛି। ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ସମ୍ପୃକ୍ତ ଅଞ୍ଚଳ ପରିଦର୍ଶନ କରି ପାର୍କର ସୌନ୍ଦର୍ଯ୍ୟକରଣ ସହ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି। ବଲାଙ୍ଗୀର ପୃଥ୍ୱୀରାଜ ହାଇସ୍କୁଲ ଇଣ୍ଡୋର୍

0: ଷ୍ଟାଡିୟମରେ ରାଜ୍ୟସ୍ତରୀୟ 70ତମ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହୋଇଛି। ଚାରିଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ 600 ଜଣ ଛାତ୍ରଛାତ୍ରୀ ବ୍ୟାଡମିଣ୍ଟନ, ଫେନ୍ସିଂ, ଥାଙ୍ଗଟା ଏବଂ କ୍ରିକେଟ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି। ସୁବର୍ଣ୍ଣପୁରର ଗାନ୍ଧି ଷ୍ଟାଡିୟମରେ ଆଜିଠାରୁ 14 ବର୍ଷରୁ କମ୍ ବାଳକ ଫୁଟବଲ ଚମ୍ପିଅନ୍ସିପ୍ ଆରମ୍ଭ ହେଉଛି। ଆସନ୍ତା 16 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ବିଭିନ୍ନ ଜିଲ୍ଲାରୁ 30ଟି ଦଳ ଅଂଶଗ୍ରହଣ କରୁଛନ୍ତି। ଆଜି ଅପରାହ୍ନରେ ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ ଏହି ପ୍ରତିଯୋଗିତାର ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଆସନ୍ତା ଶୁଣିବା ପ୍ରଦୂଷଣ ଜନିତ ଶ୍ୱାସ ରୋଗ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଜ୍ୟୋତି ପଟ୍ଟନାୟକ।
2: ବାୟୁମଣ୍ଡଳରେ ଥିବା ବିଭିନ୍ନ କଣିକାର ପ୍ରଦୂଷଣ ଜୀବଜନ୍ତୁ ତଥା ମାନବ ଜଗତରେ ସମସ୍ତ ଜୀବମାନଙ୍କର କ୍ଷୟକ୍ଷତି ଘଟାଇଥାଏ। ଏହି ବାୟୁ ପ୍ରଦୂଷଣ ବିଶେଷ କରି ଶ୍ୱାସକ୍ରିୟା ଉପରେ ଅଧିକ କୁପ୍ରଭାବ ପକାଇଥାଏ। ବାୟୁ ପ୍ରଦୂଷଣକୁ ପ୍ରଧାନତଃ ଅନ୍ତ ଏବଂ ବହିର ବିଭାଗରେ ବିଭକ୍ତ କରାଯାଏ। ବାୟୁମଣ୍ଡଳର ଏହି ବିଭିନ୍ନ ପ୍ରଦୂଷିତ କଣିକା ସମୂହ ବିବିଧ ପ୍ରକାରର ଶ୍ୱାସରୋଗ ଯଥା କାଶକଫ, ଧଇଁପେଲା, ବ୍ରଙ୍କାଇଟିସ୍, ଆଜମା ଭଳି ବହୁତ ଶ୍ୱାସରୋଗ ସୃଷ୍ଟି କରିଥାଏ। ବିଶେଷ କରି ପିଲାମାନେ ପ୍ରଦୂଷିତ ବାୟୁମଣ୍ଡଳରେ ଖେଳିବା ଦ୍ୱାରା ସେମାନଙ୍କଠାରେ 3-4 ଗୁଣ ଶ୍ୱାସ ବା ଆଜମାର ଲକ୍ଷଣ ଦେଖାଯାଏ। ଗୋବର ଗ୍ୟାସ୍ ପ୍ଲାଣ୍ଟ ଏବଂ ଘର ଚୁଲିଠାରୁ ଆରମ୍ଭ କରି ବିଭିନ୍ନ କଳକାରଖାନା ତଥା ଚିମ୍ନିରୁ ନିର୍ଗତ ଧୂଆଁରୁ ଫର୍ମାଲଡିହାଇଡ୍, କାର୍ବନ୍ ଡାଇଅକ୍ସାଇଡ୍, ସଲ୍ଫର ଡାଇଅକ୍ସାଇଡ୍, ହାଇଡ୍ରୋଜେନ୍ ସଲ୍ଫାଇଡ୍ ଭଳି ବହୁ ପ୍ରଦୂଷିତ ପଦାର୍ଥ ବାୟୁମଣ୍ଡଳରେ ପ୍ରଦୂଷଣ ସୃଷ୍ଟି କରିଥାନ୍ତି, ଯାହାକି ବହୁ ପ୍ରକାର ଶ୍ୱାସରୋଗ ସୃଷ୍ଟି କରିଥାଏ। କ୍ରସର ଖଣି ଖାଦାନରେ ଏବଂ କଳକାରଖାନାରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ଏବଂ ଭାରୀ ଯାନବାହନ କିମ୍ବା ଟ୍ରକ୍ ଆଦି ଚଲାଉଥିବା ଡ୍ରାଇଭରମାନେ ଅଧିକ ମାତ୍ରାରେ ଶ୍ୱାସରୋଗରେ ପୀଡ଼ିତ ହୋଇଥାନ୍ତି। ଏମାନଙ୍କଠାରେ ଫୁସ୍ଫୁସ୍ କ୍ୟାନ୍ସର ମଧ୍ୟ ହେବାର ଅଧିକ ସମ୍ଭାବନା ଥାଏ। ଦେଖାଯାଇଛି ଡିଜେଲ ଧୂଆଁରୁ ନିର୍ଗତ ବାଷ୍ପ ଶ୍ୱାସରୋଗ ପାଇଁ ଅଧିକ କ୍ଷତିକାରକ। ପେଟ୍ରୋଲ ପୋଡ଼ା ଧୂଆଁ ଛଡ଼ା କୋଇଲା ଖଣିରୁ ବାହାରୁଥିବା ଧୂଆଁରୁ ସୃଷ୍ଟି ହେଉଥିବା ଅଧିକ ସଲ୍ଫର ଡାଇଅକ୍ସାଇଡ୍ ଆଜମାକୁ ଅଧିକ କଷ୍ଟ ଦେବା ସହ କ୍ରୋନିକ ବ୍ରଙ୍କାଇଟିସ୍କୁ ମଧ୍ୟ ବେଶୀ ଗୁରୁତର କରିଥାଏ। ରୋଡ଼ରେ ଯାଉଥିବା ମୋଟର ଭେହିକଲ, ଇଲେକ୍ଟ୍ରିକ୍ ଉପକରଣର ବହୁଳ ବ୍ୟବହାରରୁ ନିର୍ଗତ ନାଇଟ୍ରୋଜେନ୍ ଅକ୍ସାଇଡ୍ ଭଳି କ୍ଷତିକାରକ ଦୂଷିତ ବାୟୁ ଶ୍ୱାସକ୍ରିୟା ଜନିତ ରୋଗ ଯଥା କ୍ରୋନିକ ବ୍ରଙ୍କାଇଟିସ୍, ଆଜମା ଭଳି ରୋଗର ବୃଦ୍ଧି ପାଇଁ ଅତିମାତ୍ରାରେ ଦାୟୀ। ଏହାଛଡ଼ା ଆଉ ଏକ ପ୍ରଧାନ ଦୂଷିତ ବାୟୁ ହେଉଛି ଓଜୋନ୍, ଯାହାକି ଶ୍ୱାସରୋଗ ସୃଷ୍ଟି କରିବା ଅର୍ଥାତ୍ ବିଭିନ୍ନ ଶ୍ୱାସରୋଗ, ଆଜମା, କ୍ରୋନିକ ବ୍ରଙ୍କାଇଟିସ୍ ଆଦି ସୃଷ୍ଟି ଏବଂ ବୃଦ୍ଧି କରିବାର ଭୂମିକା ଦେଇଥାଏ। ଏହି ଓଜୋନ୍ ବାୟୁ ଗୃହରେ ବ୍ୟବହୃତ ଇଲେକ୍ଟ୍ରିକ୍ ଉପକରଣମାନ ଯଥା ଇନ୍ଭର୍ଟର, ଫୋଟୋକପି ମେସିନ୍, ଏୟାର ପ୍ୟୁରିଫାୟର୍ ଏବଂ ମୋଟର ଭେହିକଲରୁ ହିଁ ବାହାରିଥାଏ। ବିଶ୍ୱର ବିକାଶୋନ୍ମୁଖୀ ଦେଶରେ କାଠ ଓ ଗୋବରରୁ ବାହାରୁଥିବା ଧୂଆଁର ଅଧିକ ବୃଦ୍ଧି ଲାଗି ବ୍ରଙ୍କାଇଟିସ୍ର ଅଗ୍ରଗତି ହିଁ ଦାୟୀ। ବିଶ୍ୱର ବାୟୁ ପ୍ରଦୂଷଣ ଆଜି ଏକ ବିରାଟ ସମସ୍ୟା ଭାବେ ଦଣ୍ଡାୟମାନ। ଘରେ ବାହାରେ ସବୁଠି ବାୟୁ ପ୍ରଦୂଷଣ ସ୍ତର ଆଶାଦିତ ଭାବେ ଆକାଶ ଛୁଆଁ ହୋଇଚାଲିଛି। ଆମେ ଜାଣିଥିବା କଥା ଯେ ଅଧିକ ମାତ୍ରାର ଦୂଷିତ ଧୂଆଁ ଭିତରୁ ଫ୍ଲୋରୋକାର୍ବନ୍ ଭଳି ଦୂଷିତ ବାୟୁ ନିର୍ଗତର କୁପ୍ରଭାବରେ ଶ୍ୱାସ ଓ ବ୍ରଙ୍କାଇଟିସ୍ ଭଳି ରୋଗର ଅଧିକ ସୃଷ୍ଟି ଏବଂ ଦ୍ରୁତ ବୃଦ୍ଧି ହିଁ ଅତିମାତ୍ରାରେ ଦାୟୀ। ଆଜି ପ୍ରଦୂଷଣ ସ୍ତରକୁ ନିୟନ୍ତ୍ରଣ କରି ନିମ୍ନଗାମୀ କରିବାର ଉପାୟ ଗ୍ରହଣ କରିବା ଆମ ସମସ୍ତଙ୍କ ପାଇଁ ଏକ ବିରାଟ ଆହ୍ୱାନ।
1: ଆମର ସ୍ୱାସ୍ଥ୍ୟରେ ପ୍ରଦୂଷଣ ଜନିତ ଶ୍ୱାସ ରୋଗ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ଜ୍ୟୋତି ପଟ୍ଟନାୟକ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ସମୟ ସକାଳ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, 6 ରାଜ୍ୟ ପାଇଁ ରାଜ୍ୟପାଳ ନିଯୁକ୍ତ କଲେ ରାଷ୍ଟ୍ରପତି, ବ୍ରଜମୋହନ ରାମ ହେଲେ ଓଡ଼ିଶାର ରାଜ୍ୟପାଳ। ଔଷଧ କ୍ଷେତ୍ରରେ ମୂଲ୍ୟ ନିର୍ଦ୍ଧାରଣ ନେଇ ବ୍ୟାପକ ସମୀକ୍ଷା କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବ ପ୍ରଥମ ଭାରତ ବିମ୍ଷ୍ଟେକ୍ ସ୍ୱରାଷ୍ଟ୍ର ମନ୍ତ୍ରୀସ୍ତରୀୟ ବୈଠକ। ଜାମ୍ମୁ କାଶ୍ମୀର ପୁଞ୍ଚ ଜିଲ୍ଲା ନିୟନ୍ତ୍ରଣ ରେଖା ନିକଟରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ 4 ଆତଙ୍କବାଦୀ ନିହତ। ଏବଂ ଡେନମାର୍କ ଓପନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଆଜି ଦକ୍ଷିଣ କୋରିଆ ପ୍ରତିପକ୍ଷଙ୍କୁ ଭେଟିବେ ପିଭି ସିନ୍ଧୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 6 ରାଜ୍ୟ ପାଇଁ ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ସିକିମ୍ର ରାଜ୍ୟପାଳ ଭାବେ ଦାୟିତ୍ୱ ନିର୍ବାହ କରୁଥିବା ଓମ୍ ପ୍ରକାଶ ମାଥୁର କେରଳମ୍ର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି। କେରଳମ୍ ଦାୟିତ୍ୱରେ ଥିବା ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ତାମିଲନାଡୁର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି। ଦୁଷ୍ୱନ୍ତ ଗୌତମ ସିକିମ୍ର ରାଜ୍ୟପାଳ ହେବେ। ଓଡ଼ିଶାର ରାଜ୍ୟପାଳ ଭାବେ ବ୍ରଜମୋହନ ରାମଙ୍କୁ ନିଯୁକ୍ତ କରାଯାଇଛି। ଡକ୍ଟର ସୁଧା ଯାଦବ କର୍ଣ୍ଣାଟକର ଏବଂ ଡକ୍ଟର ଧଲସିଂ ବିସେନ ଉତ୍ତରାଖଣ୍ଡର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି। ଏହି ନବନିଯୁକ୍ତ ରାଜ୍ୟପାଳଙ୍କ ଅବଧି ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ଆରମ୍ଭ ହେବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। ଔଷଧ କ୍ଷେତ୍ରରେ ମୂଲ୍ୟ ନିର୍ଦ୍ଧାରଣ ନେଇ ବ୍ୟାପକ ସମୀକ୍ଷା କରିବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଖୁଚୁରା ବ୍ୟବସାୟୀଙ୍କୁ ଯୋଗାଇ ଦିଆଯାଉଥିବା ଔଷଧ ମୂଲ୍ୟ ଏବଂ ସେଥିରେ ପ୍ରଦର୍ଶିତ ଏମ୍ଆର୍ପି ମଧ୍ୟରେ ରହୁଥିବା ପାର୍ଥକ୍ୟ ନେଇ ଜଷ୍ଟିସ୍ ବିକ୍ରମ ନାଥ ଏବଂ ଜଷ୍ଟିସ୍ ସନ୍ଦୀପ ମେହେଟ୍ଟାଙ୍କ ଖଣ୍ଡପୀଠ ଚିନ୍ତା ପ୍ରକଟ କରିଛନ୍ତି। ଅନ୍ୟପକ୍ଷରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସରକାରଙ୍କ ନିଷ୍ପତ୍ତି ଉପରେ ଆଲୋକପାତ କରି କୋର୍ଟକୁ କହିଛନ୍ତି, କର୍କଟ ଔଷଧ ଉପରେ ବୈଷୟିକ ମୂଲ୍ୟ ନିର୍ଦ୍ଧାରଣକୁ 30% ମଧ୍ୟରେ ସୀମିତ ରଖିବାକୁ ପଦକ୍ଷେପ ନିଆଯାଉଛି। ଏଥିପାଇଁ କର୍କଟ ରୋଗ ଔଷଧ ସମ୍ପର୍କିତ ଏକ ତାଲିକା ପ୍ରସ୍ତୁତ କରାଯିବ ବୋଲି ଶ୍ରୀ ମେହେଟ୍ଟା କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା 27 ହେବା ନେଇ ଖଣ୍ଡପୀଠ ଦିନ ଧାର୍ଯ୍ୟ କରିଛନ୍ତି। ବିଦେଶୀ ଅନୁଦାନ ନିୟନ୍ତ୍ରଣ ସଂଶୋଧନ ବିଲ୍ 2026 ଉପରେ ଅଧିକ ସମୀକ୍ଷା ନେଇ ମିଳିତ ସଂସଦୀୟ କମିଟି ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି। ନୂଆଦିଲ୍ଲୀର ସଂସଦ ଭବନ ପରିସରରେ ଅନୁଷ୍ଠିତ ଏହି ବୈଠକରେ ବିଲ୍ରେ ରହିଥିବା ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। ବିଜେପିର ଲୋକସଭା ସଦସ୍ୟ ସଞ୍ଜୟ ଜୟସ୍ୱାଲଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ସଦସ୍ୟ ବିଲ୍ ଉପରେ ବିସ୍ତୃତ ଆଲୋଚନା କରିଛନ୍ତି। ଏହି ବିଲ୍ ସହ ସଂଶ୍ଳିଷ୍ଟ ବିଭିନ୍ନ ଅଂଶୀଦାରଙ୍କଠାରୁ ମତାମତ ସଂଗ୍ରହ କରାଯାଇଛି। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆସନ୍ତା ଶୀତ ଅଧିବେଶନର ପ୍ରଥମ ସପ୍ତାହର ଶେଷ ଦିନ ସୁଦ୍ଧା କମିଟି ରିପୋର୍ଟ ଦାଖଲ କରିବ। କମିଟିରେ ଲୋକସଭାର 21 ଏବଂ ରାଜ୍ୟସଭାର 10 ସଦସ୍ୟ ରହିଛନ୍ତି। 2010 ଆଇନକୁ ସଂଶୋଧନ କରିବା ନେଇ ଏଥିରେ କେତେକ ପ୍ରସ୍ତାବ ରହିଛି। ନୂତନ ଦୃଷ୍ଟିକୋଣ, ସୃଜନଶୀଳ ଚିନ୍ତାଧାରା, ନୀତି ନିର୍ଦ୍ଧାରଣରେ ଅଂଶଗ୍ରହଣ ନେଇ ଭାରତର ବିକାଶ ଯାତ୍ରାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ଦେଶର ଯୁବବର୍ଗଙ୍କୁ ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ଗତକାଲି ଅନୁଷ୍ଠିତ ଦିଲ୍ଲୀ ଆଲୋଚନା 2026 ସମ୍ବୋଧନ କରି ଶ୍ରୀ ଗୋଏଲ ବୈଶ୍ୱିକ ଆହ୍ୱାନ ସତ୍ତ୍ୱେ ଭାରତର ସ୍ଥିରତା ଏବଂ ଅଭିବୃଦ୍ଧି ଉପରେ ଆଲୋକପାତ କରିଛନ୍ତି। ଦେଶର 140 ଲୋକ ସବୁଠାରୁ ବଡ଼ ଶକ୍ତି ବୋଲି ସେ ବର୍ଣ୍ଣନା କରିଛନ୍ତି। ଭାରତର ହାରାହାରି ବୟସ ସୀମା 30 ତଳେ ରହିଛି। ଆଗାମୀ 3 ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ଆଶା କରାଯାଉଛି। ଦେଶର ବର୍ଦ୍ଧିତ ଯୁବବର୍ଗ ଭାରତର ବିକାଶ ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ବୋଲି ଶ୍ରୀ ଗୋଏଲ ଆଶା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି 2047 ସୁଦ୍ଧା ଭାରତର ଅର୍ଥନୀତି 30 trillion ଆମେରିକୀୟ ଡଲାରରେ ପହଞ୍ଚିବ। 2047 ବିକଶିତ ଭାରତ ଦୃଷ୍ଟିକୋଣ ଆଧାରରେ ଜାତୀୟ ଇସ୍ପାତ ଚିଠାନୀତି ସରକାର ପ୍ରସ୍ତୁତ କରିଛନ୍ତି। ବୈଷୟିକ ସ୍ତରରେ ପ୍ରତିଯୋଗିତା, ଆଧୁନିକ ପ୍ରଯୁକ୍ତି ବିଦ୍ୟାର ଉପଯୋଗ, ପରିବେଶଗତ ନିରନ୍ତର ଓ ଦକ୍ଷତା ସମ୍ପନ୍ନ ଇସ୍ପାତ କ୍ଷେତ୍ର ଗଠନ ଦିଗରେ ଏହି ନୀତି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଦେଶର ବର୍ଦ୍ଧିତ ଇସ୍ପାତ ଆବଶ୍ୟକତାକୁ ପୂରଣ କରିବା ସହ ଆନ୍ତର୍ଜାତିକ କ୍ଷେତ୍ରରେ ଭାରତର ସ୍ଥିତି ସୁଦୃଢ଼ କରିବ ବୋଲି ଆଶା କରାଯାଇଛି। ଏହି ନୀତି ଆଧାରରେ ପ୍ରତ୍ୟେକ ବ୍ୟକ୍ତି

0: ମିଠା ଇସ୍ପାତ ବ୍ୟବହାରକୁ ବର୍ତ୍ତମାନର 116 କିଲୋଗ୍ରାମରୁ 302 କିଲୋଗ୍ରାମକୁ ବୃଦ୍ଧି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। 2014-15 ମସିହାରେ ଦେଶରେ ଅଶୋଧିତ ଇସ୍ପାତ ଉତ୍ପାଦନ 99 ନିୟୁତ ଟନ୍ ଥିବାବେଳେ ଗତ ଆର୍ଥିକ ବର୍ଷରେ ଏହା 170 ନିୟୁତ ଟନ୍କୁ ବୃଦ୍ଧି ପାଇଛି। 2047 ସୁଦ୍ଧା ଦେଶରେ ଇସ୍ପାତ ରପ୍ତାନୀ କ୍ଷେତ୍ରକୁ ଅଧିକ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଦେଶରେ ଇସ୍ପାତ କ୍ଷେତ୍ରରେ ଭିତ୍ତିଭୂମି ବିକାଶ, ଉତ୍ପାଦନ ବୃଦ୍ଧି ଏବଂ ବିଭିନ୍ନ କ୍ଷେତ୍ରରେ ଏହାର ଉପଯୋଗକୁ ବ୍ୟାପକ କରିବାରେ ଏହି ପ୍ରସ୍ତାବିତ ନୀତି ଉପଯୋଗୀ ସାବ୍ୟସ୍ତ ହେବ ବୋଲି ସରକାର ଆଶା ରଖିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନୂଆଦିଲ୍ଲୀରେ ଆଜି ଭାରତ ପ୍ରଥମ ବିମ୍ଷ୍ଟେକ୍ ସ୍ୱରାଷ୍ଟ୍ର ମନ୍ତ୍ରୀସ୍ତରୀୟ ବୈଠକ ଆୟୋଜନ କରିବ। ଏହି ବୈଠକରେ ଯୋଗଦେବା ଲାଗି ସଦସ୍ୟ ରାଷ୍ଟ୍ରଗୁଡ଼ିକର ମନ୍ତ୍ରୀ ଏବଂ ଅଧିକାରୀଙ୍କୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସ୍ୱାଗତ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଶାହା କହିଛନ୍ତି, ଆତଙ୍କବାଦ, ସଂଗଠିତ ଅପରାଧ, ନିଶାଦ୍ରବ୍ୟ ଚୋରାଚାଲାଣ, ବେଆଇନ ଅର୍ଥ କାରବାର ଏବଂ ସାଇବର ଆତଙ୍କ ବିପକ୍ଷ ଲଢ଼େଇ ପ୍ରସଙ୍ଗରେ ବିମ୍ଷ୍ଟେକ୍ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗ ଅଧିକ ସଶକ୍ତ କରିବା ହେଉଛି ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ଭାରତ ସମେତ ବାଂଲାଦେଶ, ଭୁଟାନ, ମ୍ୟାମାର, ନେପାଳ, ଶ୍ରୀଲଙ୍କା ଓ ଥାଇଲାଣ୍ଡ ବିମ୍ଷ୍ଟେକ୍ ଗୋଷ୍ଠୀରେ ଅନ୍ତର୍ଭୁକ୍ତ। ବଙ୍ଗୋପସାଗର ସୀମାବର୍ତ୍ତୀ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଆର୍ଥିକ ଓ ବୈଷୟିକ ସହଯୋଗକୁ ଅଧିକ ସୁଦୃଢ଼ କରିବା ବିମ୍ଷ୍ଟେକ୍ ଗୋଷ୍ଠୀର ମୁଖ୍ୟ ଉଦ୍ଦେଶ୍ୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିପାରିଛି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣଙ୍କୁ ଜାତୀୟ ଶିକ୍ଷାନୀତି ଆଧାରରେ ସୃଜନଶୀଳ ବିକାଶ ସମ୍ଭାବନା ଉପରେ ସୂଚନା ପ୍ରଦାନ କରୁଛୁ। 1968 ମସିହାରୁ ଦେଶରେ ବିଦ୍ୟାଳୟ ଶିକ୍ଷାକୁ 10+2 ଆଧାରରେ କାର୍ଯ୍ୟକାରୀ କରାଯାଇଥିଲା। 2020 ଜୁଲାଇ 29 ତାରିଖରେ କେନ୍ଦ୍ର କ୍ୟାବିନେଟ୍ ଏହାକୁ ପରିବର୍ତ୍ତନ କରି ଏକ ନୂତନ ଶିକ୍ଷାନୀତି କାର୍ଯ୍ୟକାରୀ କରିବାକୁ ଅନୁମୋଦନ ପ୍ରଦାନ କରିଥିଲା। 5+3+3+4 ଆଧାରରେ ଏହି ନୀତି ପ୍ରସ୍ତୁତ କରାଯାଇଛି। ଏହି ନୂତନ ନୀତି ଅନୁଯାୟୀ 3 ବର୍ଷ ବୟସରୁ ପ୍ରାରମ୍ଭିକ ଶୈଶବ ଯତ୍ନ ଓ ଶିକ୍ଷା ପଦ୍ଧତି ଆରମ୍ଭ ହୋଇଥାଏ। ଗୁଣବତ୍ତା ସମ୍ପନ୍ନ ସାମଗ୍ରିକ ଶିକ୍ଷା, ବିକାଶ ଓ ଭବିଷ୍ୟତ ଗଠନକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ନୀତି କାର୍ଯ୍ୟକାରୀ କରାଯାଇଛି। ନୀତି ଅଧୀନରେ ମାତୃଭାଷା ତଥା ଆଞ୍ଚଳିକ ଭାଷାକୁ 5ମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ପ୍ରଦାନ ନେଇ ବ୍ୟବସ୍ଥା ରହିଛି। କଳା, ବିଜ୍ଞାନ, ବାଣିଜ୍ୟ ଓ ବୃତ୍ତିଗତ ଶିକ୍ଷା ପିଲାଙ୍କୁ ଲକ୍ଷ୍ୟ ହାସଲ ଦିଗରେ ସହାୟକ ହୋଇଥାଏ। ନିପୁଣ ଭାରତ 2021 ମସିହାରୁ ତୃତୀୟ ଶ୍ରେଣୀ ସୁଦ୍ଧା ମୌଳିକ ସାକ୍ଷରତା ତଥା ବିଦ୍ୟାଳୟ ଉପସ୍ଥାପନକୁ ସୁରକ୍ଷିତ ରଖିବା ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଛି। ନୂତନ ଜାତୀୟ ଶିକ୍ଷାନୀତି 2020ର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ,
1: समान शिक्षा का मतलब है शिक्षा के साथ साथ संसाधनों तक समानता पहुंचनी चाहिए। हर बच्चे की समझ और चॉइस के हिसाब से उसे विकल्पों का मिलना, स्थान, वर्ग, क्षेत्र के कारण बच्चे शिक्षा से वंचित न रहे, इसलिए नेशनल एजुकेशन पॉलिसी का विजन ये है कि गांव, शहर, हर वर्ग में युवाओं को एक जैसा अवसर मिले।
0: ଜାମ୍ମୁ କାଶ୍ମୀର ପୁଞ୍ଚ ଜିଲ୍ଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖା ନିକଟରେ ଏକ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ 4 ଜଣ ଲସ୍କର ଏ ତୋୟବା ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଏହି ଗୋଷ୍ଠୀରେ ଏକ କମାଣ୍ଡର ଅନ୍ତର୍ଭୁକ୍ତ। ପୁଞ୍ଚ ଜିଲ୍ଲାର କୃଷ୍ଣାଘାଟି ସେକ୍ଟର ଅନ୍ତର୍ଗତ ନାଙ୍ଗ୍ରି ଟାକ୍ରି ଅଞ୍ଚଳରେ ଭାରତକୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ଏହି ଆତଙ୍କବାଦୀ ଗୋଷ୍ଠୀ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ପ୍ରାଣ ହରାଇଥିଲେ। ଡେନମାର୍କ ଓପନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ 2 ଥରର ଅଲମ୍ପିକ୍ ପଦକ ବିଜେତା ଭାରତର ପିଭି ସିନ୍ଧୁ, ଦକ୍ଷିଣ କୋରିଆର ଅଲମ୍ପିକ୍ ଚାମ୍ପିୟନ୍ ତଥା ବିଶ୍ୱର 1 ନମ୍ବର ମାନ୍ୟତାପ୍ରାପ୍ତ ଖେଳାଳି ଆନ୍ ସେ ୟଙ୍ଗ୍ଙ୍କୁ ଭେଟିବେ। ମହିଳା ଏକକ ବର୍ଗର ରାଉଣ୍ଡ 32 ପର୍ଯ୍ୟାୟ ମ୍ୟାଚ୍ରେ ଉଭୟଙ୍କ ମଧ୍ୟରେ ମୁକାବିଲା ହେବ। ଅନ୍ୟପକ୍ଷରେ ତନ୍ଭି ଶର୍ମା ଜାପାନର ନତ୍ସୁକି ନିଦାରାଇଙ୍କୁ ଭେଟିବେ। ପ୍ରତିଯୋଗିତାରେ ଆସନ୍ତାକାଲି ଭାରତୀୟ ଖେଳାଳି ଅସ୍ମିତା ଚଲିହା, ଦେବିକା ସିହାଗ ଏବଂ ଉନ୍ନତି ହୁଦା ସେମାନଙ୍କର ପ୍ରି କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଖେଳିବାର କାର୍ଯ୍ୟସୂଚୀ ରହିଛି। ପୁରୁଷ ଏକକ ବର୍ଗରେ ଆଜି ରାଉଣ୍ଡ 32 ପର୍ଯ୍ୟାୟ ମ୍ୟାଚ୍ରେ ଲକ୍ଷ୍ୟ ସେନ୍ ଏବଂ କିଦାମ୍ବି ଶ୍ରୀକାନ୍ତ ମ୍ୟାଚ୍ ଖେଳିବାକୁ ଥିବାବେଳେ ଆସନ୍ତାକାଲି ଆୟୁଷ ସେଟ୍ଟି ତାଙ୍କ ପ୍ରତିପକ୍ଷଙ୍କୁ ଭେଟିବେ। ପୁରୁଷ ମିଳିତ ବର୍ଗରେ ସାତ୍ୱିକ ସାଇରାଜ ରାଙ୍କିରେଡ୍ଡି ଏବଂ ଚିରାଗ ସେଟ୍ଟିଙ୍କ ଯୋଡ଼ି ଆସନ୍ତା

0: କାଲି ମ୍ୟାଚ୍ ଖେଳିବେ ବୋଲି କାର୍ଯ୍ୟସୂଚୀ ସ୍ଥିର ହୋଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଛଅଟି ରାଜ୍ୟ ପାଇଁ ରାଜ୍ୟପାଳ ନିଯୁକ୍ତ କଲେ ରାଷ୍ଟ୍ରପତି। ବ୍ରଜମୋହନ ରାମ ହେଲେ ଓଡ଼ିଶାର ରାଜ୍ୟପାଳ। ଔଷଧ କ୍ଷେତ୍ରରେ ମୂଲ୍ୟ ନିର୍ଦ୍ଧାରଣ ନେଇ ବ୍ୟାପକ ସମୀକ୍ଷା କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବ ପ୍ରଥମ ଭାରତ ବିମ୍ଷ୍ଟେକ୍ ସ୍ୱରାଷ୍ଟ୍ରମନ୍ତ୍ରୀସ୍ତରୀୟ ବୈଠକ। ଜାମ୍ମୁ କାଶ୍ମୀର ପୁଞ୍ଚ ଜିଲ୍ଲା ନିୟନ୍ତ୍ରଣ ରେଖା ନିକଟରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଚାରିଜଣ ଆତଙ୍କବାଦୀ ନିହତ। ଏବଂ ଡେନମାର୍କ ଓପନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଆଜି ଦକ୍ଷିଣ କୋରିଆ ପ୍ରତିପକ୍ଷଙ୍କୁ ଭେଟିବେ ପିଭି ସିନ୍ଧୁ। ସମ୍ବାଦ ଶେଷ ହେଲା।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ସ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ସ ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ଶୁଣନ୍ତୁ ଓଡ଼ିଆରେ ଆଲୋଚନା, କଳାହାଣ୍ଡିର ଦେବୀ ଉପାସନା, ଆଲୋଚକ ପରମେଶ୍ୱର ମୋହନ।
2: ସୃଷ୍ଟିକ୍ରିୟାର ସମର୍ଥ ମାଧ୍ୟମ ଭାବେ ପ୍ରକୃତି, ନାରୀ, ବୃକ୍ଷ ଆଦିକୁ ପୂଜା କରିବା ପରମ୍ପରା ହଜାର ହଜାର ବର୍ଷ ଧରି ମାନବ ସଭ୍ୟତାରେ ଦେଖାଦେଇଥିବାର ଅନେକ ଦୃଷ୍ଟାନ୍ତ ମିଳେ। ଅନ୍ୟ ଅଞ୍ଚଳ ଭଳି କଳାହାଣ୍ଡି ତଥା ନୂଆପଡ଼ା ଅଞ୍ଚଳରେ ମଧ୍ୟ ସମାଧିକ ପରିମାଣରେ ଏହା ପରିଲକ୍ଷିତ ହୋଇଥାଏ। ଆବହମାନ କାଳରୁ ଆଜି ପର୍ଯ୍ୟନ୍ତ ଯଦି କୌଣସି ଧର୍ମ କଳାହାଣ୍ଡିର ଜନସାଧାରଣଙ୍କୁ ସବୁଠାରୁ ଅଧିକ ପ୍ରଭାବ ପକାଇବା ସହ ସେମାନଙ୍କର ଅସ୍ଥି ମଜ୍ଜାଗତ ହୋଇପାରିଛି ତେବେ ତାହା ହେଉଛି ଶାକ୍ତ ଧର୍ମ। ପ୍ରତ୍ୟେକ ଗ୍ରାମରେ ଅନ୍ତତଃ ଠାକରାଣୀ, ଧର୍ନିମାତା, ଠୁଟିମେଲି, ଡୋକରି ବୁଢ଼ୀ ଭଳି ଅଜସ୍ର ଦେବଦେବୀଙ୍କ ଆସ୍ଥାନ ଥିବାରୁ ସ୍ପଷ୍ଟ ଅନୁମିତ ହୁଏ ଯେ ଏଠିକାର ଶାକ୍ତ ପରମ୍ପରା ଅତୀବ ପ୍ରାଚୀନ। ଅନ୍ୟ ଧର୍ମ ତୁଳନାରେ ଥିବା ଶାକ୍ତ ଧର୍ମର ଏଭଳି ବହୁଳ ପ୍ରଭାବ ତଥା ଶକ୍ତି ସମ୍ପର୍କିତ ସାମାଜିକ ବ୍ୟବହାରରୁ ଜଣାପଡ଼େ ଯେ ଏକଦା ଏହି ଅଞ୍ଚଳରେ ମାତୃକୈନ୍ଦ୍ରିକ ପରିବାରର ଯଥେଷ୍ଟ ପ୍ରଚଳନ ଥିଲା ଏବଂ ନାରୀ ଜାତି ପ୍ରତି ଯଥେଷ୍ଟ ସମ୍ମାନ ଥିଲା। କଳାହାଣ୍ଡି ଅଞ୍ଚଳର ଦେବୀମାନେ ଗଛ, ଗୁହାଳ, ରୋଷେଇ ଘର, ଭଣ୍ଡାର ଘର, କ୍ଷେତ, ଜମି, ନଦୀ ବା ଝରଣାକୂଳ, ଗୁଡ଼ି ତଥା କେତେକାଂଶରେ ମନ୍ଦିରରେ ନିଜ ନିଜ ଆସ୍ଥାନ ଜମାଇଥାନ୍ତି। ପଥର, କାଠ, ଦଉଡ଼ି, ଶିକୁଳି, ଖଣ୍ଡା, ବର୍ଚ୍ଛା, ଟାଙ୍ଗି, କଟୁରୀ ଆଦିରେ ଏହି ଦେବୀମାନେ ନିଜକୁ ପ୍ରତୀକିତ କରାଇଥାନ୍ତି। ଗ୍ରାମ୍ୟ ସାମାଜିକ ବ୍ୟବସ୍ଥା ପରି ଦେବଦେବୀମାନଙ୍କର ମଧ୍ୟ ତାଙ୍କ ଭିତରେ ପରସ୍ପରର ଭାଇ ଭଉଣୀ, ପୁଅ ଝିଅ, ବାପ ମା, ମାମୁ ମାଇଁ, ଦେଢ଼ଶୁର ଭାଇ ବୋହୂ ସମ୍ପର୍କ ରହିଛି। ଏପରିକି ଇଲାକା ଅନୁଯାୟୀ ଦେବୀମାନଙ୍କ ଭିତରେ ପରିବାର, ସମାଜ, ବନ୍ଧୁ, କୁଟୁମ୍ବ ରହିଛି। ବୈବାହିକ କାର୍ଯ୍ୟ ମଧ୍ୟ ଜାତିବର୍ଗ ଅନୁଯାୟୀ ତାଙ୍କ ଭିତରେ ଅନୁଷ୍ଠିତ ହୋଇଥାଏ। କଳାହାଣ୍ଡି ଅଞ୍ଚଳରେ ଅଜସ୍ର ଦେବୀଙ୍କର ପୂଜା ଅନୁଷ୍ଠିତ ହେଉଥିଲେ ହେଁ କେତେକ ଦେବୀଙ୍କୁ ନିର୍ଦ୍ଦିଷ୍ଟ ଶକ୍ତିର ଅଧିକାରିଣୀ ଭାବେ ପ୍ରାୟ ସମସ୍ତ ଗ୍ରାମରେ ଦେଖିବାକୁ ମିଳେ। ଯଥା ଧର୍ନିମାତା, କ୍ଷେତ, ବିଲ ଓ ପ୍ରକୃତି ରକ୍ଷାକାରିଣୀ, ଫସଲ ବୃଦ୍ଧିକାରିଣୀ, ରୋଗ ଶୋକ ନିବାରିଣୀ, ଦୁଲା ଓ ସାତହୁଏନୀ ଜଲକାମିନୀ ସନ୍ତାନ ପ୍ରଦାୟିନୀ, ଠୁଟିମେଲି କାର୍ଯ୍ୟସିଦ୍ଧିକାରିଣୀ, ମଟିଏନ୍ ଧନବୃଦ୍ଧିକାରିଣୀ ଭଳି ଦେବୀ ସହ ଠିକ୍ ଭାବେ ପୂଜା ନ ପାଇଲେ ଅନିଷ୍ଟ କରୁଥିବା କାଲିସୁନ୍ଦରୀ, ଗୁ ମଟିଏନ୍, ରକତ ମଟିଏନ୍, ଅର୍ଷାଖାଇ ଭଳି ଦେବୀ ମଧ୍ୟ ଦେଖାଯାଆନ୍ତି। ଡୋକ୍ରିବୁଢ଼ୀ, ମାଣିକେଶ୍ୱରୀ, ଲଙ୍କେଶ୍ୱରୀ, ଦନ୍ତେଶ୍ୱରୀ, ଖମ୍ବେଶ୍ୱରୀ, ସମଲେଶ୍ୱରୀ, ରକ୍ତାମ୍ବରୀ, ବଞ୍ଜାରୀ ଆଦି ମନ୍ଦିର ଆସିନା ଦେବୀ ସହ ଭଣ୍ଡାରଘରେନ, ପଣ୍ଡରାପଲିଏନ, ପାହାରପହରେନ, ଗଙ୍ଗାଦେଇ, ଇନ୍ଦ୍ରାଦେଇ, ସୁନାଦେଇ ଆଦି ଅନେକ ଦେବୀ ଏ ଅଞ୍ଚଳରେ ଥିବାର ତଥ୍ୟ ମିଳେ। ଦଶହରା ଓ ଚୈତ ମାସକୁ ଦେବୀମାନଙ୍କର ମାସ ବୋଲି କୁହାଯାଏ। ଏହି ସମୟରେ ଦେବୀମାନଙ୍କ ଦର୍ଶନ ପାଇଁ ଭକ୍ତ ଭିଡ଼ ପ୍ରବଳ ହୋଇଥାଏ ଏବଂ ଦେବୀମାନେ ମଧ୍ୟ ନିଜ ଆସ୍ଥାନ ଛାଡ଼ି ଗ୍ରାମଦାଣ୍ଡ ବା ବନ୍ଧୁ ଗ୍ରାମକୁ ଯାତ୍ରା କରିଥାନ୍ତି। ଦଶହରା ମାସରେ ମାଣିକେଶ୍ୱରୀଙ୍କ ଛତର ଯାତ୍ରା, ଡୋକ୍ରିବୁଢ଼ୀଙ୍କ ଲାଠି ଯାତ୍ରା, ଚୈତ ମାସରେ ଘଣ୍ଟ ଯାତ୍ରା ବା ଗ୍ରାମ୍ୟ ଦେବୀଙ୍କର ସମସ୍ତ ଗୃହ ପରିଭ୍ରମଣ, ମଡ଼େଇ ବଜାର ବା ପାଲିପାଚୁରାରୁ ଆସୁଥିବା ଶତାଧିକ ଦେବଦେବୀଙ୍କ ମେଳା ଏହାର ସମର୍ଥ ଦୃଷ୍ଟାନ୍ତ ଅଟେ। ଦେବୀମାନଙ୍କର କ୍ରିୟାକଳାପ ରୂପରେଖ ମଧ୍ୟ ନିର୍ଦ୍ଦିଷ୍ଟ ଥିବାର ସାକ୍ଷ୍ୟ ମିଳେ। ଲଙ୍କେଶ୍ୱରୀ ଝିଅ ବେଶରେ ବୁରିଆ ଖେଳିବା, କାଲିସୁନ୍ଦରୀ ଘରର ସ୍ତ୍ରୀ ଲୋକଙ୍କ ଅନୁପସ୍ଥିତିରେ ଘର କାମ କରିବା ସହ ଚୁଡ଼ି ବିକି ଆଣିଲେ ପିନ୍ଧିକି ପଳାଇବା, ମାଇଲି ମେଣ୍ଢାସ୍ୱରରେ ଲୋକଙ୍କ ନାମ ଧରି ଡାକିବା, ଡୋକ୍ରି ଭୟାକୁଳ ପଥିକର ସହଯାତ୍ରୀ ହେବାର ଘଟଣା ସବୁ ଲୋକମୁଖରୁ ଶୁଣିବାକୁ ମିଳେ। କଳାହାଣ୍ଡି ଅଞ୍ଚଳରେ ପୂଜା ପାଉଥିବା କେତେକ ଦେବୀ ବାହାରୁ ଆସିଥିବାର କିମ୍ବଦନ୍ତୀ ମିଳେ।

0: ମାଣିକେଶ୍ୱରୀ ଛୋଟ ନାଗପୁର ବା ପାରଳାଖେମୁଣ୍ଡି ଅଞ୍ଚଳରୁ, ଲଙ୍କେଶ୍ୱରୀ ଲଙ୍କା ବା ସୁବର୍ଣ୍ଣପୁର ଅଞ୍ଚଳରୁ, ଦନ୍ତେଶ୍ୱରୀ ଦନ୍ତୱାଡ଼ା ଅଞ୍ଚଳରୁ, ସମଲେଶ୍ୱରୀ ସମ୍ବଲପୁର ଅଞ୍ଚଳରୁ, ପଣ୍ଡରାପଲିଆନ ପଣ୍ଡରାପାଲିରୁ, ଠୁଟିମେଇଲି ବଲାଙ୍ଗୀର ପାଟଣା ମେ ଦେବତା କୋରାପୁଟ ନବରଙ୍ଗପୁରରୁ ଆସିଛନ୍ତି ବୋଲି ଶୁଣାଯାଏ। ପ୍ରେତମାନଙ୍କୁ ଦେବୀ ଭାବରେ ପୂଜା କରାଯାଉଥିବାର ଅନେକ ଦୃଷ୍ଟାନ୍ତ କଳାହାଣ୍ଡିରେ ମିଳେ। ଚିଲାଗୁନ, ଦୁଲା, ସାତଭଇନୀ, ଜଲକାମିନୀ, ମିରକୁଚ, କଙ୍କାଲେନ ଏହି ଗୋଷ୍ଠୀର ଅନ୍ତର୍ଗତ। ଏମାନଙ୍କୁ ଅନିଷ୍ଟ ନ କରିବା ପାଇଁ ଅନୁରୋଧ କରି ଭୟରେ ପୂଜା କରାଯାଇଥାଏ। କେତେକ ଦେବୀ ଗୃହ ଇଷ୍ଟ ଦେବୀ ଭାବେ ଗୋଟିଏ ପର୍ଯ୍ୟାୟରେ ପୂଜା ପାଉଥିବାରୁ ଗୃହକର୍ତ୍ତାଙ୍କ ଉତ୍ତର ପିଢ଼ିର ଭାଇ ଭାଗ ବଣ୍ଟନ ସମୟରେ ଦେବୀମାନଙ୍କୁ ମଧ୍ୟ ମସ୍ତକ, ଗର୍ଭ, ହାତ, ପାଦ, ଯୋନିରେ ବିଭକ୍ତ କରିଥିବାର ଦେଖିବାକୁ ମିଳେ। କଳାହାଣ୍ଡିର ଶାକ୍ତ ପରମ୍ପରାରେ ଖୁବ୍ ପ୍ରାଚୀନ ନହେଲେ ବି ସନ୍ତୋଷୀ ମାତା, ତାରିଣୀ, ଅମ୍ବାଜୀ ଆଦିଙ୍କୁ ଉପେକ୍ଷା କରାଯାଇ ନପାରେ। ଏହି ଦେବୀମାନେ କୌଣସି ସ୍ତ୍ରୀ ଲୋକ ଉପରେ ନିର୍ଦ୍ଦିଷ୍ଟ ତିଥି, ବାର ଓ ସମୟରେ ନିଜର ଶକ୍ତିକୁ ଆରୋପ କରାଇ ଜନସାଧାରଣଙ୍କ ବିଶ୍ୱାସ ଭାଜନ ହୋଇଛନ୍ତି। ଶକ୍ତି ପୂଜା ସହ ତନ୍ତ୍ର ସାଧନାର ସମ୍ପର୍କ ଘନିଷ୍ଠ। କଳାହାଣ୍ଡି ଅଞ୍ଚଳରେ ପ୍ରାୟ ସମସ୍ତ ଦେବୀ ତନ୍ତ୍ର ପୂଜା ପଦ୍ଧତି ଅନୁଯାୟୀ ହିଁ ପୂଜା ପାଇଥାନ୍ତି। ପାଙ୍ଗଣ ବିଦ୍ୟା ବା ଘୃଣ୍ୟ ତନ୍ତ୍ର ସାଧନାର ଦୃଷ୍ଟାନ୍ତ ଏହି ଅଞ୍ଚଳରେ ବିରଳ ନୁହେଁ, ଯାହାଦ୍ୱାରା ଏହି ଅନିଷ୍ଟକାରୀ ତନ୍ତ୍ର ଶକ୍ତିଠାରୁ ନିଜକୁ, ପରିବାରକୁ ଓ ବେଳେବେଳେ ଗ୍ରାମକୁ ରକ୍ଷା କରିବାକୁ ଯାଇ ମହାନ ତନ୍ତ୍ରଶକ୍ତିର ଅଧିକାରିଣୀ କଲ୍ୟାଣମୟୀ ଦେବୀମାନଙ୍କୁ ଜନସାଧାରଣ ଅତ୍ୟନ୍ତ ବିଶ୍ୱାସ ଓ ଭକ୍ତିର ସହ ପୂଜା କରନ୍ତି। ଦେବୀମାନେ ସଦାସର୍ବଦା ମାନବ ସମାଜର ଉପକାର କରୁଥିବାରୁ ଉପହାର ସ୍ୱରୂପ ତାଙ୍କୁ ବେଳେବେଳେ ନିଜସ୍ୱ ଅଧିକାରଭୁକ୍ତ ଓ ଗୃହପାଳିତ ପଶୁପକ୍ଷୀକୁ ସମର୍ପଣ କରନ୍ତି। ଏହି ସମର୍ପଣ ବଳିକୁ ସେମାନେ ଅମାନସିକ ନ ଭାବି ସମାଜର ମଙ୍ଗଳ କାମନା ନିମିତ୍ତ ଆନନ୍ଦର ସହ ଅର୍ପଣ କରୁଥିବାରୁ ବରଂ ଖୁସି ଅନୁଭବ କରନ୍ତି। ଏ ଅଞ୍ଚଳର ଲୋକମାନଙ୍କ ସରଳ ନିଷ୍କପଟ ଜୀବନଶୈଳୀ ଭିତରେ ସୃଷ୍ଟିର ମଙ୍ଗଳ କାମନା, ସଦ୍ଭାବନା ଯେହେତୁ ସର୍ବଦା ଥାଏ, ତେଣୁ ହୁଏତ ଏହା ଅନ୍ଧବିଶ୍ୱାସର ପରିଚାୟକ ହୋଇପାରେ, କିନ୍ତୁ ହିଂସ୍ରତାର ନୁହେଁ। କାରଣ ଏମାନେ ଆର୍ଯ୍ୟ ପରମ୍ପରାର ନୈବେଦ୍ୟ ବା ପେଣ୍ଛଡ଼ା ଅପେକ୍ଷା ସମର୍ପଣ ବା ଥିପେନ୍କୁ ପୂଜାଭୋଗ ଭାବେ ଗ୍ରହଣ କରିବାକୁ ଗୁରୁତ୍ୱ ଦିଅନ୍ତି। ଦେବୀମାନଙ୍କ ନିମିତ୍ତ ଉଦ୍ଦିଷ୍ଟ ବାଦ୍ୟର ସ୍ୱତନ୍ତ୍ର ତାଳ ରହିଛି। ନିଶାଣ, ମହୁରୀ, ଢୋଲ ଓ ତିର୍ବିଡ଼ି ବା ତାସାର ସମ୍ମିଳିତ ତାଳରେ ଚଘେନ ପାର, ଉଧଲେନ ପାର, ନାଚନୀ ପାର, ଦୁଲେନ ପାର, ଉତ୍ତରେନ ପାର ପ୍ରଭୃତି ବିଭିନ୍ନ ତାଳରେ ଏହି ଦେବୀମାନେ କୌଣସି ବ୍ୟକ୍ତି ଉପରେ ଆରୋପିତ ହୋଇ ନୃତ୍ୟ କରିଥାନ୍ତି। ଏହାକୁ ସିରାଖେଳ କୁହାଯାଇଥାଏ। ଦେବଦେବୀମାନେ ଗୁଡ଼ିବା ମନ୍ଦିରରେ ସ୍ଥାପିତ ହୋଇ ପୂଜା ପାଉଥିବା ବେଳେ କେତେକ ଦେବଦେବୀ ସ୍ଥାପିତ ହୁଅନ୍ତି ନାହିଁ ବା ପୂଜା ମଧ୍ୟ ପାଆନ୍ତି ନାହିଁ, କିନ୍ତୁ କୌଣସି ଅନିଷ୍ଟ ଘଟିଲେ ସେମାନଙ୍କୁ ତନ୍ତ୍ର ଯୋଗରେ ସାମୟିକ ସ୍ଥାପନା କରି ପୂଜା କରାଯାଇଥାଏ। କଳାହାଣ୍ଡିର ଥୁଆମୂଳ ରାମପୁର ଅଞ୍ଚଳରେ ଖଣ୍ଡୁଆଳ ନାମରେ ଏକ ଚାରଣପ୍ରିୟ ଦେବୀଙ୍କ ସନ୍ଧାନ ମିଳେ। ପଥରରେ ନିର୍ମିତ ଏହି ଦେବୀ ପ୍ରତିମା କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ ନ ରହି ଆଶ୍ଚର୍ଯ୍ୟଜନକ ଭାବେ ଗଛର ଡାଳ, ଘରଦୁଆର, ରାସ୍ତାକଡ଼, ଝରଣାକୂଳମାନଙ୍କରେ ବୁଲି ବୁଲୁଥିବାର କୁହାଯାଏ। କଳାହାଣ୍ଡିର ଶାକ୍ତ ପରମ୍ପରାରେ ସମ୍ପ୍ରତି ଦୁର୍ଗା ଏକ ମୁଖ୍ୟ ଆଲୋଚ୍ୟ ଦେବୀ। ଦୁର୍ଗାଦେବୀଙ୍କର ଗୁଡ଼ି ଗ୍ରାମାଞ୍ଚଳମାନଙ୍କରେ ସେତେ ଅଧିକ ପରିଦୃଷ୍ଟ ନହେଲେ ହେଁ ଦଶହରା ମାସରେ ସାମୟିକ ଭାବେ ନିର୍ମିତ ମେଢ଼ ତଥା ମୃଣ୍ମୟ ମୂର୍ତ୍ତିର ଦୁର୍ଗାପୂଜା ଏହି ଅଞ୍ଚଳରେ କ୍ରମଶଃ ବ୍ୟାପକ ହେବାରେ ଲାଗିଛି। ଏ ପରମ୍ପରା ଆରମ୍ଭ ହେବାର ବହୁ ବର୍ଷ ହୋଇନଥିଲେ ହେଁ ଏଥିପ୍ରତି ଜନସାଧାରଣଙ୍କର ବଢ଼ୁଥିବା ଆଗ୍ରହରୁ ଦୀର୍ଘ ବର୍ଷ ଧରି ଦଶହରା ମାସରେ ପୂଜା ପାଇ ଆସୁଥିବା ଲୋକଦେବୀମାନଙ୍କର ପୂଜା ପୂର୍ବପରି ସେତେ ଉଲ୍ଲାସର ସହ ହେଉନାହିଁ।
1: ଶୁଣିଲେ ଓଡ଼ିଆରେ ଆଲୋଚନା, କଳାହାଣ୍ଡିର ଦେବୀ ଉପାସନା, ଆଲୋଚକ ପରମେଶ୍ୱର ମୋନ୍।

ଶ୍ରୋତାବନ୍ଧୁ ଶୁଣନ୍ତୁ ଏକ ସୂଚନା। ଶାରଦୀୟ ଦୁର୍ଗାପୂଜା ଅବସରରେ ଅକ୍ଟୋବର 3 ତାରିଖରୁ ଅକ୍ଟୋବର 21 ତାରିଖ ପର୍ଯ୍ୟନ୍ତ ସକାଳ 8:30 ରାଜ୍ୟସ୍ତରୀୟ ପ୍ରସାରଣରେ ଶୁଣୁଛନ୍ତି କାର୍ଯ୍ୟକ୍ରମ ପୀଠ ପରିକ୍ରମା। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଏହି କ୍ରମରେ ଆଜି 13 ତାରିଖ ମଙ୍ଗଳବାର ଦିନ ଶୁଣିପାରିବେ ମା ସିଦ୍ଧକାଳୀ, ପ୍ରଯୋଜନା ଜୟରାମ ମୁଣ୍ଡା, କେଉଁଝର ପ୍ରସ୍ତୁତି। ଆସନ୍ତାକାଲି 14 ଅକ୍ଟୋବର ବୁଧବାର ଦିନ ଶୁଣିପାରିବେ କଟକ କେନ୍ଦ୍ର ପ୍ରସ୍ତୁତି ମା ଭଦ୍ରକାଳୀ, ପ୍ରଯୋଜନା ଅନନ୍ତ ଚରଣ ଜେନା। 15 ତାରିଖ ଗୁରୁବାର ଦିନ ଶୁଣିପାରିବେ ଆକାଶବାଣୀ ଜୋରନ୍ଦ କେନ୍ଦ୍ର ପ୍ରସ୍ତୁତି ମା ହିଙ୍ଗୁଳା ଦେବୀଙ୍କ ପୀଠ, ପ୍ରଯୋଜନା ଭାଗୀରଥୀ ମିଶ୍ର। ଅକ୍ଟୋବର 16 ତାରିଖ ଶୁକ୍ରବାର ଦିନ ଶୁଣିପାରିବେ କଟକ କେନ୍ଦ୍ର ପ୍ରସ୍ତୁତି ମା ଭଗବତୀ, ପ୍ରଯୋଜନା ମୃତ୍ୟୁଞ୍ଜୟ ସାମଲ। 17 ତାରିଖ ଶନିବାର ଦିନ ଶୁଣିପାରିବେ କଟକ କେନ୍ଦ୍ର ପ୍ରସ୍ତୁତି ଝଙ୍କଡ଼ର ମା ସରଳା, ପ୍ରଯୋଜନା ଲଳିତ କାନୁନଗୋ। 18 ତାରିଖ ରବିବାର ଦିନ ଶୁଣିପାରିବେ କଟକ କେନ୍ଦ୍ର ପ୍ରସ୍ତୁତି ମା କଟକ ଚଣ୍ଡୀ, ପ୍ରଯୋଜନା ସୁମିତ୍ରା ମହାପାତ୍ର। ଅକ୍ଟୋବର 19 ତାରିଖ ସୋମବାର ଦିନ ଶୁଣିପାରିବେ ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ର ପ୍ରସ୍ତୁତି ମା ବାଳକୁମାରୀ, ପ୍ରଯୋଜନା ଜଗନ୍ନାଥ ସେଠୀ। ମଙ୍ଗଳବାର ଦିନ 20 ତାରିଖ ଶୁଣିପାରିବେ ପୁରୀ କେନ୍ଦ୍ର ପ୍ରସ୍ତୁତି ମା ବାଟମଙ୍ଗଳା, ପ୍ରଯୋଜନା ଡକ୍ଟର ତପନେନ୍ଦୁ ଦତ୍ତ। ଏବଂ ଶେଷରେ ଅକ୍ଟୋବର 21 ତାରିଖ ବୁଧବାର ଦିନ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ର ପ୍ରସ୍ତୁତି ବିଜୟର ପର୍ବ ବିଜୟ ଦଶମୀ, ପ୍ରଯୋଜନା ଭାଗୀରଥୀ ମିଶ୍ର। ସୂଚନାଟି ଏତିକିରେ ଶେଷ ହେଲା।

ଶ୍ରୋତାବନ୍ଧୁ ଶୁଣନ୍ତୁ ଏକ ସୂଚନା। ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ନାଟକର ବିଶେଷ ପ୍ରସାରଣ କାର୍ଯ୍ୟକ୍ରମରେ ରାତି 10:00 ଏବଂ ଦିନ 3:30 ଶୁଣିପାରିବେ ନାଟକ ଏବଂ ଗୀତିନାଟ୍ୟର କାର୍ଯ୍ୟକ୍ରମ। ରିଲି କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 16 ତାରିଖ ଶୁକ୍ରବାର ଦିନ ଶୁଣିବେ ନାଟକ ଦେବୀ ଓ ଦାନବ, ରଚନା ଗୋପାଳ ଛୋଟରାୟ, ପ୍ରଯୋଜନା ମନୋରଞ୍ଜନ ଦାସ, ରାତି 10:00। 17 ତାରିଖ ଶନିବାର ଦିନ ଶୁଣିପାରିବେ ଗୀତିନାଟ୍ୟ ମହିଷାସୁର ବଧ, ଦିନ 3:30 ରଚନା ଗଣକବି ବୈଷ୍ଣବ ପାଣି, ପ୍ରଯୋଜନା ରମାପଦ ନନ୍ଦ, ସଙ୍ଗୀତ ରାଖଳ ଚନ୍ଦ୍ର ମହାନ୍ତି। 18 ତାରିଖ ରବିବାର ଦିନ ଶୁଣିପାରିବେ ନାଟକ ଦଶପୂଜା, ଦିନ 3:30 ରଚନା କବିଚନ୍ଦ୍ର କାଳିଚରଣ ପଟ୍ଟନାୟକ, ବେତାର ନାଟ୍ୟ ରୂପାନ୍ତର ମନୋରଞ୍ଜନ ଦାସ, ପ୍ରଯୋଜନା ନରସିଂହ ମହାପାତ୍ର। 19 ତାରିଖ ସୋମବାର ଦିନ 3:30 ଶୁଣିପାରିବେ ଗୀତିନାଟ୍ୟ ଦେବୀ ଦୟାମୟୀ, ରଚନା ଶରଚନ୍ଦ୍ର ମୂଳିଆ, ପ୍ରଯୋଜନା ଗୌର ପଟ୍ଟନାୟକ, ସଙ୍ଗୀତ ରାଖଳ ଚନ୍ଦ୍ର ମହାନ୍ତି। 20 ତାରିଖ ମଙ୍ଗଳବାର ଦିନ ଶୁଣିବେ ଗୀତିନାଟ୍ୟ ମହିଷା ମର୍ଦ୍ଦିନୀ, ଦିନ 3:30 ରଚନା ଗୋପାଳ ଛୋଟରାୟ, ପ୍ରଯୋଜନା ଝରଣା ଦାସ, ସଙ୍ଗୀତ ଭୁବନେଶ୍ୱର ମିଶ୍ର। ସୂଚନାଟି ଏତିକିରେ ଶେଷ ହେଲା।

0: ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିଦ୍ ବିରୋଧରେ ପହଞ୍ଚିପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।
1: ଆକାଶବାଣୀ ଭବାନୀପାଟଣା ଶୁଣନ୍ତୁ କୃଷିଭିତ୍ତିକ କାର୍ଯ୍ୟକ୍ରମ ଚାଷର କଥା।
2: ହେନ୍ତା ତ ଆମର୍ ଚାଷୀ ଦାଦାମାନେ ବରଷ ସାରା ଭିନ୍ନ ଭିନ୍ନ ପ୍ରକାରର ଚାଷ କରିଥିସନ୍, ଯେନ୍ତାକି ଆଲୁ, ସାରୁ, କୁନ୍ଦୁରୁ, ଜନି ଆରୁ, ଲଇନି। ତ ଏସବୁ ଚାଷ କରବାର ଭିତରେ ଆମର୍ ଚାଷୀ ଦାଦାମାନେ ଗୋଟେ ଜିନିଷ୍କେ ଠିକ୍ ସମୟାନେ କରବାରଟା ପାସରି ଯାଇଥିସନେ। ଯଦି ଇଟାକେ ଠିକ୍ ସମୟାନେ ତାର୍ ଠିକ୍ ହିପାସେ ଯତ୍ନ ରତନ ଆରୁ ତାର୍ ସଂରକ୍ଷଣ ନେଇ କରାଯିବା ବୋଇଲେ ଭବିଷ୍ୟତନେ ଆମକେ ନୂଆ ନୂଆ ଅସୁବିଧାର ସାମ୍ନା କରବାକେ ପଡ଼ବା। ଏ ସେ ଜିନିଷ୍ ହଉଛେ ଇ ବିହନ ସଂରକ୍ଷଣ। ଭିନ୍ନ ଭିନ୍ନ ପ୍ରକାରର ରାସାୟନିକ ଔଷଧକଷାକେ ବ୍ୟବହାର କରବାର ଲାଗୁନ୍ ଦିହି ନସିଯିବାର ସନେ ସନେ ତାର୍ ଖରାପ ପ୍ରଭାବ ବି ମାଏଟ୍, ପାଏନ୍, ପବନ, ଜୀବଜନ୍ତୁ ସବକର୍ ଉପରେ ପଡ଼ୁଛେ। ଏ ଆମର୍ ଚାଷୀ ଦାଦାମାନେ ଯଦି ସେ ଆମର୍ ବାପଦାଦି ଅମଲନୁ ଚଲି ଆସୁଥିବାର ଜୈବିକ ଉପାୟନେ ଇ ବିହନ ସଂରକ୍ଷଣ କରିବେ ବୋଇଲେ ସୁବିଧା ତ ହେବା ଏକା, ତାର୍ ସନେ ସନେ ଆମର୍ ପରିବେଶ ବି ଠିକ୍ ରହେବା। ସେଥିର୍ ଲାଗ୍ତି ବୋଲିକରି ପ୍ରଥମେ ଆମ୍କେ ଇ ଜୈବିକ ଉପାୟନେ ଇ ବିହନ ସଂରକ୍ଷଣ ପ୍ରଣାଳୀକେ ଜାନ୍ବାକେ ପଡ଼୍ବା ଆରୁ ବୁଝ୍ବାକେ ବି ପଡ଼୍ବା। ଏ ଯେନ୍ କେନ୍ସି କିସମର ଫସଲକେ ବିହନ ହିପାସେ ବ୍ୟବହାର କରବାରଟା ଠିକ୍ ନେଇ ହୁଏ। ବନେ ବନେ ଆଗଧାଡ଼ିଆ ଫସଲ ମନକରନୁ ଏକା ବିହନ ସଂଗ୍ରହ କର୍ମା ବୋଇଲେ ଇଟା ଟିକେ ଭଲ୍ ରହେବା। ପୁରା ପାଚି ଯାଇଥିବାର ଅବସ୍ଥାନେ ଏକା ଫସଲ ଅମଲ କରବାରଟା ଠିକ୍ ହେବା। ଏ ଗୋଟେ କଥା ଉପରେ ଆମକେ ଧ୍ୟାନ ଦେବାକେ ପଡ଼୍ବା ଯେ ବିହନ ସୁସ୍ଥ ଆରୁ ନିରୋଗ ହେଇଥିବାର ଆବଶ୍ୟକ। ଏ ଭିତରେ ମଇଲା, ଗୁଡ଼ି, ବାଏଲ, ଗଛପତ୍ରର ଶୁଖ୍ଲା ଅଂଶ ଆରୁ ତାର୍ ଅଲଗା କିସମର ବିହନ ଯେନ୍ତା ଇନେ ନେଇ ମିଶିଥିବା ବିହନ ମନକର ସବୁ ବିହନ ଗୋଟେ ପ୍ରକାର ହେଇଥିବାର ଆବଶ୍ୟକ। ବିହନକେ ଅଲଗା ଅମଲ କରାଯାଉ ନେଇ ହେଲେ ଖଲାନେ ଥିବାର ଅଲଗା ଶସ୍ୟମାନେ ଏ ଭିତରେ ମିଶିଯିବାର ସମ୍ଭାବନା ବି ବେଶୀ ରହିସି। ଏଇଟାକେ ସାଇତି ରଖବାର ଆଗ୍ନୁ ଶସ୍ୟକେ ତିନି ଚାରି ଦିନ ପତକେ ଟାନ୍ ଖରାନେ ଉଲ୍ଟେଇ ପୁଲ୍ଟେଇ କରି ଭଲ୍ ହିପାସେ ସାଇତି କରି ରଖବାକେ ପଡ଼୍ବା। ଏ ଯେନ୍ତାକି ସେ ଶସ୍ୟନେ 10% ଜଳୀୟ ଅଂଶ ସେନ ରହେବାର କଥା। ଏବେ କଥା ଆସୁଛେ ଏ ବିହନର ସାଇତା ପ୍ରଣାଳୀ କାଁଟା, ଏ କଥା ଗୋଟେକେ ବି ଆମର୍ ଚାଷୀ ଦାଦାମାନ୍କେ ନିହାତି ଭାବରେ ଜାନ୍ବାକେ ପଡ଼୍ବା। ଏ ଭଣ୍ଡାର ଘର୍କେ ଅନ୍ୟ ଘର ମନକରନୁ ଅଲଗା କରିଦେଇକରି ଘର ଭିତରେ ଥିବାର ଫାଟ ମନକେ ଚୁଟବାକେ ପଡ଼୍ବା। ଶସ୍ୟ ରଖବାର ଜାଗା ମନକେ ଭଲ୍ କରି ପରିଷ୍କାର କରିକରି ଧୋଇଦେମା ଆର୍ ଇଟାକେ ଖରାତି ଶୁଖେଇ ଦେମା। ଯେତ୍କି ବଡ଼ ଆକାରର ପାତ୍ର ମନକେ କମ୍ ଶସ୍ୟ ନେଇ ରଖିକରି ସେନ ଅଧିକା ଶସ୍ୟ ରଖ୍ମା। ଏ ବେଗ୍ ନେଇ ହେଲେ ଅଖାବୁରା ମନ୍ତି ଶସ୍ୟ ରଖୁଛୁ ବୋଇଲେ ଆଗରୁ ଚିରାଫଟା ଜାଗା ମନକେ ଭଲ୍ କରି ସିଲେଇ ଦେମା। ବିହନ ବୁରା ମନକେ ମାଇଟ୍ ଉପରେ ଆରୁ କାନ୍ଥିନେ ଲଗେଇକରି ନେଇ ରଖୁଁ। ଇଟା ମନକେ କାଠର ପଟା ନେଇ ହେଲେ ଇଟା ଦେଇ କରି ଭାଡ଼ି କରି କରି ରଖ୍ବାକେ ପଡ଼୍ବା। ଏ ଦୁଇ ଧାଡ଼ି ବୁରା ମନକର ମଝିନେ ଠିକ୍ ଫାଙ୍କ ରଖ୍ବାକେ ପଡ଼୍ବା। ଯଦି ଭାଡ଼ି ନେଇ କରି ପାରୁଛନ୍ ବୋଇଲେ ବନେ କରି ପୁଆଲ ଗୁଣ ନେଇ ହେଲେ କାଠ ଉପରେ ବିହନ ବସ୍ତାକେ ରଖ୍ବାକେ ପଡ଼୍ବା। ଏ ଯେନ୍ତାକି ଇଟା ତଲେ ନେଇ ଲାଗ୍ବା, ବିହନ ମନକର ଭଲିଆ ଆରୁ ପୁରା ବାନ୍ଧି କରି ରଖିଲେ ବି ଇଟା ଭଲ୍। ଏ ମୂଷା ମନକରନୁ ରକ୍ଷା କରବାର୍ ଲାଗି ବୁଏର ଗଛର କଣ୍ଟା ରଖିଦେମା ବୋଇଲେ ଆର୍ ଟିକେ ଇଟା ବଢ଼ିଆ ହେବା। ଭାଡ଼ିର ଖୁଟା ମନକେ ଜଡ଼ା ତେଲ ନେଇ ହେଲେ ପୁଡ଼ାମୁ ବି ଲେପି ଦେବାର କଥା। ଏ ବିହନ ମନକରତି ନିର୍ଗୁଣ୍ଡି ପତର ଆରୁ ନିମ୍ ପତର ସବୁ ମିଶିକରି ରଖ୍ବାକେ ପଡ଼୍ବା। ଗୋଟେ କ୍ୱିଣ୍ଟାଲ ଧାନ ବସ୍ତା ମଝିନେ 25 kg ମୁଗ, ବିରି ନେଇ ହେଲେ କାନ୍ଦୁଲ ବୁରା ରଖିଦେମା ବୋଇଲେ ମୁଗ ମନକରତି ପୋକ ଲାଗବାର ସମ୍ଭାବନା ଆରୁ ନେଇ ରହେନା। ଘରେ ବ୍ୟବହାର କରୁଥିବା ଦାଇଲକେ ତାର ଅମଲ ପଛେ ଚୁପାକେ ଛଡ଼େଇ ଦେଇକରି ରଖିଦେମା ବୋଇଲେ ଶସ୍ୟଭୃଙ୍ଗ ପୋକ ଆରୁ ନେଇ ଲାଗିପାରେ ନା। ସେନ୍ତା ଡାଲି ଜାତୀୟ ଶସ୍ୟମାନଙ୍କର ସନେ ନିମ୍, କରଞ୍ଜ, ନଡ଼ିଆ, ପାମଲିନ ନେଇ ହେଲେ ସୋରିଷ ତେଲ 3 kg ନେଇ ହେଲେ ତାର ମଞ୍ଜିକେ ମିଶେଇ ଦେମା ବୋଇଲେ ପୋକ ଲାଗବାର ସମ୍ଭାବନା ଆରୁ ନେଇ ରହେନା।
1: ଶୁଣିଲି କୃଷିଭିତ୍ତିକ କାର୍ଯ୍ୟକ୍ରମ ଚାଷର କଥା।

0: ଆକାଶବାଣୀ ଭବାନୀପାଟଣା ସବୁବେଳେ ଆପଣଙ୍କ ସେବାରେ।
1: ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ଓଡ଼ିଆ ଆଧୁନିକ ଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଗାଇଛନ୍ତି ସୁପ୍ରଭା।

ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ଓଡ଼ିଆ ଆଧୁନିକ ଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଗାଇଛନ୍ତି ସୁପ୍ରଭା ପାଢ଼ୀ। ଗୀତିକାର ହେଲେ ଦେବୀଦତ୍ତ ମହାନ୍ତି। ସଙ୍ଗୀତ ନିର୍ଦ୍ଦେଶନା ପ୍ରଫୁଲ୍ଲ ମିତ୍ର।

ପ୍ରଚାର କଲୁ ଓଡ଼ିଆ ଆଧୁନିକ ଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ ଆକାଶବାଣୀ ଭବାନୀପାଟଣା ଆମର ପରବର୍ତ୍ତୀ ପ୍ରସାରଣ ପ୍ରଥମେ ଶୁଣନ୍ତୁ ସମାଚାର ପ୍ରଭାତ ଓ ମର୍ଣ୍ଣିଂ ନ୍ୟୁଜ୍ ଆକାଶବାଣୀ ଦିଲ୍ଲୀରୁ ପରେ ଶୁଣିବେ ଶାରଦୀୟ ଦୁର୍ଗାପୂଜା ଅବସରରେ ରାଜ୍ୟସ୍ତରୀୟ ପ୍ରସାରଣରେ ପୀଠ ପରିକ୍ରମା ଆଜି ଏଥିରେ ଶୁଣିପାରିବେ ଆକାଶବାଣୀ କେଉଁଝର କେନ୍ଦ୍ର ପ୍ରସ୍ତୁତି ମା ସିଦ୍ଧକାଳୀ ପ୍ରଯୋଜନା ଜୟରାମ ମୁଣ୍ଡା ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ

0: ଆକାଶବାଣୀ କଟକ ରାଜ୍ୟସ୍ତରୀୟ ପ୍ରସାରଣରେ ପ୍ରଚାର କରୁଛୁ ପୀଠ ପରିକ୍ରମା। ଆଜି ଏଥିରେ ଶୁଣନ୍ତୁ ଶୁଣିବା ମା ସିଦ୍ଧକାଳୀ, ପ୍ରଯୋଜନା ଜୟରାମ ମୁଣ୍ଡା।
1: କେନ୍ଦୁଝରର ଐତିହ୍ୟ, ପରମ୍ପରା ଓ ଧାର୍ମିକ ଭାବନା ଉତ୍କଳରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ପୁଣ୍ୟତୟା ବୈତରଣୀର ଉତ୍ପତ୍ତି ସ୍ଥଳ ହେଉଛି ବୋଧାୟନ ଭୂମି ଶ୍ରୀ ଭଞ୍ଜଭୂମି କେନ୍ଦୁଝର। ବନାନୀ ପରିବେଷ୍ଟିତ କେନ୍ଦୁଝର 1128 ମସିହା ଠାରୁ 1947 ମସିହା ଯାଏ ପ୍ରଥମ ରାଜା ଜ୍ୟୋତିଭଞ୍ଜଙ୍କ ଠାରୁ ଶେଷ ଶାସନ ରାଜା ବଳଭଦ୍ର ନାରାୟଣ ଭଞ୍ଜଙ୍କ ଦ୍ୱାରା ଶାସିତ। ପର୍ଯ୍ୟଟନର ସ୍ଥଳୀ, ଜଳଦ ବହୁଳ ପ୍ରାକୃତିକ ଶୋଭା ପରିପୂର୍ଣ୍ଣ ନୈସର୍ଗିକ ଶୋଭା ସମ୍ଭାରର ଗିରି ନିର୍ଝରିଣୀ କେନ୍ଦୁଝର କେବଳ ଆକର୍ଷଣର କେନ୍ଦ୍ରବିନ୍ଦୁ ନୁହଁ, ବରଂ ନିଜର ଧାର୍ମିକ ଚେତନାରେ ପରିପୃଷ୍ଟ। ଦେବୀ ପୂଜାର ପରମ୍ପରା ଏଠାରେ ଅତି ପ୍ରାଚୀନ। ଆଦି ମାନବ ଜୁଆଙ୍ଗମାନଙ୍କ ଦ୍ୱାରା ପୂଜିତା ଶିଳାଖଣ୍ଡ ଏବେ ମଧ୍ୟ ଗୁପ୍ତ ଗଙ୍ଗା ଗ୍ରାମରେ ମା ଠାକୁରାଣୀ ବା ମା ବୈତରଣୀ ନାମରେ ପୂଜିତା। କେନ୍ଦୁଝରରେ ଆଦିମାନବର ଶକ୍ତି ପୂଜା କଥା ଅନେକ ଗବେଷକ ସ୍ୱୀକାର କରନ୍ତି। ରାଜପୃଷ୍ଠପୋଷକତାରେ ଏଠାରେ ଅନେକ ମଠ ମନ୍ଦିର ପରିଚାଳନାର ପ୍ରମାଣ ରହିଛି। କେନ୍ଦୁଝରର ସହର ଠାରୁ ମାତ୍ର 6 କିଲୋମିଟର ଦକ୍ଷିଣକୁ ଥିବା ସିଦ୍ଧ ମଠ ଏହାର ଏକ ପୁରାତନ ପ୍ରମାଣ। ଏହି ସିଦ୍ଧ ମଠ ଠାରେ ସିଦ୍ଧ ଜଗନ୍ନାଥ, ସିଦ୍ଧ ହନୁମାନ ଏବଂ ସିଦ୍ଧ କାଳୀ ବହୁକାଳରୁ ପୂଜା ପାଇ ଆସୁଛନ୍ତି।

0: ସିଦ୍ଧ ମଠର ମା ସିଦ୍ଧକାଳୀ ପୀଠ ଏକ ଶକ୍ତିପୀଠ ଯାହା ତନ୍ତ୍ର ସାଧକମାନଙ୍କୁ ଆକର୍ଷିତ କରିଥାଏ। ପୂର୍ବେ ବନାନୀ ବେସ୍ଥିତ ମା ସିଦ୍ଧକାଳୀଙ୍କର ପୀଠ ବସ୍ତୁତଃ ଶାନ୍ତ ନିର୍ଜନ ଓ ଆଧ୍ୟାତ୍ମିକ ସାଧନାର କ୍ଷେତ୍ର ଥିଲା। ପାଖକୁ ଲାଗି କେନ୍ଦୁଝର ରାଜବଂଶର ଶ୍ମଶାନ, ବୋଧହୁଏ ଶ୍ମଶାନ କାଳୀ ଭାବେ ସାଧକମାନେ ପୂଜା କରୁଥିଲେ ମା ସିଦ୍ଧକାଳୀଙ୍କୁ। ମାଙ୍କର ଆବିର୍ଭାବ ସମ୍ପର୍କରେ ଗବେଷକ ନିରଞ୍ଜନ ବାରିକ କହନ୍ତି,
1: ସିଦ୍ଧ ମଠରେ ଯେଉଁ ସିଦ୍ଧ କାଳୀ ଅଛନ୍ତି, ଅବଶ୍ୟ ତାଙ୍କର ଯେଉଁ ଅଷ୍ଟଭୁଜା ସେ ଯେଉଁ ବିଗ୍ରହ ଅଛନ୍ତି, ଅଷ୍ଟଭୁଜ ବିଗ୍ରହ ଉପାସନା କେନ୍ଦୁଝରରେ ନବମ ଦଶମ ଶତାବ୍ଦୀ ବେଳକୁ ହେଇଯାଇଥିଲା। ଏଥିରେ ମଧ୍ୟ ଯେଉଁ ସିଦ୍ଧ କାଳୀ ବୋଲି କୁହାଯାଉଛି, ସେ ମଧ୍ୟ ଅଷ୍ଟଭୁଜା। ସେ ଏକ ଶବ ଉପରେ ଆସିନା ଦଣ୍ଡାୟମାନ ହେଇଛନ୍ତି, ଛୋଟ ଛୋଟ ମାଳ ଭଳି ଦେଖାଯାଉଥିବା ନିର୍ମୂର୍ଣ୍ଣ ମାଳ ପରିଧାନ କରିଛନ୍ତି। ବିକଟ ବିଗ୍ରହ ଭୟଙ୍କର, ଦକ୍ଷିଣ ଦିଗକୁ ତାଙ୍କର ମୁଖ ବିସ୍ତାରିତ ହୋଇଛି, ତେଣୁକରି ତାଙ୍କୁ ସିଦ୍ଧକାଳୀ କୁହାଯାଏ। ସିଦ୍ଧକାଳୀ କୁହାଯିବାର ଦୁଇଟି କାରଣ ରହିଛି। ସେ ପୀଠଟି ପୁରାତନ କାଳରୁ ସିଦ୍ଧ କ୍ଷେତ୍ର ଭାବରେ ବିବେଚିତ ହେଉଥିଲା, ଏବଂ ଏହି କାଳୀଙ୍କି ଉପାସନା କଲେ ପୂଜା କଲେ ସିଦ୍ଧି ପ୍ରାପ୍ତ ହେଉଥିବାର ମଧ୍ୟ ଗୋଟେ ବିଶ୍ୱାସ ରହିଛି। ମୋଟାମୋଟି ଆମେ ଯେଉଁ ଦଶ ମହାବିଦ୍ୟା କଥା ଜାଣିଛେ, କାଳୀ ତାରା ମହାବିଦ୍ୟା ଇତ୍ୟାଦି ଦଶଟା ମହାବିଦ୍ୟା ଅଛନ୍ତି, ଏମାନେ ସମସ୍ତେ ଚତୁର୍ଭୁଜା ବୋଲି ଶାସ୍ତ୍ରୀୟ ପ୍ରମାଣ ରହିଛି। ପରବର୍ତ୍ତୀ ସମୟରେ ମୂର୍ତ୍ତି ପରିକଳ୍ପନାରେ ଯେଉଁ ବ୍ୟାପକ ପରିବର୍ତ୍ତନ ହେଇଛି, ମୂଳରୁ ତ ଦେବୀ ଦୁର୍ଗା ଦ୍ୱିଭୁଜା ଥିଲେ, ଯେମିତି ଯାଜପୁରର ବିରଜା, ପରବର୍ତ୍ତୀ ସମୟରେ ଦ୍ୱିଭୁଜା ଚତୁର୍ଭୁଜା ହେଲେ, ଷଡ଼ଭୁଜା ଅଷ୍ଟଭୁଜା ଦଶଭୁଜା ଅଷ୍ଟାଦଶ ଭୁଜା, ଏଇଭଳି ବହୁ ଭୁଜା ଦେବୀଙ୍କର ଉପାସନା ସମଗ୍ର ଭାରତ ବର୍ଷରେ ହେଇଛି। ବିଶେଷ କରି ଓଡ଼ିଶାରେ ଏହାର ପ୍ରବଳ ପ୍ରସାର ଘଟିଥିଲା। କେନ୍ଦୁଝରରେ ଯେଉଁ ଅଷ୍ଟଭୁଜା ଦେବୀ ଉପାସନାର ପରମ୍ପରା, ସେହି ଐତିହାସିକ ଦୃଷ୍ଟିକୋଣରୁ ଅଷ୍ଟମ ନବମ ଶତାବ୍ଦୀ ପରବର୍ତ୍ତୀ ସମୟ ବୋଲି କୁହାଯାଇପାରିବ। ଯେଉଁ ସିଦ୍ଧକାଳୀଙ୍କୁ ଆମେ ଦେଖୁଛୁ ଜନଶ୍ରୁତିକୁ ଆଧାର କରି, ଆଉ ଗୋଟିଏ କଥା ଯେ ଅତୀତରେ ଇଏ କେନ୍ଦୁଝର ରାଜବଂଶର ଯେଉଁ ଶ୍ମଶାନ ଥିଲା, ସେ ଶ୍ମଶାନରେ ପାଞ୍ଚଟା ମନ୍ଦିର ଥିଲା, ରାଜାମାନଙ୍କର ସ୍ମୃତି ମନ୍ଦିର ଭଳି ଆମେ ଯାହାକୁ ସମାଧି ମନ୍ଦିର କହୁଛୁ, ସମାଧି ମନ୍ଦିର ପାଞ୍ଚଟା ଥିଲା। ସେଇଠି ଏ ଦେବୀ ଥିବାର କିଛି ଲୋକ କହନ୍ତି, ଏବଂ ଏହା ମଧ୍ୟ ଅନେକ ତଥ୍ୟରୁ ସଂଗୃହୀତ ହୋଇକି ଜଣାପଡ଼ିଛି ଯେ

0: ଉନବିଂଶ ଶତାବ୍ଦୀ ବେଳକୁ କେନ୍ଦୁଝରର ଯେତେବେଳେ 1861 ମସିହା ବେଳକୁ ରତ୍ନା ମେଳି ହେଲା, ସେହି ସମୟରେ ବ୍ରିଟିଶ ସାହେବମାନେ ଆସିଲେ। ତାଙ୍କ ସହିତ ଦୁଇଟି ପରିବାର ଆସିଥିଲେ, ସେମାନେ ଶାକ୍ତ ଥିଲେ। ଗୋଟିଏ ପୂଜକ ପରିବାର ଥିଲା, ରାଜାଙ୍କ ଅନୁରୋଧ କ୍ରମେ ସେ ଶ୍ମଶାନର କାଳୀଙ୍କି ପୂଜା କରୁଥିବାର ଜନଶ୍ରୁତି କେବଳ ନୁହେଁ, ଐତିହାସିକ ତଥ୍ୟ ମଧ୍ୟ ରହିଛି।
1: ମାଙ୍କ ପାଖରେ ପୂର୍ବରୁ ଚଣ୍ଡୀ କରୁଥିଲେ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଦାସ,
2: ଜଣେ ସିଦ୍ଧ ପୁରୁଷ ସେଠି ମଠ କରିଥିଲେ, ବଡ ସାଧକ ଜଣେ ଆଉ କାଳୀ ଭକ୍ତ। ସିଏ ସିଦ୍ଧ କାଳୀଙ୍କି ସେଠି ପ୍ରତିଷ୍ଠା କରିଥିଲେ, ଚାଲୁଥିଲେ ବୁଲୁଥିଲେ ସିଦ୍ଧ କାଳୀ। ସେ ସିଦ୍ଧ କାଳୀ ଏମିତି ଚାରିଆଡ଼େ ବୁଲାବୁଲି କରିକି ବହୁତ ଉତ୍ପାତ କଲେ, କାହିଁକି ଧରିଲେ ନାହିଁ କିନ୍ତୁ ବହୁତ ଉତ୍ପାତ କଲେ। ମୁଁ ଯାହା ଶୁଣିଛି, ଏଇ ଭଟ୍ଟ ବଂଶର ଜଣେ ମହାପୁରୁଷ ତାଙ୍କୁ ତନ୍ତ୍ରରେ ତାଙ୍କୁ ସେଠି ଶିକୁଳି ଗୋଟେ ବାନ୍ଧିଦେଲେ, ଶିକୁଳିଟେ ବାନ୍ଧିଦେଲେ, ସେ ଶିକୁଳି ବନ୍ଧା ହେଇକି ଅଛନ୍ତି ବି ଏପର୍ଯ୍ୟନ୍ତ। ତାପରେ ସିଏ ଆଉ ସେଠୁ ବାହାରି ପାରିଲେନି। ତାପରେ ସେ ସିଦ୍ଧ ପୁରୁଷ ତ କେବେ ତାଙ୍କର ମଲେ କ'ଣ କଲେ ସେଗୁଡ଼ାକ ପ୍ରାୟ କେହି କହିପାରିବେ ନାହିଁ, ମୁଁ ବି କହିପାରିବିନି, କେହି ବି କହିପାରିବେନି। ଏଠି ସେ ସମୟର ରଜା ସେଠି ଗୋଟେ ମନ୍ଦିର ତିଆରି ଦେଲେ।
3: କନକ ପ୍ରଭା ଦାସ, ମୁଁ ଜାଣିବାରେ ଯିଏ ଥରେ ରୁଦ୍ରାଭିଷେକ କରୁଥିଲେ, ସେ ରୁଦ୍ରାଭିଷେକ କଲାବେଳକୁ ଯେତେ ଲୋକ ସବୁ ଠିଆ ହେଇଥାନ୍ତି, ସିଏ ତା ଭିତରୁ ନାଗଟିଏ ବାହାରିଲା। ସିଏ ନାଗ ବାହାରିଲା, ନାଗ ବାହାରିକି ଆମେ ସବୁ ଦେଖିଛୁ ଯେ ସେ ନାଗ ଆସିକିରି କ୍ଷୀର ଢାଳୁଥାନ୍ତି ମହାରଙ୍କ ଉପରେ, ଆଖି ମଞ୍ଜିକି ତାଙ୍କର କ୍ଷୀର ଢାଳୁଛନ୍ତି। ସେ ନାଗ ଆସିକିରି କ୍ଷୀର ପିଇଲା, ପିଇକିରି ଆଉ କାହାରିକି କିଛି ଚାହିଁଲାନି, କିଛି ନି, ସେମିତି ଠିଆକି ପିଇ ଦେଇକିରି ସେ ଭିତରେ ଭିତରେ ପଳେଇଲା।
1: ମାଙ୍କର ପୂଜା କରୁଥିବା ସଞ୍ଜୟ ତ୍ରିପାଠୀ ମତ ରଖି କହନ୍ତି,
4: ମାଙ୍କର ଆବିର୍ଭାବ ବିଷୟରେ ଯାହା ବି ଶୁଣାଯାଏ, ଇଏ 800 ବର୍ଷରୁ ଉର୍ଦ୍ଧ ମାଙ୍କର ଆବିର୍ଭାବ ହେଇଛି। 800 ବର୍ଷ ପୂର୍ବରୁ ଏ ଜଣେ ସିଦ୍ଧ ବାବା ଜଣେ ଏଠି ରହୁଥିଲେ, ଯିଏକି ମାଙ୍କୁ ତନ୍ତ୍ର ବଜାରରେ ପୂଜା କରୁଥିଲେ ଏବଂ ମାଙ୍କୁ ଏଠି ସାଧନା କରୁଥିଲେ ଏବଂ ସିଦ୍ଧିଲାଭ କରିଥିଲେ। ସେଇ ଅନୁସାରେ ଏଠାକୁ ନାଁ ହେଲା ସିଦ୍ଧ ମଠ। ଏଠି ସିଦ୍ଧ ଜଗନ୍ନାଥ ରହୁଛନ୍ତି ଏବଂ ସିଦ୍ଧ କାଳୀ ରହୁଛନ୍ତି ଏବଂ ସିଦ୍ଧ ହନୁମାନ ରହୁଛନ୍ତି। ଯେହେତୁ କୁହାଯାଏ ଯେ କାଳିସ୍ତମ ଜଗନ୍ନାଥ ସ୍ୱୟଂ, କାଳୀ ଯିଏ ଜଗନ୍ନାଥ ସିଏ, କୃଷ୍ଣ ଯିଏ କ୍ରିଷ୍ଣା ସିଏ, ସେହି ରୂପରେ ସେଇଠି ତନ୍ତ୍ର ପୂଜାରେ ପୂଜା ପାଇ ଆସୁଛନ୍ତି। ଇଏ ପର୍ବ ପୁରାତନ ଶକ୍ତିପୀଠ। ଏଠାରେ ଯେତେବେଳେ ରଜା ମହାରାଜା ମାନେ ଯେତେବେଳେ ଯୁଦ୍ଧ କ୍ଷେତ୍ରକୁ ବାହାରୁଥିଲେ, ପ୍ରଥମ କରି ସିଏ ଏଠାରେ ଆଜ୍ଞା ନେଇକି ଏଠୁ ଯାଉଥିଲେ। ଆଉ ଏଠାରେ ଯେଉଁ ସାଧନା କରାଯାଏ, ଏଟା ତନ୍ତ୍ରପୀଠ ହିସାବରେ ଏଟାକୁ ଏଠି ସାଧନା କରାଯାଏ। ଏଠି ମା ସିଦ୍ଧ କାଳୀଙ୍କର ଯେଉଁ ରୂପ ହେଇଛି, ଇଏ ଅଷ୍ଟଭୁଜା ରୂପ, ଏବଂ ଯେ କାଳୀଙ୍କର ଯେପରି ଜିଭ ବାହାରିଥାଏ, ଏଠି ସେ ଜିଭ ନଥାଏ, ଏଠି ମାଙ୍କ ନିଜ ଆଙ୍ଗୁଳିକୁ ସେ ନିଜେ କାମୁଡ଼ିଛନ୍ତି। ତେଣୁକରି ଏଟା ତନ୍ତ୍ରପୀଠ ହିସାବରେ ଏଠି ପୂଜା କରାଯାଏ। ଆଉ ତାଙ୍କର ମୁଣ୍ଡ ଉପରେ ଗୋଟେ ଯନ୍ତ୍ର ମଧ୍ୟ ଅଙ୍କିତ କରାଯାଇଅଛି, ଯେଉଁଟାକି ପୂର୍ବରୁ ଅଛି। ଆଉ କାଳୀଙ୍କ ରୂପ କିମ୍ବା ମଣିଷର ରୂପ ଯେପରି ତା ନିଜର ରକ୍ତ ମାଂସ ଗଡ଼ା ଗୋଲମଟଲ ଥାଏ, କିନ୍ତୁ ମାଙ୍କର ହେଉଛି କଙ୍କାଳୀ ରୂପ। ତାଙ୍କ ପେଟରେ ମଧ୍ୟ ଗୋଟେ ଆଙ୍ଗୁଳିର ଚିହ୍ନ ଅଛି, ଯେଉଁଟାକି ଶୁଣାଯାଏ ପୂର୍ବରୁ ଜଣେ ସାଧକ ସେ ସାଧନା କରିକିରି ହେଉଛି ହାତ ରଖିକି ସାଧନା କରୁଥିଲେ, ଯେଉଁଟାକି ସେ ମୁଦ୍ରା, ସେଇଟା ମାଙ୍କର ତନ୍ତ୍ର ଉପରେ ଯେଉଁ ପୂଜା କରାଯାଏ ସେଇଟା ମୁଦ୍ରା। ସେ ମୁଦ୍ରାର ଚିହ୍ନଟା ମଧ୍ୟ ସେ ବର୍ତ୍ତମାନ ପର୍ଯ୍ୟନ୍ତ ମାଙ୍କ ପାଖରେ ଅଛି।

0: ତନ୍ତ୍ର ମନ୍ତ୍ର ଆଉ ଯନ୍ତ୍ର ଏ ହେଉଛି ହିନ୍ଦୁ ଧର୍ମର ପ୍ରାଚୀନ ବିଦ୍ୟା ଆଧ୍ୟାତ୍ମ ଯେଉଁଠାରେ ବ୍ରହ୍ମାଣ୍ଡର ସକାରାତ୍ମକ ଶକ୍ତିମାନଙ୍କ ଦ୍ୱାରା ଜୀବ ମୁକ୍ତି ପାଇଁ ପ୍ରୟାସରତ ହୋଇଥାଏ ସେଠାରେ ତନ୍ତ୍ର ତ୍ରିଗୁଣମୟୀ ଶକ୍ତିଠାରୁ ନିଜର ଆତ୍ମଶକ୍ତିକୁ ରୂପାନ୍ତରିତ ହୋଇଥାଏ ଶକ୍ତିର ଅଭିବ୍ୟକ୍ତି ପାଇଁ ସର୍ବଦା ଆଧାରର ଆବଶ୍ୟକତା ରହିଥାଏ ବେଦ ପୁରାଣ ଉପନିଷଦରେ ମାତୃଶକ୍ତିର ଅଖଣ୍ଡ ପ୍ରଭାବ ରହିଛି
1: ବନ୍ଦେ ସଦା ସିଦ୍ଧ କାଳିକା ଜୟନ୍ତୀ ମଙ୍ଗଳା କାଳି ଭଦ୍ରକାଳୀ କପାଳିନୀ ଦୁର୍ଗା କ୍ଷମା ଶିବା ଧାତ୍ରୀ ସ୍ୱାହା ସ୍ୱଧା ନମସ୍ତୁତେ ଜୟ ତମ ଦେବୀ ଚାମୁଣ୍ଡେ ଜୟ ଭୂତାରତି ହାରିଣୀ ଜୟ ସର୍ବଗତେ ଦେବୀ କାଳରାତ୍ରି ନମସ୍ତୁତେ କାଳଭ୍ରାବଂ କଟାକ୍ଷୈ ରବିକୁଳ ମୟଦାଂ ମୌଲିବର୍ଧେନ୍ଦୁରେକାଂ ଶଙ୍ଖଂ ଚକ୍ରଂ କୃପାଣଂ ତ୍ରିଶିଖମପି କରୈ ହୃଦ୍ଭାନ୍ତିଂ ତିନେତ୍ରାଂ ସିଂହସ୍କନ୍ଧାଧିରୂଢ଼ଂ ତ୍ରିଭୁବନମଖିଳଂ ତେଜସ ପୂରୟନ୍ତୀଂ ଧ୍ୟାୟେ ଦୁର୍ଗାଂ ଜୟାଖ୍ୟା ତ୍ରିଦଶ ପରିବୃତା ସେବିତାଂ ସିଦ୍ଧିକାମୈ
0: ଭାରତ ହେଉଛି ମାତୃପୂଜାର ସର୍ବପୁରାତନ ପୀଠ

0: ମାର୍କଣ୍ଡ ପୁରାଣର ଦୁର୍ଗା ସପ୍ତସତୀରେ ମା ଦୁର୍ଗା କିପରି କାଳୀ ରୂପ ଧାରଣ କଲେ ତାହା ପ୍ରତିପାଦନ କରାଯାଇଅଛି। ତେଣୁ ପ୍ରତ୍ୟେକ କାଳୀପୀଠ ଭଳି ମା ସିଦ୍ଧକାଳୀଙ୍କ ପୀଠରେ ଶାରଦୀୟ ପାର୍ବଣରେ ମାଙ୍କର ପୂଜା ଅନୁଷ୍ଠିତ ହୁଏ।
1: ଏଠାରେ ଯୋଉ ପୂଜା କରାଯାଏ ସେଟାକୁ ଆମର ସେମିତି 16 ଦିନାତ୍ମକ ପୂଜା ଥାଏ, ଯୋଉଟା କି ମୂଳାଷ୍ଟମୀ ଠାରୁ ଆମର ଆରମ୍ଭ ହୁଏ ଆଉ 16 ଦିନ ଦଶହରା ଦିନ ତାର ପୂର୍ଣ୍ଣାହୁତି ହୁଏ। ପ୍ରଥମ ଦିନରୁ ପୂଜା ଆରମ୍ଭ ହୁଏ ଏବଂ ପ୍ରତ୍ୟେକ ଦିନ ଚଣ୍ଡୀପାଠ ହୁଏ, ମାଙ୍କର ରାତ୍ରି ନିଶା ପୂଜା ହୁଏ। ଅଷ୍ଟମୀ ଦିନଟା କେବଳ ନିଶା ପୂଜା କରାଯାଏ ଏବଂ ସନ୍ଧି ପୂଜା କରାଯାଏ ଏବଂ ତାର ପୂର୍ଣ୍ଣାହୁତି ଦଶମୀ ଦିନ କରାଯାଏ। କାଳୀଙ୍କର ଯୋଉ ଅଛି 10 ରୂପ ଅଛି, କାଳିତାରା ମହାବିଦ୍ୟା ଷୋଳଶୀ ଭୁବନେଶ୍ୱରୀ ଯୋଉ ଅଛି, ପ୍ରତ୍ୟେକ ଦିନ ତାଙ୍କ ଲୁଗା ଲାଗି ହୁଏ, ପ୍ରତ୍ୟେକ ଦିନ ମାଙ୍କର ମାଜଣା କରାଯାଏ, ପ୍ରତ୍ୟେକ ଦିନ ଅଲଗା ଅଲଗା ସବୁ ଭୋଗ ଲଗାଯାଏ। ପୂର୍ଣ୍ଣାହୁତି ଦଶମୀ ଦିନ ସକାଳୁ ହୁଏ।
0: ମାନସିକ ପୂଜା ମଧ୍ୟ କରାଯାଏ, ସେ ମାନସିକ ପୂଜା ପାଇଁ ବିଧି ବ୍ୟବସ୍ଥା ଏବଂ କିଭଳି ଆପଣଙ୍କ ମତାମତ ରହିଛି?
1: ମାନସିକ ମାଙ୍କର ମାନସିକ କରିବା ମାନେ ତ ମାଙ୍କୁ ଡାକିଦେଲେ ଯିଏ ଘରେ ଥିଲେ ମଧ୍ୟ ଏ ମା ହେଉଛି ଓ କରିବେ ଜୀବିତ ଭାବରେ, ଯେମିତି ଲୋକମାନେ ବି ଦେଖିଛନ୍ତି, ଯେଉଁଟାକି ଆମେ ବି ପ୍ରତ୍ୟକ୍ଷ ଭାବରେ ଅନୁଭବ କରିଛୁ ଯେ ମା ହେଉଛି ଜୀବିତ ଭାବରେ ଅଛନ୍ତି ଏଠି ଆଉ ଜୀବିତ ଭାବରେ ଥିଲେ ବୋଲି ତାଙ୍କୁ ତନ୍ତ୍ର ସାଧନା କରିକିରି ଜଣେ ସାଧକ ତାକୁ ଚେନ୍ରେ ମଧ୍ୟ ବାନ୍ଧିଛନ୍ତି। ଆଗରୁ ଲୋକଲୋଚନ ଶୁଣାଯାଏ, ଏ ମନ୍ଦିର ତ ପୁରା ଦେବତ୍ର ବିଭାଗର ଏଣ୍ଡାମେଣ୍ଟର ଦେବତ୍ର ବିଭାଗ ପ୍ରତ୍ୟେକ ଦିନର ନୀତି ମଧ୍ୟ ସେ ଦେଉଛନ୍ତି ବା ଆମ 16 ଦିନାତ୍ମକ ପୂଜା ସମୟରେ ସମସ୍ତ ବିଧି ବ୍ୟବସ୍ଥା ଦେବତ୍ର ବ୍ୟବହାର କରନ୍ତି ଏବଂ ସ୍ଥାନୀୟ ଭକ୍ତମାନେ ମଧ୍ୟ କରନ୍ତି ଏବଂ ହଜାର ହଜାର ଭକ୍ତ ଏଠାରେ ଯୋଗ ଦିଅନ୍ତି ଏବଂ ହଜାର ହଜାର ଭକ୍ତଙ୍କ ପ୍ରସାଦ ସେବନ ବ୍ୟବସ୍ଥା ମଧ୍ୟ ଏଠି କରାଯାଇଥାଏ।
0: ନିଜର ସୃଷ୍ଟି ସମ୍ଭାରକୁ ଆନନ୍ଦମୟ ଓ ଅମୃତମୟ କରି ସମସ୍ତଙ୍କୁ ଆଲୋକ ପ୍ରଦାନ ନିମିତ୍ତ ମାଙ୍କର ଶୁଭ ଆଗମନ କାଶତଣ୍ଡିର ଧବଳ ଚାମରରେ ବରଦାଇ ହେଉ, ସବୁଠି ସଚେତନତାର ଆଲୋକଧାରା ପ୍ରସାରିତ ହେଉ।

ରାଜ୍ୟସ୍ତରୀୟ ପ୍ରସାରଣରେ ପ୍ରଚାର କଲୁ ପୀଠ ପରିକ୍ରମା। ଆଜି ଏଥିରେ ଶୁଣୁଥିଲେ ମା ସିଦ୍ଧକାଳୀ। ପ୍ରଯୋଜନା ଜୟରାମ ମୁଣ୍ଡା, ଉପସ୍ଥାପନା ପ୍ରଫୁଲ୍ଲ କୁମାର ସାହୁ, ସମ୍ପାଦନା ଭାସ୍କର ଚନ୍ଦ୍ର ମିଶ୍ର।

ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ ବର୍ତ୍ତମାନ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା ପ୍ରସଞ୍ଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ।

ରାମଙ୍କୁ ଦେଖି ଯୋଗୀମାନେ ବିଚାର କଲେ, ଏ ସ୍ୱୟଂ ଧର୍ମ ବିରାଜୁ ଅଛନ୍ତି, ଏ ଧର୍ମସ୍ୱରୂପ ବସୁଧାରେ ସତ୍ୟ ଆଜି ଅବତାର ହୋଇଛି। ମାର୍କଣ୍ଡେୟ ଭାଳିଲେ ବା ଭାବନା କଲେ, ନିଶ୍ଚୟ ସ୍ୱୟଂ ବୈକୁଣ୍ଠ, ପୂର୍ବେ ମୁଁ ଏହାଙ୍କୁ ଠିକ୍ ଭାବେ ବୁଝିପାରିନଥିଲି, ଏବେ ଜାଣୁଛି। ଏ ଅପୂର୍ବ ଉତ୍ସବ ଦେଖି ମୁଁ ଧନ୍ୟ, ଭବିଷ୍ୟତରେ ଏପରି ଉତ୍ସବ ଆଉ ନୋହିବ। ରାମଚନ୍ଦ୍ର ସମସ୍ତଙ୍କର ଚତୁର୍ବର୍ଗ ପୂର୍ଣ୍ଣ କଲେ, ଅର୍ଥାତ୍ ନିଜ ବାଞ୍ଛାନୁସାରେ ଫଳ ଦେଲେ। କମଳା ରୂପିଣୀ ସୀତା ଉତ୍ତମ ରୂପେ ପାକ କରି ସମସ୍ତଙ୍କୁ ଉତ୍ତମ ଖାଦ୍ୟ ପରଷିଲେ। ମା ସୀତା ପରଷିଥିବା ଖାଦ୍ୟ ଅମୃତ ଭଳି ମନେ ହେଲା। ସେ ସୁସ୍ୱାଦୁ ଖାଦ୍ୟ ଅମୃତର ସ୍ଥାନ ହେତୁ ଚନ୍ଦ୍ର କ୍ଷୀର ସମୁଦ୍ର ସହ ତୁଳନୀୟ ହେଲା। ସେ ଖାଦ୍ୟକୁ ଅମୃତମୟ କରିବା ପାଇଁ କଟକ ବା ଲବଣ ଦିଆଯାଇଥିଲା। ଏହି କଟକ ବା ବଳୟ ହେତୁ ତାହା କଙ୍କଣ ଶୋଭା ପାଉଥିବା ନାରୀ ଓ ଦନ୍ତରେ କଟକ ଭୂଷିତ ହେବା ହସ୍ତି ଭଳି ଚକ୍ଷୁରୋଚକ ହୋଇଥିଲା। ଲବଣ ବ୍ୟତୀତ ଖାଦ୍ୟରେ ରାଗ ବା କଟୁରସ ଥିଲା। ରାଗ ଶବ୍ଦ ହେତୁ ସେ ଖାଦ୍ୟରେ ରାଗ ବା ରକ୍ତିମାଧାରୀ ବାଳ ସୂର୍ଯ୍ୟର ସାତ୍ୱିକତା, ରାଗ ବା ଅନୁରାଗ ଭରା ଯୁବାର ଉନ୍ମତ୍ତତା ଓ ସଙ୍ଗୀତ ଅନୁରାଗୀ ଗାୟକର ତନ୍ମୟତା ରହିଥିଲା। ସେ ଖାଦ୍ୟ ମଧୁଯୁକ୍ତ ହେବାରୁ ଚୈତ୍ର ମାସ ଯୁକ୍ତ ବୈଶାଖ କି, ମଧୁ ବା ମକରନ୍ଦ ଭରା ପୁଷ୍ପ କି, ଓ କନ୍ଦର୍ପ ଭାବ ଉଦ୍ରେକକାରୀ ମଧୁମାସ ବସନ୍ତ କି। ସେ ଖାଦ୍ୟରେ ବୈଶାଖର ତାପ, ପୁଷ୍ପର ସୌରଭ ଓ ବସନ୍ତର ଆକର୍ଷକ ସ୍ୱାଦୁ ରହିଥିଲା। ଏତେ ଅସଂଖ୍ୟ ଭୋକ୍ତାଙ୍କୁ ପରଷିବା ପାଇଁ ବହୁ ରୂପା ନଳିନୀ ବା ପଦ୍ମର ଭାବ ବହି ଅନେକ ରୂପରେ ବହୁ ରୂପରେ ସମସ୍ତଙ୍କୁ ପରଷିଲେ ସୀତା। ରୁଚିର ଖାଦ୍ୟ ସମସ୍ତଙ୍କ ରୁଚି ଅନୁରୂପେ ପରଷି ସେ ସମସ୍ତଙ୍କୁ ତୋଷ କଲେ। ରାମଙ୍କର ଆଜ୍ଞାନୁସାରେ ଆଜ୍ଞା ପାଳନ କରି ଓ ତାକୁ ସମ୍ମତି ଦେଇ ବିରସ ବା ବିଶେଷ ରସ ମିଳୁଥିଲା ସମସ୍ତଙ୍କୁ। ସମସ୍ତେ ବାହୁଡ଼ିଲେ। ସ୍ୱଗୃହରେ ରହି ମଧ୍ୟ ଯୋଗଯୁକ୍ତ ହୋଇ ଧ୍ୟାନରେ ପ୍ରଭୁଙ୍କ ସାନ୍ନିଧ୍ୟ ପାଇଲେ ଓ ସେ ରସ ଓ ଭାବରେ ସମସ୍ତେ ମଜି ରହିଲେ। ପ୍ରଭୁ ରାମଚନ୍ଦ୍ର ସହଜେ ତ ମଧୁସୂଦନ ବା ମଧୁହାରୀ, ବିଶ୍ୱଧାତ୍ରୀ ସୀତା ପଦ୍ମବାସୀ କମଳା, ପଦ୍ମ ମଧୁ ସନ୍ଧାନରେ ମଧୁକର ପରି ଦିବସ ରଜନୀ ମଧୁସୂଦନ ରାମ ଓ କମଳା ସ୍ୱରୂପିଣୀ ସୀତା ମଜି ରହିଲେ। ଭକ୍ତ ପ୍ରଭୁଙ୍କ ଭାବରେ ଓ ପ୍ରଭୁ ଆତ୍ମାରାମ ଭାବେ ନିଜ ଆତ୍ମାରେ ରମଣ କଲେ। ସୀତା ପ୍ରଭୁଙ୍କ ନିଜ ସ୍ୱରୂପ ଓ ଆତ୍ମାରୂପିଣୀ, ତାଙ୍କରି ସହ ରମଣରେ ରତ ହେଲେ ପ୍ରଭୁ। ଆଦ୍ୟରୁ ଶେଷ ପର୍ଯ୍ୟନ୍ତ ଏ ବୈଦେଶ ବିଳାସ ରୂପୀ ମନୋରମ ଗୀତ 52 ଛାନ୍ଦରେ ଶେଷ ହେଲା ବୋଲି କହିଲେ କବି ଉପେନ୍ଦ୍ର ଭଞ୍ଜ। ବାଲ୍ମୀକି ସଦନରେ ସୀତା ରହିବା, ପାତାଳ ଗମନ, ଏହା ବିଭଙ୍ଗ ରସ ଓ ଛାନ୍ଦ ଗୀତରେ ଏହା ଦୋଷ ବୋଲି ପଣ୍ଡିତମାନେ କହନ୍ତି ବୋଲି ଭଞ୍ଜ ସୂଚାଇ ଅଛନ୍ତି। ଏହା ପୁରାଣ ନୁହେଁ, ବୈଦେହୀଙ୍କ ଈଶ ଭାବେ ଶ୍ରୀରାମଙ୍କ ବିଳାସମୂଳକ ଏହା ଏକ ମହାକାବ୍ୟ। କବି କହିଲେ, ବିଚିତ୍ର କବିତ୍ୱ ମାର୍ଗ ବା ଅଳଙ୍କାର ମଣ୍ଡିତ କାବ୍ୟ ରଚନା କରିବାର ସିଦ୍ଧି ସେ ସୀତାରାମଙ୍କୁ ବାରମ୍ବାର ମନାଇବା ପରେ ପ୍ରାପ୍ତ ହୋଇଛନ୍ତି। ତାଙ୍କର ପଦ ବୀରବର, ନାମ ଉପେନ୍ଦ୍ର, ପିତାମହ ଧନଞ୍ଜୟ, ଘୁମୁଷର ଅଧିପ ବା ରାଜା, ସେ ବଂଶ ବରହୀ ବା ମୟୂର ଅଣ୍ଡା ଭଞ୍ଜନରୁ କୁମାର ସୃଷ୍ଟି ହେତୁ ଭଞ୍ଜ ବଂଶ ଭାବେ ଖ୍ୟାତ ହୋଇଛି। ସେ ଧନଞ୍ଜୟ ବୃହସ୍ପତି ଭଳି ପଣ୍ଡିତ, ଜ୍ଞାନୀ ଓ ଗଣର ପ୍ରଭୁ ହୋଇ ଗଣେଶଙ୍କ ଭଳି ବିଦ୍ୱାନ। ପିତା ନୀଳକଣ୍ଠଙ୍କ ସମ୍ବନ୍ଧରେ ଥିବା ଲୋକ ଅପବାଦକୁ ପ୍ରତ୍ୟାଖ୍ୟାନ କରି ତାଙ୍କୁ ମଧ୍ୟ ପିତାମହଙ୍କ ଭଳି ବିଦ୍ୱାନ କହି ନିଜକୁ ତାଙ୍କ ଜ୍ୟେଷ୍ଠ ପୁତ୍ର ଭାବେ ପରିଚିତ କରାଇଛନ୍ତି ଭଞ୍ଜ। ବୁଦ୍ଧଙ୍କୁ ସେ କହିଲେ, ହେ ରସଗ୍ରାହୀ ପଣ୍ଡିତ, ଏହା ରସାଳ ବା ଆମ୍ବ ଭଳି କଠିନ ଓ ସରସ ହେବ, ତୁମେ ଗ୍ରହଣ କର।

ଶୁଣିଲି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ, ପ୍ରଯୋଜନା ଶ୍ରୀ ପ୍ରସଞ୍ଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ।

0: ଆଜ୍ଞା ହଁ, ସମସ୍ତଙ୍କ ପାଖରେ ନିର୍ବିରୋଧରେ ପହଞ୍ଚିପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।
1: ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ହେଲେ ତା ପୂର୍ବରୁ ଏହି ବିଜ୍ଞାପନ।
2: ଚାଷୀ ଭାଇ ଭଉଣୀମାନେ, ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ କେୱାଇସି ବାଧ୍ୟତାମୂଳକ। ଏଥିପାଇଁ ପିଏମ୍ କିଷାନ .gov.in ପୋର୍ଟାଲରେ ନିଜର ଇ କେୱାଇସି ଯାଞ୍ଚ କରେଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ, କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ

0: ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ NPCI ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 1553333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।
1: କାର୍ଯ୍ୟକ୍ରମର ପ୍ରଥମେ ଶୁଣନ୍ତୁ କଥାଚିତ୍ର ସାଜନରୁ ଗାଇଛନ୍ତି ଅଲକା ୟାଗ୍ନିକ, ଗୀତ ସମୀର, ସଙ୍ଗୀତ ନଦୀମ ଶ୍ରବଣ।

ପ୍ରଚାର କଲୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ ଭବାନୀପାଟଣା ଶୁଣନ୍ତୁ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାର 25 ବର୍ଷ ପୂର୍ତ୍ତି ଅବସରରେ ବିଶେଷ କାର୍ଯ୍ୟକ୍ରମ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ ଅଳ୍ପ ସମୟ ମଧ୍ୟରେ।

ଶୁଣିଲେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାର 25 ବର୍ଷ ପୂର୍ତ୍ତି ଅବସରରେ ବିଶେଷ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ କଥାଚିତ୍ର କାବେରୀରୁ ଗାଇଛନ୍ତି ସୁରେଶ ୱାଡେକର, ଗୀତ ବିବି ପଣ୍ଡା, ସଙ୍ଗୀତ ବାସୁଦେବ ରଥ।

0: ଆକାଶବାଣୀ ଭବାନୀପାଟଣା ସବୁବେଳେ ଆପଣଙ୍କ ସେବାରେ।
1: ଆକାଶବାଣୀ ଭବାନୀପାଟଣା ସମୟ ବର୍ତ୍ତମାନ ପୂର୍ବାହ୍ନ 10:00 ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ ଅଳ୍ପ ସମୟ ମଧ୍ୟରେ।

ଶରତର ଶୁଭ୍ର ଆକାଶ, କାଶଦଣ୍ଡିର ମନଲୋଭା ହସ, ପାର୍ବଣର ମଧୁର ମହକ ଆଉ ମାଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠିଛି ଧରା। ଚାରିଆଡ଼େ ଭକ୍ତି, ଆନନ୍ଦ ଓ ଉତ୍ସାହର ପରିବେଶ। ଏହି ପବିତ୍ର ଅବସରରେ ଆପଣମାନଙ୍କୁ ଜଣାଉଛି ମୋର ଅନ୍ତରରୁ ଶୁଭେଚ୍ଛା ଓ ଅଭିନନ୍ଦନ। ଉପସ୍ଥାପନାରେ ମୋ ନମିତା, ନମସ୍କାର। ଆପଣମାନେ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣାର ସୂଚନା ଓ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ଖୋଲା ଝରକା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଖୋଲିଥାଉ ଜ୍ଞାନ, ସୂଚନା, ଇତିହାସ, ସଚେତନତା ଓ ମନୋରଞ୍ଜନର ଏକ ସୁନ୍ଦର ଝରକା, ଯେଉଁ ଝରକା ଦେଇ ଆମେ ଜାଣିଥାଉ ଆମ ଚାରିପାଖର ଦୁନିଆକୁ, ଶିଖିଥାଉ ନୂଆ କଥା ଏବଂ ମନକୁ ଟିକିଏ ହାଲୁକା କରିବା ପାଇଁ ଶୁଣିଥାଉ ମନମତାଣିଆ ଗୀତ। ଆଜି ହେଉଛି ଅକ୍ଟୋବର 13 ତାରିଖ। ଆଜିର ଦିନଟି

ଆଧ୍ୟାତ୍ମିକ ଦୃଷ୍ଟିରୁ ଯେତିକି ମହତ୍ତ୍ୱପୂର୍ଣ୍ଣ, ସଚେତନତା ଦୃଷ୍ଟିରୁ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ତାହେଲେ ଶ୍ରୋତା ବନ୍ଧୁ, ଆଗେଇ ନେବା ଆଜିର ଖୋଲା ଝରକା କାର୍ଯ୍ୟକ୍ରମ। ହେଲେ ତା ପୂର୍ବରୁ ଶୁଣିନେବା ଗୋଟିଏ ସୁନ୍ଦର ମନଛୁଆଁ ଭଜନ।

ଶରତ ଆକାଶେ ମାଙ୍କ ଆଗମନ ଭକ୍ତିରେ ପୁଲକିତ ମନ, ଘଣ୍ଟା ନାଦି ଗୁଞ୍ଜରିତ ହେଉ ଧରା, ମାଙ୍କ ଆଶ୍ଚର୍ଯ୍ୟ ହସୁ ଏ ସଂସାର, ଦୁଃଖ ଦୂର ହେଉ ସୁଖ ଫେରି ଆସୁ, ପ୍ରତି ହୃଦୟେ ଶାନ୍ତିର ଦୀପ ଜଳୁ। ଏହି ପବିତ୍ର ପରିବେଶରେ ଆରମ୍ଭ ହୋଇଛି ଶକ୍ତି ଭକ୍ତି ଓ ଆରାଧନାର ପର୍ବ ଶାରଦୀୟ ନବରାତ୍ରି। ନବରାତ୍ରି କେବଳ ଏକ ପର୍ବ ନୁହେଁ, ଏହା ହେଉଛି ନାରୀ ଶକ୍ତିର ମହିମା, ଆସ୍ଥା ଓ ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ। ଏହି ନଅ ଦିନ ମା ଦୁର୍ଗାଙ୍କ ବିଭିନ୍ନ ସ୍ୱରୂପଙ୍କୁ ଆରାଧନା କରି ଭକ୍ତମାନେ ସୁଖ ଶାନ୍ତି ଓ ମଙ୍ଗଳ କାମନା କରିଥାନ୍ତି। ଆଜି ହେଉଛି ନବରାତ୍ରିର ତୃତୀୟ ଦିନ ମା ଚନ୍ଦ୍ରଘଣ୍ଟାଙ୍କୁ ସମର୍ପିତ। ମା ଚନ୍ଦ୍ରଘଣ୍ଟାଙ୍କ ମସ୍ତକରେ ଘଣ୍ଟା ଆକୃତିର ଅର୍ଦ୍ଧଚନ୍ଦ୍ର ଶୋଭା ପାଉଥିବାରୁ ତାଙ୍କୁ ଚନ୍ଦ୍ରଘଣ୍ଟା ବୋଲି କୁହାଯାଇଥାଏ। ଧାର୍ମିକ ବିଶ୍ୱାସ ଅନୁସାରେ ସେ ସାହସ ଶକ୍ତି ଓ ନିର୍ଭୟତାର ପ୍ରତୀକ। ତାଙ୍କର ଆରାଧନା ଆମକୁ ଶିଖାଏ ଯେ ଜୀବନରେ ଯେତେ ବାଧାବିଘ୍ନ ଆସୁନା କାହିଁକି, ଆମେ ଧୈର୍ଯ୍ୟ ଓ ସାହସର ସହିତ ତାହାର ସାମ୍ନା କରିବା ଉଚିତ। ଏହି ପର୍ବ କେବଳ ପୂଜାପାଠରେ ସୀମିତ ନୁହେଁ, ଏହା ଆମକୁ ନିଜ ଭିତରେ ଥିବା ଶକ୍ତିକୁ ଚିହ୍ନିବା, ଅନ୍ୟାୟ ବିରୋଧରେ ସ୍ୱର ଉଠାଇବା ଓ ସତ୍ୟର ପଥରେ ଚାଲିବାର ପ୍ରେରଣା ଦେଇଥାଏ। ମାଙ୍କ ଆରାଧନାର ଏହି ଶୁଭ ଦିନରେ ଆସନ୍ତୁ ଆମେ ସମସ୍ତେ ପ୍ରାର୍ଥନା କରିବା, ଆମ ପରିବାରରେ ସୁଖ ଶାନ୍ତି ରହୁ, ସମାଜରେ ଭାଇଚାରା ବଢ଼ୁ, ନାରୀଙ୍କୁ ସମ୍ମାନ ମିଳୁ ଏବଂ ପ୍ରତ୍ୟେକ ମଣିଷର ଜୀବନ ଆଲୋକିତ ହେଉ।

ମା ଦୁର୍ଗାଙ୍କ ଆଗମନରେ ଚାରିଆଡ଼େ ଭକ୍ତି, ଆନନ୍ଦ ଓ ଉତ୍ସାହର ପରିବେଶ। ମନ୍ଦିରରେ ପୂଜା, ପୂଜା ମଣ୍ଡପରେ ସୁନ୍ଦର ସାଜସଜ୍ଜା, ଭଜନ ଓ ଆଲୋକମାଳାରେ ପରିବେଶ ଉତ୍ସବ ମୁଖର। କିନ୍ତୁ ଶ୍ରୋତାବନ୍ଧୁ, ଏହି ଆନନ୍ଦ ଓ ଉତ୍ସବ ଭିତରେ ଆମେ କ'ଣ କେବେ ଭାବିଛେ ଆମ ଉତ୍ସବ ପ୍ରକୃତି ପାଇଁ କେତେ ସୁରକ୍ଷିତ? ଆମେ ମା ଦୁର୍ଗାଙ୍କୁ ଶକ୍ତିର ସ୍ୱରୂପ ଭାବରେ ପୂଜା କରିଥାଉ। ପ୍ରକୃତି ମଧ୍ୟ ଆମକୁ ଜୀବନ ଦେଉଥିବା ଏକ ମହାନ ଶକ୍ତି। ଗଛ ଆମକୁ ଅମ୍ଳଜାନ ଦିଏ, ନଦୀ ଆମର ତୃଷ୍ଣା ମେଣ୍ଟାଏ, ମାଟି ଆମକୁ ଖାଦ୍ୟ ଦିଏ ଏବଂ ପରିବେଶ ଆମକୁ ବଞ୍ଚିବାର ଆଧାର ଯୋଗାଏ। ତେଣୁ ଦେବୀଙ୍କ ଆରାଧନା ସହ ପ୍ରକୃତିର ସୁରକ୍ଷା କରିବା ମଧ୍ୟ ଆମର ଦାୟିତ୍ୱ। ଆଜିକାଲି ଉତ୍ସବ ସମୟରେ ପ୍ଲାଷ୍ଟିକର ଅତ୍ୟଧିକ ବ୍ୟବହାର, ଅଯଥା ଶବ୍ଦ ପ୍ରଦୂଷଣ, ଅଳିଆ ଆବର୍ଜନା ଏବଂ ଜଳ ପ୍ରଦୂଷଣ ଭଳି ସମସ୍ୟା ଦେଖିବାକୁ ମିଳୁଛି। ପୂଜା ଶେଷ ହେବା ପରେ ଯଦି ଆମ ଚାରିପାଖ ଅପରିଷ୍କାର ହୋଇପଡ଼େ, ତେବେ ଉତ୍ସବର ପ୍ରକୃତ ଆନନ୍ଦ ରହିଲା କେଉଁଠି? ତେବେ ଆସନ୍ତୁ ଏହି ନବରାତ୍ରିରେ କିଛି ଛୋଟ ଛୋଟ ସଂକଳ୍ପ ନେବା ଏବଂ ପରିବେଶକୁ ସୁରକ୍ଷିତ ରଖିବା। ପୂଜାରେ ସମ୍ଭବ ହେଲେ ପରିବେଶ ଅନୁକୂଳ ସାମଗ୍ରୀ ବ୍ୟବହାର କରିବା। ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକକୁ ଏଡ଼ାଇ କପଡ଼ା ବା କାଗଜର ବ୍ୟାଗ୍ ବ୍ୟବହାର କରିବା। ପୂଜା ମଣ୍ଡପ ଓ ଆଖପାଖ ଅଞ୍ଚଳକୁ ସଫା ରଖିବା ଏବଂ ଆବର୍ଜନାକୁ ଉପଯୁକ୍ତ ସ୍ଥାନରେ ପକାଇବା। ଶବ୍ଦ ପ୍ରଦୂଷଣ କମାଇବା ସହ ବୟସ୍କ ବ୍ୟକ୍ତି, ଶିଶୁ ଓ ଅସୁସ୍ଥ ଲୋକଙ୍କ ସୁବିଧା ପ୍ରତି ଧ୍ୟାନ ଦେବା। ପୂଜାରେ ବ୍ୟବହୃତ ଫୁଲ ଓ ଆବର୍ଜନାକୁ ଯଥାସମ୍ଭବ ଅଲଗା ରଖି ଉପଯୁକ୍ତ ଭାବରେ ପରିଚାଳନା କରିବା। ଏହିସବୁ ପ୍ରତି ଦୃଷ୍ଟି ଦେଲେ ନିଶ୍ଚୟ ଆମେ ଆମ ପରିବେଶକୁ ସୁରକ୍ଷିତ, ସୁନ୍ଦର ରଖିପାରିବା।

ଶ୍ରୋତା ବନ୍ଧୁ, ପରିବେଶ ସୁରକ୍ଷା କେବଳ ସରକାର କିମ୍ବା କୌଣସି ସଂସ୍ଥାର ଦାୟିତ୍ୱ ନୁହେଁ, ଏହା ଆମ ସମସ୍ତଙ୍କର ଦାୟିତ୍ୱ। ଆମେ ଯଦି ନିଜ ଘର, ନିଜ ଗାଁ, ନିଜ ସହର ଓ ପୂଜା ମଣ୍ଡପକୁ ସଫା ରଖିବା, ତେବେ ଏକ ସୁନ୍ଦର ଓ ସୁସ୍ଥ ପରିବେଶ ଗଢ଼ିବା ସମ୍ଭବ ହୋଇପାରିବ। ମନେ ରଖନ୍ତୁ, ପ୍ରକୃତି ସୁରକ୍ଷିତ ରହିଲେ ହିଁ ଆମ ଜୀବନ ସୁରକ୍ଷିତ ରହିବ। ଏଥିପାଇଁ ବଡ଼ ବଡ଼ ପଦକ୍ଷେପ ନେବା ଆବଶ୍ୟକ ନୁହେଁ। ଆମର ଦୈନନ୍ଦିନ ଛୋଟ ଛୋଟ ଅଭ୍ୟାସ ହିଁ ବଡ଼ ପରିବର୍ତ୍ତନ ଆଣିପାରେ। ପୂଜା କମିଟି, ଯୁବକ ସଂଘ, ବିଦ୍ୟାଳୟ ଓ ସ୍ଥାନୀୟ ସଂସ୍ଥାମାନେ ମିଶି ସଚେତନତା ଅଭିଯାନ କରିପାରନ୍ତି। ପୂଜା ମଣ୍ଡପରେ ପରିବେଶ ସୁରକ୍ଷା ସମ୍ପର୍କିତ ପୋଷ୍ଟର ଲଗାଯାଇପାରେ, ଗଛ ଲଗାଇବାର ସଂକଳ୍ପ ନିଆଯାଇପାରେ ଏବଂ ଉତ୍ସବ ଶେଷରେ ସାମୂହିକ ସଫେଇ କାର୍ଯ୍ୟକ୍ରମ ମଧ୍ୟ କରାଯାଇପାରେ। ଏପରି ପଦକ୍ଷେପ ଆମ ଉତ୍ସବକୁ ଅଧିକ ଅର୍ଥପୂର୍ଣ୍ଣ କରିଦେବ। ଆସନ୍ତୁ, ଏହି ପର୍ବରେ ମାଙ୍କ ନିକଟରେ କେବଳ ନିଜ ପରିବାରର ମଙ୍ଗଳ ନୁହେଁ, ସମଗ୍ର ପୃଥିବୀର ମଙ୍ଗଳ କାମନା କରିବା।

କେଉଁଠି ରହିଛି? ନୂଆ ପୋଷାକରେ, ସୁସ୍ୱାଦୁ ଖାଦ୍ୟରେ, ନା ଏକାଠି ବସି ପରିବାର ସହ କାଟିଥିବା ସେହି କିଛି ମୁହୂର୍ତ୍ତରେ? ଆଜିର ବ୍ୟସ୍ତ ଜୀବନରେ ଆମେ ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ। କାହାକୁ ଚାକିରିର ଚିନ୍ତା, କାହାକୁ ପିଲାଙ୍କ ପାଠପଢ଼ାର ଚିନ୍ତା, ଆଉ କାହାକୁ ଘର ଓ ସଂସାରର ଦାୟିତ୍ୱ। ଏମିତିରେ ଅନେକ ସମୟରେ ଆମେ ନିଜେ ପରିବାରର ଲୋକଙ୍କ ସହ ମନଖୋଲି କଥା ହେବାକୁ ମଧ୍ୟ ସମୟ ପାଉନାହୁଁ। ଏଠି ହିଁ ପର୍ବପର୍ବାଣୀର ମହତ୍ତ୍ୱ ରହିଛି। ପର୍ବ ଆମକୁ ବ୍ୟସ୍ତ ଜୀବନରୁ କିଛି ସମୟ ବାହାର କରି ନିଜ ଲୋକଙ୍କ ପାଖକୁ ଫେରିବାର ସୁଯୋଗ ଦେଇଥାଏ। ମାଙ୍କ ପୂଜାରେ ପରିବାରର ସହଯୋଗ ଦେବା, ବାପା ମାଙ୍କ ଆଶୀର୍ବାଦ ନେବା, ଭାଇ ଭଉଣୀଙ୍କ ସହ ହସଖୁସି ବାଣ୍ଟିବା ଏବଂ ଆତ୍ମୀୟ ସ୍ୱଜନଙ୍କ ସହ ମିଶିବା, ଏହି ଛୋଟ ଛୋଟ ମୁହୂର୍ତ୍ତ ହିଁ ଜୀବନର ଅମୂଲ୍ୟ ସମ୍ପଦ। ଆମ ଭାରତୀୟ ସଂସ୍କୃତିରେ ପର୍ବପର୍ବାଣୀ କେବଳ ଧାର୍ମିକ ଆସ୍ଥାର ପ୍ରତୀକ ନୁହେଁ, ଏହା ପାରିବାରିକ ଏକତା, ସାମାଜିକ ସଦ୍ଭାବର ମଧ୍ୟ ପ୍ରତୀକ। ପର୍ବ ଆମକୁ ଶିଖାଇ, ସୁଖକୁ ବାଣ୍ଟିଲେ ତାହା ବଢ଼େ, ଦୁଃଖକୁ ବାଣ୍ଟିଲେ ତାହା ହାଲୁକା ହୋଇଯାଏ। ପ୍ରିୟ ଶ୍ରୋତା ବନ୍ଧୁ, ପରିବାରର ସମ୍ପର୍କକୁ ମଜବୁତ କରିବା ପାଇଁ ବଡ଼ ଉପହାର କିମ୍ବା ଅଧିକ ଅର୍ଥର ଆବଶ୍ୟକତା ନାହିଁ। ବେଳେବେଳେ ବାପା ମାଙ୍କ ସହ କିଛି ସମୟ କଥା ହେବା, ପିଲାମାନଙ୍କ କଥା ଧୈର୍ଯ୍ୟର ସହ ଶୁଣିବା, ଭାଇ ଭଉଣୀଙ୍କୁ ଭଲ ପାଇବାର ଦୁଇପଦ କଥା କହିବା ଏବଂ ମନ ମାଳିନ୍ୟ ଥିଲେ ତାହାକୁ ଭୁଲି ପୁଣି ଏକାଠି ହେବା, ଏହାସବୁ ହିଁ ସମ୍ପର୍କର ପ୍ରକୃତ ସୌନ୍ଦର୍ଯ୍ୟ।

ଶ୍ରୋତାବନ୍ଧୁ ଆପଣମାନେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱିପ୍ରି 248 ମିଟର ତଥା 1206 କିଲୋ ହର୍ସ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 ମେଗା ହର୍ସ ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ବିପଦ ଆସିବା ପୂର୍ବରୁ ହେବା ସଚେତନ, ଆଗୁଆ ପ୍ରସ୍ତୁତି ହିଁ ସୁରକ୍ଷାର ପ୍ରଥମ ସୋପାନ। ସତର୍କତା ଓ ସଚେତନତା ହେଉ ଆମର ବଳ, ଏକାଠି ହୋଇ ଗଢ଼ିବା ଆସନ୍ତୁ ବିପର୍ଯ୍ୟୟ ସହନଶୀଳତା ସମାଜଟିଏ। ଶ୍ରୋତାବନ୍ଧୁ, ଆଜି ଅକ୍ଟୋବର 13 ତାରିଖ, ଏହି ଦିନଟି ପାଳନ କରାଯାଏ ବିଶ୍ୱ ବିପର୍ଯ୍ୟୟ ନିୟନ୍ତ୍ରଣ ଦିବସ ଭାବରେ। ପ୍ରାକୃତିକ ହେଉ ଅବା ମାନବୀୟ କାର୍ଯ୍ୟକଳାପ ଯୋଗୁଁ ବିପର୍ଯ୍ୟୟ ହେଲେ କ୍ଷୟକ୍ଷତି ହେବା ସୁନିଶ୍ଚିତ। ବିପର୍ଯ୍ୟୟ ଉଭୟ ମଣିଷ ଓ ଜୀବଜନ୍ତୁଙ୍କ ପାଇଁ ଘୋର ବିପଦ ନେଇ ଆସିଥାଏ, ତେଣୁ ବିପର୍ଯ୍ୟୟ ସହିତ ଯୋଡ଼ି ହୋଇଥିବା ସମସ୍ୟାକୁ ରୋକିବା ଏବଂ ଏହାର ମୁକାବିଲା କରିବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଶ୍ୱ ବିପର୍ଯ୍ୟୟ ନିୟନ୍ତ୍ରଣ ଦିବସ ପାଳନ କରାଯାଉଛି। 1999 ସଂଯୁକ୍ତ ରାଷ୍ଟ୍ର ମହାସଭା ଦ୍ୱାରା ଏହି ଦିବସ ପାଳନ ଆରମ୍ଭ କରାଯାଇଥିଲା। ପ୍ରଥମେ ପ୍ରତିବର୍ଷ ଅକ୍ଟୋବର 2 ବୁଧବାର ଦିନ ଏହି ଦିବସ ପାଳନ କରାଯାଉଥିଲା, ତେବେ 2009 ଡିସେମ୍ବର 21 ତାରିଖରେ ଏଥିରେ ପରିବର୍ତ୍ତନ ଅଣାଯାଇ ଅକ୍ଟୋବର 13 ଏହି ଦିବସ ପାଳନ ପାଇଁ ଧାର୍ଯ୍ୟ କରାଯାଇଥିଲା। ପ୍ରାକୃତିକ ତଥା ମାନବୀୟ କାର୍ଯ୍ୟକଳାପ ପାଇଁ ସୃଷ୍ଟି ହେଉଥିବା ବିପର୍ଯ୍ୟୟର ଭୟାବହତାକୁ କିଭଳି ରୋକାଯାଇପାରିବ ତାହା ସମାଧାନ କ୍ଷେତ୍ରରେ ଏହି ଦିବସଟି ବେଶ୍ ଗୁରୁତ୍ୱ ବହନ କରୁଛି। 2026 ମସିହାର ବିଶ୍ୱ ବିପର୍ଯ୍ୟୟ ନିୟନ୍ତ୍ରଣ ଦିବସର ବିଷୟବସ୍ତୁ ରହିଛି ସହନଶୀଳତା କିମ୍ବା ସୁରକ୍ଷା ଘରୁ ହିଁ ଆରମ୍ଭ ହୋଇଥାଏ।

ଶ୍ରୋତାବନ୍ଧୁ, ଆସନ୍ତୁ ଜାଣିନେବା ଆଜିର ଇତିହାସ ସମ୍ପର୍କରେ। 1792 ମସିହା ଅକ୍ଟୋବର 13 ଆମେରିକାର ରାଜଧାନୀ ୱାଶିଂଟନ ଡିସିରେ ସରକାରୀ ରାଷ୍ଟ୍ରପତି ବାସଭବନ ହ୍ୱାଇଟ୍ ହାଉସ୍ର ଭିତ୍ତିପ୍ରସ୍ତର ସ୍ଥାପନା କରାଯାଇଥିଲା। 1911 ମସିହା ଆଜିର ଦିନରେ ସ୍ୱାମୀ ବିବେକାନନ୍ଦଙ୍କ ମୁଖ୍ୟ ଶିଷ୍ୟ ସିଷ୍ଟର ନିବେଦିତା ମାର୍ଗରେଟ୍ ଏଲିଜାବେଥ୍ ନୋବେଲ୍ଙ୍କ ମୃତ୍ୟୁ ହୋଇଥିଲା। 1914 ଅକ୍ଟୋବର 13 ଗାରେଟ୍ ମୋର୍ଗାନ୍ ଗ୍ୟାସ୍ ମାସ୍କ ଉଦ୍ଭାବନ ଏବଂ ପେଟେଣ୍ଟ କରିଥିଲେ। 1926 ମସିହା ଅକ୍ଟୋବର 13 ଲାହୋର କେନ୍ଦ୍ରୀୟ କାରାଗାରରେ 63 ଦିନ ଧରି ଅନଶନ କରିବା ପରେ ସ୍ୱାଧୀନତା ସଂଗ୍ରାମୀ ଯତୀନ ଦାସଙ୍କର ମୃତ୍ୟୁ ହୋଇଥିଲା। 1987 ମସିହା ଅକ୍ଟୋବର 13 କୋଷ୍ଟାରିକା ରାଷ୍ଟ୍ରପତି ଅସ୍କାର ଆରିଆ ସାଞ୍ଚେଜ୍ ନୋବେଲ୍ ଶାନ୍ତି ପୁରସ୍କାର ପାଇଥିଲେ। 1999 ଅକ୍ଟୋବର 13 ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀ ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ। ଅକ୍ଟୋବର 3, 2000 ମସିହାରେ ଦକ୍ଷିଣ କୋରିଆ ରାଷ୍ଟ୍ରପତି କିମ୍ ଜଙ୍ଗ ଉନ୍ଙ୍କୁ ନୋବେଲ୍ ଶାନ୍ତି ପୁରସ୍କାର ପ୍ରଦାନ କରାଯିବାର ଘୋଷଣା କରାଯାଇଥିଲା। ଭାରତୀୟ ସିନେମାର ମହାନ ଗାୟକ ଏବଂ ଅଭିନେତା କିଶୋର କୁମାରଙ୍କ ମୃତ୍ୟୁ ଅକ୍ଟୋବର 13, 1987 ମସିହାରେ ହୋଇଥିଲା।

ଶ୍ରୋତାବନ୍ଧୁ, ଆସନ୍ତୁ ଜାଣିନେବା ସ୍ଥାନୀୟ ଘଟଣାବଳୀ ସମ୍ପର୍କରେ। ଗତକାଲି ବୋଡ଼ିନ ବ୍ଲକ ପାପିବିର ପଞ୍ଚାୟତରେ ସ୍ୱଚ୍ଛତା ସମ୍ପର୍କିତ ଏକ ସଚେତନତା ବୈଠକ ଆୟୋଜିତ ହୋଇଯାଇଛି। ଶୋଭାଯାତ୍ରା ଗ୍ରାମ ପରିକ୍ରମା କରି ଗ୍ରାମବାସୀଙ୍କୁ ପରିବେଶର ସୁରକ୍ଷା, ପରିମଳ ବ୍ୟବସ୍ଥାର ଉନ୍ନତି ଏବଂ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ର କୁପ୍ରଭାବ ସମ୍ପର୍କରେ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମରେ ସରପଞ୍ଚ ଯୋଗେଶ୍ୱର ପାଣ୍ଡେ, ଜିଲ୍ଲାସ୍ତରୀୟ ସ୍ୱଚ୍ଛତା ଅଧିକାରୀ ଶିବପ୍ରସାଦ ସ୍ୱାଇଁ, ହରେକୃଷ୍ଣ ହାସ୍ତା, ପାର୍ଥସାରଥୀ ଦୋରା, ବୋଡ଼େନ ବ୍ଲକ ପିଆର୍ସି ହେରମ୍ବ ବିଶ୍ୱାଳ, ସ୍ୱଚ୍ଛତା ମିତ୍ର ପୀତାମ୍ବରଦୀପ ଉପସ୍ଥିତ ଥିଲେ। ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଗତକାଲି ଶିବିର ଅନୁଷ୍ଠିତ ହୋଇଯାଇଛି। 64 ଅଭିଯୋଗ ପଞ୍ଜିକୃତ ହୋଇଥିଲା। ଏଥିରେ ସମସ୍ତ ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ। ଗତକାଲି ଜୁନାଗଡ଼ଠାରେ ମହାରାଜା ଅଗ୍ରସେନ ଜୟନ୍ତୀ ପାଳିତ ହୋଇଯାଇଛି। ମହାରାଜାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ତାଙ୍କ ସମାଜସେବା ଓ ମାନବିକତାର ବାର୍ତ୍ତାକୁ ସ୍ମରଣ କରାଯାଇଥିଲା। ମହାରାଜା ଅଗ୍ରସେନଙ୍କ ବିଚାରଧାରାକୁ ଆଗାମୀ ପିଢ଼ି ମଧ୍ୟରେ ପହଞ୍ଚାଇବାର ସହ ସମାଜରେ ଏକତା, ସଦ୍ଭାବନା ଓ ସହଯୋଗର ଭାବନାକୁ ମଜବୁତ କରିବା ଏହି ଜୟନ୍ତୀ ପାଳନର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା। ଧୁଆମୂଳ ରାମପୁରସ୍ଥିତ ଶ୍ରୀମସ୍କା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗତକାଲି ପୋକ୍ସୋ ଆଇନ ଓ ବାଲ୍ୟବିବାହ ବିରୋଧ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ହୋଇଥିଲା। ତାଲୁକ ଆଇନସେବା କମିଟି ପକ୍ଷରୁ ଆଇନ ସାକ୍ଷରତା କ୍ଲବର ସଦସ୍ୟ ଛାତ୍ରଛାତ୍ରୀଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଭବାନୀପାଟଣାସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମଠାରେ ମା' ମାଣିକେଶ୍ୱରୀ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଅନୁଷ୍ଠିତ ହୋଇଯାଇଛି। ଏହାକୁ ଅତିରିକ୍ତ ପୋଲିସ ଏସ୍ପି ଶୁଭ୍ରାଂଶୁ ଶେଖର ମିଶ୍ର ଓ ପୋଲିସ ଡିଏସ୍ପି ମୁକ୍ତି କୁମାର କୁଲୁ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଉଦ୍ଯାପନୀ ଉତ୍ସବରେ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ମୁଖ୍ୟ ଅତିଥି ଓ ଉତ୍ତର ବନଖଣ୍ଡ ଡିଏଫ୍ଏସ୍ ପ୍ରଭାକର ବର୍ମା ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ।

ଆସନ୍ତୁ ଜାଣିନେବା ପାଣିପାଗ ସମ୍ପର୍କରେ। ଦକ୍ଷିଣ ଆଣ୍ଡାମାନ ସାଗର ପାର୍ଶ୍ୱରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆଜି ଏକ ଲଘୁଚାପ କ୍ଷେତ୍ରରେ ବଦଳିବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର 16 ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ସୂଚନା ମିଳିଛି। ଆଜି କଳାହାଣ୍ଡିର ସର୍ବୋଚ୍ଚ ତାପମାତ୍ରା 32 ଡିଗ୍ରୀ ସେଲସିୟସ୍ ଓ ସର୍ବନିମ୍ନ ତାପମାତ୍ରା 22 ଡିଗ୍ରୀ ସେଲସିୟସ୍ ରହିବ।

ଶ୍ରୋତାବନ୍ଧୁ, ସମୟ ଇସାରା କଲାଣି କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେବା ପାଇଁ। ଆଶା କରୁଛୁ ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ ଭଲ ଲାଗିଥିବ। ପ୍ରତିଦିନ ନୂଆ ସୂଚନା, ନୂଆ ଚିନ୍ତା ଓ ମନଛୁଆଁ ଗୀତର ଭେଟି ନେଇ ପୁଣି ଫେରିବୁ ଆପଣଙ୍କ ପାଖକୁ। ସେ ପର୍ଯ୍ୟନ୍ତ ଯତ୍ନ ନିଅନ୍ତୁ, ସୁସ୍ଥ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ। କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ଦେବା ପାଇଁ ଆମ ଠିକଣାଟି ଲେଖି ରଖନ୍ତୁ। ଚିଠି ପାଇଛୁ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା। ପିନ୍ ନମ୍ବରଟି ହେଲା 7660001। ହ୍ୱାଟ୍ସଆପ୍ ମାଧ୍ୟମରେ ମତାମତ ପଠାଇବା ପାଇଁ ନମ୍ବରଟି ହେଲା 8895994143। ଯିବା ପୂର୍ବରୁ ପଦଟେ କହିବି, ପର୍ବର ଦୀପ ଜଳୁ ପ୍ରତିଟି ଘରେ, ସ୍ନେହର ଫୁଲ ଫୁଟୁ ସମ୍ପର୍କର ଡାଳରେ, ହସ ଖୁସିରେ ଭରିଯାଉ ପ୍ରତିଟି ପରିବାର, ଭଲ ପାଇବା ହିଁ ଜୀବନର ସବୁଠୁ ବଡ଼ ଉପହାର। ବିଦାୟ ଦିଅନ୍ତୁ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲି ସଚ୍ଚିଦାନନ୍ଦ ମଲ୍ଲିକ, ଉପସ୍ଥାପନାରେ ଥିଲି ମୁଁ ନମିତା। ନମସ୍କାର।

ପ୍ରଚାର କଲୁ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ଦିନ 11:10। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସୁଗମ ସଙ୍ଗୀତ ଶୁଣିବେ ଦିନ 12:00। ଶିଳ୍ପୀମାନେ ହେଲେ ଅଶୋକ କୁମାର ରଥ, ସ୍ମୃତି ଅଞ୍ଜନ ମହାନ୍ତି, ରାଜା ରଥ ଏବଂ ସାଗରିକା ନାୟକ। ମାସିକ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ଗୁଞ୍ଜନ ଶୁଣିବେ ଦିନ 12:30। ଚାଷର କଥା ଦିନ 1:10। ଦିନ 1:20 ଶୁଣିବେ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା। ହିନ୍ଦୀ କଥାଚିତ୍ରର ଗୀତ ପ୍ରଚାର କରିବୁ ଦିନ 2:45। ଏଥିଲା ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା, ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନ। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହ ପୁଣି ଉପସ୍ଥିତ ହେବୁ ଦିନ 12:00। ସେତେବେଳେ ଯାଏ ବିଦାୟ ନେଉଛୁ।

ଚେତ ନୁହେଁ ଚିଠି, ଅତୀତର ସ୍ମୃତି, ବେଦନାର ହାହାକାର। ପଢ଼ିଲା ପରଠୁ ଭୁଲ ମାନେ ନାହିଁ, ଝରେ ଖାଲି ମୋ ଆଖି ନୀର। ନିରଞ୍ଜନ ଦାସଙ୍କ ଏହି ରଚନାରୁ କଣ୍ଠଦାନ କରିଛନ୍ତି ଶିଳ୍ପୀ ସ୍ମୃତି ଅଞ୍ଜନା ମହାନ୍ତି।

0: ଆପଣଙ୍କର 4,800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହେଇଯିବ, ଏବେ ରିଡିମ୍ କରି ନିଅନ୍ତୁ।
1: ଆରେ ବାଃ, ମୋର ଏତେ ପଏଣ୍ଟ କେମିତି ଆସିଲା?
2: ବାସ୍ ଏଇଠି ପଚାରନ୍ତୁ ୱାଇ। ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି ଅଜଣା ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ। ଗୋଟିଏ ୱାଇ ଆପଣଙ୍କୁ ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY। କହୁଛନ୍ତି SBIର କ୍ୟାପ୍ଟେନ ୱାଇ, ଆପଣଙ୍କର ସାଇବର ରକ୍ଷକ।
3: ତେବେ ଆରମ୍ଭ କରିବା ଇନଭେଷ୍ଟିଂର ପାଠ।

ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ମାସିକ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ଗୁଞ୍ଜନ। ଉପସ୍ଥାପନା ବିରଞ୍ଚି ନାରାୟଣ ମୁଣ୍ଡ, ପ୍ରଯୋଜନା ସଚ୍ଚିଦାନନ୍ଦ ମଲ୍ଲିକ।

0: ଆକର୍ଷଣର ସ୍ଥାୟିତ୍ୱ ରହେନି ପ୍ରାପ୍ତ ହେଲା ପରେ ପରେ, ସୌନ୍ଦର୍ଯ୍ୟ ଫୁଲର ଆଉ ରହେ ନାହିଁ ମଉଳିଲା ପରେ ପରେ, ପୁସ୍ତକ ପ୍ରେମର ସ୍ଥାୟିତ୍ୱ ରହେନି ପଢ଼ିଦେଲା ପରେ ପରେ, ଅଦେଖା ଚରିତ୍ର ସମ୍ମାନ ହରାଏ ଦେଖିଦେଲା ପରେ ପରେ, ଶବ୍ଦ କିନ୍ତୁ ଯେବେ ଝରେ ସ୍ଥାୟୀ ହେଇଯାଏ ଗୁଞ୍ଜନ ଟିକିଏ ଠିକ୍ ଛୁଇଁଦେଲା ପରେ ପରେ, ସ୍ଥାୟୀ ହେଇଯାଏ ଗୁଞ୍ଜନ ଟିକିଏ ଠିକ୍ ଛୁଇଁଦେଲା ପରେ ପରେ। ଆକାଶବାଣୀ ଭବାନୀପାଟଣାର ମାସିକ ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ଗୁଞ୍ଜନ ଏଇଠି ନେଉଛି ଜନମ। ସ୍ୱାଗତ ଆପଣଙ୍କୁ ଗୁଞ୍ଜନ ପରିସରକୁ। ପ୍ରଯୋଜନା ସଚ୍ଚିତାନନ୍ଦ ମଲ୍ଲିକ, ଉପସ୍ଥାପନା ବିରଞ୍ଜି ନାରାୟଣ ମୁଣ୍ଡ। ନମସ୍କାର। ଏ ମାସରେ ଭେଟନ୍ତୁ
1: ପାଳି ଶେଷ ଦିନ କବାଟ କୋଣ ଭିତରୁ ଭାସି ଆସୁଥିବା ଫୁସ୍ଫାସ୍ ଶବ୍ଦ,
0: କବି ପ୍ରିୟରଞ୍ଜନ ମୁଣ୍ଡଙ୍କୁ।
2: ରକ୍ତର ବିକଳ୍ପ ରକ୍ତ ହିଁ ଅଟେ, ଏହା ପୁଳାଏ ଅର୍ଥ ବିନିମୟରେ ସମ୍ଭବ ନୁହେଁ।
0: ଗାଳ୍ପିକା ସସ୍ମିତା ସାହୁଙ୍କୁ, ଉଭୟଙ୍କୁ ସାରସ୍ୱତ ସମ୍ମାନ। ଗୁରୁଙ୍କୁ ପ୍ରଣାମ କରି ପାଖରେ ଠିଆ ହୁଅନ୍ତେ ଗୁରୁ ପ୍ରଶ୍ନ କଲେ, କହ ବତ୍ସ, କ'ଣ ପାଇଁ ଏଠାକୁ ଆସିଛ? ଯୁବକ ଜଣକ ବିଦ୍ୟା ଶିକ୍ଷା ପାଇଁ ଆସିଛି ବୋଲି ଉତ୍ତରରେ କହିଲେ। ଗୁରୁ କିଛିକ୍ଷଣ ନୀରବ ରହି 10ଟି ଗାଈ ଦେଇ କହିଲେ, ନିଅ ଏଇ 10ଟି ଗାଈ, ଏତକକୁ 100ଟି ଗାଈ କରି ଆଣ। ଯୁବକ 10ଟି ଗାଈ ଧରି ଫେରିଗଲେ, ଗାଈମାନଙ୍କୁ ଯତ୍ନ ନେଲେ, ଗାଈମାନଙ୍କ ଖାଇବା ରହିବା ଚିକିତ୍ସା ଧୋଇବା ସବୁଯାକ କଲେ। ଗାଈ ସଂଖ୍ୟା ବଢ଼ିବାକୁ ଲାଗିଲେ। ଗୋରସ ଦହି ଛେନା ଆଦି କରି ବିକ୍ରୟ ସହ 2 ପଇସା

0: ଅର୍ଜନ ବି କଲେ। ଗୁରୁ କହିଛନ୍ତି, ତେଣୁ ମନଧ୍ୟାନ ଦେଇ ଗୋସେବାରେ ନିଜକୁ 15 ବର୍ଷ କଟାଇ ଦେଲେ। ଶେଷକୁ 100 ଗାଈ ହେବାରୁ ସେମାନଙ୍କୁ ଧରି ଗୁରୁଙ୍କ ପାଖରେ ପହଞ୍ଚିଲେ। ପ୍ରଣାମ କରି ଶିଷ୍ୟ ବିଦ୍ୟାଦାନ ପାଇଁ ପୁନଃ ଅନୁରୋଧ କଲେ। ଗୁରୁ ନୀରବ ରହନ୍ତେ ବାରମ୍ବାର ବିଦ୍ୟା ଶିକ୍ଷା କଥା ପଚାରିଲେ। ଶେଷରେ ଗୁରୁ କହିଲେ, ନା, ତୁମକୁ ଆଉ ବିଦ୍ୟା ଶିକ୍ଷା ଦେଇପାରିବି ନାହିଁ। ଯୁବକ କିନ୍ତୁ କୃତ୍ରିମ କ୍ରୋଧରେ କହିଲେ, ଏକି କଥା ଗୁରୁଦେବ, ଆପଣଙ୍କ କଥା ମାନି ମୋର ଯୌବନ ସରିଗଲା ଗାଈ ସେବାରେ, ଏବେ ଆଉ ଶିକ୍ଷା ଦେବିନି କହୁଛନ୍ତି କାହିଁକି? ଗୁରୁ ଅଳ୍ପ ହସି କହିଲେ, ବତ୍ସ, ତୁମର ଶିକ୍ଷା ସମାପ୍ତ ହୋଇସାରିଛି। ତୁମେ ଯେଉଁ ଗୋସେବା କରି ଜ୍ଞାନ ଅର୍ଜନ କଲ, ତାହା କ'ଣ ଯଥେଷ୍ଟ ନୁହେଁ? ତୁମେ ଯେତିକି ଜାଣିଛ ସେତିକି ମୁଁ ଜାଣିପାରିବି ନାହିଁ। ଏହା ଯେ ଜୀବନର ସାହିତ୍ୟ, ଯୁବକ ଅନୁଭବ କରିପାରୁଥିଲା। ଯୋଗ ଓ ବିୟୋଗ ମଝିରେ ସିଦ୍ଧାନ୍ତ ଟାଣୁଥିବା ସ୍ୱର ହିଁ ତ କବିତା। କବିତା ଥାଏ ବି ଆଉ ନଥାଏ ବି, କବିତା ସ୍ଥିର ବି ଅସ୍ଥିର ବି। କବିତା ଏକ ବର୍ଷଣ ମୁଖର ରାତିର ନିରବତା, ପୁଣି ଉତ୍ତାଳ ତରଙ୍ଗର ଉଗ୍ରନାଦ। କବିତା ଜୀବନକୁ ଛୁଏଁ, ପୁଣି ଛୁଇଁବାର ଶ୍ରେୟ ଦିଏ କାହାକୁ? ହଁ, କାହାକୁ ମାନେ ହେଇପାରେ ଆପଣଙ୍କୁ। ଏଇ ନିଅନ୍ତୁ, କବିତା ଯାଉଛି ଆପଣଙ୍କ ପାଖକୁ, ଯୁବକବି ପ୍ରିୟରଞ୍ଜନ ମୁନ୍ ଧର୍ମଗଡ଼ଙ୍କ ମାରପତ୍ରରେ। ପ୍ରଥମେ କବିଙ୍କ ସହ, ପରେ କବିତା ସହ। ଯୁବ ପ୍ରତିଭା ପ୍ରିୟରଞ୍ଜନ, ଆପଣଙ୍କୁ ସ୍ୱାଗତ କରୁଛୁ ଆଜିର ପରିସରକୁ।
1: ନମସ୍କାର।
0: ହାତରେ ଅନେକ କବିତା, ମୁହଁରେ ଅନେକ ସ୍ୱପ୍ନ, ଏ କବିତା ଆଉ ସ୍ୱପ୍ନକୁ ନେଇ କେବେ ମାପିଛନ୍ତି?
1: ସାରସ୍ୱତ ଚେତନା ମୋର ପିଲାଦିନରୁ ହିଁ ଆରମ୍ଭ ହୋଇଛି। ଯେତେବେଳେ ପତ୍ରପତ୍ରିକାରେ, କଲେଜ ମେଗାଜିନ୍ ହେଉ, ସ୍କୁଲ ମେଗାଜିନ୍ ହେଉ, କବିତା ଆହ୍ୱାନ କରାଯାଏ, ସେତେବେଳେ ମୁଁ କବିତାଟିଏ ଲେଖିବା ପାଇଁ ବ୍ୟଗ୍ର ହୁଏ। ମୁଁ ଖୁବ୍ ଭଲ ପାଏ କବିତାକୁ।
0: କବିତାଟିଏ ଯେତେବେଳେ ମାନସପଟରେ ଜନ୍ମ ନିଏ, କବିତାଟିଏ ଯେତେବେଳେ ମୁହଁ ଆଡ଼କୁ ମୁହଁ କରି ଆପଣଙ୍କୁ ଦେଖେ, ସେ କବିତାର ଭାବ ରଙ୍ଗକୁ କେବେ ଖୋଜିଛନ୍ତି?
1: ମୁଁ ଅନୁଭବ କରେ ଶୀତ ସକାଳର ଖରାକୁ, ମୁଁ ଅନୁଭବ କରେ ରାସ୍ତା କଡ଼ରେ ଫୁଟୁଥିବା ପ୍ରସ୍ଫୁଟିତ ଫୁଲକୁ, ମୁଁ ଅନୁଭବ କରେ ଶ୍ରମିକର କର୍ଦ୍ଦମାକ୍ତ ଶରୀରର କ୍ଲାନ୍ତିକୁ। ଏହିସବୁ ଅନୁଭବ ହିଁ ମୋତେ ପ୍ରେରଣା ଦିଏ ଶବ୍ଦ ଚାତୁର୍ଯ୍ୟରେ ତାକୁ ଛନ୍ଦି ଦେବା ପାଇଁ, ଏବଂ ମୁଁ କବିତା ଲେଖେ।
0: କବିତାମାନେ ଯେତେବେଳେ ଏମିତି ଲୁତୁପୁତୁ ହୁଅନ୍ତି, ଯେତେବେଳେ ମଣିଷ ଜୀବନକୁ ଆକ୍ତାମାକ୍ତା କରନ୍ତି, ସେମାନେ କବିର କଲମରେ ଜୀବନ୍ୟାସ ପାଇବା ପାଇଁ ଉବୁଟୁବୁ ହେଲାବେଳକୁ ପ୍ରିୟରଞ୍ଜନଙ୍କ ପାଖରେ ସେମାନଙ୍କର ଉପସ୍ଥିତିଟା କେମିତି ଥାଏ?
1: ମୁଁ ସବୁବେଳେ ଅନୁଭବ କରେ, ସବୁବେଳେ ଗୁଞ୍ଜରଣ ସୃଷ୍ଟି କରେ କବିତାଗୁଡ଼ିକ, ଶବ୍ଦଗୁଡ଼ିକ ମୋ ମନ ମସ୍ତିଷ୍କର ସୂକ୍ଷ୍ମତନ୍ତ୍ରୀରେ ଆନ୍ଦୋଳିତ ହୁଏ।
0: କବିତା ଯେତେବେଳେ ଲେଖିସାରନ୍ତି, କାହାକୁ କେବେ ଦେଖାନ୍ତି?
1: କବିତା ଲେଖିସାରିଲା ପରେ ମୁଁ ଅନେକ ଥର ତାକୁ ପଢ଼େ, ସଂଶୋଧନ କରିବା ପାଇଁ ଚେଷ୍ଟା କରେ, କବିତାକୁ ଆହୁରି ଉଚ୍ଚମାନର କରିବା ପାଇଁ ବି ଚେଷ୍ଟା କରେ। ଏବଂ ମୁଁ ଯେହେତୁ ସାରସ୍ୱତ ଜଗତ ମୋର ପରିବାର, ମୋ ପରିବାରରେ ମୋ ବାପାଙ୍କୁ ଦେଖାଏ, ମୋ ବଡ଼ ଭାଇଙ୍କୁ ଦେଖାଏ।
0: ଓଡ଼ିଆ ଭାଷା ଓ ସାହିତ୍ୟର ଜଣେ ଲବ୍ଧ ପ୍ରତିଷ୍ଠ ସାରସ୍ୱତ ସାଧକ ହେଉଛନ୍ତି ପୂଜନୀୟ ପ୍ରତାପ କିଶୋର ମୁନ୍, ଯାହାଙ୍କର ଜଣେ ଉତ୍ତରାଧିକାରୀ ସୂତ୍ରରେ ପ୍ରିୟରଞ୍ଜନ ମୁନ୍ ଏବେ ମୁହଁ ଦେଖାଉଛନ୍ତି। ତେବେ କହନ୍ତୁ, ଘରେ କିଏ କିଏ ଅଛନ୍ତି?
1: ଘରେ ବାପା ଅଛନ୍ତି, ମା ଅଛନ୍ତି, ଆମେ ଚାରି ଭାଇ। ଚାରି ଭାଇ ଭିତରୁ ଜଣେ ଭାଇ ତ ନାହାନ୍ତି, ସିଏ ଏଭଳି ଭାବରେ ଆମର ପରିବାର ଛୁଆ ପିଲାଙ୍କୁ ନେଇ ସୁଖ ଦୁଃଖରେ କଟୁଛି।
0: ଏବେ କହନ୍ତୁ, ଆପଣଙ୍କର କବିତା ସବୁ କେଉଁ କେଉଁ ପତ୍ରିକାରେ ପ୍ରକାଶିତ ହୋଇସାରିଥିବ?
1: ମୋର କବିତା ରବିବାସରୀୟ ସମାଜ ସାହିତ୍ୟ ପୃଷ୍ଠାରେ, ପ୍ରଜାତନ୍ତ୍ର ସାପ୍ତାହିକୀରେ, ସମାଜ ସାପ୍ତାହିକୀରେ, କଳାହାଣ୍ଡି ଉତ୍ସବ ପତ୍ରିକା ନିଶାନରେ, ଦୀପ୍ତିସୁଧା ପତ୍ରିକାରେ, କଳାଝରଣ ପତ୍ରିକାରେ, ଅନେକ ଜାଗାରେ ମୋର କବିତା ପ୍ରକାଶିତ ହୋଇଆସୁଛି।
0: କବିତା କେନ କିଛି ସ୍ୱପ୍ନ ଦେଖିଛନ୍ତି?
1: କବିତାକୁ ନେଇ ଅନେକ ସ୍ୱପ୍ନ, କବିତାକୁ ନେଇ ହିଁ ମୁଁ ବଞ୍ଚେ। ମୋର ସକାଳ ଆରମ୍ଭ ହୁଏ କବିତାରେ, ଏବଂ ମୋର ରାତି ବି କଟେ କବିତାରେ।
0: ଆୟୁଷ ଲୋଚାକୋଚା ହେଲା ପରେ ଆୟୁଷର ଜୀବନ ଯେମିତି ଅଲୋଡ଼ା ହୋଇଯାଏ, ଡେଣା ସବୁ ଖଣ୍ଡି ଉଡ଼ା ଆଡ଼କୁ କମି ଆସେ। ଝୁଣ୍ଟିଲେ କାହାକୁ ଧରିବ ଚିନ୍ତା କରିବାକୁ ପଡ଼େ। କେବେ କାନ୍ଧ ଥିଲା ବୋଲି ମହଣ ମହଣ ବୁଝୁଥିଲା, ଅଥଚ ଉଡ଼ାଣ ସେମିତି ହିଁ ଥିଲା। ଏବେ ଏଠି ସେଠି, 6 ମାସ ଏ ନିଆ ତ 6 ମାସ ସେ ନିଆ। କବିତା
1: ପାଳିଖିଆ। ଗଛଟିଏ ଥୁଣ୍ଟା ହୋଇଗଲା ପରେ ଆଉ ଶୁଭେ ନାହିଁ କୋଳାହଳ, ଅନ୍ତେବାସୀ ଚିଲ।

0: ଗଛାଗୁଣା ପକ୍ଷୀ ଦଳ ଏବେ ଯେ ଯା ବାଟରେ। ଏଇ ବାର୍ଦ୍ଧକ୍ୟଟା ବି ଠିକ୍ ସେହି ଗଛ ପରି, ଏଇ ବାର୍ଦ୍ଧକ୍ୟଟା ବି ଠିକ୍ ସେହି ଗଛ ପରି, ତଫାତ୍ କେବଳ ମାସକୁ ମାସ ପାଳି ପଡ଼ିଲେ ବଦଳୁଥିବା ନୂଆ ଠିକଣା। କିଏ ବୁଝିଛି କି ଏବେ ଛାତି ତଳ ବେଦନା, ଜଳ ଜଳ ଆଖିରେ ଚୁପ୍ ରହି କେବଳ ଦେଖୁଥିବା କଥା ୟା ମୁହଁ ତା ମୁହଁ, ଜଳ ଜଳ ଆଖିରେ ଚୁପ୍ ରହି କେବଳ ଦେଖୁଥିବା କଥା ୟା ମୁହଁ ତା ମୁହଁ, ହଁ ହଁ କହି ଅନିଚ୍ଛା ସତ୍ତ୍ୱେ ବାଧ୍ୟତା ରହସ। ଅନେକ ରାତି ପର୍ଯ୍ୟନ୍ତ ଏକା ଏକା ଏବେ ଅପେକ୍ଷା କରିବାକୁ ପଡ଼େ ଭୋକିଲା ପେଟରେ, କେତେବେଳେ ସମସ୍ତଙ୍କ ଲେଉଟାଣି ହେଲେ ପେଟରେ ପଡ଼ିବ ଦାନା। ତତଳା ଖରାଠାରୁ ବି ଆହୁରି ଦୁର୍ବିସହ ପାଳି ଶେଷ ଦିନ କବାଟ କୋଣ ଭିତରୁ ଭାସି ଆସୁଥିବା ଫୁସ୍ଫାସ୍ ଶବ୍ଦ। ସନ୍ଦିହାନ ମନ ଆଗକୁ ଜୀବନ ଆହୁରି ବିପର୍ଯ୍ୟୟର ସୂଚନା ଦିଏ, ଅଜଣା ଆଶଙ୍କାରେ ଉଦ୍ବେଳିତ ହୁଏ, ଆତଙ୍କିତ ଭବିଷ୍ୟତ ଛଡ଼ି ଆସୁଥିବା ପଞ୍ଜରା ହାଡ଼କୁ ଥରେଇ ପକାଇ, ମାଘର ବଜ୍ରଭେଦି ଜାଳ ପରି ଛଡ଼ି ଆସୁଥିବା ପଞ୍ଜରା ହାଡ଼କୁ ଥରେଇ ପକାଇ, ମାଘର ବଜ୍ରଭେଦି ଜାଳ ପରି।
1: ତମେ ଆସିଲେ ପୁରୀ ଉଠେ ମୋ ସକାଳ, ତମେ ଆସିଲେ ସିହରି ଉଠେ ମୋ ପରାଣ, ତମେ ଋତୁ ହୋଇ ଆସ, ତମେ ରାତି ହେଇ ବସ, ତମେ ଭାଗ୍ୟ ହୋଇ ଦିଶ, ତମେ ଭାଗଫଳ ହୋଇ ମିଶ, ତମେ ଲାଭ ଓ ଲୋଭ ମୋ ପାଇଁ, ତମେ ମୋହ ଓ କୋହ ମୋ ପାଇଁ, ଆସ ତ ଥରେ ମୁଁ ଆଉ ତମେ ହେଇଯିବା ଆମେ। କବିତା
0: ମୌସୁମୀ ତୁମେ, ମୌସୁମୀ ଗୋ ତୁମେ, ଶ୍ରାବଣ ରାତିର ଶୀତଳ ସ୍ପର୍ଶରେ ସବୁଜ କୋମଳ ସ୍ମୃତି, ତୁମ ଆଗମନେ ମନେ ପଡ଼େ ଏବେ ପ୍ରେୟସୀ ହାତର ଗୋପନ ପ୍ରଣୟ ଚିଠି, ପ୍ରେମପୂର୍ଣ୍ଣା ନଈ ଉଛୁଳି ପଡ଼ିଲେ ଆନମନା ହୁଏ ମନ, ସଞ୍ଜ ନଇଲେ ମେଘ ମେଦୁର ଏ ବିଜୁଳି ଆକାଶେ ସିହିରି ଉଠେ ମୋ ପ୍ରାଣ, ମିଳନ ଋତୁକୁ ଯେବେ ମୁଁ ଖୋଜିଛି ହୃଦେ ଦେଇଛ କମ୍ପନ, ମୌସୁମୀ ଗୋ ତୁମେ ଆଜି ବି ମୋ ପାଇଁ ଅଳସୀ କନ୍ୟାର ଗୋଲାପୀ ଓଠରେ ଅଭିପ୍ସିତ ଏକ ପ୍ରୀତିଭରା ସ୍ପନ୍ଦନ, ମୌସୁମୀ ଗୋ ତୁମେ ଆଜି ବି ମୋ ପାଇଁ ଅଳସୀ କନ୍ୟାର ଗୋଲାପୀ ଓଠରେ ଅଭିପ୍ସିତ ଏକ ପ୍ରୀତିଭରା ସ୍ପନ୍ଦନ। ଚୁପଚାପ ଯେବେ ତମେ ଚାଲିଯାଅ ଉଦାସିଆ ହୁଏ ମନ, କ୍ଷତାକ୍ତ ବେଦନା ନିଝୁମ ରାତିରେ ଭେଦି ଦିଏ ତନୁପ୍ରାଣ, ମୌସୁମୀ ଗୋ ତୁମେ ବାହୁଡ଼ିବ ପୁଣି ଚାହିଁଥିବି ତୁମ ପଥ, ସମୟର ଏଇ ଅବିଶ୍ରାନ୍ତ ଧାରେ ଗାଇବ ପୁଣି ମୋ ଗୀତ, ସମୟର ଏଇ ଅବିଶ୍ରାନ୍ତ ଧାରେ ଗାଇବ ପୁଣି ମୋ ଗୀତ।
1: ଜନାରୁ ନେଇ ଦିଶପାର ନା ପୁନି ବାଗିର କୁନି ହିଁ ଥିଲା, ଏବେ ଫକ୍ଫକାଲା ନା ବାଦଲ, କେନ୍ କେନ୍ ଠାନେ କେଁ କରୁଛେ ସବୁ ଝଲଝଲା ଦିଶି ଆଇଲା ନା, ଦୁଃଖର ରୁଟିକେ କେନ୍ ବେଲୁଥିଲା ବେଲେ ହସାର ସାଗର ନେ କେନ୍ ଗାଧବାର ଆରମ୍ଭ କରୁଛେ, କେନ୍ ଠାନେ ଗୁପା ଗୁନ୍ଦଲା ଭିତରେ ଜୀବନ କେତେଟା ଇବାଟେ ନେଇ କି ସେବାଟେ ନେଇ, ମାତର ଚୁରା ଡଙ୍ଗର ଦିଶୁଛେ ବଡ଼ା ସୁନ୍ଦର, ଇଟାକେ କବି କହୁଛନ୍।
0: ପୁଷ୍ପୁନିର ସକାଲ କବିତା, ପୁଷ୍ପୁନିର ସକାଲ, ଢଣନ୍ଢନ୍ ଢଣନ୍ଢନ୍ ଫାଟି ପଡ଼ୁଛେ ଖୋଲି, ଢଣନ୍ଢନ୍ ଢଣନ୍ଢନ୍ ଫାଟି ପଡ଼ୁଛେ ଖୋଲି, ଗହ ଗହ ହେଇ ହାତ ଧରା ଧରି ପିଲାଠାନୁ ବୁଢ଼ାବୁଢ଼ି, ସନନ୍ସନ୍ ସନନ୍ସନ୍ ବହୁଛେ ଡଙ୍ଗରଲିଆ ଧୁକା, ଉଦ୍ ଉଦିଆ ବେଲ୍ ଉଦିଚେ ରଡ଼ି ଛାଡ଼ୁଛେ ବୋକା, ଉଦ୍ ଉଦିଆ ବେଲ୍ ଉଦିଚେ ରଡ଼ି ଛାଡ଼ୁଛେ ବୋକା, ସୋର୍ଲୋ ସୋର୍ଲୋ ଛେରା ଦେଇ କରି ସାଇବନି ବୁଢ଼ି ଚୁଇଲେ ବସେଛେ ମହୁଲି, ଆନ୍ଧ୍ର ଗଲା ପିଲାର ବାଟକେ ଚାହିଁ ହଉଛେ କେତେ ଭାଲି, ଛେର ଛେରା ଲାଗି ଶୁକ୍ରୁ ଜାନି ସବକେ କରୁଛେ ନଜର, ଧାନ ବୋରାକେ ଖନ୍ଦେ ଜାଖି ମୁଗନ ମାଝି ହାଜର, ଚୟତୁ ବୁଢ଼ା ଧାନ ଉସେ ଉସେ ମାରି ଦଉଛେ ହୁକା, କାନର ବିଡ଼ିକେ ପୋଏଲ ଜୋଏ ମାରି ଦି ଦଉଛେ ଦକା, ଘର ମନିର ମା ସରର ସର ବେସରକେ ଦଉଛେ ବାଟି, ପଣକା ଦୁଇଟା ବାନ୍ଧି କରି ଖେଟଲା ମାଝି ବୁଢ଼ା କୁରକୁଟି, ସପୁର ଦେଇ ତୋର ତୋର କରି କନିଆ ମାଗି ଯିବା ଲାଗି ହଡ଼ବଡ଼, ସକାଳର ଗାଡ଼ି ପଁ ପଁ କରି ଯାଉଛେ ଜୁନାଗଡ଼, ପିଲାର ମନ ହି ଗଲେ ତଣ୍ଟି ପତେ ପିଇବା ହାଣ୍ଡିଆ, ଗୁର୍ଜି କୋଦ ମିଶେଇ କରି ଢୋକି ଦଉଥିବା ମଡ଼ିଆ, ଡାଲେ ଡାଲେ ହନୁ ମାକର ମାରି ଦଉଛେ ଝପ୍ଟା, ଜାଡ଼ର ମାଡ଼େ ଗୁର ବୁଢ଼ା ଗୁରେଇ ହଉଛେ କପ୍ଟା, ଗଛ ଡାଲେ ହଲଦି ବସନ୍ତ ରାବୁଛେ କୁହୁ କୁହୁ, ତାର ସବଜ ଯେ କେତେ ମିଠା ଝରି ପଡ଼ୁଛେ ମହୁ, ଇ ଝରନାର ପାନି ଖୋଲ ଖୋଲ ବହି ପଡ଼ୁଛେ ନାଲେ, ସୁନ୍ଦର ଦିଶୁଛେ ଗାଁ ଡଙ୍ଗର ପୁଷ୍ପୁନିର ସକାଳେ, ସୁନ୍ଦର ଦିଶୁଛେ ଗାଁ ଡଙ୍ଗର ପୁଷ୍ପୁନିର ସକାଳେ।
1: ବଦଳିବାର ପାଳି ଏବେ ପ୍ରଜାପତିର ଡେଣାରେ ରଙ୍ଗ, ପ୍ରେୟସୀର ଓଠରେ ଭାଷା, କୋଇଲିର ସ୍ୱରରେ ରାଗ ସବୁ ବଦଳିବେ, ପତ୍ର କଅଁଳିବା ଆରମ୍ଭ କରିବ, ବିଶୁଭଠାରେ ଖରା ପତଳା ଧରିବ, ତାରାଭର୍ତ୍ତି ଆକାଶରେ ମେଘପଥ ବଦଳିବ, ଏମିତି ଅନେକ ଯେ ଏତାକୁ କହେ ଅସ୍ତୁ ସେ
0: ବସନ୍ତ ଋତୁ। ଦଲକାଏ ପବନ ଅଭିମନ୍ତ୍ରିତ କରୁଛି ମାଟିର ବାସ୍ନାକୁ,

0: ଦୋଲକାଏ ପବନ ଅଭିମନ୍ତ୍ରିତ କରୁଛି ମାଟିର ବାସ୍ନାକୁ, ତରଙ୍ଗାୟିତ ମନ ଆନ୍ଦୋଳିତ ପ୍ରତିକ୍ଷଣ ସବୁଜାୟିତ ସୁଗନ୍ଧର ଅଜସ୍ର ପ୍ଲାବନ ଭିତରେ। ଏବେ ପତ୍ର କଅଁଳିବାର ବେଳ, ଅସଜଡ଼ା ସ୍ୱପ୍ନକୁ ସାଉଁଟିବାର ବେଳ, ଅନେକ ପ୍ରାପ୍ତି ଭିତରେ ବି ପରିପୂର୍ଣ୍ଣତାକୁ ମୁହୁର୍ମୁହୁ ଅନୁଭବ କରିବାର ବେଳ। ଋତୁ ଏଠି ରଙ୍ଗୀନ ହେଲା ପରେ, ସ୍ୱପ୍ନ ବି ରଙ୍ଗୀନ ପାଲଟିଛି। ରୁମ୍ଝୁମ୍ ପାଉଁଜିର ଶବ୍ଦ ତାନସେନର ବୀଣା ଝଙ୍କାର ପରି ପ୍ରତିଧ୍ୱନି ତୋଳୁଛି ତାରାଭର୍ତ୍ତି ଆକାଶରେ ଜହ୍ନର ମୁଗ୍ଧ ଚାହାଣୀରେ। ବସନ୍ତ ହସୁଛି ଏବେ ପ୍ରଜାପତିର ଡେଣାରେ, ମୃଦୁମନ୍ଦ ପ୍ରବାହିତ ମଳୟର ଅପୂର୍ବ ଶିହରଣରେ। ବସନ୍ତ ହସୁଛି ପୁଣି ମହୁଲ ଫୁଲର ବାସ୍ନାରେ, ପ୍ରେୟସୀ ଓଠର ମୃଦୁକମ୍ପନ ଭିତରେ।
1: ରଙ୍ଗ ସବୁର ବେରଙ୍ଗ ହେବା ଘଟଣାକୁ ପଞ୍ଚାଙ୍ଗ କରିବାର କଳା ହେଉଛି ଗପ। ସଚରିତ୍ର ହାତ ଧରି ଯବନିକ ପାଖରେ ଠିଆ କରାଏ ଗପ। ଗପ ହିଁ ଲେଖକଙ୍କ କହିବା କଥାକୁ ଯଥା ବିଚାର ଦେଇପାରେ। ଗପର ଆକର୍ଷଣ ଅଛି, ତାର ପୁଣି ବିଦ୍ରୋହ କରିବାର ସାମର୍ଥ୍ୟ ଅଛି। ପଲକକୁ ହରଣ କରିପାରେ ଗପ, ଏବେ ଗୁଞ୍ଜନ ଗପର ଭାଗ। ଏଥର ଗଳ୍ପବେଦୀରେ ଅଛନ୍ତି ଯୁବଗାଳ୍ପିକା ସସ୍ମିତା ସାହୁ, କୁସୁର୍ଲା, ଜୁରାଡୋବ୍ରା, ମଦନପୁର, ରାମପୁର, କଳାହାଣ୍ଡି। ପ୍ରଥମେ ଗପର ଲେଖିକାଙ୍କୁ ଭେଟିବା। ଆଜ୍ଞା ନମସ୍କାର। ଆପଣ ଗପ ଲେଖନ୍ତି, ଗପ ଭିତରେ ନିଜକୁ ହଜେଇ ଦିଅନ୍ତି, ଗପକୁ ଜୀବନ ବି କରନ୍ତି, ତେବେ ଗପ ଲେଖା କେବେଠାରୁ ଆରମ୍ଭ କଲେ?
2: ଗପ ଲେଖିବା ମୋର ପେଶା ନୁହେଁ, ନିଶା କହିଲେ କିଛି ଭୁଲ ହେବ ନାହିଁ। ଯେବେଠାରୁ ସାମାଜିକ ଚିନ୍ତାଧାରା ମନକୁ ଛୁଇଁଛି, ସେବେଠାରୁ ସମାଜର କୋଣ ଅନୁକୋଣକୁ ଦୃଷ୍ଟିରେ ରଖି କିଛି କିଛି କଲମ ମୁନରେ ଲେଖିବାର ପ୍ରୟାସ କରିଛି।
1: ଗପଟିଏ ଯେତେବେଳେ ଲେଖିସାରନ୍ତି, ତା ନାଁ ଆଗତୁରା ଦିଅନ୍ତି ନା ଲେଖି ସାରିଲା ପରେ ନାମକରଣ କରନ୍ତି?
2: ବହୁତ ସୁନ୍ଦର ପ୍ରଶ୍ନ ଆପଣଙ୍କର। ସମାଜର ହିତ ପାଇଁ ଯେତେବେଳେ କିଛି ଗୋଟେ ମାନବତାବାଦ, ସମାଜବାଦ ହଜିଯିବାର ଦେଖେ, ତ ସାଙ୍ଗେ ସାଙ୍ଗେ ମୋ କଲମ ମୁନ ପ୍ରତିବାଦ କରେ, ଆଉ ଗଳ୍ପର ଶୀର୍ଷକ ପ୍ରଥମେ ଆସିଥାଏ, ଏ ଉପରେ ଗଳ୍ପଟି ଲେଖା ହେବ, ତାପରେ ଆଗକୁ ବଢ଼ିଥାଏ।
1: ଗପ ସହିତ ଯେତେବେଳେ ଆପଣ ଯାତ୍ରା ଆରମ୍ଭ କରନ୍ତି, ଚରିତ୍ରମାନଙ୍କୁ ମଝି ମଝିରେ ଭେଟୁଥାନ୍ତି, ଚରିତ୍ରମାନଙ୍କର କଥା ଶୁଣନ୍ତି ଏବଂ ଚରିତ୍ରମାନଙ୍କର କଥାକୁ ସମାଜ ଆଗରେ ବାଢ଼ି ଦେବା ପାଇଁ ନିଜର ଶୈଳୀକୁ ପ୍ରୟୋଗ କରନ୍ତି, କେମିତି ଲାଗେ ସେତେବେଳେ?
2: ଗଳ୍ପର ପ୍ରଧାନ ଅଂଶ ହେଉଛି ଚରିତ୍ର, ଯିଏକି ଆମେ। ସେଟା ନିଜର ଜୀବନର ଅନୁଭୂତି ହେଉ, ନିଜର ଆତ୍ମୀୟ ସ୍ୱଜନଙ୍କର ଅନୁଭୂତି ହେଉ, ତାହାର ପୁଣି ଥରେ କିପରି ସମାଜରେ ପୁନରାବୃତ୍ତି ନ ହେଉ, ବା ସମାଜ କିପରି ତାକୁ ମୋର ଅଗଣିତ ଶ୍ରୋତା ଶୁଣି ମର୍ମେ ଅନୁଭବ କରି ନିଜକୁ ସଜାଡ଼ିବାର ପ୍ରୟାସ କରନ୍ତୁ, ଏହା ହିଁ ଚରିତ୍ର ମାଧ୍ୟମରେ ମୋର ପ୍ରୟାସ।
1: ପୁନରାବୃତ୍ତି ନ ହେଉ ଯଦି ତାହା ଭୁଲ ଥିବ, ପୁନରାବୃତ୍ତି ତାହା ହିଁ ହେଉ ଯାହା ସତ୍ୟ ଥିବ, ବ୍ୟକ୍ତିଗତ ଜୀବନରେ କ'ଣ କରନ୍ତି?
2: ବ୍ୟକ୍ତିଗତ ଜୀବନରେ ଓଡ଼ିଆ ଅଧ୍ୟାପିକା।
1: ଆପଣ ଯେତେବେଳେ କଳାପଟାକୁ ପଛ କରି ପିଲାମାନଙ୍କୁ ମୁହଁ କରନ୍ତି, ସେମାନଙ୍କର ମୁହଁ ସହିତ ଆପଣଙ୍କର ଭାବ ଭାଷାକୁ ମିଳେଇ ଦିଅନ୍ତି, ସେମାନଙ୍କ ମୁହଁରେ ସେମାନଙ୍କର ଭାବରେ କେବେ ସାହିତ୍ୟର ଝଲକ ପାଇଛନ୍ତି?
2: ନିଶ୍ଚୟ, ଜଣେ ଓଡ଼ିଆ ବିଭାଗର ଅଧ୍ୟାପିକା ରୂପେ ପିଲାମାନଙ୍କୁ ସାହିତ୍ୟ ପ୍ରତି ଆକର୍ଷିତ କରିବା ବା ସାହିତ୍ୟ ଦିଗକୁ ଆଣିବା ମୋର ଗୋଟେ ଧର୍ମ। ଛୁଆମାନଙ୍କୁ ସାହିତ୍ୟର ମୁଖ୍ୟ ସ୍ରୋତ ତାହା ହେଉଛି ଜଣେ ସାହିତ୍ୟିକ, ସେ ସମାଜ ପାଇଁ ଲେଖିଥାଏ, ସମାଜ ପାଇଁ ତାର କଲମକୁ ଆଗକୁ ବଢ଼ାଇଥାଏ। ସେହି ପ୍ରୟାସରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ସାହିତ୍ୟ ଦିଗକୁ ଆଣିବାକୁ ମୁଁ ପ୍ରଚେଷ୍ଟା କରେ।
1: ଆପଣ ଯାତ୍ରା ଆରମ୍ଭ କରିଥିଲେ ଯେବେଠାରୁ, ମଝିରେ କିଛି ସମୟ ଅଟକି ଯାଇଥିଲେ, ନିରବି ଯାଇଥିଲେ, ତାର କାରଣ କ'ଣ ବୋଲି ଆମ ଶ୍ରୋତାଙ୍କୁ କହିବେ?
2: ପାରିବାରିକ, ସାମାଜିକ, ପାରିପାର୍ଶ୍ୱିକ ଅନେକ ପରିସ୍ଥିତି ରହିଛି, ଯାହାକି ଜଣକୁ ଆଗକୁ ବଢ଼େଇ ବି ଥାଏ ଏବଂ ପଛକୁ ଟାଣି ବି ଥାଏ, ସେମିତି କିଛି କାରଣ ରହିଥିଲା।
1: ବଢ଼ିବା ଏବଂ ପଛକୁ ହଟିବା, ଏହି ଭିତରେ ଜଣେ ସାହିତ୍ୟିକ ଠିଆ ହୋଇଥାନ୍ତି, ସେ ହିଁ ଈଶ୍ୱରଙ୍କୁ ପ୍ରଶ୍ନ କରିପାରନ୍ତି, ସେ ହିଁ ମାଟିର କଥାକୁ ଆକାଶକୁ ଶୁଣାଇଥାନ୍ତି। କହନ୍ତୁ, ଏଥର ଗପ କହିଲେ ଆପଣ କାହାକୁ ବୁଝନ୍ତି?
2: ଗପ କହିଲେ ହେଉଛି କ୍ଷଣିକ ଆବେଗ ଉନ୍ମାଦନା, ଯାହାକି ଏପରି ଏକ କାହାଣୀକୁ ନେଇ ଗୁନ୍ଥା ହୋଇଥାଏ ଶ୍ରୋତା ପାଇଁ, ତାହା ମନରେ ଏକ ଅଜବ ସିଂହରଣ ସୃଷ୍ଟି କରେ, ତା ଭିତରେ ଗୋଟେ ଅହେତୁକ ଭୟ ସୃଷ୍ଟି ହୁଏ,

0: ଏଇଟା ଘଟିଛି ନା ବାସ୍ତବରେ ଏହା ଘଟିବାକୁ ଯାଉଛି, ଏଇଟା ଅଙ୍ଗେ ନେବା କଥା ନିଶ୍ଚିତ ଭାବରେ ତା ଭିତରେ ଗୋଟିଏ ଜାଗରଣ ସୃଷ୍ଟି କରେ।
1: ଗପକୁ ନେଇ କଳାହାଣ୍ଡିର ସାହିତ୍ୟ ଉପରେ ଆପଣ କ'ଣ ଭାବ ଦେବେ?
0: ଅନେକ ସୁନ୍ଦର ଗାଳିପିକ କଳାହାଣ୍ଡିରେ ଅଛନ୍ତି, ତଥାପି ମୋର ଗୋଟେ ଛୋଟ ପ୍ରୟାସ ଏହାକୁ ଆହୁରି ସମୃଦ୍ଧ କରିବା ପାଇଁ।
1: ଥରେ ଥରେ ଜୀବନ କଡ଼ଲେ ଉଠାଇ ଚକିତ କଲା ଭଳି ସମ୍ପର୍କଟିଏ ଧରେଇ ଦିଏ। ସମ୍ପର୍କ ନେଇ ମାଆଟିଏ ସ୍ୱପ୍ନ ଦେଖେ, ହେଲେ ଚାରିଆଡ଼କୁ ଆଖି ଥାପିଦେଲେ ଲାଜେଇବାକୁ ପଡ଼େ ତାକୁ, ନା କହିପାରେ ନା ଲୁଚାଇ ଲୁଚାଇ ସତ୍ୟ ସହ ସନ୍ଧି କରିପାରେ। ପରିସ୍ଥିତିର ମସିଣା ଉପରେ ବସିଲେ ତାକୁ ଏକା ଏକା ଲାଗେ, ଭାବେ ଖୋଲିବାକୁ ରହସ୍ୟ ତାର, ଉଚ୍ଚାଙ୍ଗ କରେ ସ୍ୱର ଆଉ ପ୍ରଶ୍ନ କରେ,
0: ଏ ଭୁଲ କାହାର
1: ଗପ,
0: ଏ ଭୁଲ କାହାର। ସତରେ ଏ ଦୁନିଆଟା ବୈଚିତ୍ରମୟ, ସଦା ଅସ୍ଥିର, ନା ବସ୍ତୁ ନା ବ୍ୟକ୍ତି ନା ଭାବନା

0: ପରିସ୍ଥିତିର ମସିଣା ଉପରେ ବସିଲେ ତାକୁ ଏକା ଏକା ଲାଗେ। ଭାବେ ଖୋଲିବାକୁ ରହସ୍ୟ ତାର, ଉଚ୍ଚାଙ୍ଗ କରେ ସ୍ୱର ଆଉ ପ୍ରଶ୍ନ କରେ,
1: ଏ ଭୁଲ କାହାର
0: ଗପ,
1: ଏ ଭୁଲ କାହାର। ସତରେ ଏ ଦୁନିଆଟା ବୈଚିତ୍ରମୟ, ସଦା ଅସ୍ଥିର, ନା ବସ୍ତୁ, ନା ବ୍ୟକ୍ତି, ନା ଭାବନା, ନା ସ୍ଥିତି, ଏଥିରେ କିଛି ବି ସ୍ଥିର ନୁହେଁ। ପୃଥିବୀର ଅନବରତ ଘୂର୍ଣ୍ଣନ ସହିତ ଘୋରି ହେଉଛି ମଣିଷର ସମସ୍ତ ଆବେଗ ଓ ଉଚ୍ଛ୍ୱାସ। ଏଇ ଯେମିତି ତନୁଜା ଓ ତନବୀର ଜୀବନର ବେଦନାସିକ୍ତ କାହାଣୀ। ତନୁଜା, ଯିଏକି ନିଜ ଜୀବନରେ କେବଳ ଅମାପ ଖୁସିର ଲହଡ଼ିରେ ଭାସୁଥିଲା, ଆଜି ତା ଜୀବନ ଆକାଶରେ ହଠାତ୍ ଦୁଃଖର କଳାବାଦଲ ଘଟି ଯାଇଛି। ଦୀର୍ଘ 3 ବର୍ଷ ତଳେ ସେ ତନବୀରଙ୍କୁ ବୈଦିକ ରୀତିରେ ବିବାହ କରିଥିଲା। ବିବାହର ବର୍ଷେ ନ ପୂରୁଣୁ ତା କୂଳ ମଧ୍ୟ ପୁରି ଉଠିଲା। ମା ହେବାର ସୌଭାଗ୍ୟ ପ୍ରାପ୍ତି ହେଲା, କୂଳକୁ କୂଳ ନନ୍ଦନ ଦେଲା। ପରିବାର ଲୋକ ତା ପ୍ରତି ବହୁତ ସ୍ନେହ ଆଦର କରନ୍ତି, କାରଣ ସେ ସମସ୍ତଙ୍କ ମନକୁ ପାଇଲା ପରି ଝିଅଟିଏ, ଲକ୍ଷ୍ମୀ ପ୍ରତିମା ବହୁଟିଏ। ବାସ୍ତବରେ ସେ ଦୁହିତା ଯିଏ ଦୁଇ କୂଳକୁ ହିତା। କିନ୍ତୁ ଆଜି ହଠାତ୍ ତନୁଜା ଜୀବନର କ୍ୟାଲେଣ୍ଡର ଅଚାନକ ପୃଷ୍ଠା ଓଲଟାଇଛି। ଆଜି ପରିବାରର ସମସ୍ତଙ୍କ ଆଖିରେ ଲୁହ, ମନରେ କୋହ ଭରିଯାଇଛି। ଅଲିଅଳ ଚଳଚଞ୍ଚଳ ଚପଳମତି କୁନିଛୁଆ ତେଜସ୍ ବର୍ତ୍ତମାନ ମା କୋଳ ଛାଡ଼ି ମେଡ଼ିକାଲ ବେଡ଼୍ରେ। ସମସ୍ତେ ବାକ୍ଶୂନ୍ୟ ହୋଇଯାଇଛନ୍ତି, କାହାରି ମୁଖରେ ପାଣି ଟିକେ ନାହିଁ। ଏମିତି ଦୁଃସ୍ଥିତି ଯେ ଦିନେ ଆସିବ ଏହା ସମସ୍ତଙ୍କ କଳ୍ପନା ବାହାରେ ଥିଲା। ଫେସବୁକ୍, ହ୍ୱାଟ୍ସଆପ୍, ଇନଷ୍ଟା, ଟ୍ୱିଟର ସବୁ ସୋସିଆଲ ମିଡ଼ିଆ ମାଧ୍ୟମରେ ସୂଚନା ଦିଆହୋଇଛି ଯେ କୁନିଛୁଆ ତେଜସ୍ ପାଇଁ ସବୁଠାରୁ ବିରଳ ବ୍ଲଡ଼ ଗ୍ରୁପ୍ ଏବି ନେଗେଟିଭ୍ର ଆବଶ୍ୟକତା ଅଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସହୃଦୟ ରକ୍ତଦାତାଙ୍କ କୌଣସି ସନ୍ଧାନ ନାହିଁ। ଏପଟେ ଡାକ୍ତରଙ୍କ ଘନ ଘନ ସନ୍ଦେଶ ଯେତେ ଶୀଘ୍ର ହେବ ରକ୍ତ ଯୋଗାଡ଼ କରନ୍ତୁ, କ୍ରମଶଃ ତେଜସ୍ର ସ୍ୱାସ୍ଥ୍ୟ ବିଗିଡ଼ିବାରେ ଲାଗିଛି। ଏ ପରିସ୍ଥିତିରେ କିଛି ବି ହୋଇଯାଇପାରେ। ନିଷ୍ପାପ ଶିଶୁଟି ଜନ୍ମରୁ ସମ୍ପୂର୍ଣ୍ଣ ସୁସ୍ଥ ଥିଲା, କିନ୍ତୁ 2 ବର୍ଷ ପରେ ଧୀରେ ଧୀରେ ତା ଶରୀରରେ ଏକ ବିରଳ ରୋଗ ସୃଷ୍ଟି ହେଲା, ଯାହାକି ବ୍ଲଡ଼ ଲିକୋମିଆ। ଏଥିରେ ପ୍ରଥମତଃ ସେ ଅସୁସ୍ଥ ହୋଇ ବର୍ତ୍ତମାନ ICUରେ ଭର୍ତ୍ତି ହୋଇ ଜୀବନ ସହ ସଂଗ୍ରାମ କରୁଛି। ଡାକ୍ତରଙ୍କ କହିବା ମୁତାବକ ଚିକିତ୍ସାରେ ପ୍ରଥମେ ତାକୁ ରକ୍ତର ଆବଶ୍ୟକତା ରହିଛି। ଶରୀରର ସମସ୍ତ ରକ୍ତ ଫିଲ୍ଟର ହୋଇ ନୂତନ ରକ୍ତ ଭରି ଚିକିତ୍ସା ଆରମ୍ଭ ହେବ। ହେଲେ କ'ଣ, ରକ୍ତର ବିକଳ୍ପ ରକ୍ତ ହିଁ ଅଟେ, ଏହା ପୁଳାଏ ଅର୍ଥ ବିନିମୟରେ ସମ୍ଭବ ନୁହେଁ। ଡାକ୍ତରଙ୍କର କଠୋର ବାଣୀ ଶୁଣି ନିରୀହା ତନୁଜା ସ୍ତବ୍ଧ ହୋଇଯାଇଛି। ଶରୀର ତାର ସ୍ଥାଣ, ଆଖିରୁ ଧାରଧାର ଲୁହ ଆଉ ବୋଲ ମାନୁନି, କଣ୍ଠ ତାର ବାଷ୍ପରୁଦ୍ଧ, ନିର୍ବାକ ନିର୍ବିକାର ଭାବରେ ହସ୍ପିଟାଲ ଚେୟାରରେ ବସିଛି। ତାର କୌଣସି ବି ପ୍ରତିକ୍ରିୟା ନାହିଁ, ସତେ କି ପଥର ମୂର୍ତ୍ତି ପାଲଟି ଯାଇଛି। ସେ ଠିକ୍ ଜାଣିଛି ଯେ ଆଜି କାହିଁକି ତନବୀରର ରକ୍ତ ତେଜସ୍ ସହିତ ମ୍ୟାଚ୍ ହେଉନି। ଯିଏ ତେଜସ୍ର ଜୀବନ ବଞ୍ଚାଇ ପାରିବ, ଯାହାର ରକ୍ତ ତେଜସ୍ର ରକ୍ତ ସହିତ ମ୍ୟାଚ୍ ହେବ, ତାକୁ ତନୁଜା ହିଁ ଜାଣିଛି। କିନ୍ତୁ କହିଲେ କୂଳ କୁଟୁମ୍ବକୁ ଲାଜ, ନ କହିଲେ କୂଳ ଭାସି ଯାଉଛି, ସେ ସବୁ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ। ସେ କ'ଣ କରିବ କିଛି ଜାଣିପାରୁନି। ଏପଟେ ନିଜ କଳଙ୍କର କାଳିମା, ଆଉ ଅନ୍ୟପଟେ ନିଜ ଛୁଆର ଜୀବନ ମରଣ କଥା। ଏମିତି ଜୀବନ ଦୋଛକିରେ ସେ ଦିଗହରା ହୋଇଛି। ବର୍ତ୍ତମାନ ତନୁଜାର ମନ ହାର ଜିତ୍ର ଅକ୍ଷାଂଶ ଦ୍ରାଘିମା ସୀମାରେଖାରେ ଘୁରି ବୁଲୁଛି। କେତେ ଶୀଘ୍ର ସୁଖର ସମୟ ପକ୍ଷୀ ଭଳି ଡେଣାଝାଡ଼ି ଉଡ଼ିଗଲା ସେ ଜାଣିପାରିଲା ନାହିଁ। ବର୍ତ୍ତମାନ ତନୁଜା ତା ଜୀବନର ଅତୀତ ଗୀତିନାଟ୍ୟକୁ ଭୁଲିଯିବାକୁ ବହୁତ ଚେଷ୍ଟା କରି ମଧ୍ୟ ଭୁଲିପାରୁନି। ତନୁଜା ଉଚ୍ଚ ଶିକ୍ଷିତା ହେଲେ ବି ସମାଜର ବିଧିବଦ୍ଧ ସମ୍ବିଧାନକୁ ସମ୍ମାନ ଦେଇ ବାପା ମାଆଙ୍କ ପସନ୍ଦରେ ତା ବାହାଘର ଠିକ୍ ହୋଇଥିଲା ଶୈଳେଶ ବାବୁଙ୍କ ସହିତ। ହିନ୍ଦୁ ପରମ୍ପରାନୁସାରେ ରୀତିନୀତି କ୍ରମେ ଆଧୁନିକ ପ୍ରଥା ରିଙ୍ଗ ସେରିମନି ଆୟୋଜିତ ହେଲା ପରେ ତନୁଜା ଏକ ବାରକେ ନିଜକୁ ଶୈଳେଶଙ୍କ ବୋଲି ମାନିନେ।

0: ହୋଇଥିଲା। ବରବେଶ ସାଜି ତନୁଜାକୁ ତାଙ୍କ ଘରକୁ ବଧୁ ସଜେଇ ନେବାର କିୟଦଂଶ ନୀତିଖଣ୍ଡେ ବାକି ଥିଲା। ଦୁଇ ପରିବାରଙ୍କ ସହମତିକ୍ରମେ ତନୁଜା ଓ ଶୈଳେଶ ପ୍ରି ୱେଡିଂ ପାଇଁ ମସୁରୀ ନୈନିତାଲ ଯାଆନ୍ତି। ସେଇଠୁ ଫେରିଲା ପରେ ମାତ୍ର ଏକ ମାସରେ ହିଁ ବାହାଘର ତିଥି ଅଛି, ସେଥିପାଇଁ ଜୋରସୋର ପ୍ରସ୍ତୁତି ଦରକାର। ମସୁରୀ ନୈନିତାଲରେ ପାଞ୍ଚ ଦିନ ରହଣି ପାଇଁ ଧାର୍ଯ୍ୟ ହୋଇଛି। ଫଗୁଣର ଫଗୁ ବସନ୍ତ ପବନ ପରି ପ୍ରେମ ବୟସର ଏକ ନିର୍ଦ୍ଦିଷ୍ଟ ସ୍ତରରେ ଅସମ୍ଭବ ଆବେଗ ସୃଷ୍ଟି କରେ। ପ୍ରେମର କ୍ଷଣିକ ଉନ୍ମାଦନାରେ ଉନ୍ମତ୍ତ ମଣିଷ ସମାଜର ସମସ୍ତ ସୀମା ସରହଦକୁ ପାର କରିଯାଏ। ଠିକ୍ ସେମିତି ଶୈଳେଶ ଓ ତନୁଜା ଜୀବନରେ କ୍ଷଣିକ ପାଇଁ ଆସିଛି ଉତ୍ତାଳ ଲହରୀ ଏବଂ ଜୀବନର ସମସ୍ତ ଆବେଗକୁ ଭସାଇ ଦେଇଛି। ହଠାତ୍ ସବୁ ଓଲଟ ପାଲଟ ହୋଇଗଲା। ପ୍ରି ୱେଡିଂରୁ ଫେରିଲା ପରେ ପ୍ରେମୀ ଯୁଗଳଙ୍କ ସମସ୍ତ ଆଶା ଭରସା ସାଇତା ସ୍ୱପ୍ନ ନିମିଷକ ମଧ୍ୟରେ ଚୁର୍ମାର ହୋଇଗଲା। କୌଣସି ଚିନ୍ଗାରୀ ବଶତଃ ଦୁଇ ପରିବାରରେ କନ୍ଦଳ ସୃଷ୍ଟି ହୋଇ ପାରିବାରିକ ବନ୍ଧୁତ୍ୱରେ ନିଆଁ ଲାଗିଗଲା। କ୍ଷଣିକ ମଧ୍ୟରେ ସମ୍ପର୍କର କ୍ଷୟ ଜଳିପୋଡ଼ି ଛିଣ୍ଡିଗଲା। ବସ୍ତୁବାଦୀ ମଣିଷ ଆଖିରେ ସ୍ନେହ ପ୍ରେମ ଭଲ ପାଇବାର ମୂଲ୍ୟ କିଛି ନ ଥାଇପାରେ, କିନ୍ତୁ ପ୍ରେମୀ ପାଇଁ ତାହା ହୀରା ନୀଳାଠାରୁ ଅଧିକ ମୂଲ୍ୟବାନ। ବାହାଘର ଭାଙ୍ଗିଯିବା ଘଟଣା ତନୁଜା ଓ ଶୈଳେଶଙ୍କ ପ୍ରେମର ତାଜମହଲ ଭାଙ୍ଗିଦେଲା। ପଞ୍ଜୁରୀ ଭିତରେ ସାରିପରି ଦୁହେଁ ଛଟପଟ ହେଉଥାନ୍ତି, କିନ୍ତୁ ସମାଜର ବଡ଼ ପଣ୍ଡାଙ୍କ ପାଖରେ ପ୍ରତିବାଦ କରିବାକୁ ଜୁ ନାହିଁ। ତନୁଜାର ବାପା ଖୁବ୍ ଗମ୍ଭୀର ସ୍ୱଭାବର, ନା ମାନେ ନା, ଆଉ କୌଣସି ମତେ ସାଲିସ ହୋଇପାରିବ ନାହିଁ, ବାସ୍ ତାଙ୍କ ଶେଷ ରାୟ ସେ ଶୁଣାଇଦେଲେ। ଝିଅ ଜନମ ପରଘରକୁ ନିୟତିର ଏହି ନିଷ୍ଠୁର ସତ୍ୟକୁ ସମ୍ମାନ ଦେଇ ନିର୍ଦ୍ଧାରିତ ତିଥିରେ ହିଁ ତନୁଜା ତନବୀରଙ୍କୁ ଜୀବନସାଥୀ ରୂପେ ହାତ ଧରିଲା। ଆଧୁନିକତାର ଦାୟଦ ହେଲେ ମଧ୍ୟ ତନବୀର ଖୁବ୍ ଶାନ୍ତ ମିଜାଜର ବ୍ୟକ୍ତିତ୍ୱ। ଦୁନିଆର ସମସ୍ତ ଖୁସି ସେ ତନୁଜା କୋଳରେ ଅର୍ପଣ କରିଛନ୍ତି। ତନୁଜା କେବେ କେବେ ଭାବେ ଯେ ଏ ସତନା ସ୍ୱପ୍ନ, ଏତେ ଖୁସି ପୁଣି ତା ଜୀବନରେ ଥିଲା, ତାର କଳଙ୍କିତ ଅତୀତକୁ ସେ ବହୁତ ପଛରେ ଛାଡ଼ିଦେଇ ଆଗକୁ ଆଗକୁ ମାଡ଼ି ଚାଲିଛି। ମହାନୁଭବୀ ଶେକ୍ସପିୟର କହିଛନ୍ତି, ସୌନ୍ଦର୍ଯ୍ୟ ଦ୍ୱାରା ନାରୀ ଅହଂକାରୀ ହୋଇଥାଏ, ଉତ୍ତମ ଗୁଣ ଦ୍ୱାରା ପ୍ରଶଂସନୀୟା ଓ ଲଜ୍ଜା ଦ୍ୱାରା ଦେବୀମାନ୍ୟା ହୋଇଥାଏ। ଦେଖିବାକୁ ଗଲେ ତନୁଜା ଏଥିରେ ସର୍ବଗୁଣ ସମ୍ପନ୍ନା। ଝିଅରୁ ବୋହୂ ଆଉ ବୋହୂରୁ ମା ହୋଇ ସେ ସମ୍ପୂର୍ଣ୍ଣ ହୋଇଯାଇଛି। ନିଜ ଛୁଆର ଦୋରଟି ହସରେ ସେ ଦୁନିଆ ଭୁଲି ଯାଇଛି। ମହା ଆଡ଼ମ୍ବରରେ ନିଜ ଛୁଆକୁ ସମାଜରେ ତେଜସ୍ ବୋଲି ପରିଚିତ କରିଥିଲା। ଆଖି ପିଛୁଳାକି ସବୁ ଗୋଳମାଳ ହୋଇଗଲା। ସବୁଜିମାରେ ମରୁ ମରିଚିକା ଖେଳିଗଲା। ସତରେ ଜୀବନର ଅତୀତ ଯେତେ କଣ୍ଟକିତ ହେଲେ ବି ଗୋଲାକାର ପୃଥିବୀରେ ଆମେ ତାକୁ ସାମ୍ନା କରିବା ସ୍ୱାଭାବିକ। କଣ୍ଟା ଚୋବାଇଲେ ଓଟକୁ କଷ୍ଟ ହେଲା ଭଳି ଅତୀତ ଯେତେ କଣ୍ଟକିତ ହେଲେ ବି ରୋମନ୍ଥନ କରିଥାଉ। ବର୍ତ୍ତମାନ ସେହି ସ୍ଥିତିର ସାମ୍ନା କରୁଛି ନିରିହା ତନୁଜା, ଯେଉଁଦିନ ଶୈଳେଶର ସନ୍ତାନକୁ ଗର୍ଭରେ ଧରି ତନବୀରକୁ ବିବାହ କରିଥିଲା। ଏହି ଆଗନ୍ତୁକ ଝଡ଼ ବିଷୟରେ ତାର ଆଦୌ ଧାରଣା ନଥିଲା। ତେବେ ଯେଉଁ ଚକ୍ରବ୍ୟୂହରେ ତନୁଜା ଛଟପଟ ହେଉଛି, ବଞ୍ଚିବାର ରାସ୍ତା ପାଉନେ, ପ୍ରକୃତରେ ଏ ଭୁଲଟି କାହାର? ସମାଜର ସ୍ୱାଧୀନତା ନାଁରେ ସ୍ୱେଚ୍ଛାଚାରିତାର, ଉଗ୍ର ଆଧୁନିକତାବାଦ ନାଁରେ ସୋକଲ୍ଡ ପ୍ରଥାର, ନା ବୟସର ଖସଡ଼ା ପଥଟିର, ନା କ୍ଷଣିକ ଉନ୍ମାଦନାର? ଉତ୍ତର ନିଶ୍ଚୟ ରଖିବେ ଆପଣ। ସତରେ ଏ ଭୁଲ କାହାର? ଏ ଭୁଲ କାହାର?
1: ପୂଜ୍ୟ ପୂଜାରେ ଗୁଞ୍ଚନ। ଅକ୍ଟୋବର ଏକ କବି ଗୋଦାବରୀଶ ମହାପାତ୍ରଙ୍କ ଜନ୍ମଦିନ, ଅକ୍ଟୋବର ଚଉଦ ଜିତେନ୍ଦ୍ର ପାତ୍ରଙ୍କ ତିରୋଧାନ ଦିବସ, ରାମକୃଷ୍ଣ ନନ୍ଦଙ୍କ ତିରୋଧାନ ଦିବସ ଅକ୍ଟୋବର କୋଡ଼ିଏ, ଅକ୍ଟୋବର ଛବିଶ ଗୋଦାବରୀଶ ମିଶ୍ରଙ୍କ ଜନ୍ମଦିନ। ପୂଜ୍ୟ ପୁରୁଷଙ୍କୁ ଗୁଞ୍ଜନର ଶବ୍ଦ ସମ୍ମାନ। କିଛି ଭେଟି ଦେଇ ଅଟକିଗଲେ ମୁହଁ ଲାଗେ ଛୋଟ ଛୋଟ, ସଉଦା ସରିଲେ ହିସାବ ଖାତାର ସବା ତଳେ ଥାଏ ସର୍ବମୋଟ, ଫେରିଗଲା ବେଳେ ଫେରିବାଲା ଭଳି ଘର୍ଷଣ ମୁଦ୍ରାରେ ଜିଭ ଓଠ, ତର୍କ ବେଳେ ବେଳେ ଲଢ଼େଇ ଲଗାଏ ଶବ୍ଦ ଓ ଅର୍ଥର ଘମାଘୁଟ।

କବିପ୍ରିୟ ରଞ୍ଜନ ମୁଣ୍ଡ ଗାଳ୍ପିକ ସସ୍ମିତା ସାହୁ ଆସିଥିଲେ, ଆପଣ ବି ଭେଟିଥିଲେ, କଲମ ଦିଅନ୍ତୁ ଉଚିତ ମନେ କଲେ। ଏଇ ଠିକଣାରେ ଚିଠି ପାଇଛୁ ମାରଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀ ପାଟଣା 7660001 ଜିଲ୍ଲା କଳାହାଣ୍ଡି। ହ୍ୱାଟ୍ସଆପ୍ରେ ସମ୍ପର୍କ ଯୋଡ଼ିବାକୁ 8895994143। ପ୍ରଯୋଜକ ସଚ୍ଚିତାନନ୍ଦ ମଲ୍ଲିକ, ଉପସ୍ଥାପକ ବିରଞ୍ଚି ନାରାୟଣ ମୁଣ୍ଡ। ଆପଣଙ୍କ ସୁସ୍ଥ ଜୀବନ ମନାସି ଉଠୁଛୁ। ନମସ୍କାର, ଜୁହାର।

0: ସୂର୍ଯ୍ୟ କିରଣର ଆବଶ୍ୟକତା ପଡ଼୍ବା ଏ ତ ଚାଷୀ ଦଦାମାନେ ଇନେ ଆର୍ ଗୋଟେ କଥା ଆସୁଛି ଯେ ପିଆଜ ଚାଷ କରବାର୍ ସନେ ସନେ ଯେନ୍ ଚାଷୀ ଦଦାମାନେ ଭିନେ ଭିନେ ଶାଗ ତାକର ବାୟରନେ ଲଗେଇଛନ୍ ବୋଇଲେ ଇନେ ଅଧିକା ମାତ୍ରାନେ ଶୁଖଲା ସଢ଼ା ଗୋବର ଖତ ନେଇ ହେଲେ ଜିଆ ଖତ ବ୍ୟବହାର କରବାରଟା ବନେ ହେବା। ପ୍ରତି 3 ବର୍ଷନେ ଥରେ ଜମିର ମାଟ ପରୀକ୍ଷା କରି କରି ଠିକ୍ ହିପାସେ ସାରର ପ୍ରୟୋଗ ବି କରବାକେ ପଡ଼୍ବା ଏ। ଯେନ୍ତା ବାଇଗନ ଗଛନେ ଡାଲ ଆରୁ ଫଲ ବିନ୍ଧା ପୋକ ଲାଗୁଛେ ବୋଇଲେ ହେକ୍ଟର ପିଛା 200 ଗ୍ରାମ ଫେମ୍ ନେଇ ହେଲେ 800 ଗ୍ରାମ କାଟ୍ରାପ ହାଇଡ୍ରୋକ୍ଲୋରାଇଡ଼ 40 ଭାଗ ସେଚିତ ଗୁଣ ଔଷଧକେ 500 ଲିଟର ପାଣି ସନେ ମିଶେଇ ଦେଇକରି 15 ଦିନ ଛାଡ଼ି ଛଡ଼ିକରି ଗୋଟେ ପଛେ ଗୋଟେ ସିଞ୍ଚନ କରବାର ଆବଶ୍ୟକ ଏ। ସେନ୍ତା ବର୍ତ୍ତମାନ ସମୟରେ ଭେଣି ଜହ୍ନି କଖାରୁ ପୁଟଲ କରଲା କାକେର ଲୋଉ ବାଇଗନ ଲଗାବାର ଲାଗି ଏଇଟା ପୁରା ଉପଯୁକ୍ତ ସମୟ ଏ। ତ ଚାଷୀ ଦାଦାମାନେ ସବୁ କଥାକେ ଠିକ୍ ହିପାସେ ବୁଝି ସୁଝି କରି ଆମେ ଇ ପିଆଜ ଚାଷ କରବାର ସନେ ସନେ ଇ ଶାଗ ପତର ବି ଲଗାମା ବୋଇଲେ ଇଟାକେ ବିକି କରି ତ ଆମେ 2 ପଇସା ପାଇମା ଏକା, ତାର ସନେ ସନେ ଇଟା ଆମର ଖାଦ୍ୟର ଆବଶ୍ୟକତାକେ ବି ପୂରଣ କରିପାରବା।
1: ଶୁଣିଲି ଚାଷର କଥା ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କିତ ଏକ ସୂଚନା। 2026 ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ନାଟକର ବିଶେଷ ପ୍ରସାରଣ କାର୍ଯ୍ୟକ୍ରମ ରହିଛି। ଏହି କ୍ରମରେ 16 ତାରିଖଠାରୁ 20 ତାରିଖ ପର୍ଯ୍ୟନ୍ତ ନାଟକ ପ୍ରସାରଣ କରାଯିବ। ଏଥିରେ 16 ତାରିଖ ଶୁକ୍ରବାର ରାତି 10ଟାରେ ଶୁଣିପାରିବେ ନାଟକ ଦେବୀ ଓ ଦାନବ, ରଚନା ଗୋପାଳ ଛୋଟରାୟ, ପ୍ରଯୋଜନା ମନୋରଞ୍ଜନ ଦାସ। 17 ତାରିଖ ଶନିବାର ଅପରାହ୍ନ 3:30ରେ ଶୁଣିପାରିବେ ଗୀତିନାଟ୍ୟ ମହିଷାସୁର ବଧ, ରଚନା ଗଣକବି ବୈଷ୍ଣବ ପାଣି, ପ୍ରଯୋଜନା ରମାପଦ ନନ୍ଦ, ସଙ୍ଗୀତ ରାଖାଲ ଚନ୍ଦ୍ର ମହାନ୍ତି। 18 ତାରିଖ ରବିବାର ଅପରାହ୍ନ 3:30ରେ ରହିଛି ନାଟକ ଦଶଭୁଜା, ରଚନା କବିଚନ୍ଦ୍ର କାଳିଚରଣ ପଟ୍ଟନାୟକ, ବେତାର ନାଟ୍ୟ ରୂପାନ୍ତର ମନୋରଞ୍ଜନ ଦାସ, ପ୍ରଯୋଜନା ନରସିଂହ ମହାପାତ୍ର। 19 ତାରିଖ ସୋମବାର ଦିନ 3:30ରେ ଶୁଣିପାରିବେ ନାଟକ ଗୀତିନାଟ୍ୟ ଦେବୀ ଦୟାମୟୀ, ରଚନା ଶରତ ଚନ୍ଦ୍ର ମୂଳିଆ, ପ୍ରଯୋଜନା ଗୌରବ ପଟ୍ଟନାୟକ, ସଙ୍ଗୀତ ରାଖାଲ ଚନ୍ଦ୍ର ମହାନ୍ତି। 20 ତାରିଖ ମଙ୍ଗଳବାର ଅପରାହ୍ନ 3:30ରେ ଶୁଣିବେ ଗୀତିନାଟ୍ୟ ମହିଷା ମର୍ତ୍ତିନୀ, ରଚନା ଗୋପାଳ ଛୋଟରାୟ, ପ୍ରଯୋଜନା ଝରଣା ଦାସ, ସଙ୍ଗୀତ ଭୁବନେଶ୍ୱର ମିଶ୍ର। କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନାଟି ଏତିକିରେ ଶେଷ ହେଲା।

0: ଆଜ୍ଞା ହଁ, ସମସ୍ତଙ୍କ ପାଖରେ ନିର୍ବିରୋଧରେ ପହଞ୍ଚିପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।
1: ଶ୍ରୋତାବନ୍ଧୁ ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କିତ ଆଉ ଏକ ସୂଚନା। ଶାରଦୀୟ ଦୁର୍ଗାପୂଜା ଅବସରରେ ଅକ୍ଟୋବର 3 ତାରିଖଠାରୁ ଅକ୍ଟୋବର 21 ତାରିଖ ପର୍ଯ୍ୟନ୍ତ ସକାଳ 8:30 ରାଜ୍ୟସ୍ତରୀୟ ପ୍ରସାରଣରେ ଶୁଣୁଛନ୍ତି କାର୍ଯ୍ୟକ୍ରମ ପୀଠ ପରିକ୍ରମା ଆକାଶବାଣୀ କଟକ କେନ୍ଦ୍ରରୁ। ଏହି କ୍ରମରେ ଆଗାମୀକାଲି 14 ତାରିଖ ବୁଧବାର ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମା ଭଦ୍ରକାଳୀ ପ୍ରଯୋଜନା ଅନନ୍ତ ଚରଣ ଜେନା। 15 ତାରିଖ ଗୁରୁବାର ଆକାଶ

0: ಬಣಿ ಚುರಂದ ಕೇಂದ್ರ ದ್ವಾರ ಪ್ರಸ್ತುತ ಮಾ ಹಿಂಗುಳ ದೇವಿಂಕ ಪೀಠ ಪ್ರಯೋಜನ ಭಾಗೀರಥಿ ಮಿಶ್ರ. ଏହି କ୍ରମରେ ଶୁଣିପାରିବେ 16 ତାରିଖ ଶୁକ୍ରବାର ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମା ଭଗବତୀ ପ୍ରଯୋଜନା ମୃତ୍ୟୁଞ୍ଜୟ ସାମଲ, 17 ତାରିଖ ଶନିବାର ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ଝଙ୍କଡ଼ର ମା ସାରଳା ପ୍ରଯୋଜନା ଲଳିତ କାନୁନଗୋ, 18 ତାରିଖ ରବିବାର ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମା କଟକ ଚଣ୍ଡୀ ପ୍ରଯୋଜନା ସୁମିତ୍ରା ମହାପାତ୍ର, 19 ତାରିଖ ସୋମବାର ବ୍ରହ୍ମପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମା ବାଳକୁମାରୀ ପ୍ରଯୋଜନା ଜଗନ୍ନାଥ ସେଠୀ, 20 ତାରିଖ ମଙ୍ଗଳବାର ଆକାଶବାଣୀ ପୁରୀ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମା ବାଟମଙ୍ଗଳା ପ୍ରଯୋଜନା ଡକ୍ଟର ତପନେନ୍ଦୁ ଦତ୍ତ ଏବଂ 21 ତାରିଖ ବୁଧବାର ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ବିଜୟର ପର୍ବ ବିଜୟାଦଶମୀ ପ୍ରଯୋଜନା ଭାଗୀରଥି ମିଶ୍ର. ସୂଚନାଟି ଏତିକିରେ ଶେଷ ହେଲା. ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ଶକ୍ତିରୂପା କାର୍ଯ୍ୟକ୍ରମ, ଶୁଣିପାରିବେ ଏହି ବିଜ୍ଞାପନ ପରେ.
1: ଆପଣଙ୍କର 4,800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହେଇଯିବ, ଏବେ ରିଡିମ୍ କରି ନିଅନ୍ତୁ।
2: ଆରେ ୱାଃ, ମୋର ଏତେ ପଏଣ୍ଟ କେମିତି ଆସିଲା?
3: ବାସ୍ ଏମିତି ପଚାରନ୍ତୁ ୱାଇ। ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି ଅଜଣା ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ। ଗୋଟିଏ ୱାଇ ଆପଣଙ୍କୁ ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY। କହୁଛନ୍ତି SBIର କ୍ୟାପ୍ଟେନ ୱାଇ, ଆପଣଙ୍କର ସାଇବର ରକ୍ଷକ।
4: କମ ସମୟରେ ଅଧିକ ଫାଇଦା, ମାତ୍ର ଗୋଟିଏ କ୍ଲିକ୍ରେ ବଢିଆ
5: ପସିଲା। ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
6: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
7: ଆଜି ତ ପାର୍ଟି ଦରକାର, ପ୍ରଥମେ ଚାମ୍ପିଅନ ସହିତ ସେଲ୍ଫି ଉଠେଇବା। ଆଇଡିଆ, ଏଇଠି ପାର୍ଟି କରିବା, ଚାଲ ପିଜ୍ଜା ପାର୍ଟି। ୟେ ଚାଲ ତୋ କାର୍ଡ ଆଉ ପିନ୍ ଦେ।
8: ମୋ କାର୍ଡର ଡିଟେଲ୍ସ ମୁଁ ନିଜେ ହିଁ ଭରିବି। RBI କହେ ଯେ ନିଜର ପିନ୍, OTP, CVV କିମ୍ବା ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ପାସୱାର୍ଡ କାହା ସହିତ ସେୟାର କରନ୍ତୁ ନାହିଁ। ଅନଲାଇନ୍ ବ୍ୟାଙ୍କିଙ୍ଗ କେବଳ ନିଜର କମ୍ପ୍ୟୁଟର, ମୋବାଇଲ୍ ଏବଂ ସିକ୍ୟୁର ନେଟୱର୍କ ଦ୍ୱାରା କରନ୍ତୁ।
7: ବାଏ ଗର୍ଲସ୍, କୁଆଡେ ଯାଉଛୁ? ଶୁଣିପାରିଲୁନି? ନୋ ଶେୟାରିଂ।
8: RBI କହେ, ସଚେତ ହୁଅନ୍ତୁ, ସତର୍କ ରୁହନ୍ତୁ।

ଶକ୍ତିରୂପା ଶେଫାଳି ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ଆନ୍ତରିକ ସ୍ୱାଗତ। ଆପଣମାନଙ୍କ ସହିତ ମୁଁ ଅଛି ସଂଘମିତ୍ରା ଦାସ। ନମସ୍କାର। ସାହିତ୍ୟ ହେଉଛି ସମାଜର ଦର୍ପଣ। ମଣିଷର ଚିନ୍ତା, ଚେତନା, ଅନୁଭବ, ଭାବନା ଓ କଳ୍ପନାର ସୁନ୍ଦର ପ୍ରକାଶ ହେଉଛି ସାହିତ୍ୟ। ଏହା କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ମଣିଷକୁ ସତ୍ୟ, ନ୍ୟାୟ, ମାନବିକତା ଓ ନୈତିକତାର ପଥରେ ଆଗେଇ ନେବାର ଏକ ଶକ୍ତିଶାଳୀ ସାଧନ। ଏକ ଜାତିର ଇତିହାସ, ସଂସ୍କୃତି, ପରମ୍ପରା ଓ ସଭ୍ୟତାର ଜୀବନ୍ତ ଦସ୍ତାବିଜ ହେଉଛି ସାହିତ୍ୟ। ସାହିତ୍ୟ ଶବ୍ଦର ଅର୍ଥ ହେଉଛି ହିତ ସହିତ ଥିବା କଥା, ଯେଉଁ ରଚନା ମଣିଷର କଲ୍ୟାଣ କରେ, ଉଚ୍ଚ ଆଦର୍ଶରେ ପ୍ରେରିତ କରେ ଓ ଜୀବନକୁ ସୁନ୍ଦର କରିବାର ପ୍ରେରଣା ଦିଏ, ତାହାକୁ ସାହିତ୍ୟ କୁହାଯାଏ। କବିତା, ଗଳ୍ପ, ଉପନ୍ୟାସ, ପ୍ରବନ୍ଧ, ନାଟକ, ଜୀବନୀ, ଭ୍ରମଣ କାହାଣୀ, ଆତ୍ମଜୀବନୀ ଆଦି ସାହିତ୍ୟର ବିଭିନ୍ନ ଶାଖା। ମଣିଷର ଚରିତ୍ର ଗଠନରେ ସାହିତ୍ୟର ଭୂମିକା ଅତୁଳନୀୟ। ଏହା ମଣିଷକୁ ସତ୍ୟବାଦୀ, ସହୃଦୟ, ସହନଶୀଳ ଓ ଦାୟିତ୍ୱବାନ ହେବାକୁ ପ୍ରେରଣା ଦିଏ। ଭଲ ସାହିତ୍ୟ

ପାଠ କରିବା ଦ୍ୱାରା ମଣିଷର ଜ୍ଞାନ ବୃଦ୍ଧି ହୁଏ, ଚିନ୍ତାଧାରା ବିକଶିତ ହୁଏ ଓ ଜୀବନ ପ୍ରତି ସକାରାତ୍ମକ ଦୃଷ୍ଟିଭଙ୍ଗୀ ସୃଷ୍ଟି ହୁଏ। ସାହିତ୍ୟ ମଣିଷର ମନକୁ ସମ୍ବେଦନଶୀଳ କରି ଅନ୍ୟର ସୁଖ ଦୁଃଖକୁ ଅନୁଭବ କରିବାକୁ ଶିଖାଏ। ସାହିତ୍ୟ ହେଉଛି ଜୀବନର ଆଲୋକ। ଏହା ମଣିଷକୁ ମାନବିକତା, ପ୍ରେମ, ସହାନୁଭୂତି, ନୈତିକତା ଓ ସତ୍ୟର ପଥରେ ଚାଲିବାକୁ ପ୍ରେରଣା ଦିଏ। ଏକ ସମୃଦ୍ଧ ସାହିତ୍ୟ ହିଁ ଏକ ସମୃଦ୍ଧ ସମାଜ ଓ ଜାତିର ପରିଚୟ। ତେଣୁ ପ୍ରତ୍ୟେକ ଲୋକଙ୍କର ଉଚିତ ଭଲ ସାହିତ୍ୟ ପଢ଼ିବା, ସାହିତ୍ୟକୁ ସମ୍ମାନ ଦେବା ଓ ଏହାର ପ୍ରଚାର ଓ ପ୍ରସାରରେ ସହଯୋଗ କରିବା। ସାହିତ୍ୟର ଆଲୋକରେ ଆଲୋକିତ ହେଲେ ମାନବ ଜୀବନ ଅଧିକ ସୁନ୍ଦର, ସମୃଦ୍ଧ ଓ ଅର୍ଥପୂର୍ଣ୍ଣ ହୋଇଉଠିବ।

0: କବିତା କେବଳ କିଛି ଶବ୍ଦର ସମାହାର ନୁହେଁ, ଏହା ହେଉଛି ମନର ଅନୁଭବ, ଭାବନା ଓ କଳ୍ପନାର ଏକ ସୁନ୍ଦର ଅଭିବ୍ୟକ୍ତି। ଜୀବନର ସୁଖ, ଦୁଃଖ, ପ୍ରେମ, ବିରହ, ପ୍ରକୃତିର ସୌନ୍ଦର୍ଯ୍ୟ, ସମାଜର ବାସ୍ତବତା ଓ ମଣିଷର ଅନ୍ତରର ଅକୁହା କଥାକୁ କବିତା ଅତି ସରଳ ଭାବରେ ଆମ ସମ୍ମୁଖରେ ଉପସ୍ଥାପନ କରେ। କବିଙ୍କ ସୃଜନଶୀଳ ମନ ଯେତେବେଳେ ଅନୁଭବକୁ ଶବ୍ଦର ରୂପ ଦିଏ, ସେତେବେଳେ ଜନ୍ମ ନିଏ ଏକ କବିତା। କେବେ ଏହା ମନକୁ ଆନନ୍ଦ ଦିଏ ତ କେବେ ଚିନ୍ତାର ଖୋରାକ ଯୋଗାଏ, ଆଉ କେବେ ଆମ ମନରେ ଲୁଚିଥିବା ଭାବନାକୁ ଜାଗ୍ରତ କରେ। ଆଜି ଆମ ଗହଣରେ ଉପସ୍ଥିତ ଅଛନ୍ତି ସାହିତ୍ୟକୁ ଭଲ ପାଉଥିବା ଜଣେ ସୃଜନଶୀଳ କବୟିତ୍ରୀ, ଶ୍ରୀମତୀ ସବିତା ଶତପଥୀ। ଆଜି ତାଙ୍କ ସହ କବିତାର ସୃଷ୍ଟି, କବି ଜୀବନର ଅନୁଭବ ଏବଂ ସାହିତ୍ୟ ପ୍ରତି ତାଙ୍କର ଭଲ ପାଇବାକୁ ନେଇ କିଛି ଆଲୋଚନା କରିବା। ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ ମ୍ୟାଡ଼ମ୍। ନମସ୍କାର।
1: ନମସ୍କାର।
0: ପ୍ରଥମେ କହିବେ କି ଆପଣଙ୍କର କବି ଜୀବନର ଆରମ୍ଭ କିପରି ହୋଇଥିଲା?
1: ମୋ କବି ଜୀବନର ଆରମ୍ଭ ପିଲାବେଳୁ ଆରମ୍ଭ ହୋଇଥିଲା। ମୁଁ ଅତି ଛୋଟ ଥିବାବେଳେ ବାପା ଚାଲି ଯାଇଥିଲେ। ଆମେ ଭାଇ ଭଉଣୀ ତିନି ଜଣଙ୍କୁ ପ୍ରତିପୋଷଣ କରିବା ପାଇଁ ମା ଚାକିରି କରିଥିଲା। ମା ଚାକିରିକୁ ଚାଲିଗଲା ପରେ ଯେଉଁଦିନ ସ୍କୁଲ ଛୁଟି ଥାଏ, ଏକାକୀ ଘରେ ବସି କିଛି ଭାବୁ ଭାବୁ କାହା ସାଙ୍ଗରେ କଥା ହେବି ବୋଲି ଭାବି କିଛି ଲେଖି ପକାଏ। ଏ ଲେଖିବା ମୋ ଜୀବନରେ ଯେ ଦିନେ ଏତେ ପ୍ରଭାବ ପକାଇବ ଆଉ ମୋତେ ସମାଜରେ କବି ବୋଲି ପରିଚୟ ଦେବ ମୁଁ ଜାଣିନଥିଲି। କିନ୍ତୁ ପିଲାବେଳର ସେଇ ଜୀବନ ହିଁ ମୋତେ କବି ଭାବରେ ଆଜି ଗଢ଼ି ତୋଳିଛି।
0: ଏମିତି କରିକି ଆପଣ ଆପଣଙ୍କ ଲେଖାଲେଖି ଆରମ୍ଭ କରିଥିଲେ?
1: ହଁ, ଏମିତି ହିଁ ମୁଁ ଯେତେବେଳେ ଏକାକୀ କିଛି ଭାବେ ଲେଖି ପକାଏ, ଆଉ ସେଇଟା ହିଁ ମୋର କବି ଜୀବନର ଆରମ୍ଭ ହୋଇଥିଲା।
0: ପ୍ରଥମ କବିତା ଲେଖିବାର ଅନୁଭୂତିଟି ଆପଣଙ୍କର କିପରି ଥିଲା?
1: ମୁଁ ଯେତେବେଳେ ନବମ ଶ୍ରେଣୀରେ ପଢ଼ୁଥାଏ, ମୋ ମନରେ ଭାବନା ଆସିଲା ମୁଁ କ'ଣ ଗୋଟେ ହଜେଇ ଦେଇଛି। ମୋ ମାଆଙ୍କର ଲୁଚି ଲୁଚି କାନ୍ଦିବା, ଚିନ୍ତାଗ୍ରସ୍ତ ହେବା ମୋ ମନରେ ଗଭୀର ପ୍ରଭାବ ପକାଇଥିଲା। ସମସ୍ତଙ୍କୁ ଦେଖିଥିଲି, ସାଙ୍ଗମାନଙ୍କ ପାଖରେ ତାଙ୍କ ବାପା ଏବଂ ମା ଉଭୟ ଥିଲେ, କିନ୍ତୁ ମୋ ପାଖରେ ମୋ ମା ଥିଲେ। ତ ବାପାଙ୍କର ସେଇ ଯେଉଁ ଅଭାବଟା ମୋ ମନକୁ ଟିକେ ଆନ୍ଦୋଳିତ କରିଥିଲା, ଆଉ ମୁଁ ତାଙ୍କ ପାଇଁ କିଛି ଲେଖିବାର ପ୍ରୟାସ କରିଥିଲି। ଆଉ ଭାବିଥିଲି କାଳେ ଚିଠିଟେ ଲେଖିଲେ ସିଏ ମୋ ଅନ୍ତରର ବେଦନା ଶୁଣିବେ ବା ବୁଝିପାରିବେ ବା ମୁଁ ତାଙ୍କର ଉପସ୍ଥିତିକୁ ଅନୁଭବ କରିପାରିବି। ଏଣୁ ମୁଁ ପ୍ରଥମ କବିତା ସେତେବେଳେ ଲେଖିଥିଲି।
0: ସେଇ କବିତାଟି ଆପଣ ଆମକୁ ପଢ଼ି ଶୁଣେଇବେ?
1: ହଁ, ବହୁତ ଆନନ୍ଦର କଥା ଆଜି ମୋର ସେଇ ପ୍ରଥମ କବିତା ମୁଁ ଆପଣମାନଙ୍କ ଆଗରେ ଉପସ୍ଥାପନ କରୁଛି। କବିତାର ଶୀର୍ଷକ ଚିଠି। ଲେଖିବି ଲେଖିବି ବୋଲି ଭାବୁଛି, ଲେଖିବି ଲେଖିବି ବୋଲି ଭାବୁଛି, ଅନେକ ଥର କଲମ ଧରି ବସୁଛି, ହେଲେ ଅଥୟ ଏ ମନ ମୋର, ଅଥୟ ଏ ମନ ମୋର କାହିଁ ଥୟ ଧରୁଛି। ମୋ ସମ୍ପର୍କର ସୂତାକ୍ଷରେ, ମୋ ସମ୍ପର୍କର ସୂତାକ୍ଷରେ ଅନେକ ଲୋକ ଗୁନ୍ଥି ହୋଇଅଛନ୍ତି, ଅନେକ ଠିକଣା ଅଛି, ହେଲେ ମୁଁ କାହିଁ କାହାକୁ ବାଛିପାରୁଛି ଲେଖିବାକୁ ଚିଠି।

0: ଆଜି କିନ୍ତୁ ସଂକଳ୍ପ ଦୃଢ଼ କରି ବସିଛି, ବାପାଙ୍କୁ ଲେଖିବି ଚିଠି। ନିରାଶାର ଅଦୃଶ୍ୟ ଇଙ୍ଗିତ ମୁଁ ବୁଝିପାରୁଛି, ତଥାପି ଲେଖୁଛି। ଉତ୍ତର ତ ପାଇବିନି, ଆରପାରିରୁ ସେ ଯେଉଁଠି ଅଛନ୍ତି, କିନ୍ତୁ କେବଳ ସ୍ୱପ୍ନରେ ଦେଖୁଛି। ପିଠିକୁ ଆଉଁସି କୁହନ୍ତି ମୁଁ ତୋ ପାଖେ ପାଖେ ଅଛି, ମୁଁ ବାପାଙ୍କୁ ଲେଖୁଛି ଚିଠି। ମୋ କଳ୍ପନାର ନାୟକ, ଯାହା ଯୋଗୁଁ ମୋର ସୃଷ୍ଟି, ମୋ ଅସ୍ଥି ମଜ୍ଜାରେ ଚେତନାର ବୃଷ୍ଟି ଭରି ଦେଇଅଛି ମୋ ଭିତରେ ଅନେକ କିଛି। ମୁଁ ଏବେ ଏବେ ଅନୁଭବ କରୁଛି ତାଙ୍କ ବିନା ମୋ ଜୀବନରେ ଶୂନ୍ୟ ଆଉ ଶୂନ୍ୟ ସବୁକିଛି। ଭାବୁଛି ଲେଖିଦେବି ସବୁକିଛି। ଅଭିଯୋଗ ମୋର ଯେତେ ଅଛି, ଅଭିମାନ ମୋର ତାଙ୍କଠାରେ ଭୁଲ ରହିଗଲା କେଉଁଠି। ଥରେ ତ ଆସି ଦେଖିଦେଇଯାଅ ମୁଁ ଏ ଭିତରେ କେତେ ବଡ଼ ହୋଇଯାଇଛି। ଏ ଦୁନିଆ ରଙ୍ଗମଞ୍ଚେ ଅଭିନୟ କଲାବେଳେ ନିଭୃତ ଅନ୍ତରାଳେ ଅନେକ ପ୍ରେରଣା ପାଇଛି ତୁମ ସତ୍ତାକୁ ମୁଁ ଅନୁଭବ କରୁଛି। ତୁମକୁ ଭେଟିବି କେବେ ଅପେକ୍ଷାରେ ଅଛି, ଆଶା ବାନ୍ଧି ରହୁଛି। ଏତିକିରେ ଚିଠି ଶେଷ କରୁଛି।
1: ବହୁତ ସୁନ୍ଦର ଚିଠିକୁ ନେଇକି ଆପଣଙ୍କ କବିତାଟି। ଯେତେବେଳେ ଆପଣ କବିତା ଲେଖନ୍ତି, ଆପଣ ପ୍ରଥମେ ଭାବନାକୁ ଗୁରୁତ୍ୱ ଦିଅନ୍ତି ନା ଶବ୍ଦ ଚୟନକୁ?
0: ଲେଖିବାକୁ ଆରମ୍ଭ କଲାବେଳେ ଭାବନାକୁ ଗୁରୁତ୍ୱ ଦେଇ ମୁଁ ଲେଖେ। ଶବ୍ଦଗୁଡ଼ିକର ଭାବନା ଆପେ ଆପେ ଚାଲି ଆସେ ମୁଣ୍ଡ ଭିତରକୁ, କିନ୍ତୁ ଘଟଣା, ପରିବେଶ, ପରିସ୍ଥିତି ଇତ୍ୟାଦିକୁ ଭାବନା ଭିତରକୁ ଆଣିଲେ, ହୃଦୟସ୍ଥ କଲେ ହିଁ କଲମର ମୁନରେ ଶବ୍ଦଗୁଡ଼ିକ ଆପେ ଆପେ ଚାଲି ଆସନ୍ତି।
1: ଆପଣଙ୍କ କବିତାରେ ପ୍ରକୃତି, ପ୍ରେମ, ସାମାଜିକ ଚେତନା ମଧ୍ୟରୁ କେଉଁ ବିଷୟଟି ଆପଣଙ୍କୁ ଅଧିକ ପ୍ରଭାବ ପକାଇଥାଏ?
0: ମୁଁ କବିତା ଲେଖିବା ବେଳେ ସାମାଜିକ ଚେତନା ହିଁ ମୋ ମନ ଭିତରେ ଅଧିକ ପ୍ରଭାବ ପକାଏ। ବର୍ତ୍ତମାନର ସ୍ଥିତିକୁ ନେଇ ବା ବିଗତ କିଛି ବର୍ଷର ସ୍ଥିତିକୁ ମଧ୍ୟ ମନେ ମନେ ଭାବି ମୁଁ କିଛି କବିତା ଲେଖୁଥିଲି। ଶିଶୁମାନଙ୍କ ଏବଂ ନାରୀମାନଙ୍କ ଉପରେ ହେଉଥିବା ନିର୍ଯାତନା ବା ସୁଖ ସୁବିଧାକୁ ବି ନେଇ ମୁଁ କେତେବେଳେ ଦୁଃଖର, କେତେବେଳେ ସୁଖର କବିତା ସବୁ ଲେଖି ପକାଏ। ଆଉ ତା ଭିତରୁ ଭଗବାନଙ୍କୁ ଡାକେ ଯେ ଏଇ ସୁନ୍ଦର ପୃଥିବୀରେ ଯେଉଁ ସୁନ୍ଦର ସୁନ୍ଦର କୁନି କୁନି ଛୁଆ ସବୁ ଅଛନ୍ତି, ସେମାନଙ୍କୁ ଆମେ ତ କିଛି ବି ଶିଖାଇବାକୁ ପଡ଼ିବ। ଏଣୁ ମୁଁ ସମସ୍ତଙ୍କ ପାଇଁ କବିତା ଲେଖିଥିଲି।
1: ଏଇଠି ଆମକୁ ଆପଣ ସେଇ କବିତାଟି ପଢ଼ି ଶୁଣେଇବେ?
0: ଏଇଠି ଶିଶୁମାନଙ୍କ ପାଇଁ ବା ସାମାଜିକ ଚେତନା ପାଇଁ ଆମେ ଜନ୍ମ ହୋଇଛୁ, ଆମର କର୍ମ ହିଁ ଆମକୁ ପ୍ରତିଷ୍ଠା କରେଇବ। ଆମ ପାଖରେ ଯାହା ବି ଧନ ସମ୍ପତ୍ତି ଯାହା କିଛି ଥାଉନା କାହିଁକି, ଆମର କର୍ମ ଏବଂ ଚରିତ୍ର ଆମକୁ ସାମାଜିକ ପ୍ରତିଷ୍ଠା ଦେଇଥାଏ। ଏଣୁ ଏଇ ସମାଜର, ଏଇ ପ୍ରକୃତିର କିଛି ଜିନିଷକୁ ନେଇ ମୁଁ ଉପସ୍ଥାପନ କରୁଛି ମୋର ଏଇ କବିତା। କବିତାର ଶୀର୍ଷକ କେବଳ ତୁମକୁ ବୁଝିଛି। ଚାନ୍ଦର ଭାଗ୍ୟରେ ଲେଖା ହୋଇଅଛି ରାତି ସାଙ୍ଗେ ଦିନ କାଟିବାକୁ ହେଲେ ସେ ଶୀତଳ ଅମୃତ କିରଣ ଭୁଲେ ନାହିଁ କେବେ ସିଞ୍ଚିବାକୁ। ଗୋଲାପର ଭାଗ୍ୟ ବନ୍ଧା ହୋଇଅଛି କଣ୍ଟା ସାଙ୍ଗେ ନୀତି ଚଳିବାକୁ ସୁବାସ ଭିତରେ ଆମକୁ ଶିଖାଏ ସତ୍କର୍ମ ସବୁ କରିବାକୁ। ନଦୀର କପାଳେ ଲେଖା ହୋଇଅଛି ପାହାଡ଼ ସାଙ୍ଗରେ ଯୁଝିବାକୁ ଧୀର ଗତି ତାର ଶିଳା କାଟି କହେ ନଡ଼ରି ଆଗକୁ ବଢ଼ିବାକୁ। ବାଇ ଚଢ଼େଇର ଖୁସିର ଆସର ଗଛ ଡାଳେ ନୀତି ଝୁଲୁଥାଏ କାଠି କୁଟା ସବୁ ଛନ୍ଦା ଛନ୍ଦି ହୋଇ ଦୃଢ଼େ ବଞ୍ଚିବାକୁ କହୁଥାଏ। ମଧୁମାସେ ମଧୁ ସଂଗ୍ରହ ପାଇଁକି ମଧୁପ ଫୁଲରେ ବସେ ମତୁଆଲା ହୋଇ କମଳିନୀ ଗନ୍ଧେ ଶେଷରେ ଜୀବନ ଝାସେ। ଜୀବନ ହରାଇ ହାରିଯାଏ ନାହିଁ ପୁନଃ

0: କର୍ମ ଲାଗିଯାଏ। ଜୀବନ ହରାଇ ହାରିଯାଏ ନାହିଁ, ପୁନଃ କର୍ମେ ଲାଗିଯାଏ। ଆଗମ ନିଗମ ବାରତା ବୁଝାଏ, ଆଗମ ନିଗମ ବାରତା ବୁଝାଏ। ଆସିବା ଯିବା ତ ଲାଗିଛି ଲାଗିବ, ଯୁଗ ପରେ ଯୁଗ ବିତେ, ଯୁଗ ପରେ ଯୁଗ ବିତେ। ନିଷ୍କାମ ପ୍ରେମରେ ଜୀବନ ଯୁଦ୍ଧରେ, ନିଷ୍କାମ ପ୍ରେମରେ ଜୀବନ ଯୁଦ୍ଧରେ ବିଜୟର ଗାଥା ଗାଏ। ସବୁ ମୁଁ ବୁଝିବି ଅବୁଝା କାହିଁକି, ବୋଧେ ମଣିଷ ଜୀବନ ପାଇଛି। ପ୍ରଭୁ ତୁମ କୃପା ବିନା ବଞ୍ଚିପାରୁନାହିଁ, ମୁଁ କେବଳ ତୁମକୁ ହିଁ ବୁଝିଛି, ମୁଁ କେବଳ ତୁମକୁ ହିଁ ବୁଝିଛି।
1: ଆପଣଙ୍କ ଜୀବନର କୌଣସି ଘଟଣା କିମ୍ବା ଅନୁଭବ ଆପଣଙ୍କ କବିତାର ରୂପ ନେଇଛି କି?
0: ହଁ, ମୁଁ 3ଟି କନ୍ୟା ସନ୍ତାନର ଜନନୀ। କନ୍ୟା ସନ୍ତାନମାନଙ୍କୁ ପ୍ରତିପୋଷଣ କରିବା ଭିତରେ ମୁଁ ଅନେକ ବାଧାବିଘ୍ନର ସମ୍ମୁଖୀନ ହୋଇଛି। ସମାଜରେ ନାରୀ ପ୍ରତି ହେଉଥିବା ପୁରୁଷମାନଙ୍କର ଉତ୍ପୀଡ଼ନ ମନରେ ଗଭୀର ପ୍ରଭାବ ପକାଏ। ଆଉ ବର୍ତ୍ତମାନ ଦେଖନ୍ତୁ, ଆଜିକାଲି ଝିଅଟାକୁ ଆମେ କେତେ ବିଶ୍ୱାସ କରି ଜଣକୁ ବିବାହ କରାଇଥାଉ, ତାଙ୍କ ହାତରେ ଟେକି ଦେଉ, ସେ ନିଜ ଝିଅର ସବୁ ପ୍ରକାର ଦାୟିତ୍ୱ ତୁଲେଇବ ବୋଲି। ଯେଉଁ ଝିଅକୁ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନ କରାଇ ଫୁଲ ଭଳି ଆମେ ପାଳିଥାଉ, ତାଙ୍କ ହାତକୁ ଟେକି ଦେଲା ପରେ ସେମାନେ କଣ୍ଢେଇ ଭଳି ନଚେଇବା ଆରମ୍ଭ କରନ୍ତି। ଏଣୁ ଏହିସବୁ ସମାଜର ନାରୀ ପ୍ରତି ହେଉଥିବା ଉତ୍ପୀଡ଼ନ, ଟିଭି ଖୋଲୁ ଖୋଲୁ, ରେଡ଼ିଓ ଖୋଲୁ ଖୋଲୁ ସମ୍ବାଦଟିଏ ଶୁଣିଲେ ମୋ ମନରେ ଗଭୀର ପ୍ରଭାବ ପକାଏ ଏବଂ ମୁଁ ସାଙ୍ଗେ ସାଙ୍ଗେ କିଛି ଧାଡ଼ି ଲେଖିବାକୁ ମୋର ମନ କୁହେ, ମୁଁ ଲେଖି ପକାଏ। ଆଉ ସେଇ କବିତାଟି ମୁଁ ଆପଣମାନଙ୍କୁ ପଢ଼ି ଶୁଣେଇବାକୁ ଚାହୁଁଛି। କବିତାର ଶୀର୍ଷକ ଜାଗରଣ। ନାରୀ ନାରୀ ଯିଏ ଜନ୍ମ ଦିଏ ସେ ଜନନୀ, ନାରୀ ଯିଏ ଜନ୍ମ ଦିଏ ସେ ଜନନୀ, ସହୋଦରେ ଜନ୍ମ ହେଲେ ସେ ଭଗିନୀ, ଆଉ ପୁରୁଷର ସାଙ୍ଗେ ସାଙ୍ଗେ ଚାଲିବାକୁ ସେ ସାଜେ ଜୀବନ ସଙ୍ଗିନୀ, ହଁ ସେ ସାଜେ ଜୀବନ ସଙ୍ଗିନୀ। ନାରୀ ଯେ କେତେ ମୂଲ୍ୟବାନ, ନାରୀ ଯେ କେତେ ମୂଲ୍ୟବାନ କେହି ତ ବୁଝେ ନା ତାର ଅନ୍ତରର ବେଦନା। ବର୍ତ୍ତମାନର ସମାଜରେ ସଶକ୍ତିକରଣର ଦୁଆହି ଦେଇ ପୁରୁଷମାନଙ୍କ ଭିଡ଼ ଭିତରେ ସମାନ ଭାବରେ ଚାଲିବାର ଅଭିନବ ପ୍ରୟାସ, ପୁରୁଷମାନଙ୍କ ସାଙ୍ଗରେ ଚାଲିବାର ଅଭିନବ ପ୍ରୟାସ ସବୁ ବୃଥା ହୁଏ। ସବୁ ବୃଥା ହୁଏ ସେତେବେଳେ ଯେତେବେଳେ ନାରୀ ଅବଳା ଦୁର୍ବଳା ବୋଲି ପରିଚୟ ଦିଏ, ପୁରୁଷକୁ ସୁଯୋଗ ଦିଏ, ଛଳନାର ଶିକାର ହୁଏ। ଲାଞ୍ଛିତା ଲୁଣ୍ଠିତା ହେବା ପରେ ବୁକୁଫଟା ଚିତ୍କାର କରେ, ପାଏ ଖାଲି ମିଥ୍ୟା ଆଶ୍ୱାସନା। ମୂଲ୍ୟହୀନ ପୁରୁଷ ଜୀବନ ଏଇ ନାରୀ ବିନା, ମୂଲ୍ୟହୀନ ପୁରୁଷର ଜୀବନ ଏଇ ନାରୀ ବିନା। ହେ ନାରୀ, ହେ ନାରୀ, ଜାଗି ଉଠ ଆଜି, ଗଢ଼ି ଦିଅ ନୂତନ ସମାଜ ତୁମ ଜାଗରଣରେ, ତୁମ ବାତ୍ସଲ୍ୟ ମମତାରେ, ସଂସ୍କୃତି ଓ ସଂସ୍କାରରେ ଭରିଯାଉ ପୁରୁଷ ହୃଦୟ। ହିମ୍ମତ ତାର ଏମିତି ହେଉ, କୋଟି ରତି ଜିଣି ସୁନ୍ଦର ରମଣୀ ଆଲିଙ୍ଗନ କଲେ ବି, ମା ବୋଲି ଡାକିଦେଉ ତାର ପରିଚୟ, ପ୍ରେମରେ ପ୍ରେମ ଭରି ସେ ହେବ ଭାରତ ଭୂଇଁର ଅମୃତ ସନ୍ତାନ, ତାର ସହଯୋଗରେ ସଫଳ ହେବ ଯୋଜନା ନାରୀ ସଶକ୍ତିକରଣ। ସେ ଆଣିଦେବ ଆମ ପାଇଁ ଏକ ନୂତନ ଜାଗରଣ,
1: ଆଜିର ଯୁବପିଢ଼ି କବିତା ଓ ସାହିତ୍ୟ ପ୍ରତି ଆକୃଷ୍ଟ ହେବା ପାଇଁ କ'ଣ କରିବା ଆବଶ୍ୟକ ବୋଲି ଆପଣ କହିବେ?
0: ଆଜିର ଯୁବପିଢ଼ି, ଏ ଯେଉଁ ଆମେ ଦେଖୁଛୁ ଫେସବୁକ୍, ଇନଷ୍ଟା, ହ୍ୱାଟ୍ସଅପ୍, ଯାହାକୁ ଆମେ ସୋସିଆଲ ମିଡ଼ିଆ ବୋଲି କହୁଛୁ, ତା ଦ୍ୱାରା ପ୍ରଭାବିତ ହୋଇ ସେମାନେ ନୂତନ ଭାବରେ ଡିଜିଟାଲ ଯୁଗରେ ଯେଉଁ ଇ କବିତାମାନଙ୍କୁ ହିଁ ଭଲ ପାଆନ୍ତି। ସେମାନେ କୌଣସି ରିଲ୍ ବା କିଛି ଇ କବିତା ବା ଇ ଗଳ୍ପକୁ ସେମାନେ ପଢ଼ିବାକୁ ଚେଷ୍ଟା କରିଥାନ୍ତି। ଏଣୁ ଆମେ ସେମାନଙ୍କ ପାଇଁ ତାଙ୍କ ରୁଚି ଅନୁଯାୟୀ ଯଦି କୌଣସି କବିତା ଲେଖିବା, ମୁଁ ଭାବୁଛି ସେମାନେ ଏଇ କବିତା ଗୁଡ଼ିକୁ ପଢ଼ିବାର ମଧ୍ୟ ଆଗ୍ରହ ପ୍ରକାଶ କରିବେ।
1: ଏଇଠି ଆଉ ଗୋଟେ କବିତା

0: ଆପଣଙ୍କର ଆମେ ଶୁଣିବାକୁ ଚାହିଁବୁ।
1: ବର୍ତ୍ତମାନ ଯୁଗର ଶିଶୁମାନଙ୍କ ପାଇଁ ବେଳେବେଳେ ପ୍ରେମ କବିତା ଲେଖିବାକୁ ଇଚ୍ଛା ହୁଏ। ପ୍ରେମରେ ପ୍ରେମରେ ପରିସ୍ଥିତିକୁ ନେଇ ବର୍ତ୍ତମାନର ଯେଉଁ ଆମର ସାମାଜିକ ଅଭାବ ଅସୁବିଧା କିଛି କାର୍ଯ୍ୟରେ ଅବହେଳା ଦେଖାଯାଏ, ତା ଉପରେ ମୋର ଏଇ କବିତା। କବିତାର ଶୀର୍ଷକ ଶ୍ରାବଣୀ। ଶ୍ରାବଣର ଘୋର ଘନଭରା ଆକାଶ, ଅନବରତ ବର୍ଷା ଆଉ ବର୍ଷା। ବର୍ଷା ଥମିଗଲା ପରେ ଝରି ପଡ଼େ ଓଳି ତଳୁ ବୁନ୍ଦା ବୁନ୍ଦା ପାଣି। ଥପ୍ ଥପ୍ ଶବ୍ଦ ସଙ୍ଗେ ମିଶିଯାଇ ଏକାକୀ ବସି ମୁଁ ଭାବୁଛି ଶ୍ରାବଣୀ, ଏକାକୀ ବସି ମୁଁ ଭାବୁଛି ଶ୍ରାବଣୀ। ଭାବନା ସମୁଦ୍ରର ଅଥଳ ଗର୍ଭରେ ଖୋଜି ବୁଲେ ସାମୁକାଏ ସୁଖ। ଭାବନା ସମୁଦ୍ରର ଅତଳ ଗର୍ଭରେ ଖୋଜି ବୁଲେ ସାମୁକାଏ ସୁଖ। ଜୀବନ ଦୋ ଛକିରେ ଠିଆ ହୋଇ ଆଗକୁ ପାଦେ ବଢ଼ିଲେ ସବୁ ଚକରେ ଆର୍ତ୍ତନାଦ। ମୋ ରହିବା ନ ରହିବାରେ ନାହିଁ କିଛି। ହଠାତ୍ ଚମକି ଉଠେ ମୁଁ କାହା ପଦଧ୍ୱନି ଶୁଣି ଏକାକୀ ବସି ମୁଁ ଭାବୁଛି ଶ୍ରାବଣୀ, ଏକାକୀ ବସି ମୁଁ ଭାବୁଛି ଶ୍ରାବଣୀ। କେତେବେଳେ କେଉଁଠି ଭୁଷୁଡ଼େ ପୋଲ, କେତେବେଳେ କେଉଁଠି ଭୁଷୁଡ଼େ ପୋଲ। ଜନେ କେବଳ ପିଟୁଥାନ୍ତି ନିଜ ପାରିବା ପଣିଆର ଢୋଲ। ଜନନୀର ଆର୍ତ୍ତନାଦ, ଶିଶୁର ବିକଳ ପ୍ରଳାପ। ରାସ୍ତାଘାଟେ ନିୟନ୍ତ୍ରଣବିହୀନ ଯାନବାହନର ଉତ୍ପୀଡ଼ନ। ଆଉ ବଞ୍ଚିବାର ସ୍ୱପ୍ନ ସାଙ୍ଗେ ଇଜ୍ଜତ ଲୁଟାଇଥିବା ନିଶ୍ଚଳ ନିଷ୍ପନ୍ଦ ଉଲଗ୍ନା ତରୁଣୀ। କିଏ ଜାଣେ କେଉଁ ଛକେ ଲୁପ୍ତ ହେବ ମୋ ଜୀବନ କାହାଣୀ। ଏକାକୀ ବସି ମୁଁ ଭାବୁଛି ଶ୍ରାବଣୀ, ଏକାକୀ ବସି ମୁଁ ଭାବୁଛି ଶ୍ରାବଣୀ।
2: ବହୁତ ସୁନ୍ଦର, ଅତି ହୃଦୟସ୍ପର୍ଶୀ ଥିଲା ଆପଣଙ୍କ କବିତାଟି। ଶେଷରେ ଆମର ଯେଉଁ ନୂଆ କବି ମାନେ କବିତା ଲେଖିବାକୁ ଇଚ୍ଛୁକ ଯୁବପିଢ଼ିଙ୍କୁ ଆପଣ କ'ଣ ପରାମର୍ଶ ଦେବେ?
1: ଆମେ ବର୍ତ୍ତମାନ ବି ଦେଖିବା ଏବଂ ଅତୀତକୁ ବି ଦେଖିବା। କବିମାନଙ୍କର କଲମର ମୁନରେ ସମାଜର ଅନେକ ପରିବର୍ତ୍ତନ ଘଟିଛି। ସ୍ୱାଧୀନତା ସଂଗ୍ରାମ ହେଉ ବା ସାମାଜିକ ପରିବର୍ତ୍ତନର ଆନ୍ଦୋଳନ ହେଉ, ଏଇ କବିର କବିତାରେ ଅନେକ ଶକ୍ତି ଥାଏ। ସେ କବିତାଗୁଡ଼ିକ ଅନେକ ପ୍ରଭାବ ପକାଏ। ଏଣୁ ମୁଁ ଆଜିର ଯୁବପିଢ଼ିକୁ ଆହ୍ୱାନ କରିବି, ପଢ଼ିବା ସେମାନଙ୍କର ଦାୟିତ୍ୱ ହେଉ। ପଢ଼ିବା ଦ୍ୱାରା ତାଙ୍କ ମନ ଭିତରରେ ଅନେକ ପ୍ରକାର ଛାପ ଆପେ ଆପେ ସୃଷ୍ଟି ହେବ ଏବଂ ଏହି ସମାଜ ପରିବର୍ତ୍ତନ ପାଇଁ ନିଜ କଲମକୁ ଅସ୍ତ୍ର କରି ସେମାନେ ଯଦି କବିତା ହେଉ କି ଗଳ୍ପ ହେଉ ଲେଖି ମାନବ ସମାଜକୁ ପ୍ରଦାନ କଲେ ତାହା ଏକ ବିରାଟ ପରିବର୍ତ୍ତନର ନିଦର୍ଶନ ହୋଇପାରିବ।
2: ବହୁତ ସୁନ୍ଦର, ବହୁତ ଭଲ ଲାଗିଲା ମ୍ୟାଡ଼ାମ୍ ଆଜି ଆପଣ ଆମ ଷ୍ଟୁଡ଼ିଓରେ ଉପସ୍ଥିତ ରହିଲେ। ଆପଣଙ୍କର ମୂଲ୍ୟବାନ ସମୟରୁ ଆମକୁ କିଛି ସମୟ ଦେଇ କବିତା ସବୁ ଆମ ପାଖରେ ପଢ଼ି ଶୁଣେଇଲେ, ସେଥିପାଇଁ ଆମ ତରଫରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଆଉ ନମସ୍କାର।
1: ମୋତେ ଆପଣମାନଙ୍କ ସମ୍ମୁଖରେ ଉପସ୍ଥାପନ ହେବା ପାଇଁ ସୁଯୋଗ ଦେଇଥିବାରୁ ଆପଣମାନଙ୍କୁ ବି ମୋର ଅଶେଷ ଅଶେଷ ଧନ୍ୟବାଦ ଏବଂ ନମସ୍କାର।
2: ଶୁଣୁଥିଲେ କଥାବାର୍ତ୍ତା କବୟିତ୍ରୀ ସବିତା ଶତପଥୀଙ୍କ ସହିତ। ସମୟ ଇସାରା କରୁଛି କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ। କାର୍ଯ୍ୟକ୍ରମ ସମ୍ପର୍କିତ ମତାମତ ଦେବା ପାଇଁ ଆମ ନମ୍ବରଟି ହେଲା 8895994143। ଆପଣମାନେ ଆମକୁ ଚିଠି ବି ଦେଇପାରିବେ। ଆମ ଠିକଣା ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ପିନ୍କୋଡ଼୍ 7660001। ଏତେ ସମୟ ପର୍ଯ୍ୟନ୍ତ ଆପଣମାନଙ୍କ ସହିତ ମୁଁ ଥିଲି ସଂଘମିତ୍ରା ଦାସ। ନମସ୍କାର।

ଶ୍ରୋତାବନ୍ଧୁ ଶୁଣୁଥିଲେ ଶକ୍ତିରୂପା କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ଦିନ ଗୋଟାଏ ବାଜି 50 ମିନିଟ୍ ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ପ୍ରଥମେ ଆକାଶବାଣୀ କଟକ କେନ୍ଦ୍ରରୁ ଓଡ଼ିଆରେ ସମ୍ବାଦ, ପରେ ପରେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ମିଡ୍ ଡେ ନ୍ୟୁଜ୍ ଏବଂ ଦୁପହର ସମାଚାର, ଏବଂ ତାପରେ ଆକାଶବାଣୀ କଟକ କେନ୍ଦ୍ରରୁ ଆଞ୍ଚଳିକ ସମ୍ବାଦ ରିଲି କରି ପ୍ରଚାର କରୁଛୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ଏବଂ ତାପରେ ଆକାଶବାଣୀ କଟକ କେନ୍ଦ୍ରରୁ ଆଞ୍ଚଳିକ ସମ୍ବାଦ ରିଲି କରି ପ୍ରଚାର କରୁଛୁ, ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ସମସ୍ୟାଗୁଡ଼ିକର ସମାଧାନ ଉପରେ ଗୁରୁତ୍ୱ ଦେଇଆସୁଥିବା ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି।
1: ये केवल नशे का कारोबार नहीं है बल्कि हमारे युवाओं के जीवन हमारे समाज हमारी संस्कृति और आने वाली पीढ़ियों पर हमला है। यह एक देश के प्रयासों से रुक नहीं सकता। हमें होल ऑफ रीजन अप्रोच अपनाना होगा। ड्रग की अवैध कमाई संगठित अपराध को आर्थिक शक्ति देती है और आतंकवादी वित्त पोषण में भी इसका इस्तेमाल होता है। प्रीकर्सर्स रसायनों का डायवर्जन और डार्क वेब के माध्यम से लेनदेन इस चुनौती को और जटिल बनाते हैं।
0: କାନାଡ଼ାର ବୈଦେଶିକ ମନ୍ତ୍ରୀ ଅନିତା ଆନନ୍ଦ ଆଜିଠାରୁ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଏହି ଗସ୍ତକାଳରେ ସେ ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଜୟନ୍ତ ଚୌଧୁରୀଙ୍କ ସହ ଆସନ୍ତାକାଲି ସାକ୍ଷାତ ଆଲୋଚନା କରିବେ। ଇତିମଧ୍ୟରେ ଭାରତରେ ଅବସ୍ଥାପିତ କାନାଡ଼ାର ଉଚ୍ଚାୟୁକ୍ତ କ୍ରିଷ୍ଟୋଫର୍ କୁଟର କହିଛନ୍ତି, କାନାଡ଼ା ଭାରତ ସହ ପ୍ରସ୍ତାବିତ ମୁକ୍ତ ବାଣିଜ୍ୟ ଚୁକ୍ତି ବୃହତ୍ ପୁଞ୍ଜିନିବେଶ ଏବଂ ଲୋକସମ୍ପର୍କ ବୃଦ୍ଧି ଦୃଢ଼ କରିବା ଲାଗି ଆଗ୍ରହୀ। ସେ କହିଛନ୍ତି, ଆଗାମୀ ଦିନରେ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ଆହୁରି ଦୃଢ଼ ହେବାକୁ ଯାଉଛି। ଉଭୟ ଦେଶର ଲୋକଙ୍କ ପାଇଁ ପର୍ଯ୍ୟଟନ କ୍ଷେତ୍ର ମଧ୍ୟ ଅନେକ ସମ୍ଭାବନା ସୃଷ୍ଟି କରିଥିବା ସେ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଜାତିସଂଘରେ ମାନବତା ବିରୋଧରେ ଅପରାଧ ବିଶେଷ କରି ଆତଙ୍କବାଦ କାର୍ଯ୍ୟକଳାପକୁ ପ୍ରତିହତ କରିବା ଲାଗି ସ୍ୱତନ୍ତ୍ର ଆଇନ ପ୍ରଣୟନ ନେଇ ଭାରତ ଆହ୍ୱାନ ଦେଇଛି। ଜାତିସଂଘର ସାଧାରଣ ଅଧିବେଶନର ଷଷ୍ଠ କମିଟି ବୈଠକରେ ଉଦ୍ବୋଧନ ଦେଇ ଜାତିସଂଘ ଦ୍ୱାରା ପ୍ରସ୍ତାବିତ ଘୋଷଣାନାମାରେ ଏହି ବିଷୟକୁ ସ୍ଥାନିତ କରିବା ଲାଗି ଜାତିସଂଘରେ ଭାରତର ପରାମର୍ଶଦାତା ଆର୍ ମିଥିଲ୍ କହିଛନ୍ତି। ସେ କହିଛନ୍ତି, ଦେଶଗୁଡ଼ିକ ସେମାନଙ୍କର ପ୍ରାଥମିକ ଉତ୍ତରଦାୟିତ୍ୱ ବହନ କରି ଜନସାଧାରଣଙ୍କ ସୁରକ୍ଷା ଏବଂ ଅପରାଧର ଶିକାର ହେଉଥିବା ଲୋକମାନଙ୍କୁ ନ୍ୟାୟ ଯୋଗାଇ ଦେବା ଉଚିତ। ସୁଶ୍ରୀ ମିଥିଲ୍ କହିଛନ୍ତି, ଏହି ଘୋଷଣାନାମା 2028 ମସିହାରେ ହେବାକୁ ଥିବା ଆନ୍ତର୍ଜାତିକ ସମ୍ମିଳନୀରେ ଗ୍ରହଣ କରାଯିବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସ୍ୱଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣମାନଙ୍କୁ ଆକ୍ଟ ଇଷ୍ଟ ପଲିସି ଉପରେ ସୂଚନା ପ୍ରଦାନ କରୁଛୁ। ପୂର୍ବୋଦ୍ୟର ବିକାଶକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2014 ପରଠାରୁ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ବିକାଶ ନିମନ୍ତେ ଆକ୍ଟ ଇଷ୍ଟ ପଲିସି ଆରମ୍ଭ କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ବିଭିନ୍ନ ପ୍ରକାରର ଉଗ୍ରବାଦ କାର୍ଯ୍ୟକଳାପ ଏବେ 70% ହ୍ରାସ ପାଇଛି। ସରକାରୀ ସୂଚନା ମୁତାବକ ସମ୍ପୃକ୍ତ ରାଜ୍ୟଗୁଡ଼ିକରେ ସୁରକ୍ଷିତ ପରିବେଶ ସୃଷ୍ଟି କରିବା ନେଇ ସଶସ୍ତ ବାହିନୀଗୁଡ଼ିକ ସହ ଐତିହାସିକ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ବୋଡୋ, କାର୍ବି ଏବଂ ଉଲ୍ଫା ଭଳି ସଂଗଠନଗୁଡ଼ିକର 10,000 ଅଧିକ ଉଗ୍ରବାଦୀ ଇତିମଧ୍ୟରେ ଆତ୍ମସମର୍ପଣ କରିଛନ୍ତି। ବହୁ ବର୍ଷ ଧରି ଚାଲିଆସିଥିବା ସଶସ୍ତ ବାହିନୀ ସ୍ୱତନ୍ତ୍ର କ୍ଷମତା ଆଇନକୁ ଧୀରେ ଧୀରେ ପ୍ରତ୍ୟାହାର କରାଯାଉଛି। ଉଗ୍ରବାଦପୂର୍ଣ୍ଣ ରାଜ୍ୟଗୁଡ଼ିକରେ ସ୍ଥିର ସରକାର ରହିବା ଫଳରେ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି ଏବଂ ସେହିସବୁ ଅଞ୍ଚଳଗୁଡ଼ିକରେ ଲୋକମାନଙ୍କ ନିକଟରେ ବିକାଶମୂଳକ କାର୍ଯ୍ୟ ପହଞ୍ଚାଇବା ଉଦ୍ଦେଶ୍ୟରେ ନିରନ୍ତର କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି। ପ୍ରଧାନମନ୍ତ୍ରୀ ଡିଭାଇନ୍ ଯୋଜନାରେ ସ୍ୱତନ୍ତ୍ର ବ୍ୟବରାଦ କରାଯାଇ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଭିତ୍ତିଭୂମି ବିକାଶ କାର୍ଯ୍ୟ କରାଯାଉଛି। ସବୁଦିନିଆ ରାଜ୍ୟ ରାଜପଥ ନିର୍ମାଣ, ସେତୁ ନିର୍ମାଣ, ରେଳ ନେଟୱର୍କ ବୃଦ୍ଧି ଏବଂ ବିମାନବନ୍ଦର ସ୍ଥାପନ ଭଳି ବିଭିନ୍ନ ଯୋଜନା ସରକାର ହାତକୁ ନେଇଛନ୍ତି। 2023 ମସିହାରେ ଆସାମ ଗସ୍ତକାଳରେ ପ୍ରଧାନମନ୍ତ୍ରୀ ମୋଦି ନିଜ ଅଭିଭାଷଣରେ କହିଥିଲେ, ଉତ୍ତର ପୂର୍ବାଞ୍ଚଳ ଏବେ ଦେଶର ଏକ ପ୍ରମୁଖ ଅର୍ଥନୈତିକ ହବ୍ ପାଲଟିଛି।
2: असम में नॉर्थ ईस्ट में सरकार और समाज के सामूहिक प्रयासों से जैसे जैसे शांति लौट रही है वैसे वैसे पुराने नियमों में भी बदलाव किया जा रहा है। लंबे समय तक आर्म फोर्सेस स्पेशल पावर एक्ट आपसा नॉर्थ ईस्ट के अनेक राज्यों में रहा है लेकिन बीते 8 सालों के दौरान स्थायी शांति और बेहतर कानून व्यवस्था लागू होने के कारण
0: ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ ଆଇସିସି ଭାରତୀୟ ମହିଳା କ୍ରିକେଟର ଶେଫାଳି ବର୍ମାଙ୍କୁ ଚଳିତ ବର୍ଷ ସେପ୍ଟେମ୍ବର ମାସର ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ କରିଛି। ମହିଳା ଏସିଆ କପ୍ ଏବଂ ଏସୀୟ କ୍ରୀଡ଼ାରେ ଚମତ୍କାର ପ୍ରଦର୍ଶନ କରିଥିବା ଶେଫାଳି ବର୍ମା ମହିଳା କ୍ରିକେଟ୍ରେ ଏହି ସଫଳତା ହାସଲ କରିଛନ୍ତି। ଅନ୍ୟପକ୍ଷରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ଶୁଭମନ୍ ଗିଲ୍ଙ୍କୁ ସେପ୍ଟେମ୍ବର ମାସର ଶ୍ରେଷ୍ଠ ଖେଳାଳି ଭାବେ ଅଭିହିତ କରାଯାଇଛି। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ତାଙ୍କ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଆଇସିସି ପକ୍ଷରୁ ଏହି ମାନ୍ୟତା ମିଳିଛି। ଗତବର୍ଷ ନଭେମ୍ବର ମାସରେ 22 ବର୍ଷୀୟ ଶେଫାଳି ବର୍ମାଙ୍କୁ ମଧ୍ୟ ଶ୍ରେଷ୍ଠ ଖେଳାଳି ମାନ୍ୟତା ମିଳିଥିଲା। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଶକ୍ତି କେବଳ ଅଗ୍ରସର ହେବାର କ୍ଷମତା ନୁହେଁ, ବରଂ ଏହା ଅନ୍ୟମାନଙ୍କୁ ସଶକ୍ତ କରିବାର କ୍ଷମତା ରଖିଥାଏ, କହିଲେ

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଦେଶର ଶାସନ ପ୍ରଣାଳୀ ଓ କାର୍ଯ୍ୟ ସଂସ୍କୃତିରେ ଜନସାଧାରଣଙ୍କ ସଶକ୍ତିକରଣ ଉପରେ ଗୁରୁତ୍ୱ ଦିଆଯାଉଛି କହିଲେ ପ୍ରଧାନମନ୍ତ୍ରୀ। ଭୁବନେଶ୍ୱରରେ ଏକାଧିକ ପ୍ରକଳ୍ପର ଉଦ୍ଘାଟନ ଓ ଆବାସ ଯୋଜନା ହିତାଧିକାରୀଙ୍କୁ ଗୃହ ଆବଣ୍ଟନ କଲେ ମୁଖ୍ୟମନ୍ତ୍ରୀ। ଦୀପାବଳି ପରେ ବ୍ୟବସାୟ ନେଣଦେଣ କ୍ଷେତ୍ରରେ ଲାଗୁ ହେବ UPI ଶୁଳ୍କ। ନବରାତ୍ରର ତୃତୀୟ ଦିନରେ ଆଜି ଶ୍ରଦ୍ଧା ଓ ଭକ୍ତିର ସହ ଚାଲିଛି ମା ଚନ୍ଦ୍ରଘଣ୍ଟାଙ୍କ ପୂଜାର୍ଚ୍ଚନା, ଏବଂ ପରିବାରରୁ ପ୍ରସ୍ତୁତି ଆରମ୍ଭର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ବିପର୍ଯ୍ୟୟ ନିୟନ୍ତ୍ରଣ ଦିବସ। ଭାରତ ନିଜର ଶାସନ ପ୍ରଣାଳୀ ଓ କାର୍ଯ୍ୟ ସଂସ୍କୃତିରେ ଜନସାଧାରଣଙ୍କ ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ବ୍ଲୁମବର୍ଗ ନ୍ୟୁ ଇକୋନୋମି ଫୋରମରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ପ୍ରଗତି ସାମୂହିକ ବିକାଶ ଏବଂ ସମସ୍ତଙ୍କୁ ସମାନ ସୁଯୋଗ ପ୍ରଦାନ ଉପରେ ନିହିତ ରହିଛି। କ୍ଷମତା କେବଳ ଆଗକୁ ବଢ଼ିବାର ସାମର୍ଥ୍ୟ ନୁହେଁ, ବରଂ ଅନ୍ୟମାନଙ୍କୁ ସଶକ୍ତ କରିବାର ମାଧ୍ୟମ। ବର୍ତ୍ତମାନ ସମୟରେ ଡିଜିଟାଲ ଶକ୍ତି ପରିବର୍ତ୍ତନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି। ଲକ୍ଷ୍ୟ ହାସଲ କରିବା ଦିଗରେ ଏହାର ପ୍ରମୁଖ ଭୂମିକା ରହିଛି। ଭାରତରେ ଡିଜିଟାଲ ଶକ୍ତି ଅଧିକ ସୁଯୋଗ ସୃଷ୍ଟି କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
1: ନଲେଜ ସିର୍ଫ କୁଛ ଲୋକଙ୍କୁ ଆଗେ ବଢାଏଗି ୟା କରୋଡୋ ଲୋକଙ୍କୁ ଲିଏ ନୟେ ଅବସର ବଢାଏଗି। କ୍ୟା ନଲେଜ କେବଳ କୁଛ ଲୋକଙ୍କୁ ତାକତ ବନି ରହେଗି ୟା ସବକି କ୍ଷମତା ବଢାଏଗି। ୟହିଁ ସେ ଏକ ନୟା ବିଚାର ଜନ୍ମ ଲେତା ହୈ ଔର ୟେ ବିଚାର ହୈ ପାୱର ଟୁ ଏମ୍ପାୱର, ପାୱର ଟୁ ଏମ୍ପାୱର, ପାୱର ଟୁ କଣ୍ଟ୍ରୋଲ ସେ ଆଗେ ପାୱର ଟୁ ଏନେବଲ, ପାୱର ଟୁ କମ୍ପିଟ ସେ ଆଗେ ପାୱର ଟୁ କୋଲାବରେଟ, ପାୱର ଟୁ ସକ୍ସିଡ ସେ ଆଗେ ପାୱର ଟୁ ହେଲ୍ପ ଅଦର ସକ୍ସିଡ। ଆର୍ ଇସଲିଏ ଆଜ ମେ ୟହାଁ ଜିସ୍ ଭିଜନ କେ ସାଥ ଆୟା ହୁଁ ଭୋ ହୈ ପାୱର ଟୁ ଏମ୍ପାୱର।
0: ପ୍ରଧାନମନ୍ତ୍ରୀ କହିଛନ୍ତି, ଜାମ ଟ୍ରିନିଟି ଓ DBT ମାଧ୍ୟମରେ ସରକାରୀ ସହାୟତା ସିଧାସଳଖ ହିତାଧିକାରୀଙ୍କ ଖାତାରେ ପହଞ୍ଚୁଛି। ଭାରତ 2030

0: ମସିହା ସୁଦ୍ଧା ବିଦ୍ୟୁତ୍ କ୍ଷମତାର 40% ଅଣଜୀବାଶ୍ମ ଇନ୍ଧନ ଉତ୍ସରୁ ହାସଲ କରିବା ଲକ୍ଷ୍ୟକୁ 9 ବର୍ଷ ପୂର୍ବରୁ ପୂରଣ କରିସାରିଛି। 2014 ମସିହାରେ ଦେଶର ଅକ୍ଷୟ ଶକ୍ତି କ୍ଷମତା 75 ଗିଗାୱାଟ୍ ଥିବାବେଳେ ବର୍ତ୍ତମାନ ଏହା 300 ଗିଗାୱାଟ୍ରେ ପହଞ୍ଚିଛି। ପିଏମ୍ ସୂର୍ଯ୍ୟଘର, ପିଏମ୍ କୁସୁମ ଚାଷୀମାନଙ୍କୁ ସୌରଶକ୍ତି ସହ ଯୋଡ଼ିବା ଚାଷ ଖର୍ଚ୍ଚ ଓ କାର୍ବନ ନିର୍ଗମନ ହ୍ରାସରେ ସହାୟକ ହେଉଛି ବୋଲି ଶ୍ରୀ ମୋଦି କହିଛନ୍ତି। ବିଶ୍ୱରେ ଶକ୍ତିଶାଳୀ ହେବାର ପ୍ରତିଯୋଗିତା ମଧ୍ୟରେ ଭାରତ ଏକ ଭିନ୍ନ ଆଭିମୁଖ୍ୟ ଆପଣେଇଛି। ଏକବିଂଶ ଶତାବ୍ଦୀର ତୃତୀୟ ଦଶନ୍ଧି ବିଶ୍ୱ ସମ୍ମୁଖରେ ଅଭୂତପୂର୍ବ ଆହ୍ୱାନ ଆଣିଥିବା ବେଳେ ଭାରତ ଏହାର ସଫଳତାର ସହ ମୁକାବିଲା କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରର ଏକାଧିକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ ଏବଂ ଆବାସ ଯୋଜନାରେ ଘର ଆବଣ୍ଟନ କରିଛନ୍ତି। ଭୁବନେଶ୍ୱର ଘାଟିକିଆଠାରେ ନୀଳକଣ୍ଠେଶ୍ୱର ମୁକ୍ତେଶ୍ୱର ଆବାସ ଯୋଜନାର ଲୋକାର୍ପଣ କରିଛନ୍ତି। ଯୋଜନାରେ ଗରିବ ଲୋକଙ୍କୁ 1608 ଘର ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ଅର୍ବାନ ବନ୍ଧୁ ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଯୋଜନାରେ ସରକାର ସୁଲଭ ମୂଲ୍ୟରେ ଲୋକଙ୍କୁ ଭଡ଼ାରେ ଘର ଯୋଗାଇଦେବେ। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରରେ ଏଥିପାଇଁ 300 ଘର ନିର୍ମାଣ କରାଯିବା ନେଇ ନିଷ୍ପତ୍ତି ହୋଇଛି। କ୍ରୀଡ଼ା ଭିତ୍ତିଭୂମିର ବିକାଶ ଏବଂ ଯୁବପିଢ଼ିଙ୍କ ଖେଳକୁଦ ପାଇଁ ଉନ୍ନତ ସୁବିଧା ଯୋଗାଇଦେବା ଉଦ୍ଦେଶ୍ୟରେ ବିଭିନ୍ନ ଅଞ୍ଚଳ ଓ ବିଦ୍ୟାଳୟ ପରିସରରେ ମୋଟ 12 ଖେଳପଡ଼ିଆର ବିକାଶ କରାଯାଇଛି। ମୁଖ୍ୟମନ୍ତ୍ରୀ ଘାଟିକିଆଠାରେ ବଜରଙ୍ଗୀ ଖେଳପଡ଼ିଆର ଲୋକାର୍ପଣ କରିଛନ୍ତି। ଏହି ଆଧୁନିକ କ୍ରୀଡ଼ା ପ୍ରକଳ୍ପ ସ୍ଥାନୀୟ କ୍ରୀଡ଼ାବିତ୍ ଏବଂ ଯୁବ ପ୍ରତିଭାଙ୍କୁ ଉନ୍ନତ ପ୍ରଶିକ୍ଷଣ ସହ ନିଜ ଦକ୍ଷତା ପ୍ରଦର୍ଶନ ପାଇଁ ଉତ୍ତମ ସୁଯୋଗ ଯୋଗାଇଦେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜଧାନୀର ବିଭିନ୍ନ ସ୍ଥାନରେ ଥିବା ଖେଳପଡ଼ିଆଗୁଡ଼ିକ ସ୍ଥାନୀୟ ଅଞ୍ଚଳର ଶିଶୁ, କିଶୋର, ଯୁବକ ଓ କ୍ରୀଡ଼ାପ୍ରେମୀଙ୍କୁ ଖେଳକୁଦ, ଶାରୀରିକ ବ୍ୟାୟାମ ଓ କ୍ରୀଡ଼ା ଅଭ୍ୟାସ ପାଇଁ ସୁଯୋଗ ଯୋଗାଇଦେବ, ଯାହାଦ୍ୱାରା ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହନ ମିଳିପାରିବ ବୋଲି ଶ୍ରୀ ମାଝୀ କହିଛନ୍ତି।
1: ଭୁବନେଶ୍ୱରକୁ ଏପରି ଏକ ଭୁବନେଶ୍ୱର ଆମେ ପରିଣତ କରିବା ଯେଉଁଠାରେ ବିକାଶର ସୁଫଳ ସମାଜର ପ୍ରତ୍ୟେକ ବର୍ଗ ପାଖରେ ପହଞ୍ଚି ପାରିବ, ଯେଉଁଠିକି ଅତି ଗରିବରୁ ଗରିବ ଠାରୁ ଆରମ୍ଭ କରିକି ଯେଉଁ ଶ୍ରମିକମାନେ ସୁଲଭ ଆବାସ ଘର ପାଇବେ, ଯେଉଁ ଯୁବପିଢ଼ି ନିଜର ପ୍ରତିଭାକୁ ବିକଶିତ କରିବା ପାଇଁ ସ୍ୱତନ୍ତ୍ର ସ୍କୋପ୍ ପାଇବେ, ପ୍ରତ୍ୟେକ ନାଗରିକ ସୁସ୍ଥ ଉନ୍ନତ ଜୀବନଯାପନ କରିପାରିବେ, ସେଥିପାଇଁ ଆମେ ନିଶ୍ଚିତ ଭାବରେ ବିକାଶର ପ୍ରତ୍ୟେକ ପଦକ୍ଷେପରେ ସାଧାରଣ ଲୋକଙ୍କର ଆବଶ୍ୟକତାକୁ ସର୍ବାଧିକ ଗୁରୁତ୍ୱ ଦେବା। ଆଗାମୀ ଦିନରେ ନିଶ୍ଚିତ ଭାବରେ ସମସ୍ତଙ୍କୁ ଆମେ ସମସ୍ତ ପ୍ରକାରର ସୁବିଧା ସୁଖ ସ୍ୱାଚ୍ଛନ୍ଦ୍ୟ ଆପଣମାନଙ୍କୁ ନିଶ୍ଚିତ ଭାବରେ ଆମେ ପହଞ୍ଚାଇ ପାରିବୁ।
0: କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ବିଡି ଅଧ୍ୟକ୍ଷ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ। ଦୀପାବଳି ପରେ ବ୍ୟବସାୟିକ ନେଣଦେଣ କ୍ଷେତ୍ରରେ ନିର୍ଦ୍ଦିଷ୍ଟ ବ୍ୟକ୍ତି ଓ ବ୍ୟବସାୟୀଙ୍କ ଆର୍ଥିକ କାରବାର ମଧ୍ୟରେ ୟୁପିଆଇ ମର୍ଚାଣ୍ଟ ଡିସ୍କାଉଣ୍ଟ ରେଟ୍ MDR ଲାଗୁ ହେବ। ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ସାମାଜିକ ଗଣମାଧ୍ୟମ ପୋଷ୍ଟରେ ନ୍ୟାସନାଲ୍ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ MPCI ପକ୍ଷରୁ କୁହାଯାଇଛି। MDR ଶୁଳ୍କ କେବଳ 2000 ଟଙ୍କାରୁ ଅଧିକ କାରବାର ଉପରେ 0.4% ଏବଂ 75,000ରୁ ଉର୍ଦ୍ଧ୍ୱ କାରବାର ଉପରେ ସର୍ବାଧିକ 300 ଟଙ୍କା ଲାଗୁ ନେଇ ନିୟମରେ ବ୍ୟବସ୍ଥା ରହିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶାରଦୀୟ ନବରାତ୍ରରେ 9 ଦିନ ଧରି ମା' ଦୁର୍ଗା ଏବଂ ତାଙ୍କର 9 ଭିନ୍ନ ସ୍ୱରୂପକୁ ବିଧିବିଧାନ ସହକାରେ ପୂଜା କରାଯିବାର ପରମ୍ପରା ରହିଆସିଛି। ଆଜି ମା'ଙ୍କ ତୃତୀୟ ସ୍ୱରୂପ ମା' ଚନ୍ଦ୍ରଘଣ୍ଟାଙ୍କ ପୂଜା କରାଯାଉଛି। ବ୍ରତଧାରୀମାନେ ନିଷ୍ଠାର ସହ ମା'ଙ୍କୁ ଉପାସନା କରୁଛନ୍ତି। ମା'ଙ୍କ ମସ୍ତକରେ ଶୋଭା ପାଉଥିବା ଅର୍ଦ୍ଧଚନ୍ଦ୍ର ଘଣ୍ଟା ଆକୃତିର ହୋଇଥିବାରୁ ମା'ଙ୍କୁ ଚନ୍ଦ୍ରଘଣ୍ଟା କୁହାଯାଏ। ଦଶଭୁଜା ମା' ବ୍ୟାଘ୍ର ଉପରେ ବିରାଜମାନ କରିଥାନ୍ତି। ମା'ଙ୍କ ଦିବ୍ୟ ସ୍ୱରୂପ ଶକ୍ତି, ସାହସ, ନିର୍ଭୀକତା ଓ ଶାନ୍ତିର ପ୍ରତୀକ। ପରମ୍ପରା ଅନୁସାରେ ମା' ପାର୍ବତୀ ଭଗବାନ ଶିବଙ୍କୁ ବିବାହ କରିବା ପରେ ଚନ୍ଦ୍ରଘଣ୍ଟା ରୂପ ଧାରଣ କରିଥିଲେ ବୋଲି ବିଶ୍ୱାସ ରହିଛି। ତାଙ୍କର ଘଣ୍ଟନାଦ ଦୁଷ୍ଟ ଶକ୍ତିକୁ ଦୂର କରିବା ଏବଂ ଭକ୍ତଙ୍କୁ ନିର୍ଭୟତା ପ୍ରଦାନ କରିଥାଏ। ପ୍ରାକୃତିକ ବିପର୍ଯ୍ୟୟ ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ବିପର୍ଯ୍ୟୟ ନିୟନ୍ତ୍ରଣ ଦିବସ ପାଳନ କରାଯାଉଛି। ବିପର୍ଯ୍ୟୟ ସମ୍ପର୍କିତ ସମସ୍ୟାକୁ ରୋକିବା ଏବଂ ଏହାର ମୁକାବିଲା ପାଇଁ 1999 ସଂଯୁକ୍ତ ରାଷ୍ଟ୍ର ମହାସଭା ପକ୍ଷରୁ ପ୍ରଥମେ ଏହି ଦିବସ ପାଳନ କରାଯାଇଥିଲା। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ପରିବାରରୁ ପ୍ରସ୍ତୁତି ଆରମ୍ଭ। ବିପର୍ଯ୍ୟୟ ପରିଚାଳନାର ମୂଳ ଲକ୍ଷ୍ୟ ହେଉଛି ବିପଦକୁ ଚିହ୍ନଟ, କ୍ଷୟକ୍ଷତି ହ୍ରାସ ଏବଂ ବିପର୍ଯ୍ୟୟ ପରବର୍ତ୍ତୀ ପର୍ଯ୍ୟାୟରେ ଜୀବନଧାରଣ ମାନକୁ ସ୍ୱାଭାବିକ କରିବା। ଓଡ଼ିଶା ଭଳି ବିପର୍ଯ୍ୟୟ ପ୍ରବଣ ରାଜ୍ୟରେ ବିପର୍ଯ୍ୟୟ ମୁକାବିଲା ପାଇଁ ପୂର୍ବ ପ୍ରସ୍ତୁତି, ଆଶ୍ରୟସ୍ଥଳୀ, ଉଦ୍ଧାର କାର୍ଯ୍ୟ ଏବଂ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ବିପଦ ସମୟରେ ପ୍ରଶାସନ ସହିତ ସ୍ୱେଚ୍ଛାସେବୀ, ଉଦ୍ଧାରକାରୀ ଦଳ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସମନ୍ୱିତ ଭାବେ କାର୍ଯ୍ୟ କରୁଛନ୍ତି। ରାଜ୍ୟ ସରକାର ପ୍ରତ୍ୟେକ ବିପର୍ଯ୍ୟୟ ସମୟରେ ଶୂନ୍ୟ ମୃତାହତ ଦିଗରେ କାର୍ଯ୍ୟ କରି ବିଶ୍ୱସ୍ତରରେ ଏକ ରୋଲ୍ ମଡେଲ ସ୍ଥାପନ କରିଛନ୍ତି। ବିପର୍ଯ୍ୟୟର ମୁକାବିଲା ପାଇଁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓସ୍ଡମା କାର୍ଯ୍ୟ କରୁଛି। ସେହିପରି ଉଦ୍ଧାର, ସ୍ଥାନାନ୍ତର ଓ ଜରୁରୀକାଳୀନ ମୁକାବିଲା ପାଇଁ ଓଡ୍ରାଫ୍ ଦଳ କାର୍ଯ୍ୟ କରୁଛି। ବିଭିନ୍ନ ଜିଲ୍ଲା ଓ ଗ୍ରାମାଞ୍ଚଳରେ ମକ୍ଡ୍ରିଲ୍ ମାଧ୍ୟମରେ ନିରାପଦ ସ୍ଥାନାନ୍ତର, ପ୍ରାଥମିକ ଚିକିତ୍ସା

ଚିକିତ୍ସା ଏବଂ ଉଦ୍ଧାର ପ୍ରକ୍ରିୟା ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଉଛି। ବିପର୍ଯ୍ୟୟ ପରିଚାଳନା କେବଳ ସରକାର କିମ୍ବା ପ୍ରଶାସନର ଦାୟିତ୍ୱ ନୁହେଁ, ଏହା ଏକ ସାମୁହିକ ଦାୟିତ୍ୱ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜିର ଦିନରେ ଓଡ଼ିଶାକୁ ବିପର୍ଯ୍ୟୟର ମୁକାବିଲା ପାଇଁ ଅଧିକ ସକ୍ଷମ ଓ ସୁରକ୍ଷିତ କରିବା ନିମନ୍ତେ ରାଜ୍ୟର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରସ୍ତୁତିକୁ ସୁଦୃଢ଼ କରିବା, ଜନସଚେତନତା ବୃଦ୍ଧି ଓ ସାମୁହିକ ପ୍ରୟାସ ଉପରେ ଶ୍ରୀ ମାଝୀ ଗୁରୁତ୍ୱାରୋପ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି, ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରସ୍ତୁତି ସଚେତନତା ଓ ସାମୁହିକ ପଦକ୍ଷେପରୁ ଆରମ୍ଭ ହୋଇଥାଏ। ବିପଦକୁ ହ୍ରାସ କରିବା ଏବଂ ଏକ ସୁରକ୍ଷିତ ଆସନ୍ତାକାଲି ପାଇଁ ବିପର୍ଯ୍ୟୟ ସହନଶୀଳ ସମୁଦାୟ ଗଠନ କରିବାକୁ ଶ୍ରୀ ସିଂହଦେଓ ଆହ୍ୱାନ ଦେଇଛନ୍ତି। ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସେବା ସଂକଳ୍ପ ଅଭିଯାନରେ ରଙ୍ଗୋଲି ରାଷ୍ଟ୍ର ବିଷୟବସ୍ତୁ ଆଧାରିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା। ପ୍ରଶାସନ ପକ୍ଷରୁ କାର୍ଯ୍ୟକ୍ରମରେ ଉପସ୍ଥିତ ହସ୍ତଶିଳ୍ପୀ, ବୁଣାକାର, ଚାଷୀ, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଅନ୍ୟାନ୍ୟ ହିତାଧିକାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା। କେନ୍ଦୁଝର ଜିଲ୍ଲାର ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନରେ 140 ଜଣ ବରିଷ୍ଠ ନାଗରିକ ବାରଣାସୀ ଏବଂ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଛନ୍ତି। ଏହି ସାତଦିନିଆ ଯାତ୍ରା କାଳରେ ତୀର୍ଥଯାତ୍ରୀଙ୍କ ସୁରକ୍ଷା ତଥା ସୁପରିଚାଳନା ନିମନ୍ତେ ଜଣେ ସହଯୋଗୀ ଅଧିକାରୀ ସେମାନଙ୍କ ସହ ଯାତ୍ରା କରିଛନ୍ତି। ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ 17 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶର ଶାସନ ପ୍ରଣାଳୀ ଓ କାର୍ଯ୍ୟ ସଂସ୍କୃତିରେ ଜନସାଧାରଣଙ୍କ ସଶକ୍ତିକରଣ ଉପରେ ଗୁରୁତ୍ୱ ଦିଆଯାଉଛି କହିଲେ ପ୍ରଧାନମନ୍ତ୍ରୀ। ଭୁବନେଶ୍ୱରରେ ଏକାଧିକ ପ୍ରକଳ୍ପର ଉଦ୍ଘାଟନ ଓ ଆବାସ ଯୋଜନା ହିତାଧିକାରୀଙ୍କୁ ଗୃହ ଆବଣ୍ଟନ କଲେ ମୁଖ୍ୟମନ୍ତ୍ରୀ। ଦୀପାବଳି ପରେ ବ୍ୟବସାୟ ନେଣଦେଣ କ୍ଷେତ୍ରରେ ଲାଗୁ ହେବ ୟୁପିଆଇ ଶୁଳ୍କ। ନବରାତ୍ରର ତୃତୀୟ ଦିନରେ ଆଜି ଶ୍ରଦ୍ଧା ଓ ଭକ୍ତିର ସହ ଚାଲିଛି ମା ଚନ୍ଦ୍ରଘଣ୍ଟାଙ୍କ ପୂଜାର୍ଚ୍ଚନା ଏବଂ ପରିବାରରୁ ପ୍ରସ୍ତୁତି ଆରମ୍ଭର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ବିପର୍ଯ୍ୟୟ ନିୟନ୍ତ୍ରଣ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ।
2: ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 248 ମିଟର ତଥା 1206 କିଲୋ ହର୍ଚ୍ଚ, ଏଫ୍ଏମ୍ ଯୋଗେ 100.3 ମେଗା ହର୍ଚ୍ଚ ଏବଂ ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ। ଆସନ୍ତୁ ଶୁଣିବା କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ବସ୍ କଥାଚିତ୍ରରୁ ନେଇଛୁ ପ୍ରଥମ ଗୀତଟି, ମନୋଜ ୟାଦବଙ୍କ ରଚନାରୁ। ଯୁଗଳକଣ୍ଠରେ ଗାଇଛନ୍ତି ଅରିଜିତ ସିଂ ଏବଂ ନୀତି ମୋହନ। ସଙ୍ଗୀତ ନିର୍ଦ୍ଦେଶନା ଚିତ୍ତରଞ୍ଜନ ଭଟ୍ଟ। କଥାଚିତ୍ର ବସ୍।

ଶୁଣିଲି କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ଅପରାହ୍ନ 3ଟା ହେବାକୁ ଯାଉଛି। କିଛି କ୍ଷଣ ମଧ୍ୟରେ ପ୍ରଥମେ ହିନ୍ଦୀରେ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ହିନ୍ଦୀରେ ପରେ ପରେ ଇଂରାଜୀରେ ସମ୍ବାଦ ରିଲି କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ସମୟ ବର୍ତ୍ତମାନ ଅପରାହ୍ନ 3:10। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆଜିର ତୃତୀୟ ଅଧିବେଶନର କାର୍ଯ୍ୟକ୍ରମର ସୂଚନା। ଅପରାହ୍ନ 5:00 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଅପରାହ୍ନ 5:30 ଯୁବବାଣୀ ସିଧା ପ୍ରସାରଣରେ ଶୁଣିବେ ଫୋନ୍ ଇନ୍ କାର୍ଯ୍ୟକ୍ରମ ଗୀତଟିଏ ମିତଟିଏ। ଲୋକଗୀତ କ୍ରମରେ ଦଣ୍ଡନାଚ ଗୀତ ସନ୍ଧ୍ୟା 6:30 ପରିବେଷଣ କରିବେ ପଦ୍ମନାଭ ଗୌଡ଼ ଏବଂ ସାଥୀ। ଜିଲ୍ଲା ହାଲଚାଲ କ୍ରମରେ ରାୟଗଡ଼ା ଜିଲ୍ଲା ସମ୍ପର୍କରେ 7:25 ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ 7:30। କାର୍ଯ୍ୟକ୍ରମ ଦ୍ୱୟ ରିଲି କରି ଶୁଣିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସମବେତ କଣ୍ଠରେ ଦେଶବନ୍ଦନା 8:00। ରାତି 8:15 ଶୁଣିବେ ହିନ୍ଦୀ ଭକ୍ତିଗୀତ। ଶିଳ୍ପୀମାନେ ହେଲେ ଭୂପିନ୍ଦର, ସୁଧା ମଲହୋତ୍ରା ଏବଂ ସୁରିନ୍ଦର କୋହଲି। 8:30 ସ୍ପୋର୍ଟସ୍ ସ୍କାନ୍ ସ୍ପଟ୍ଲାଇଟ୍। 9:15 ଏବଂ ମନି ଟକିଂ ମନ୍ଥାନ୍ 9:30। କାର୍ଯ୍ୟକ୍ରମଗୁଡ଼ିକ ରିଲି କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଅନୁରୋଧରେ ହିନ୍ଦୀ କଥାଚିତ୍ରର ଗୀତ ରହିଛି 10:00। 10:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ସୀତାର ବାଦନ। ପରିବେଷଣ କରିବେ ନିଶାଦ ଖାଁ। ଏଥିରେ ରହିଛି ରାଗ ଚାନ୍ଦିନୀ କଲ୍ୟାଣୀ। ଶ୍ରୋତାବନ୍ଧୁ ଇଏ ଥିଲା ଆଜିର ତୃତୀୟ ଅଧିବେଶନର କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ ଭବାନୀପାଟଣା। ଏଇଠି ରଖୁଛୁ ଆଜିର ଦ୍ୱିତୀୟ ଅଧିବେଶନକୁ। ତୃତୀୟ ଅଧିବେଶନର କାର୍ଯ୍ୟକ୍ରମ ନେଇ ପୁଣି ଆସିବୁ ଅପରାହ୍ନ 5:00। ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ।

ଆକାଶବାଣୀ ଭବାନୀପାଟଣା ଶ୍ରୋତା ବନ୍ଧୁ ନମସ୍କାର, ଆପଣମାନଙ୍କୁ ସ୍ୱାଗତ ଏବଂ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡ଼ିୟମ ୱେଭ୍ରେ 248 ମିଟର ଓ 1206 କିଲୋ ହର୍ଜ ଯୋଗେ ଏବଂ ଏଫ୍ଏମ୍ ମାଧ୍ୟମରେ 100.3 ମେଗା ହର୍ଜରେ। ନ୍ୟୁଜ୍ ଅନ୍ ଏଆଇଆର୍ ଏପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରକୁ ଶୁଣିପାରିବେ। ସମୟ ବର୍ତ୍ତମାନ ଅପରାହ୍ନ 5:00। ଅଧିବେଶନର ଆରମ୍ଭରେ ପ୍ରଚାର କରୁଛୁ ସିଆଇଇଟି ଦ୍ୱାରା ପ୍ରାୟୋଜିତ ଧାରାବାହିକ କାର୍ଯ୍ୟକ୍ରମ ଉମଙ୍ଗ। ଆଜି ଶୁଣନ୍ତୁ ଏହାର 1392 ତମ ଅଧ୍ୟାୟ।

ନମସ୍କାର ଶ୍ରୋତାବନ୍ଧୁ, ଆଜିର ଏହି ଶୁଭ ସନ୍ଧ୍ୟାରେ ଯୁବବାଣୀର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ଗୀତଟିଏ ମିତଟିଏ କାର୍ଯ୍ୟକ୍ରମକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ। ଆଜିର କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଅଛି ଆପଣଙ୍କ ସହ ଆପଣଙ୍କର ସାଥୀ ଶିବଶକ୍ତି ପୁରୋହିତ।

0: ତେବେ ଶ୍ରୋତାବନ୍ଧୁ, ଧୀରେ ଧୀରେ ଋତୁ ବଦଳୁଛି। ପାଗରେ ଏବେଠାରୁ ଟିକେ ଟିକେ ଶୀତର ଅନୁଭବ ହେଲାଣି। ସକାଳର ସେହି ଥଣ୍ଡା ପବନ, ସନ୍ଧ୍ୟାର ଶୀତଳ ପରିବେଶ ଆଉ ପାର୍ବଣର ଆଗମନ, ସତରେ ପ୍ରକୃତି ଯେମିତିକି ଏକ ନୂଆ ରୂପରେ ସଜେଇ ହୋଇଛି। ଆଉ ଏହି ସମୟରେ ଚାରିଆଡ଼େ ଚାଲିଛି ଦଶହରାର ଉତ୍ସବ, ମା ଦୁର୍ଗାଙ୍କ ଆରାଧନା ଏବଂ ନବରାତ୍ରିର ପବିତ୍ର ମାହୋଲ। କେଉଁଠି ମାଙ୍କର ମଣ୍ଡପରେ ଭକ୍ତିର ପରିବେଶ, କେଉଁଠି ରଙ୍ଗ ବେରଙ୍ଗର ଆଲୋକମାଳା, ଆଉ କେଉଁଠି ସାଙ୍ଗସାଥୀଙ୍କ ସହ ମେଳା ବୁଲିବାର ଯୋଜନା। କିଏ ପରିବାର ସହିତ ଖୁସି ବାଣ୍ଟିବାରେ ବ୍ୟସ୍ତ, ତ କିଏ ପୁରୁଣା ସାଙ୍ଗମାନଙ୍କୁ ଭେଟିବାରେ ଅପେକ୍ଷାରେ। ସତ କହିବାକୁ ଗଲେ ଏ ସମୟଟା ବର୍ଷର ଅନ୍ୟ ସମୟଠାରୁ ଟିକିଏ ଅଲଗା, କାରଣ ଏହା କେବଳ ଗୋଟିଏ ଋତୁର ପରିବର୍ତ୍ତନ ନୁହେଁ, ଏହା ମନର ପରିବର୍ତ୍ତନ, ସମ୍ପର୍କର ନିକଟତା ଆଉ ଖୁସି ବାଣ୍ଟିବାର ଏକ ସୁନ୍ଦର ଅବସର। ବ୍ୟସ୍ତବହୁଳ ଜୀବନରେ ଆମେ ହୁଏତ କାମ ଓ ଦାୟିତ୍ୱରେ ଏତେ ବ୍ୟସ୍ତ ହୋଇଯାଉ ଯେ ନିଜ ଲୋକଙ୍କ ସହିତ ଟିକିଏ ମନ ଖୋଲି କଥା ହେବାକୁ ମଧ୍ୟ ସମୟ ପାଉନାହୁଁ। ହେଲେ ଏହି ପାର୍ବଣର ଋତୁ ଆମକୁ ପୁଣି ଥରେ ଏକାଠି ହେବାର, ହସିବାର, ଖୁସି ବାଣ୍ଟିବାର ଏକ ସୁନ୍ଦର ସ୍ମୃତି ତିଆରି କରିବାର ସୁଯୋଗ ଦିଏ। ଆଉ ଏହିସବୁ ଖୁସିରେ ମୁହୂର୍ତ୍ତକୁ ଆହୁରି ସୁନ୍ଦର କରିଦିଏ ଗୀତ, କାରଣ କିଛି ଗୀତ ଆମକୁ ପିଲାଦିନକୁ ଫେରାଇ ନିଏ, କିଛି ଗୀତ ପୁରୁଣା ବନ୍ଧୁଙ୍କ କଥା ମନେ ପକାଇଦିଏ, ଆଉ କିଛି ଗୀତ ଆମ ମନର ଅକୁହା କଥାକୁ ମଧ୍ୟ ଶବ୍ଦ ଦିଏ। ତେଣୁ ଆଜିର ସୁନ୍ଦର ପାର୍ବଣର ମାହୋଲରେ ଆସନ୍ତୁ ଗୀତରେ ଗୀତରେ ଯୋଡ଼ି ହେବା, ମନର କଥା କହିବା ଆଉ ନିଜ ମନପସନ୍ଦର ଗୀତ ମାଧ୍ୟମରେ ନିଜ ଲୋକଙ୍କ ପାଖକୁ ଭଲ ପାଇବାର ବାର୍ତ୍ତା ପହଞ୍ଚାଇବା। ତେବେ ଆମକୁ ସମ୍ପର୍କ କରିବାର ଶୀଘ୍ର ଶୀଘ୍ର ଫୋନ୍ ଉଠାନ୍ତୁ ଆଉ ଡାଏଲ୍ କରନ୍ତୁ 0677029562 8, 0677029562 3। ପୁଣି ଥରେ କହି ରଖୁଛି 0667029562 8, 0667029623। ତେବେ ଆଜିର କାର୍ଯ୍ୟକ୍ରମରେ ଆମ ପାଖରେ କିଛି ହିନ୍ଦୀ ଚଳଚ୍ଚିତ୍ର, କିଛି ଓଡ଼ିଆ କଥାଚିତ୍ରରୁ ଏବଂ କିଛି ଭକ୍ତିପୂତ ଓଡ଼ିଆ ଭୋଜନ ରହିଛି। ଯେମିତିକି ହିନ୍ଦୀ ଚଳଚ୍ଚିତ୍ର ମଧ୍ୟରୁ ଏକ ପେହଲି ଲୀଲା, ପଦ୍ମାବତ୍, ମେ ଖେଲାଡ଼ି ତୁ ଅନାଡ଼ି, ସେମିତି ଓଡ଼ିଆ କଥାଚିତ୍ରରୁ ମଥାରେ ଦେଇ ପାଟ ଓଢ଼ଡ଼ି, ଦିଲ୍, ଝିଅ ମୁଁ ଏକ ନମ୍ବର ଏବଂ କିଛି ମା ଦୁର୍ଗାଙ୍କର ଭୋଜନ ରହିଛି। ତେବେ ଶୀଘ୍ର ଫୋନ୍ କରନ୍ତୁ ଆଉ ଆମ ସହ ଯୋଡ଼ି ହୁଅନ୍ତୁ। ଲାଗୁଛି ଆମର ଶ୍ରୋତାବନ୍ଧୁ ଆମ ସହ ପହଞ୍ଚି ସାରିଲେଣି କଥାବାର୍ତ୍ତା ହେବା। ହ୍ୟାଲୋ,
1: ହ୍ୟାଲୋ ଭାଇ, ନମସ୍କାର, ଜୟ ଜଗନ୍ନାଥ।
0: ଭାଇ ନମସ୍କାର, ଶୁଭ ସନ୍ଧ୍ୟା, ଜୟ ଜଗନ୍ନାଥ। ଭାଇ କିଏ କହୁଥିଲେ, କୋଉଠୁ କହୁଥିଲେ?
1: ପାଟନା, ଜଗନ୍ନାଥପୁର।
0: ଆଜ୍ଞା ଭାଇ, କେମିତି ଅଛନ୍ତି?
1: ମୁଁ ତ ବହୁତ ଭଲରେ ଅଛି, ଖୁସିରେ ଅଛି, ଆପଣ କେମିତି ଅଛନ୍ତି?
0: ଆମେ ସମସ୍ତେ ବହୁତ ଭଲ ଅଛୁ ଭାଇ।
1: ଧନ୍ୟବାଦ ଭାଇ।
0: ଆଜି କୋଉ ଗୀତ ଶୁଣିବେ?
1: ଦିନ ପରେ ଆପଣଙ୍କ ସାଙ୍ଗରେ ମୁଁ କଥା ହଉଛି।
0: ଆଜ୍ଞା ଆଜ୍ଞା ଭାଇ, ବହୁତ ଦିନ ପରେ, ବିଗତ ମାସେ ଦୁଇ ମାସ ବୋଧେ ପରେ ଆପଣ ଫୋନ୍ କରୁଛନ୍ତି। ତେବେ ଆଜି କୋଉ ଗୀତ ଶୁଣିବେ?
1: ମେ ଖେଲାଡ଼ି ତୁ ଅନାଡ଼ିର ଶୁଣେଇଦେବି।
0: କୋଉ ଗୀତ ଶୁଣିବେ କୁହନ୍ତୁ, ସେ ଚଳଚ୍ଚିତ୍ର
1: ପାସିବୁଆନେ ଲାଗି ଜରା ଜରା, ଏଇ ଗୀତ ଶୁଣେଇଦେବି।
0: ଆଚ୍ଛା ଠିକ ଠିକ ଅଛି, ଆଉ କ'ଣ କରୁଥିଲେ?
1: ମୁଁ ମାର୍କେଟରୁ ଏବେ ଏକା ଆସିଲି, ଆଉ ଟାଇମ ହେଲା ବୋଲି ଇନେ ଟ୍ରାଏ କଲି ତ ଲାଗିଗଲା ଆଉ।
0: ଫାର୍ଷ୍ଟ ଆପଣ ଫୋନ୍ କରିଛନ୍ତି ତାହେଲେ। ତେବେ ଆଜି କେମିତି କ'ଣ ମନାଉଛନ୍ତି ଦଶହରା? ଦଶହରା ଏବେ ଷ୍ଟାର୍ଟ ହେଇଗଲାଣି, ନବରାତ୍ରି ଆରମ୍ଭ ହେଇସାରିଲାଣି।
1: ଗାଁରେ ମା କନକ ଦୁର୍ଗାଙ୍କର ମନ୍ଦିର ରହିଛି, ମାଙ୍କର ମୂର୍ତ୍ତି ବି ଅଛି, ଏନେ ଆଉ ମୂର୍ତ୍ତି ତିଆରି ହଉନି, ମାଙ୍କର ମୂର୍ତ୍ତି ଅଛି, ସବୁଦିନ ପୂଜା ହଉଛି ଆଉ।
0: ଆରେ ଆରେ, ତାହେଲେ ତ ବହୁତ ବଢିଆ ଲାଗୁଥିବ, ପୁରା ଭିଡ଼ ଥିବ ସେ ଜାଗା ନା?
1: ହଁ, ନାଟ ହେବ,
0: ନାଟ ବି ହୁଏ?

0: ନାଟ ହେବ ଆଜ୍ଞା।
1: ଆରେ ଆରେ ଆପଣ ପାର୍ଟିସିପେଟ
0: ହଁ
1: କରିନାହାନ୍ତି ବୋଧେ, କରିବା କଥା।
0: ନାଇଁ ଏଇଟା ବାହାରୁ ଆଣିବେ ନା?
1: ଆଚ୍ଛା ବାହାରୁ ଆଣନ୍ତି ନାହିଁ।
0: ହଁ ହଁ
1: ଆଚ୍ଛା
0: ଆଉ ମେଲୋଡ଼ି ହେବ ଆଉ।
1: ଆଚ୍ଛା ମେଲୋଡ଼ି ବି ହୁଏ।
0: ହଁ ହଁ
1: ଆଉ ତେବେ ଘରେ ସମସ୍ତେ କେମିତି ଅଛନ୍ତି ଭାଇ?
0: ଘରେ ସମସ୍ତେ ଭଲ ଅଛନ୍,
1: ଭଲ ଅଛନ୍ତି।
0: ଖାଲି ଆମର ପୋଲ ବି ଟିକେ ଥଣ୍ଡା ଅଛି ଯେ ଟିକେ ଜ୍ୱର ହେଉଛି ଆଉ।
1: ହଁ ଟିକେ ପାଗ ଏବେ ଚେଞ୍ଜ ହେଉଛି ନା, ଏବେ ଯେହେତୁ
0: ହଁ
1: ଖରା ବର୍ଷା ଏବେ ଶୀତ ଆସିଲାଣି, ତ ଶୀତରୁ ଟିକେ ଦେହ ଖରାପ କରେ, ଶୀତ ରୋଗ ମନ ଖରାପ କରେ ଟିକେ। ଆଉ ଏବେ ମାଆଙ୍କ ଛତ୍ର ଯାତ୍ରା ଅଛି, ଆସୁଛନ୍ତି ନା ନାହିଁ?
0: ହଁ
1: ଆସିବେ ନା?
0: ହଁ ମାଙ୍କୁ ଦର୍ଶନ ନକଲେ କେମିତି ହେବ?
1: କେମିତି ହେବ? ହଁ ବର୍ଷକୁ ଥରେ ହିଁ ଆସନ୍ତି ସେଇଟା,
0: ହଁ
1: ପୁଣି
0: ହଁ ବାହାରୁ ଆସିବି ଆଉ ଆମେ ପାଖରେ ଥିକରି ନଯିବା ବୋଲି
1: ସେଇଟା।
0: କେମିତି ହେବ?
1: ହଁ କେତେ ଲୋକ କାହିଁ କେତେ ଦେଶ ବାହାରୁ ବି ଆସନ୍ତି
0: ହଁ
1: ଭାଇ।
0: ହଁ ହଁ କାଇଁ ସମ୍ବଲପୁର କାଇଁ ଛତିଶଗଡ଼ରୁ ଆସୁଛୁ?
1: ବହୁତ ଜଣ ଆସନ୍ତି, ବହୁତ ଭଲ ଲାଗେ। ମାନେ
0: ନାଇଁ
1: ଆପଣ ଏକା ଆସିବେ ନା ସାଙ୍ଗସାଥି ସାଙ୍ଗରେ ଆସିବେ?
0: ଆମର ନାତୁଣୀ ମନକେ ଧରିକି ଯିବାଟା ଆଉ।
1: ଆଚ୍ଛା ଯା ହଉ, ପରିବାର ସହ ଆସିବ ତାହେଲେ। ଠିକ ଅଛି ଭାଇ, ଆପଣଙ୍କ ସହ କଥାବାର୍ତ୍ତା ହେଇ ବହୁତ ଭଲ ଲାଗିଲା।
0: ଧନ୍ୟବାଦ
1: କେବେ
0: ଆଜ୍ଞା।
1: ଆସନ୍ତୁ ଶୁଣିନେ ଆପଣଙ୍କ
0: ଏଇଟା
1: ମନ
0: ଆମର
1: ପ୍ରଶ୍ନଟା ଗୀତ।
0: ମନୋଜ ପଟେଲ ଆଉ କ୍ଷମା ସାଗର କେ ଆଉ ସୀମାଞ୍ଚଳ ସବର କେ ଟିକେ ଡେଡିକେଟ କରିଦମା
1: ନିଶ୍ଚୟ ନିଶ୍ଚୟ ଭାଇ।
0: ଆଉ ଆପଣଙ୍କେ ଆଉ।
1: ଆଜ୍ଞା ଆଜ୍ଞା, ଧନ୍ୟବାଦ, ରହିଲି ଭାଇ, ନମସ୍କାର।

0: ତେବେ ଭାଇଙ୍କର ଏହି ମନପସନ୍ଦର ଗୀତ ପରେ ଆସନ୍ତୁ ଶୁଣିନେବା ଆଉ କିଏ କୋଉଠୁ ଫୋନ କରିଛନ୍ତି।
1: ହ୍ୟାଲୋ
0: ହ୍ୟାଲୋ ଭାଇ ନମସ୍କାର, ଶୁଭ ସନ୍ଧ୍ୟା।
1: ପୁରୋହିତ ଆଜ୍ଞା ନମସ୍କାର।
0: ନମସ୍କାର ନମସ୍କାର ଭାଇ।
1: କଳାହାଣ୍ଡି ମୁଡିଙ୍ଗ ପାକେଲପଡ଼ାରୁ ରେଡିଓ ସାଥୀ କ୍ଷମା ସାଗର ସାହୁ କହୁଥିଲି।
0: ଆଜ୍ଞା ଭାଇ, କ୍ଷମା ସାଗର ଭାଇ କେମିତି ଅଛନ୍ତି?
1: ପ୍ରଭୁଙ୍କର ଦୟାରୁ ମୁଁ ଭଲ ଅଛି ଆଜ୍ଞା। ଆଉ ଯୁବବାଣୀର ପରିବାର ସମସ୍ତେ ଭଲ ଅଛନ୍ତି କି ଭାଇ?
0: ଆମେ ସମସ୍ତେ ବହୁତ ଭଲ ଅଛୁ ଭାଇ। ଯୋଉଠି ଆପଣଙ୍କ ଭଲ ପାଇବା ଥିବ ଆମେ କେମିତି ଖରାପ ହେଇଥାଇପାରିବୁ?
1: ଆଜ୍ଞା ଆଜ୍ଞା।
0: ଆଜି କୋଉ ଗୀତ ଶୁଣିବେ ଭାଇ?
1: ଆଜି ଦେଇଦେବେ, ମାଙ୍କର ପୂଜା ଚାଲିଛେ ମାନେ ଭଜନ ଟିକେ ମତେ ସୌକି ଭଜନ ଟିକେ ଶୁଣେଇ ଦେବେ ଆଉ।
0: ନିଶ୍ଚୟ ଭାବରେ ଭାଇ।
1: ଆଉ ଆମର ଚିତ୍ର ସେମ ସବର, ମନୋଜ ପୁଟେଲ, ସୀମାଞ୍ଚଳ ସବର, ମୋଡିଙ୍ଗର ନବ କୁମାର ସାହୁ, ଏମାନଙ୍କେ ଟିକେ ଡେଡିକେଟ୍ କରବେ ଆଜ୍ଞା।
0: ନିଶ୍ଚୟ ନିଶ୍ଚୟ ଭାବରେ ଭାଇ। ଆଉ କଣ କରୁଥିଲେ?
1: ହଁ ମୁଇଁ ତ ଫୋନ ଲଗାବାରେ ବ୍ୟସ୍ତ ଥିଲି, ଆମର ସବର ଆଜ୍ଞା କଲ୍ ଲଗାବାର ଶୁଣୁଥିଲି ଆର୍ ଫେର୍ ଲଗାନି, ଆପଣ ମୋଟା ଉଠେଇ ଦେଲେ କଲ୍ କଥା ହଉଛେ ଆପଣଙ୍କ ସଙ୍ଗେ ଆଉ।
0: ଆପଣଙ୍କର ଦୁଇ ନମ୍ବର ଫୋନ ଏଇଟା।
1: କେମିତି
0: କଣ ମନଉଛନ୍ତି ଭାଇ? ଦଶହରା ନବରାତ୍ରି ଏବେ ଚାଲିଛି।
1: ହଁ ଆଜ୍ଞା, ଦଶହରା ତ ଆମର ଗାଁରେ ମାନେ ନାଟକ ଟେ ଶିଖେଇଛେ ମୁଇଁ, ମହିଷା ମର୍ଦିନୀ ନାଟକ, ସେଟା ପିଲାମାନେ ନଅମୀ ଦିନେ ଝିଅ ମାନଙ୍କର ଜୁତା ଦିନେ କରବେ ଆଉ।
0: ଆରେ ବାପରେ, ମାନେ ଆପଣ ବହୁତ ବଡ଼ ନେତା ଡିରେକ୍ଟର ନାଇଁ?
1: ହଁ ଆଜ୍ଞା, ଛୋଟ ଛୋଟ ପିଲାମାନଙ୍କୁ ଶିଖା ହେଇଛି, ଜୁତା ଦିନେ କରବେ ମହିଷା ମର୍ଦିନୀ ଗୀତି ନାଟ୍ୟ।
0: ଆରେ ଆରେ, ଯା ହଉ, ଏଇଟା ଜାଣିକି ବହୁତ ଖୁସି ଲାଗିଲା ଭାଇ, କି ଆପଣଙ୍କୁ ମାନେ ଏତେ ବଡ଼ ଡିରେକ୍ଟର ମାନେ ଆପଣ ଡିରେକ୍ସନ ଦଉଛନ୍ତି ଛୁଆମାନଙ୍କୁ।

0: ହଁ ଆଜ୍ଞା, ଏମିତି ଗାଁରେ ଶିଖା ଶୁଖି ହିସାବରେ ଚଳୁଛେ ଆଉ।
1: ସେଇଟା ଏଇଟା ଗୋଟେ କଳା ଭାଇ, କଳା କେବେ ବି ଛାଡ଼ିବା
0: କଥା। ତମର ଜନ୍ମର ଲକ୍ଷଣ ଆଗୁଆ, ସେଥିଲାଗି ରେଡିଓ ସାଥି ସାରିଛେ, ରେଡିଓ ସାଥି କେ ନିଗର
1: ରାଇଟ,
0: ଅନେକ ଗୀତ ଗାଉଛେ, ନାଚୁଛେ, ବଜଉଛେ, ଯାହା କିଛି ସବୁ ଚାଲିଛେ, ମୋର ରେଡିଓ ସାଥି ଏକା ମୋର ପାଖେ ରହିଛେ ଆଉ।
1: ଆଜ୍ଞା ଆଜ୍ଞା, ଭାରି ଖୁସି ଲାଗେ ଯେତେବେଳେ ଆମର ଶ୍ରୋତା ବନ୍ଧୁ ମାନେ କଳାକୁ ପୁରା ଶୋ କରନ୍ତି ସମସ୍ତଙ୍କ ସାମ୍ନାରେ।
0: ହଁ ଆଜ୍ଞା,
1: ଯା ହଉ, କିଛି ଗୋଟେ ବହୁତ ସୁନ୍ଦର କଥା କହିଲେ, ଜାଣିଲ ବହୁତ ଖୁସି ଲାଗିଲା ଭାଇ।
0: ହଉ ଠିକ ଅଛି ଆଜ୍ଞା,
1: ଆଜ୍ଞା ଠିକ ଅଛି,
0: ଅନ୍ୟ ଶ୍ରୋତା ମାନେ
1: ଆଜ୍ଞା ବିଲକୁଲ ବିଲକୁଲ, ନମସ୍କାର ଭାଇ,
0: ନମସ୍କାର।

0: ତେବେ କ୍ଷମାସାଗର ଭାଇ ପରେ ଆସନ୍ତୁ କଥାବାର୍ତ୍ତା ହୋଇଯିବା ଆଉ ଜଣେ ଶ୍ରୋତା ବନ୍ଧୁଙ୍କ ସହ। ହ୍ୟାଲୋ
1: ହ୍ୟାଲୋ
0: ଭାଇ ନମସ୍କାର, ଶୁଭ ସନ୍ଧ୍ୟା।
1: ଭାଇ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ବ୍ଲକ ସିଲୁଆ ଗ୍ରାମରୁ ଆପଣଙ୍କର ନିୟମିତ ଶ୍ରୋତା ନିରାକରଣ କହୁଥିଲି, ଶିବଶକ୍ତି ଭାଇ।
0: ଆଉ ନିରାକର ଭାଇ କେମିତି ଅଛନ୍ତି?
1: ମୁଁ ତ ବହୁତ ଭଲ ଅଛି ଭାଇ, ଆପଣ କେମିତି ଅଛନ୍ତି?
0: ମୁଁ ବି ବହୁତ ଭଲ ଅଛି ଭାଇ, ବହୁତ ଦିନ ପରେ ଫୋନ କଲେ।
1: ହଁ
0: ବହୁତ ଖୁସି ଲାଗିଲା,
1: ବହୁତ କଷ୍ଟରେ ଫୋନଟି ଲାଗିଲା ତ।
0: ଆଜ୍ଞା ଆଜ୍ଞା, ତେବେ ଆଜି କୋଉ ଗୀତ ଶୁଣିବେ ଭାଇ?
1: ଆଜି ମାଙ୍କର ଯେକୌଣସି ଗୀତ ଟିକେ ଶୁଣେଇ ଦେବେ ଭାଇ। ଆଉ
0: ମାଙ୍କର ଭଜନ ଶୁଣିବେ,
1: ଆମର ଦୁର୍ଗା ପୂଜା ଚାଲିଛି ତ।
0: ହଁ
1: ଆଉ ଆଉ ସମସ୍ତେ ଆକାଶବାଣୀର କର୍ମକର୍ତ୍ତା ସମସ୍ତେ ଭଲ ଅଛନ୍ତି?
0: ହଁ ଆମେ ସମସ୍ତେ ବହୁତ ଭଲ ଅଛୁ, ଯାହା ଟିକେ ଥଣ୍ଡା ପଡୁଛି, ଟିକେ କଷ୍ଟ,
1: ଥଣ୍ଡା ଥଣ୍ଡା ତ ଲାଗୁଛି।
0: ହଁ ଟିକେ ସକାଳୁ ଆଉ ଟିକେ ସନ୍ଧ୍ୟାରେ ଟିକେ ଲାଗୁଛି ଭାଇ।
1: ଆଉ ଆପଣ ବହୁତ ଦିନ ପରେ ଆସିଲେ, ଆପଣଙ୍କୁ ବହୁତ ୟାଦ ଲାଗୁଥିଲା।
0: ମୁଁ ବି ଭାଇ ବହୁତ ମିସ୍ କରେ ଆପଣ ସମସ୍ତଙ୍କୁ।
1: କେତେବେଳେ
0: ଲାଇଭ୍ ଫୋନ୍ ଇନ୍ଟା ଆସିବ, ଆପଣଙ୍କ ସହ କଥାବାର୍ତ୍ତା ହେବ।
1: ହଁ ଭାଇ ହ୍ୟାଲୋ।
0: ଆଜ୍ଞା ଭାଇ,
1: ଭାଇ କେବେ ଆସିବେ କହୁଥିଲୁ, ଆଉ ବହୁତ ମିସ୍ ଲାଗୁଥିଲା, ବହୁତ ଆପଣ ନ ଆସିଲେ ଟିକେ ଭଲ ଲାଗେନି କି ନାଇଁ, ସେଥିଲାଗି କେବେ ଆସିବେ ଶିବଶକ୍ତି ଭାଇ ବୋଲି ସମସ୍ତେ ମତେ ତ ବେଶୀ ମନେ ପଡୁଥିଲା, ଆଜି କେମିତି ଲାଗିଗଲା, ବହୁତ ଖୁସି ଲାଗୁଛି। ଆଉ
0: ଯାହା ହଉ, ଖୁସିର କଥା ଭାଇ, ବହୁତ ଖୁସି ଲାଗିଲା କି ଆପଣ ସମସ୍ତେ ଏତେ ମିସ୍ କରନ୍ତି ମତେ।
1: ହଁ ହଁ ଭାଇ, ଆଉ ବହୁତ ଖୁସି ଲାଗେ, ଆପଣଙ୍କର କଣ୍ଠସ୍ୱର ବି ବହୁତ ମଧୁର ଲାଗେ ତ, ସେଥିପାଇଁ ବହୁତ ସୁନ୍ଦର ଲାଗେ। ଆଉ
0: ବହୁତ ବହୁତ ଧନ୍ୟବାଦ ଭାଇ।
1: ଆଉ ଚିଠି ପତ୍ରକୁ ଟିକେ ଆସିଲେ ଆଉ ଭଲ ଲାଗିତା ଭାଇ, ସେଥିର ଲାଗି ତ
0: ନିଶ୍ଚୟ ନିଶ୍ଚୟ ଭାବରେ ଭାଇ।
1: ହଁ ହଁ
0: ଏଇ ଶନିବାର ଦିନ ମୁଁ ଆସିବି, ଠିକ ଅଛି?
1: ହଁ ହଁ ହଁ ଭାଇ, ଯେମିତି ହେଲେ ବି ଆସିବେ ଆଉ।
0: ଓକେ ଭାଇ, ତେବେ ଠିକ ଅଛି
1: ସମସ୍ତ।
0: ଆଜ୍ଞା ଭାଇ,
1: ଆଉ ତ ସମସ୍ତେ ଆମ ଅପା ମାନେ ସମସ୍ତେ ଭଲରେ ଥିବେ ଆଉ?
0: ହଁ ଆମ ଅପା ମାନେ ବି ସମସ୍ତେ ଭଲରେ ଅଛନ୍ତି।
1: ହଁ ହଁ, ଆମ ଲିପ୍ତା ଅପା, ଆନନ୍ଦିତା, ନନ୍ଦିତା ଅପା,
0: ଶେଫାଳି
1: ଆଉ ରଚିତା ଅପା ସମସ୍ତଙ୍କୁ ଜଣେଇ ଦେବେ ଆଉ।
0: ବିଲକୁଲ ବିଲକୁଲ ଭାଇ, ମୁଁ ଏବେ ୟାଠୁ

0: ଗଲା ପରେ ମୁଁ
1: ଏଇ
0: ଜଣେଇ ଦେବି।
1: ଗୀତଟି ତାଙ୍କୁ ଡେଡିକେଟ୍ କରିଦେବେ। ତା ସହିତ ଆମର ମନୋଜ ପଟେଲ ଆଉ ଆମର ଯେନ୍ଟାକି ଶିବପ୍ରସାଦ ରଣା, ଆପଣଙ୍କୁ ମଧ୍ୟ ଏଇ ଗୀତଟି ଡେଡିକେଟ୍। ଆଉ
0: ବିଲକୁଲ ବିଲକୁଲ ଭାଇ, ଧନ୍ୟବାଦ
1: ଧନ୍ୟବାଦ
0: ଧନ୍ୟବାଦ ଭାଇ, ନମସ୍କାର।
1: ହଁ ନମସ୍କାର।

0: ତେବେ କଥା ହେଲୁ ନିରାକାର ଭାଇଙ୍କ ସହ। ଏବେ ଆସନ୍ତୁ କଥାବାର୍ତ୍ତା ହୋଇଯିବା ଆମ ଆଉ ଜଣେ ଶ୍ରୋତା ବନ୍ଧୁଙ୍କ ସହ।
1: ହ୍ୟାଲୋ,
0: ହ୍ୟାଲୋ।
1: ହଁ ଆଜ୍ଞା, ଉଗ୍ରେଶ୍ୱର ସେଠୀ କହୁଥିଲି ଆଜ୍ଞା, ସାଙ୍ଗ ବଲାଙ୍ଗୀର ଜିଲ୍ଲାରୁ।
0: ଭାଇ ନମସ୍କାର, ଶୁଭ ସନ୍ଧ୍ୟା।
1: ନମସ୍କାର।
0: ଆଉ ଭାଇ କେମିତି ଅଛନ୍ତି?
1: ବହୁତ ଭଲ ଅଛି ଆଜ୍ଞା, ଆପଣ ଭଲ ଅଛନ୍ତି?
0: ହଁ ମୁଁ ବି ବହୁତ ଭଲ ଅଛି ଭାଇ। ଆଜି କେଉଁ ଗୀତ ଶୁଣିବେ?
1: ଗୋଟେ ପ୍ରଥମେ ଯେଉଁ ଚଳଚ୍ଚିତ୍ର ନାଁ କହିଲେ ଆଜ୍ଞା, ସେଇଟା
0: ମଥାରେ ଦେଇ ପାଟ ଓଢ଼ଣୀ, ଦିଲ, ଝିଅ ମୁଁ ଏକ ନମ୍ବର।
1: ହିନ୍ଦୀ ଆଜ୍ଞା?
0: ହିନ୍ଦୀରେ ଅଛି ଏକ ପେହେଲି ଲୀଲା, ପଦ୍ମାବତ, ମେ ଖିଲାଡ଼ି ତୁ ଆନାଡ଼ି।
1: ପଦ୍ମାବତ ଶୁଣିଦେବେ ଆଜ୍ଞା, ଗୋଟେ ଗୀତଟେ ଅଛି ଏକ ଦିଲ ଏକ ଜାନ।
0: ଏକ ଏକ ଦିଲ ଏକ ଜାନ। ଓକେ ଠିକ୍ ଅଛି ଭାଇ। ଆଉ ଭାଇ କ'ଣ କରୁଥିଲେ?
1: ହଁ ଘର ଦେହ ଅଛି ଆଜ୍ଞା, ଆଉ ପଦ୍ମ ଆଜ୍ଞା ଧାନ ମଧ୍ୟ ପାଚିଲା ଅବସ୍ଥାରେ ଆସିଲାଣି,
0: ହଁ ହଁ
1: ଧାନ ମଧ୍ୟ ଅମଳ ହବ।
0: ହଁ ହଁ
1: ଆଉ ଯେହେତୁ ଟିକେ ମେଳା ଚାଲିଛି ଆଜ୍ଞା, ମନ ବି ଟିକେ ଉଲ୍ଲ ଅଛି ଏବଂ ଘରେ ଥିଲି ଆଜ୍ଞା।
0: ଆଚ୍ଛା ଆଚ୍ଛା। ଆଉ ଭାଇ ଥଣ୍ଡା ପଡ଼ିଲାଣି ସିଆଡ଼େ?
1: ଥଣ୍ଡା ପଡ଼ିଲାଣି, କାକର ମଧ୍ୟ ପଡ଼ିଲାଣି।
0: ଓକେ। ଆଉ ଦଶହରା ଭାଇ ଷ୍ଟାର୍ଟ ହେଇଗଲାଣି, କେମିତି କ'ଣ ମନାଉଛନ୍ତି ଦଶହରା?
1: ଏଇଟା ଆଜ୍ଞା ବର୍ଷ ମାନେ ପ୍ଲାନିଂଟା ଅଛି ଆଜ୍ଞା, ସମସ୍ତେ ମିଶିକି ଘରେ ଟିକେ ଦେଖିବାକୁ ଯିବା। ଆମ ଯେଉଁ ବଲାଙ୍ଗୀର ସହର ଅଛି ଏହାର ବହୁତ ଧୁମଧାମରେ ପାଳନ କରାଯାଏ ଆଜ୍ଞା,
0: ବଲାଙ୍ଗୀରରେ। ହଁ
1: ଆଉ ଗାଣ୍ଡା ମଛ ତ ଆଖପାଖି ତ ସେମିତି କିଛି ବିଶେଷ ପର୍ବପର୍ବାଣି କିଛି ମନାଯାଏ ନାହିଁ, ତ ଏସବୁ ଜିନିଷ ଦେଖିବା ପାଇଁ ବଲାଙ୍ଗୀର ସହରକୁ ପଳାଇ ଯାଉ।
0: ଆଚ୍ଛା ବଲାଙ୍ଗୀର ତାହେଲେ ମାନନ୍ତି ନାହିଁ?
1: ଆଜ୍ଞା
0: ହଁ ବହୁତ ଧୁମଧାମରେ ପାଳନ କରନ୍ତି, ମୁଁ ବି ଶୁଣିଛି।
1: ପୂଜାଟା ତ ହୁଏ ଆଜ୍ଞା, ପୂଜା ତ ଗାଁରେ ହିଁ ହୁଏ, ଆଉ ଯେମିତି ଆମ ଅଞ୍ଚଳରେ ଗୋଟେ ଭାଇ ଜ୍ୟୋତିଆ ରହିଥାଏ ସେଇଟା ମଧ୍ୟ ହୁଏ, କିନ୍ତୁ ଅତ୍ୟଧିକ ଏଇ ଯେଉଁ ସବୁ ରହୁଛି ଆଜ୍ଞା, ଯେଉଁ ମାନେ ବିଶେଷ କାର୍ଯ୍ୟକ୍ରମ ଆର୍କେଷ୍ଟ୍ରା ହେଲା, ବିଭିନ୍ନ ଖେଳ ପ୍ରତିଯୋଗିତା, ଏଇଟା ସବୁ ବଲାଙ୍ଗୀର ସହରରେ ହୁଏ ଆଜ୍ଞା, ସେତିକି ଆମେ ଯାଉ।
0: ଆଚ୍ଛା ଆଚ୍ଛା, ତାହେଲେ ଠିକ୍ ଅଛି ଭାଇ, ଧୁମଧାମରେ ପାଳନ କରନ୍ତୁ ଆଉ ଦଶହରା ସେମିତି ପୁରା ଖୁସି ଖୁସିରେ ଯାଉ।
1: ନିହାତି
0: ଠିକ୍ ଅଛି ଭାଇ, ବହୁତ ଦିନ ପରେ ଫୋନ୍ କଲେ, କଥାବାର୍ତ୍ତା ହେଇକି ବହୁତ ଖୁସି ଲାଗିଲା ଭାଇ, ଏମିତି ଫୋନ୍ କରୁଥାନ୍ତୁ। ଠିକ୍ ଅଛି ଭାଇ,
1: ଆଜ୍ଞା
0: ରହିଲି ଆଜ୍ଞା, ନମସ୍କାର
1: ନମସ୍କାର।

0: ତେବେ ଆସନ୍ତୁ କଥାବାର୍ତ୍ତା ହୋଇଯିବା ଆଉ ଏକ ଶ୍ରୋତା ବନ୍ଧୁଙ୍କ ସହ।
1: ଆଜ୍ଞା ନମସ୍କାର,
0: ନମସ୍କାର ଭାଇ, ଶୁଭ ସନ୍ଧ୍ୟା।
1: ମୁଁ ନରେନ୍ଦ୍ର କୁମାର ସାହୁ ଆର ପଟନା ଥର୍ଡ କଟକରୁ କହୁଛି।
0: ଆଜ୍ଞା ଭାଇ, କେମିତି ଅଛନ୍ତି? ବହୁତ ଦିନ ପରେ ଫୋନ କଲେ।
1: ଭଲ ଅଛି, ଭଲ ଲାଗେ ଜିରା ହେ।
0: ସେଇଟା ମୁଁ ଆପଣଙ୍କୁ ବହୁତ ମାନେ ଦିନ ପରେ, ବହୁତ ମାସ ପରେ ମୁଁ ଆପଣଙ୍କ ସହ କଥାବାର୍ତ୍ତା ହେଉଛି।
1: ଆଜ୍ଞା

ତେବେ ଶ୍ରୋତାବନ୍ଧୁ, ଆଜିର କାର୍ଯ୍ୟକ୍ରମର ସମୟ ଶେଷ ହେବାକୁ ଆସିଲାଣି। ଆଜିର ଏହି ଯୁବବାଣୀ କାର୍ଯ୍ୟକ୍ରମକୁ ଏଇଠି ଶେଷ କରିବାକୁ ହେବ। ଆଶା କରୁଛୁ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ ନିଶ୍ଚୟ ରୂପରେ ଭଲ ଲାଗିଥିବ। ଆପଣମାନଙ୍କ ସହ କଥା ହୋଇ ସତରେ ବହୁତ ଭଲ ଲାଗିଲା। ଏହି ଦଶହରାର ପାର୍ବଣ ଆପଣଙ୍କର ଜୀବନରେ ସୁଖ, ଶାନ୍ତି, ଖୁସି ଭରିଦେଉ। ମା ଦୁର୍ଗାଙ୍କ କୃପା ସମସ୍ତଙ୍କ ଉପରେ ରହିଥାଉ। ଆପଣ ଏମିତି ହସୁଥାନ୍ତୁ, ଖୁସିରେ ରହୁଥାନ୍ତୁ। ତେବେ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ କେମିତି ଲାଗିଲା ମତାମତ ଦେବାକୁ ଜମାରୁ ଭୁଲିବେନି। ଆମକୁ ଚିଠି ଲେଖିବାର ଠିକଣା ହେଲା ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ଜିଲ୍ଲା କଳାହାଣ୍ଡି, ପିନ୍ 7660001। ଆମକୁ ଆପଣ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ନିଜର ମତାମତ ଲେଖି ଜଣାଇପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895994143। ଆଉ ଥରେ କହି ରଖୁଛୁ 8895994143। ତେବେ ଶ୍ରୋତାବନ୍ଧୁ, ଆପଣଙ୍କର ଚିଠି ଏବଂ ସୁଚିନ୍ତିତ ମତାମତର ଅପେକ୍ଷାରେ ରହିଲୁ। ପରବର୍ତ୍ତୀ କାର୍ଯ୍ୟକ୍ରମମାନଙ୍କରେ ପୁଣି ଥରେ ଭେଟ ହେବା। ସେ ଯାଏ ଆମକୁ ବିଦାୟ ଦିଅନ୍ତୁ। ଆଜିର ଯୁବବାଣୀ କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଥିଲି ଆପଣମାନଙ୍କ ରେଡ଼ିଓ ସାଥୀ ଶିବଶକ୍ତି ପୁରୋହିତ। ରହୁଛୁ, ନମସ୍କାର।

0: ଟକ୍ ଷ୍ଟୁଡ଼ିଓରୁ ଶୁଣୁଥିଲେ ଯୁବବାଣୀର ସିଧା ପ୍ରସାରଣ କାର୍ଯ୍ୟକ୍ରମ ଗୀତଟିଏ ମିତଟିଏ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କିତ କିଛି ସୂଚନା। ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ନାଟକର ବିଶେଷ ପ୍ରସାରଣ କାର୍ଯ୍ୟକ୍ରମ। ପ୍ରସାରଣ ସମୟ 10:30 ଏବଂ ଦିନ 3:30। ଏହି କ୍ରମରେ ଆଗାମୀ 16 ଶୁକ୍ରବାର ଦିନ ଶୁଣିବେ ନାଟକ ଦେବୀ ଓ ଦାନବ। ରଚନା ଗୋପାଳ ଛୋଟ୍ରାଏ, ପ୍ରଯୋଜନା ମନୋରଞ୍ଜନ ଦାସ। ପ୍ରସାରଣ ସମୟ 10:00। 17 ଶନିବାର ଦିନ 3:30 ଶୁଣିପାରିବେ ଗୀତିନାଟ୍ୟ ମହିଷାସୁରବଦ୍ଧ। ରଚନା ଗଣକବି ବୈଷ୍ଣବ ପାଣି, ପ୍ରଯୋଜନା ରମାପଦ ନନ୍ଦ, ସଙ୍ଗୀତ ରଖାଲ ଚନ୍ଦ୍ର ମହାନ୍ତି। 18 ରବିବାର ଦିନ ନାଟକ ଦଶଭୁଜା ଶୁଣିପାରିବେ ଦିନ 3:30 ସମୟରେ। ରଚନା କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ, ବେତାର ନାଟ୍ୟ ରୂପାନ୍ତର ମନୋରଞ୍ଜନ ଦାସ, ପ୍ରଯୋଜନା ନରସିଂହ ମହାପାତ୍ର। 19 ସୋମବାର ଦିନ ଶୁଣିବେ ଗୀତିନାଟ୍ୟ ଦେବୀ ଦୟାମୟୀ, ରଚନା ଶରତ ଚନ୍ଦ୍ର ମୁଳିଆ, ପ୍ରଯୋଜନା ଗୌର ପଟ୍ଟନାୟକ, ସଙ୍ଗୀତ ରଖାଲ ଚନ୍ଦ୍ର ମହାନ୍ତି। ଶୁଣିପାରିବେ ଦିନ 3:30। 20 ମଙ୍ଗଳବାର ଦିନ ଶୁଣିବେ ଗୀତିନାଟ୍ୟ ମହିଷାମର୍ଦ୍ଦିନୀ, ରଚନା ଗୋପାଳ ଛୋଟ୍ରାଏ, ପ୍ରଯୋଜନା ଝରଣା ଦାସ, ସଙ୍ଗୀତ ଭୁବନେଶ୍ୱର ମିଶ୍ର। ଶୁଣିପାରିବେ ଦିନ 3:30। ଏ ଥିଲା ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ନାଟକର ବିଶେଷ ପ୍ରସାରଣ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଏଥର ଶୁଣନ୍ତୁ, ଶାରଦୀୟ ଦୁର୍ଗାପୂଜା ଅବସରରେ 3-21 ପର୍ଯ୍ୟନ୍ତ 8:30 ରାଜ୍ୟସ୍ତରୀୟ ପ୍ରସାରଣରେ ଆପଣମାନେ ଶୁଣୁଛନ୍ତି କାର୍ଯ୍ୟକ୍ରମ ପୀଠ ପରିକ୍ରମା। ଆଗାମୀକାଲି 14 ବୁଧବାର ଦିନ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ପୀଠ ପରିକ୍ରମାରେ ମା ଭଦ୍ରକାଳୀ, ପ୍ରଯୋଜନା ଅନନ୍ତ ଚରଣ ଜେନା। 15 ଗୁରୁବାର ଦିନ ଶୁଣିବେ ଜୋରନ୍ଦା କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମା ହିଙ୍ଗୁଳା ଦେବୀଙ୍କ ପୀଠ, ପ୍ରଯୋଜନା ଭାଗୀରଥୀ ମିଶ୍ର। ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମା ଭଗବତୀ ଶୁଣିପାରିବେ ଶୁକ୍ରବାର 16 8:30, ପ୍ରଯୋଜନା ମୃତ୍ୟୁଞ୍ଜୟ ସାମଲ। ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ଝଙ୍କଡ଼ର ମା ସାରଳା ଶୁଣିପାରିବେ ଶନିବାର 17 8:30, ପ୍ରଯୋଜନା ଲଳିତ କାନନଗୋ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ଶୁଣନ୍ତୁ ହିନ୍ଦୀରେ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: ନମସ୍କାର, ଆକାଶବାଣୀ ସମାଚାର କେ ସାଥ ମୈଁ ବିଶାଲ ଶର୍ମା। प्रधानमंत्री नरेंद्र मोदी ने कहा है कि सरकार ने अपने शासन के दृष्टिकोण और कार्य संस्कृति में पावर टू एम्पावर के सिद्धांत को अपनाया है। नई दिल्ली में आज ब्लूमबर्ग न्यू इकोनॉमी फोरम में श्री मोदी ने कहा कि भारत की प्रगति सामूहिक विकास और साझा अवसरों पर निर्भर करती है। प्रधानमंत्री ने कहा कि वैश्विक अनिश्चितताओं के बीच भारत का आर्थिक विकास मजबूत नींव पर टिका है।
2: ग्लोबल चैलेंजेस के लिए सॉल्यूशंस में भी योगदान देना होगा। क्लाइमेट चेंज हो, वाटर गवर्नेंस हो, पब्लिक हेल्थ हो या इमर्जिंग टेक्नोलॉजीज का रिस्पॉन्सिबल यूज हो, दुनिया को ऐसा सामर्थ्य चाहिए जो सॉल्यूशन दे, नए अवसर पैदा करे।
1: भारत नई दिल्ली में बहुपक्षीय तकनीकी और आर्थिक सहयोग के लिए बंगाल की खाड़ी क्षेत्र की पहल बिम्स्टेक संगठन के गृह मंत्रियों की पहली बैठक की मेजबानी कर रहा है। गृह मंत्री अमित शाह ने कहा है कि ये ऐतिहासिक बैठक आतंकवाद, संगठित अपराधों, नशीले पदार्थों की तस्करी, अवैध धन प्रवाह तथा साइबर खतरों से निपटने के साझा संकल्प को उजागर करती है। श्री शाह ने मादक पदार्थों की तस्करी के खिलाफ अभियान में सभी पक्षों के सहयोग का आह्वान किया। रक्षा मंत्री राजनाथ सिंह ने आज नई दिल्ली में चेक गणराज्य के उप प्रधानमंत्री और उद्योग तथा व्यापार मंत्री कारेल हावलीचेक से मुलाकात की। सोशल मीडिया पोस्ट में श्री सिंह ने कहा कि दोनों देश आत्मनिर्भर भारत को बढ़ावा देने के लिए भारत चेक संयुक्त रक्षा समिति के तत्वावधान में सहयोग को आगे बढ़ाने पर सहमत हुए हैं। भारत ने दोहराया है कि लद्दाख भारत का अभिन्न और अविभाज्य अंग है और चीन द्वारा किसी भी प्रकार का

0: ଶାରଦୀୟ ଦୁର୍ଗା ପୂଜା ଉପଲକ୍ଷେ ନାଟକର ବିଶେଷ ପ୍ରସାରଣ କାର୍ଯ୍ୟକ୍ରମ। ପ୍ରସାରଣ ସମୟ ରାତି 10:00 ଏବଂ ଦିନ 3:30। ଏହି କ୍ରମରେ ଶୁଣିବେ ଆଗାମୀ 16 ତାରିଖ ଶୁକ୍ରବାର ଦିନ ନାଟକ ଦେବୀ ଓ ଦାନବ, ରଚନା ଗୋପାଳ ଛୋଟରାୟ, ପ୍ରଯୋଜନା ମନୋରଞ୍ଜନ ଦାସ। ପ୍ରସାରଣ ସମୟ ରାତି 10:00। 17 ତାରିଖ ଶନିବାର ଦିନ ଶୁଣିପାରିବେ ଦିନ 3:30 ଗୀତିନାଟ୍ୟ ମହିଷାସୁରବଧ, ରଚନା ଗଣକବି ବୈଷ୍ଣବ ପାଣି, ପ୍ରଯୋଜନା ରମାପଦନନ୍ଦ, ସଙ୍ଗୀତ ରଖାଲ ଚନ୍ଦ୍ର ମହାନ୍ତି। 18 ତାରିଖ ରବିବାର ଦିନ ଶୁଣିବେ ନାଟକ ଦଶଭୁଜା, ରଚନା କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ, ବେତାର ନାଟ୍ୟ ରୂପାନ୍ତର ମନୋରଞ୍ଜନ ଦାସ, ପ୍ରଯୋଜନା ନରସିଂହ ମହାପାତ୍ର। ପ୍ରସାରଣ ସମୟ ଦିନ 3:30। 19 ତାରିଖ ସୋମବାର ଦିନ ପ୍ରଚାର ହେବ ଗୀତିନାଟ୍ୟ ଦେବୀ ଦୟାମୟୀ, ରଚନା ଶରତ ଚନ୍ଦ୍ର ମୂଳିଆ, ପ୍ରଯୋଜନା ଗୌର ପଟ୍ଟନାୟକ, ସଙ୍ଗୀତ ରଖାଲ ଚନ୍ଦ୍ର ମହାନ୍ତି। ଶୁଣିପାରିବେ ଦିନ 3:30। 20 ତାରିଖ ମଙ୍ଗଳବାର ଦିନ ଶୁଣିବେ ଗୀତିନାଟ୍ୟ ମହିଷା ମର୍ଦ୍ଦିନୀ, ରଚନା ଗୋପାଳ ଛୋଟରାୟ, ପ୍ରଯୋଜନା ଝରଣା ଦାସ, ସଙ୍ଗୀତ ଭୁବନେଶ୍ୱର ମିଶ୍ର। ପ୍ରସାରଣ ସମୟ ଦିନ 3:30।
1: मन की बात प्रधानमंत्री आकाशवाणी पर।
2: मेरी मन की बात के संबंध में अगर आप कुछ कहना चाहते हैं तो आप मन की बात आकाशवाणी संसद मार्ग नई दिल्ली, अगर चिट्ठी भी भेज देंगे और कुछ सुझाव देंगे वो जरूर मुझ तक पहुंच जाएगा और मैं जरूर उसको गंभीरता से लूंगा।
1: यदि आप माननीय प्रधानमंत्री को मन की बात के लिए कोई सुझाव देना चाहते हैं तो पता नोट करें। मन की बात आकाशवाणी संसद मार्ग नई दिल्ली 110001।
2: मैं आपको निमंत्रण देता हूँ, मेरे मन की बात के लिए आपके मन की बात भी जुड़नी चाहिए।

ଉପଦେଶ ଭବ ଭୟ ହରଂ ସର୍ବଲୋକୈକନାଥଂ ଡମ୍ବରୁ ତ୍ରିଶୂଳ ହସ୍ତଂ ଯୋଗିନୀଗଣ ବନ୍ଦିତଂ ଅସ୍ତିମାଳ ବକ୍ଷସ୍ଥଳ ଶୋଭାମୟ ମକର କୁଣ୍ଡଳ ମଣ୍ଡିତାଙ୍ଗୀ ସର୍ବାଙ୍ଗେ ଭସ୍ମ ମିଲେପନଂ ଯୋଗ ସାଧନ ପ୍ରଭୁ ହେ ବାଲୁଙ୍କେ ସ୍ପର

ଶଙ୍କା ହସ୍ତାୟ ସନାତନାୟ ଦିବ୍ୟାୟ ଦେବାୟ ଦିଗମ୍ବରାୟ ତସ୍ମେ ୟୋଗାରାୟ ଓମ୍ ନମଃ ଶିବାୟ।

0: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ସମାଜର ପ୍ରତ୍ୟେକ ବର୍ଗଙ୍କୁ ସୁରକ୍ଷା ଓ ସମ୍ମାନର ସହ ପକ୍କା ଘର ଯୋଗାଇ ଦେବାକୁ ସରକାର ପ୍ରତିବଦ୍ଧ, କହିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି ରାଜ୍ୟ କ୍ୟାବିନେଟ୍ ବୈଠକ। କଟକ ବାଲିଯାତ୍ରାକୁ ପରିବେଶ ଅନୁକୂଳ କରିବା ଲାଗି ବୁଝାମଣାପତ୍ର ସ୍ୱାକ୍ଷରିତ ଏବଂ ନବରାତ୍ରର ତୃତୀୟ ଦିନରେ ଆଜି ପୂଜା ପାଉଛନ୍ତି ମା ଚନ୍ଦ୍ରଘଣ୍ଟା। ଦୁର୍ଗାପୂଜା ପାଇଁ ଭୁବନେଶ୍ୱରରେ ଆସନ୍ତା ଶୁକ୍ରବାରରୁ ଟ୍ରାଫିକ୍ କଟକଣା। ସମାଜର ପ୍ରତ୍ୟେକ ବର୍ଗଙ୍କୁ ସୁରକ୍ଷା ଓ ସମ୍ମାନର ସହ ପକ୍କା ଘର ଯୋଗାଇ ଦେବାକୁ ରାଜ୍ୟ ସରକାର ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଘାଟିକିଆରେ ଆଜି ସୁଲଭ ଆବାସିକ ପ୍ରକଳ୍ପର ଲୋକାର୍ପଣ ଅବସରରେ ଶ୍ରୀ ମାଝୀ କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ ଅଧୀନରେ ରାଜ୍ୟରେ 2 ଲକ୍ଷରୁ ଅଧିକ ପକ୍କା ଘର ମଞ୍ଜୁର ହୋଇଥିବାବେଳେ ଅନ୍ତ୍ୟୋଦୟ ଗୃହ ଯୋଜନା ମାଧ୍ୟମରେ 5 ଲକ୍ଷ ଘର ଯୋଗାଇ ଦିଆଯିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବୋଟ୍ 1608 ସୁଲଭ ଆବାସ ସହ ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରେ 12 ଅତ୍ୟାଧୁନିକ ଖେଳପଡ଼ିଆକୁ ଲୋକାର୍ପିତ କରିଛନ୍ତି। ଏହାସହ ବୁଦ୍ଧବିହାର, ନୀଳମାଧବ, ସୁବୁଦ୍ଧିପୁର ଓ ଶାନ୍ତିପଲ୍ଲୀ ଅଞ୍ଚଳରେ 962 ପରିବାରକୁ ଗୃହପ୍ରବେଶ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଜାରି ରହିଛି। ଭୁବନେଶ୍ୱର ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି। ଦୀପାବଳି ପରେ ବ୍ୟବସାୟିକ ନେଣଦେଣ କ୍ଷେତ୍ରରେ ନିର୍ଦ୍ଦିଷ୍ଟ ବ୍ୟକ୍ତି ଓ ବ୍ୟବସାୟୀଙ୍କ ଆର୍ଥିକ କାରବାର ମଧ୍ୟରେ UPI ମର୍ଚାଣ୍ଟ ଡିସ୍କାଉଣ୍ଟ ରେଟ୍ MDR ଲାଗୁ ହେବ। ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ସାମାଜିକ ଗଣମାଧ୍ୟମ ପୋଷ୍ଟରେ ନ୍ୟାସନାଲ୍ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ

0: ଏମ୍ପିସିଆଇ ପକ୍ଷରୁ କୁହାଯାଇଛି। ଏମ୍ଡିଆର୍ ଶୁଳ୍କ କେବଳ 2000 ଟଙ୍କାରୁ ଅଧିକ କାରବାର ଉପରେ 0.4% ଏବଂ 75,000ରୁ ଊର୍ଦ୍ଧ୍ୱ କାରବାର ଉପରେ ସର୍ବାଧିକ 300 ଟଙ୍କା ଲାଗୁ ନେଇ ନିୟମରେ ବ୍ୟବସ୍ଥା ରହିଛି। ରାଜ୍ୟର ବାଣିଜ୍ୟ ଶିଳ୍ପ ଓ କ୍ଷୁଦ୍ର ଉଦ୍ୟୋଗର ବିକାଶ ଏବଂ ରପ୍ତାନୀ ବୃଦ୍ଧି ଲକ୍ଷ୍ୟରେ ଭୁବନେଶ୍ୱରଠାରେ ଲିଭର୍ଜିଂ ଏଫ୍ଟିଏସ୍ ଆଉଟ୍ରିଚ୍ ପ୍ରୋଗ୍ରାମ ଶୀର୍ଷକ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗଦେଇ ମୁକ୍ତ ବାଣିଜ୍ୟ ଚୁକ୍ତି ମାଧ୍ୟମରେ ରାଜ୍ୟର ଉତ୍ପାଦକୁ ବିଶ୍ୱ ବଜାରରେ ପହଞ୍ଚାଇବା ଏବଂ ଉଦ୍ୟୋଗୀଙ୍କ ପାଇଁ ନୂଆ ବ୍ୟବସାୟିକ ସୁଯୋଗ ସୃଷ୍ଟି ଉପରେ ଆଲୋଚନା କରିଛନ୍ତି। ଶ୍ରୀ ସ୍ୱାଇଁ କହିଛନ୍ତି ଉଦ୍ୟୋଗୀମାନଙ୍କୁ ଆଗକୁ ବଢ଼ାଇବା ପାଇଁ ସରକାରଙ୍କ ପକ୍ଷରୁ ନିରନ୍ତର ପ୍ରଚେଷ୍ଟା ଜାରି ରହିଛି। ସୂକ୍ଷ୍ମ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ସୁଦୃଢ଼ କରିବା ଓ ବ୍ୟବସାୟୀଙ୍କ ଆୟକୁ ଦ୍ୱିଗୁଣିତ କରିବା ଏହି କର୍ମଶାଳାର ମୁଖ୍ୟ ଲକ୍ଷ୍ୟ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି।
1: ରୁଲ୍ସ ଉପରେ ହଉ, ଟ୍ୟାକ୍ସ କୋଉ ଦେଶରେ କ'ଣ ଟ୍ୟାକ୍ସ ଅଛି, କୋଉ ଉତ୍ପାଦକୁ ଆମେ କୋଉ ଦେଶକୁ ନେଲେ ଆମେ ବେନିଫିଟ୍ ପାଇପାରିବା, ଏସବୁ ବିଷୟରେ ସେମାନଙ୍କୁ ଜଣାଇବାର ଆବଶ୍ୟକତା ଅଛି। ଏବଂ ଏମ୍ଏସ୍ଏମ୍ଇ ମାନେ କ'ଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତାର ସମାଧାନ କିଭଳି ଭାବରେ ହେଇପାରିବ, ଇଏ କର୍ମଶାଳା ସେଥିପାଇଁ ସହାୟକ ହେବ। ଏବଂ ଆମ ରାଜ୍ୟରେ ଆମେ କେବଳ ପାରମ୍ପରିକ ଶିଳ୍ପ ପ୍ରତିଷ୍ଠା କରିବାରେ ସୀମିତ ନୁହଁ, ବିଭିନ୍ନ ନ୍ୟୁ ଏଜ୍ ଇଣ୍ଡଷ୍ଟ୍ରି ପ୍ରତିଷ୍ଠା କରିବାରେ ଆମ ରାଜ୍ୟ ଏବେ ଆଗକୁ ବଢ଼ୁ।
0: ମହିଳା ଓ ବାଳିକାଙ୍କ ପାଇଁ ସୁରକ୍ଷିତ, ସମାବେଶୀ, ଭୟମୁକ୍ତ ସହର ଗଠନ ଲକ୍ଷ୍ୟରେ ନିର୍ଭୟ ପଦକ୍ଷେପ ଅଧୀନରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ବିଭିନ୍ନ ଯୋଜନାର ସମୀକ୍ଷା ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୋଟ 10 କୋଟି ଟଙ୍କାର ଆନୁମାନିକ ବ୍ୟୟରେ 9 ପ୍ରମୁଖ ଉଦ୍ୟମ ପ୍ରସ୍ତାବିତ ହୋଇଛି। ଏଥିରେ ମହିଳା ପୁଲିସଙ୍କ ଦ୍ୱାରା ତ୍ୱରିତ ସହାୟତା, ଜରୁରୀକାଳୀନ ପ୍ରତିକ୍ରିୟା ବ୍ୟବସ୍ଥା, ପ୍ରଯୁକ୍ତିଭିତ୍ତିକ ନିରୀକ୍ଷଣ, ନିରାପଦ ଯାତାୟତ, ମହିଳା ଅନୁକୂଳ ସାର୍ବଜନୀନ ସୁବିଧା ଓ ସଚେତନତା କାର୍ଯ୍ୟକ୍ରମ ସାମିଲ ରହିଛି। 800 ସିସିଟିଭି କ୍ୟାମେରା, 15 ଜରୁରୀକାଳୀନ ଯାନ ଓ 40 ଇରିକ୍ସା ଶକ୍ତି ସାରଥି ଅଧୀନରେ 15 ଦୁଇଚକିଆ ଯାନ ମାଧ୍ୟମରେ ମହିଳା ପୁଲିସ କର୍ମଚାରୀଙ୍କ ପକ୍ଷରୁ ପାଟ୍ରୋଲିଂ, ତ୍ୱରିତ ସହାୟତା ପ୍ରଦାନ ନେଇ ପ୍ରସ୍ତାବ ରହିଛି। ଅଭିଯାନରେ କିଶୋର ବାଳକଙ୍କୁ ସାମିଲ କରି ମହିଳାଙ୍କ ପ୍ରତି ସମ୍ମାନଜନକ ଆଚରଣ, ଲିଙ୍ଗଗତ ସମ୍ବେଦନଶୀଳତା ଓ ସାମାଜିକ ଦାୟିତ୍ୱବୋଧ ସମ୍ପର୍କରେ ସଚେତନ କରିବାକୁ ଶ୍ରୀମତୀ ଗର୍ଗ ଗୁରୁତ୍ୱ ଦେଇଥିଲେ। ଓଡ଼ିଶାର ସ୍ୱଚ୍ଛ ଶକ୍ତି ଅଭିଯାନ ଓ ନବୀକରଣୀୟ ଶକ୍ତି କ୍ଷେତ୍ରରେ ବିପୁଳ ସଫଳତା ସ୍ୱରୂପ ରାଜ୍ୟକୁ ସମ୍ମାନଜନକ ୱିଣ୍ଡ ଇଣ୍ଡିଆ 2026 ଲିଡରସିପ୍ ଇନ୍ ୱିଣ୍ଡ ଏନର୍ଜି ଦ ରିସ୍କିଂ ପୁରସ୍କାରରେ ସମ୍ମାନିତ କରାଯାଇଛି। ଚେନ୍ନାଇରେ ଆୟୋଜିତ ସମ୍ମିଳନୀରେ ମିଳିଥିବା ଏହି ପୁରସ୍କାରକୁ ବିଭାଗୀୟ ସଚିବ ବିଶାଲ କୁମାର ଦେବ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କୁ ଆନୁଷ୍ଠାନିକ ଭାବେ ଅର୍ପଣ କରିଛନ୍ତି। ଏହି ସଫଳତା ପାଇଁ ଉପମୁଖ୍ୟମନ୍ତ୍ରୀ ବିଭାଗ ଓ ସମ୍ପୃକ୍ତ ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଏହି ସମ୍ମାନ ଓଡ଼ିଶା ଅକ୍ଷୟ ଶକ୍ତି ନୀତି ଅଧୀନରେ ରାଜ୍ୟରେ ସ୍ୱଚ୍ଛ ଶକ୍ତି ରୂପାୟଣକୁ ତ୍ୱରାନ୍ୱିତ କରିବା ଓ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାରଙ୍କ ଦୃଢ଼ ସଂକଳ୍ପ ଓ ନିରବଚ୍ଛିନ୍ନ ପ୍ରଚେଷ୍ଟାର ପ୍ରତିଫଳନ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କଟକ ବାଲିଯାତ୍ରା 2026 ପରିବେଶ ଅନୁକୂଳ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। ବାଲିଯାତ୍ରାରେ ପରିବେଶ ସୁରକ୍ଷା, ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ହ୍ରାସ ଏବଂ ସ୍ୱଚ୍ଛତାକୁ ପ୍ରାଥମିକତା ଦେଇ ଏକ ପରିବେଶ ଅନୁକୂଳ ବାଲିଯାତ୍ରା ଆୟୋଜନ କରିବା ପାଇଁ ଜିଲ୍ଲା ପ୍ରଶାସନ, ଓର୍ମାସ ଏବଂ ମୟୂରଭଞ୍ଜ ମଧ୍ୟରେ ପତ୍ରଖଲି ଓ ଅନ୍ୟାନ୍ୟ ପରିବେଶ ଅନୁକୂଳ ଏକକ ବ୍ୟବହାରଯୋଗ୍ୟ ଖାଦ୍ୟ ପରିବେଷଣ ସାମଗ୍ରୀର ଉତ୍ପାଦନ, ଉପଲବ୍ଧତା ଓ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ବୁଝାମଣା ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଗୋଷ୍ଠୀଭିତ୍ତିକ ସଂଗଠନ ସିବିଓଙ୍କ ଦ୍ୱାରା ପ୍ରସ୍ତୁତ ଶାଳପତ୍ରରେ ତିଆରି ଖଲି, ଦନା, ଥାଳି, ଟିଫିନ୍ ପ୍ଲେଟ୍, ଦହିବରା ଦନା, ଗୁପ୍ଚୁପ୍, ଗିନା ଓ ଅନ୍ୟାନ୍ୟ ଖାଦ୍ୟ ପରିବେଷଣ ସାମଗ୍ରୀ ବାଲିଯାତ୍ରା ସମୟରେ ଉପଲବ୍ଧ କରାଯିବ। ଏଥିପାଇଁ ସମ୍ପୃକ୍ତ ସଂଗଠନଗୁଡ଼ିକୁ ଦିଆଯାଇଥିବା ଷ୍ଟଲ୍ରେ ସେମାନେ ନିଜର ଉତ୍ପାଦର ପ୍ରଦର୍ଶନ, ପ୍ରଚାର ଓ ସିଧାସଳଖ ବିକ୍ରୟ କରିପାରିବେ। ଆସନ୍ତା ନଭେମ୍ବର 24 ଡିସେମ୍ବର 1 ପର୍ଯ୍ୟନ୍ତ ଐତିହାସିକ ବାଲିଯାତ୍ରା କଟକ 2026 ଆୟୋଜିତ ହେବ। ଏହି ସାଂସ୍କୃତିକ ମହୋତ୍ସବରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିସହ ପାରମ୍ପରିକ ସାଂସ୍କୃତିକ ଉତ୍ସବକୁ ପ୍ଲାଷ୍ଟିକ୍ ବର୍ଜ୍ୟ ହ୍ରାସ ଓ ସ୍ଥାୟୀ ଜୀବନଶୈଳୀ ଆପଣାଇବାର ଏକ ଜନଆନ୍ଦୋଳନରେ ପରିଣତ କରିବା ଏହି ଉଦ୍ୟମର ମୁଖ୍ୟ ଲକ୍ଷ୍ୟ। କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବୋଇତ ବା ଡଙ୍ଗା ଭସାଇବା ବେଳେ ମହାନଦୀର ସ୍ୱଚ୍ଛତା ବଜାୟ ରଖିବା ଉଦ୍ଦେଶ୍ୟରେ ଫୋମ୍ ଓ ସୋଲୋ ନିର୍ମିତ ବୋଇତ ବ୍ୟବହାର ନକରି କଦଳୀ ପାଟୁକା ଓ ଶାଳପତ୍ର ନିର୍ମିତ ଡଙ୍ଗା ବ୍ୟବହାର କରିବାକୁ ଜିଲ୍ଲାପାଳ ଆହ୍ୱାନ ଦେଇଛନ୍ତି। ବିପର୍ଯ୍ୟୟ ପ୍ରବଣ ଅଞ୍ଚଳରେ ମାନସିକ ସାମାଜିକ ଯତ୍ନ ବୃଦ୍ଧି ବିଷୟବସ୍ତୁକୁ ନେଇ ନୟାଗଡ଼ ଜିଲ୍ଲା ପରିଷଦ ପରିସରସ୍ଥିତ ଡିପିଆର୍ସି ପ୍ରଶିକ୍ଷଣ ଗୃହରେ 3-ଦିନିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି। ଜିଲ୍ଲା ଜରୁରୀକାଳୀନ ଅଧିକାରୀଙ୍କ ଅଧ୍ୟକ୍ଷତାରେ

ଅନୁଷ୍ଠିତ ଶିବିରରେ ବିପର୍ଯ୍ୟୟ ପ୍ରଭାବିତ ଲୋକଙ୍କୁ ଆବଶ୍ୟକ ସମୟରେ ମାନସିକ ଓ ସାମାଜିକ ସହାୟତା ପ୍ରଦାନ ସହ ତୃଣମୂଳ ସ୍ତରରେ ସାମୁଦାୟିକ ସ୍ଥିରତାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ତାଲିମ ପ୍ରଦାନ କରାଯାଇଛି। ଶାରଦୀୟ ନବରାତ୍ରରେ 9 ଦିନ ଧରି ମା ଦୁର୍ଗା ଏବଂ ତାଙ୍କର 9ଟି ଭିନ୍ନ ସ୍ୱରୂପକୁ ବିଧିବିଧାନ ସହ

0: ଶାରଦୀୟ ନବରାତ୍ରରେ ନଅ ଦିନ ଧରି ମା' ଦୁର୍ଗା ଏବଂ ତାଙ୍କର ନଅଟି ଭିନ୍ନ ସ୍ୱରୂପକୁ ବିଧିବିଧାନ ସହକାରେ ପୂଜା କରାଯିବାର ପରମ୍ପରା ରହିଛି। ଆଜି ମା'ଙ୍କ ତୃତୀୟ ସ୍ୱରୂପ ମା' ଚନ୍ଦ୍ରଘଣ୍ଟାଙ୍କ ପୂଜା କରାଯାଉଛି। ବ୍ରତଧାରୀମାନେ ନିଷ୍ଠାର ସହ ମା'ଙ୍କୁ ଉପାସନା କରୁଛନ୍ତି। ମା'ଙ୍କ ମସ୍ତକରେ ଶୋଭା ପାଉଥିବା ଅର୍ଦ୍ଧଚନ୍ଦ୍ର ଘଣ୍ଟା ଆକୃତିର ହୋଇଥିବାରୁ ମା'ଙ୍କୁ ଚନ୍ଦ୍ରଘଣ୍ଟା କୁହାଯାଏ। ଦଶଭୁଜା ମା' ବ୍ୟାଘ୍ର ଉପରେ ବିରାଜମାନ କରିଥାନ୍ତି। ମା'ଙ୍କ ଦିବ୍ୟ ସ୍ୱରୂପ ଶକ୍ତି, ସାହସ, ନିର୍ଭୀକତା ଓ ଶାନ୍ତିର ପ୍ରତୀକ। ପରମ୍ପରା ଅନୁସାରେ ମା' ପାର୍ବତୀ ଭଗବାନ ଶିବଙ୍କୁ ବିବାହ କରିବା ପରେ ଚନ୍ଦ୍ରଘଣ୍ଟା ରୂପ ଧାରଣ କରିଥିଲେ ବୋଲି ବିଶ୍ୱାସ ରହିଛି। ତାଙ୍କର ଘଣ୍ଟନାଦ ଦୁଷ୍ଟଶକ୍ତିକୁ ଦୂର କରିବା ଏବଂ ଭକ୍ତଙ୍କୁ ନିର୍ଭୟତା ପ୍ରଦାନ କରିଥାଏ। ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ନୟାଗଡ଼ ଜିଲ୍ଲା ରଣପୁରସ୍ଥିତ ମା' ମଣିନାଗ ପୀଠରେ ନବରାତ୍ର ଉପଲକ୍ଷେ ସ୍ୱତନ୍ତ୍ର ପୂଜାନୀତି ଓ ଧାର୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୂଳାଷ୍ଟମୀଠାରୁ ଆରମ୍ଭ ହୋଇଥିବା ମା'ଙ୍କ ଷୋଡ଼ଶ ପୂଜା ଅବସରରେ ପୀଠରେ ପ୍ରତିଦିନ ବିଭିନ୍ନ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଉଛି। ନବରାତ୍ରର ଆଜି ତୃତୀୟ ଦିବସରେ ମା' ମଣିନାଗ ଚନ୍ଦ୍ରଘଣ୍ଟା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ଭୁବନେଶ୍ୱରରେ ଦୁର୍ଗାପୂଜା ପାଇଁ ଟ୍ରାଫିକ୍ କଟକଣା ଜାରି କରାଯାଇଛି। ଆସନ୍ତା 16 ତାରିଖ ଶୁକ୍ରବାରରୁ 21 ତାରିଖ ବୁଧବାର ପର୍ଯ୍ୟନ୍ତ ଅପରାହ୍ନ 2ଟାରୁ ରାତି 2ଟା ପର୍ଯ୍ୟନ୍ତ ଯାତାୟାତ ଉପରେ କଟକଣା ଲାଗୁ କରାଯାଇଛି। ରସୁଲଗଡ଼ ଛକରୁ ଲିଙ୍ଗିପୁର, ବାଣୀବିହାର ଓ ଶିଶୁଭବନ ପର୍ଯ୍ୟନ୍ତ ଭାରିଯାନ ଚଳାଚଳ କରିପାରିବ ନାହିଁ। ସେହିପରି ଖୋର୍ଦ୍ଧା ଆଡ଼ୁ କଟକ ଆସୁଥିବା ସମସ୍ତ ଭାରିଯାନ ଏହି ସମୟ ମଧ୍ୟରେ ଜାତୀୟ ରାଜପଥରେ ଭୁବନେଶ୍ୱରକୁ ପ୍ରବେଶ ନିଷେଧ କରାଯାଇଛି। ନିୟମ ଖିଲାପକାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭୁବନେଶ୍ୱର କଟକ ପୁଲିସ୍ କମିଶନର ଏସ୍ ଦେବତତ୍ତ ସିଂ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଜନସାଧାରଣଙ୍କୁ ଅବଗତ କରାଇଛନ୍ତି। ସୁବର୍ଣ୍ଣପୁରଠାରେ ବିଦ୍ୟାଳୟ ସ୍ତରର ପ୍ରଥମ ରାଜ୍ୟସ୍ତରୀୟ 14 ବର୍ଷରୁ କମ୍ ବାଳକ ଫୁଟବଲ ଚାମ୍ପିଅନ୍ସିପ୍କୁ ଗାନ୍ଧି ଷ୍ଟାଡିୟମ୍ରେ ବିଧାୟକ ରଘୁନାଥ ଜଗଦଲା ଓ ଖ୍ୟାତନାମା ଆଥଲେଟ୍ ଦୂତି ଚାନ୍ଦ ଉଦ୍ଘାଟନ କରିଛନ୍ତି। ଆସନ୍ତା 16 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ବିଦ୍ୟାଳୟ ସମୂହ ଜୁନିୟର ଫୁଟବଲ ଚାମ୍ପିଅନ୍ସିପ୍ରେ ଓଡ଼ିଶାର ମୋଟ 32ଟି ଶିକ୍ଷା ଜିଲ୍ଲାରୁ ବାଳକ ଦଳ ଅଂଶଗ୍ରହଣ କରିଛନ୍ତି। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ନବମ ପୋଷଣ ମାସ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏଥିରେ ପୋଷଣଯୁକ୍ତ ଖାଦ୍ୟ ସାମଗ୍ରୀ ଓ ପାରମ୍ପରିକ ଖାଦ୍ୟର ପ୍ରଦର୍ଶନୀ କରାଯାଇଥିଲା। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ସମାଜର ପ୍ରତ୍ୟେକ ବର୍ଗଙ୍କୁ ସୁରକ୍ଷା ଓ ସମ୍ମାନର ସହ ପକ୍କା ଘର ଯୋଗାଇ ଦେବାକୁ ସରକାର ପ୍ରତିବଦ୍ଧ କହିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି ରାଜ୍ୟ କ୍ୟାବିନେଟ୍ ବୈଠକ। କଟକ ବାଲିଯାତ୍ରାକୁ ପରିବେଶ ଅନୁକୂଳ କରିବା ଲାଗି ବୁଝାମଣାପତ୍ର ସ୍ୱାକ୍ଷରିତ ଏବଂ ନବରାତ୍ରର ତୃତୀୟ ଦିନରେ ଆଜି ପୂଜା ପାଉଛନ୍ତି ମା' ଚନ୍ଦ୍ରଘଣ୍ଟା। ଦୁର୍ଗାପୂଜା ପାଇଁ ଭୁବନେଶ୍ୱରରେ ଆସନ୍ତା ଶୁକ୍ରବାରରୁ ଟ୍ରାଫିକ୍ କଟକଣା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆଜିର ପ୍ରସଙ୍ଗରେ ଶୁଣନ୍ତୁ, ଭାରତର ଭିତ୍ତିଭୂମି କ୍ଷେତ୍ରକୁ ରୂପାନ୍ତରଣ କରୁଛି ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ଦେଶରେ ପରିବହନ କ୍ଷେତ୍ରକୁ ଅଧିକ ସୁଦୃଢ଼ ତଥା ସୁବ୍ୟବସ୍ଥିତ ଢଙ୍ଗରେ କାର୍ଯ୍ୟକ୍ଷମ କରିବା ଲକ୍ଷ୍ୟ ନେଇ ସରକାର ପ୍ରୟାସ ଜାରି ରଖିଛନ୍ତି। ସଡ଼କ ପଥ, ରେଳପଥ, ଜଳପଥ ଏବଂ ଆକାଶପଥ ଯୋଗାଯୋଗକୁ ପ୍ରାଥମିକତା ପ୍ରଦାନ କରାଯାଉଛି। ରହିଥିବା ଭିତ୍ତିଭୂମିଗୁଡ଼ିକରେ ବିକାଶ କରାଯିବା ସହ ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପଯୋଗ ମାଧ୍ୟମରେ ନୂତନ ଭିତ୍ତିଭୂମି ସୃଷ୍ଟି ନେଇ ସରକାର 2021 ଅକ୍ଟୋବର 13 ତାରିଖରେ ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନାକୁ କାର୍ଯ୍ୟକାରୀ କରିଥିଲେ। ଏହି ଯୋଜନାକୁ ଆଜି 5 ବର୍ଷ ପୂରଣ ହୋଇଛି। ଦେଶବ୍ୟାପୀ ଯୋଗାଯୋଗ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଘଟିଛି। ବିଭିନ୍ନ ମନ୍ତ୍ରଣାଳୟ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ତଥ୍ୟ ତଥା ଭୌଗୋଳିକ ସ୍ଥିତି ଆଧାରରେ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନା 6ଟି ପ୍ରମୁଖ ନୀତି ଦ୍ୱାରା ପରିଚାଳିତ ହୋଇଆସୁଛି। ସେଗୁଡ଼ିକ ହେଲା ସମାବେଶୀ ବିକାଶ, ବହୁମୁଖୀ ଭିତ୍ତିଭୂମି କ୍ଷେତ୍ର, ତୃଣମୂଳ ସ୍ତରରେ ଯୋଜନାର ସୁଫଳ ପହଞ୍ଚାଇବା, ତ୍ୱରିତ ଭୂମି ଅଧିଗ୍ରହଣ, ଯଥାଶୀଘ୍ର ମଞ୍ଜୁରୀ ଏବଂ ପରିବେଶଗତ ସନ୍ତୁଳନ ରକ୍ଷା କରିବା। ବିଭିନ୍ନ ମନ୍ତ୍ରଣାଳୟ ଏବଂ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି। ଭାରତମାଳା, ସାଗରମାଳା, ଅନ୍ତର୍ଦେଶୀୟ ଜଳପଥ, ବନ୍ଦର ବିକାଶ ଏବଂ ଉଡ଼ାନ୍ ଯୋଜନା ଆଦି ଏଥିରେ ଅନ୍ତର୍ଭୁକ୍ତ। ଯୋଜନା ଅଧୀନରେ ପ୍ରସ୍ତୁତ ଜାତୀୟ ମାଷ୍ଟର ପ୍ଲାନ୍ 58ଟି କେନ୍ଦ୍ରୀୟ ମନ୍ତ୍ରଣାଳୟ ଓ ବିଭାଗ ଏବଂ ସବୁ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳକୁ ସଂଶ୍ଲିଷ୍ଟ କରିଛି, ଫଳରେ ଭିତ୍ତିଭୂମି ବିକାଶ ଆଧାରିତ ପ୍ରସ୍ତାବ ବିଭିନ୍ନ ସ୍ତରରେ ଯୋଜନା ପ୍ରସ୍ତୁତି, ମୂଲ୍ୟାଙ୍କନ ଓ ରୂପାନ୍ତରଣ କରିବାରେ ସହାୟକ।

0: ହୋଇଛି। ପ୍ରଯୁକ୍ତିବିଦ୍ୟା ଆଧାରିତ ଜିଆଇଏସ୍ ପ୍ଲାଟଫର୍ମରେ ଗତକାଲି ସୁଦ୍ଧା 23,493 ଅଧିକ ତଥ୍ୟସ୍ତର ସଂରକ୍ଷିତ ହୋଇ ରଖାଯାଇପାରିଛି। ଯୋଜନାକୁ ଅଧିକ ଫଳପ୍ରଦ କରିବା ଲକ୍ଷ୍ୟ ନେଇ କେନ୍ଦ୍ର କ୍ୟାବିନେଟ୍ ଇତିମଧ୍ୟରେ ସମନ୍ୱିତ ପରିବହନ ଓ ପରିଚାଳନାଗତ ପ୍ରାଧିକରଣ ଆଇଟିଏଲ୍ଏ ପ୍ରତିଷ୍ଠାନକୁ ମଞ୍ଜୁରୀ ପ୍ରଦାନ କରିଛି। 10 ବର୍ଷ କିମ୍ବା ତାଠାରୁ ଉର୍ଦ୍ଧ ଦୀର୍ଘକାଳୀନ ଯୋଜନା ପ୍ରସ୍ତୁତିରେ ଏହା ଆବଶ୍ୟକ ସହଯୋଗ ପ୍ରଦାନ କରିବ। 500 କୋଟି କିମ୍ବା ତାଠାରୁ ଅଧିକ ମୂଲ୍ୟର ପ୍ରକଳ୍ପଗୁଡ଼ିକର ବୈଷୟିକ ମୂଲ୍ୟାଙ୍କନ ମଧ୍ୟ ଏହି ପ୍ରାଧିକରଣ ମାଧ୍ୟମରେ କରାଯିବ, ଫଳରେ ଫାସ୍ଟ୍ୟାଗ୍, ବାହନ ଏବଂ ଜିଏସ୍ଟିଏନ୍ ଇ ୱେ ବିଲ୍ ଭଳି ଉତ୍ସରୁ ସୂଚନା ଏକତ୍ରିତ କରି ପ୍ରାଧିକରଣ ମାଧ୍ୟମରେ ଜାତୀୟ ପରିବହନ ତଥ୍ୟ ସଂଗ୍ରହାଳୟ ବିକଶିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ତ୍ରିସ୍ତରୀୟ ସଂସ୍ଥାଗତ ଢାଞ୍ଚା ଉପଯୋଗ ମାଧ୍ୟମରେ ଏହି ଯୋଜନାକୁ କାର୍ଯ୍ୟକ୍ଷମ କରାଯାଉଛି। କ୍ୟାବିନେଟ୍ ସଚିବଙ୍କ ଅଧ୍ୟକ୍ଷତାରେ ସଚିବ ଗୋଷ୍ଠୀସ୍ତରୀୟ କମିଟି ଗଠନ କରାଯାଇ ଯୋଜନା ଅଧୀନରେ ଥିବା ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ତଦାରଖ କରାଯାଉଛି। ଏପରିକି ପ୍ରସ୍ତାବିତ ରୂପରେଖରେ କୌଣସି ପରିବର୍ତ୍ତନ ନେଇ ଏହି କମିଟି ବିଚାର ଓ ସୁପାରିଶ କରିଥାଏ। ନେଟୱର୍କ ଯୋଜନା ଗୋଷ୍ଠୀ ଏନ୍ପିଜି ମାଧ୍ୟମରେ ଦେଶବ୍ୟାପୀ ଭିତ୍ତିଭୂମି ବିକାଶକୁ ପ୍ରାଧାନ୍ୟ ଦିଆଯାଉଛି। ଏଥିରେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନେ ସାମିଲ ଅଛନ୍ତି। ଏଥିସହ ଏକ ବୈଷୟିକ ସହାୟକ କେନ୍ଦ୍ର ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ପ୍ରସଙ୍ଗ ଆଧାରିତ ବିଶେଷଜ୍ଞମାନେ ସାମିଲ ଅଛନ୍ତି, ଫଳରେ ପ୍ରସ୍ତାବିତ ପ୍ରକଳ୍ପର ମୂଲ୍ୟାଙ୍କନ ଅଧିକ ବ୍ୟବସ୍ଥିତ ହୋଇପାରିଛି। ଇତିମଧ୍ୟରେ ନେଟୱାର୍କ ଯୋଜନା ଗୋଷ୍ଠୀ ଏନ୍ପିଜି ମାଧ୍ୟମରେ ଗତ ଅଗଷ୍ଟ 11 ସୁଦ୍ଧା 996 ଭିତ୍ତିଭୂମି ପ୍ରକଳ୍ପର ମୂଲ୍ୟାଙ୍କନ ସମ୍ପନ୍ନ ହୋଇସାରିଛି। ଏଥିପାଇଁ 18,66,000 କୋଟି ଟଙ୍କା ଆନୁମାନିକ ବ୍ୟୟ ଧାର୍ଯ୍ୟ କରାଯାଇଛି। 2022 ପ୍ରତିଷ୍ଠିତ ଗତିଶକ୍ତି ବିଶ୍ୱବିଦ୍ୟାଳୟ ଜିଏସ୍ପି ପରିବହନ ଏବଂ ପରିଚାଳନା କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିଛି। ଏହି ବିଶ୍ୱବିଦ୍ୟାଳୟ ମାଧ୍ୟମରେ ପରିଚାଳନାଗତ ଶିକ୍ଷା, ତାଲିମ ଏବଂ ଗବେଷଣା କ୍ଷେତ୍ରକୁ ଗତିଶୀଳ କରାଯାଇପାରିଛି। ଯୋଜନା ଅଧୀନରେ ଇତିମଧ୍ୟରେ ପୁଣେ ବେଙ୍ଗାଲୁରୁ ଏକ୍ସପ୍ରେସ୍ ୱେକୁ ପ୍ରସ୍ତୁତ କରାଯାଉଛି। 2027-28 ଆର୍ଥିକ ବର୍ଷରେ ଏହି 699 କିଲୋମିଟର ଦୀର୍ଘ ଏକ୍ସପ୍ରେସ୍ ୱେ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା ମହାରାଷ୍ଟ୍ର ଏବଂ କର୍ଣ୍ଣାଟକର ଶିଳ୍ପ ଅର୍ଥନୈତିକ ପୁଞ୍ଜ ବା କ୍ଲଷ୍ଟର ତ୍ୱରାନ୍ୱିତ ହେବ। ଏହି ପ୍ରକଳ୍ପ 15 ଜାତୀୟ ରାଜପଥ, 25 ରାଜ୍ୟ ରାଜପଥ, 6 ରେଳ ଷ୍ଟେସନକୁ ସଂଯୋଗ କରିବ। ଏକ୍ସପ୍ରେସ୍ ୱେ କାର୍ଯ୍ୟକାରୀ ହେଲେ ପୁଣେରୁ ବେଙ୍ଗାଲୁରୁକୁ ଯାତ୍ରା ସମୟ ପାଖାପାଖି 8 ଘଣ୍ଟା ହ୍ରାସ ପାଇବା ସହ ବାର୍ଷିକ ପ୍ରାୟ 16 କୋଟି ଲିଟର ଇନ୍ଧନ ସଞ୍ଚୟ ହେବା ସହିତ 39 କୋଟି କିଲୋଗ୍ରାମ କାର୍ବନ ନିର୍ଗମନ ହ୍ରାସ ପାଇପାରିବ।
1: ଆଜିର ପ୍ରସଙ୍ଗରେ ଶୁଣିଲେ, ଭାରତର ଭିତ୍ତିଭୂମି କ୍ଷେତ୍ରକୁ ରୂପାନ୍ତରଣ କରୁଛି ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନା। ଆଲେଖ୍ୟରେ ଥିଲେ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ଥିଲେ ଆଦିତ୍ୟ ନାରାୟଣ ଦାସ। ଆକାଶବାଣୀ କଟକ।

ଆକାଶବାଣୀର ବିକଳ୍ପ ନାହିଁ। ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।

0: ആകാശവാണി. ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି. ମୁଖ୍ୟ ସମ୍ବାଦ: ଭାରତର ପ୍ରଗତି, ସାମୂହିକ ଅଭିବୃଦ୍ଧି ଓ ସହଭାଗୀ ସୁଯୋଗ ଉପରେ ପର୍ଯ୍ୟବେସିତ କହିଲେ ପ୍ରଧାନମନ୍ତ୍ରୀ. ରାଞ୍ଚି ଟ୍ରିପିଲ୍ଆଇଟି ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ ତିନିଜଣିଆ କମିଟି ଗଠିତ. ସୂଚନା ଓ ପ୍ରସାରଣ ତଥା ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏବଂ ରାଜ୍ୟସଭା ସଦସ୍ୟତା ପଦରୁ ଇସ୍ତଫା ଦେଲେ ଡକ୍ଟର ଏଲ୍ ମୁରୁଗାନ୍. ଏବଂ ଚର୍ମରୋଗ କ୍ଷେତ୍ରରେ ଆୟୁର୍ବେଦ, ସିଦ୍ଧ, ୟୁନାନୀ ଓ ହୋମିଓପାଥିକ ଚିକିତ୍ସା ପାଇଁ ଜାରି ହେଲା ମାନକ ନିର୍ଦ୍ଦେଶାବଳୀ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତର ପ୍ରଗତି, ସାମୂହିକ ଅଭିବୃଦ୍ଧି ଓ ସହଭାଗୀ ସୁଯୋଗ ଉପରେ ପର୍ଯ୍ୟବେସିତ. ନୂଆଦିଲ୍ଲୀର ବ୍ଲୁମବର୍ଗ ନ୍ୟୁ ଇକୋନୋମି ଫୋରମରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି କେନ୍ଦ୍ର ସରକାର ପ୍ରଶାସନିକ ଆଭିମୁଖ୍ୟ ଏବଂ କାର୍ଯ୍ୟ ସଂସ୍କୃତିରେ ସଶକ୍ତିକରଣ ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି. ବର୍ତ୍ତମାନ ଯୁଗରେ ଡିଜିଟାଲ ଶକ୍ତି ଏହି ପରିବର୍ତ୍ତନର ଅନ୍ୟତମ ପ୍ରମୁଖ ବାହକ ହୋଇଥିବାବେଳେ ପରବର୍ତ୍ତୀ ପିଢ଼ି ସଂସ୍କାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି. ଡିଜିଟାଲ ଶକ୍ତି ଭାରତ ପାଇଁ ଅଧିକ ସୁଯୋଗ ସୃଷ୍ଟି କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ପ୍ରଧାନମନ୍ତ୍ରୀ କହିଛନ୍ତି ବୈଶ୍ୱିକ ଅନିଶ୍ଚିତତା ମଧ୍ୟରେ ଭାରତର ଆର୍ଥିକ ଅଭିବୃଦ୍ଧି ସୁଦୃଢ଼ ରହିଛି. ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଜିଡିପି ଅଭିବୃଦ୍ଧି 7.8% ହୋଇଛି. ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର $700 ବିଲିୟନ ଅତିକ୍ରମ କରିଛି. ବ୍ୟାଙ୍କିଂ ବ୍ୟବସ୍ଥା ମଧ୍ୟ ଅନେକ ଦଶନ୍ଧି ମଧ୍ୟରେ ସବୁଠାରୁ ଶକ୍ତିଶାଳୀ ସ୍ଥିତିରେ ରହିଛି. ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତରେ ରହିଥିବା 2000 ଅଧିକ ବୈଷୟିକ ସାମର୍ଥ୍ୟ କେନ୍ଦ୍ର ମାଧ୍ୟମରେ କମ୍ପାନୀଗୁଡ଼ିକୁ ଆବଶ୍ୟକ ସହଯୋଗ ପ୍ରଦାନ କରାଯାଉଛି. ଏକବିଂଶ ଶତାବ୍ଦୀରେ ପ୍ରଯୁକ୍ତି, ତଥ୍ୟ, ଜ୍ଞାନ ଏବଂ ନବସୃଜନ ଶକ୍ତିର ଗୁରୁତ୍ୱପୂର୍ଣ୍ଣ ଉତ୍ସ ପାଲଟିଛି. ଭାରତର ସାମର୍ଥ୍ୟ ଅନ୍ୟ ଦେଶମାନଙ୍କ ପାଇଁ ମଧ୍ୟ ସୁଯୋଗର ନୂତନ ଦ୍ୱାର ଖୋଲିବା ଲାଗି ସରକାରଙ୍କ ନିରନ୍ତର ପ୍ରୟାସ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି.
1: ଗ୍ଲୋବାଲ ଚ୍ୟାଲେଞ୍ଜେସ୍ କେ ଲିଏ ସଲ୍ୟୁସନ୍ସ ମେ ବି

0: तेज गति से आगे बढ़ रही है। हमारे लिए रिफॉर्म्स कोई कंपल्शन नहीं है, रिफॉर्म्स हमारा कन्विक्शन है।
1: ନୂଆଦିଲ୍ଲୀଠାରେ ଅନୁଷ୍ଠିତ 58ତମ ଜିଏସ୍ଟି ପରିଷଦ ବୈଠକ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗଣମାଧ୍ୟମକୁ କହିଛନ୍ତି ଜିଏସ୍ଟି ଅଧିକାରୀଙ୍କଠାରୁ ଗିରଫ କରିବା କ୍ଷମତା ପ୍ରତ୍ୟାହାର କରିନେବା ପାଇଁ ପରିଷଦ ପକ୍ଷରୁ ପରାମର୍ଶ ଦିଆଯାଇଛି। ଜିଏସ୍ଟି ଖିଲାପକାରୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଆର୍ଥିକ ସୀମାକୁ 1 କୋଟିରୁ 5 କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଚର୍ମରୋଗ କ୍ଷେତ୍ରରେ ଆୟୁର୍ବେଦ, ସିଦ୍ଧ, ୟୁନାନୀ ଏବଂ ହୋମିଓପାଥି ଚିକିତ୍ସା ପାଇଁ ଏକ ମାନକ ନିର୍ଦ୍ଦେଶାବଳୀ ଆୟୁଷ ମନ୍ତ୍ରଣାଳୟ ଜାରି କରିଛି। ଯୋଗ ଆଧାରରେ ଏହି ନିର୍ଦ୍ଦେଶାବଳୀ ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଆୟୁଷ ବିଭାଗ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଆୟୁଷ ଚିକିତ୍ସା କ୍ଷେତ୍ରରେ ସମାନତା, ଗୁଣବତ୍ତାକୁ ସୁନିଶ୍ଚିତ କରିବା ଏବଂ ପ୍ରମାଣ ଆଧାରିତ ପ୍ରଣାଳୀକୁ ଅଧିକ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ ଏହି ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି, ଜାତୀୟ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ସମନ୍ୱିତ ଆୟୁଷ ବ୍ୟବସ୍ଥାର କାର୍ଯ୍ୟକାରିତାକୁ ଏହି ନିର୍ଦ୍ଦେଶାବଳୀ ଅଧିକ ସଶକ୍ତ କରିବ। ଭାରତ ଓ ସାଇପ୍ରସ୍ ମଧ୍ୟରେ ଦ୍ୱିପାକ୍ଷିକ ନୌସେନା ସହଯୋଗ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଆଲୋଚନା ଆଜି ଅନୁଷ୍ଠିତ ହୋଇଛି। ସାଇପ୍ରସ୍ଠାରେ ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହଙ୍କ ନେତୃତ୍ୱରେ ଭାରତୀୟ ପ୍ରତିରକ୍ଷା ମଣ୍ଡଳୀ ସାଇପ୍ରସ୍ ନୌ କମାଣ୍ଡର କମୋଡର ନିକୋଲାଓସ୍ ଲୁକାଙ୍କ ସହ ଆଲୋଚନା କରିଛନ୍ତି। ଏହି ଅବସରରେ ଭାରତୀୟ ପ୍ରତିନିଧି ମଣ୍ଡଳୀ ମାରି ନୌସେନା ଘାଟି ପରିଦର୍ଶନ କରିଥିଲେ। ସାଇପ୍ରସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ ମନୀଷ ଏଡି ଗସ୍ତକାଳରେ ଉପସ୍ଥିତ ଥିଲେ। ଭାରତୀୟ ପ୍ରତିନିଧି ମଣ୍ଡଳୀ ସେଠାରେ ଅଧିକାରୀ ଓ କର୍ମକର୍ତ୍ତାଙ୍କ ସହ ମତ ବିନିମୟ କରିଛନ୍ତି। ଏହି ଆଲୋଚନା ଦ୍ୱିପାକ୍ଷିକ ସାମୁଦ୍ରିକ ସୁରକ୍ଷା, ବୃତ୍ତିଗତ ଆଦାନ ପ୍ରଦାନ ଓ ସହଯୋଗକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ସୂଚନାଯୋଗ୍ୟ, ପ୍ରତିରକ୍ଷା ସଚିବ ଶ୍ରୀ ସିଂହଙ୍କ ନେତୃତ୍ୱାଧୀନ ପ୍ରତିନିଧି ମଣ୍ଡଳୀ ଦୁଇଦିନିଆ ସାଇପ୍ରସ୍ ଗସ୍ତରେ ଅଛନ୍ତି। ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ ଆଇସିସି ଭାରତୀୟ ମହିଳା କ୍ରିକେଟ୍ର ଶେଫାଳି ବର୍ମାଙ୍କୁ ଚଳିତ ବର୍ଷ ସେପ୍ଟେମ୍ବର ମାସର ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ କରିଛି। ମହିଳା ଏସିଆ କପ୍ ଏବଂ ଏସୀୟ କ୍ରୀଡ଼ାରେ ଚମତ୍କାର ପ୍ରଦର୍ଶନ କରିଥିବା ଶେଫାଳି ବର୍ମା ମହିଳା କ୍ରିକେଟ୍ରେ ଏହି ସଫଳତା ହାସଲ କରିଛନ୍ତି। ଅନ୍ୟପକ୍ଷରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ଶୁଭମନ୍ ଗିଲ୍ଙ୍କୁ ସେପ୍ଟେମ୍ବର ମାସର ଶ୍ରେଷ୍ଠ ଖେଳାଳି ଭାବେ ଅଭିହିତ କରାଯାଇଛି। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ତାଙ୍କ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଆଇସିସି ପକ୍ଷରୁ ଏହି ମାନ୍ୟତା ମିଳିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ଭାରତର ପ୍ରଗତି, ସାମୂହିକ ଅଭିବୃଦ୍ଧି ଓ ସହଭାଗୀ ସୁଯୋଗ ଉପରେ ପର୍ଯ୍ୟବେସିତ କହିଲେ ପ୍ରଧାନମନ୍ତ୍ରୀ। ରାଞ୍ଚି ଟ୍ରିପିଲ୍ଆଇଟି ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ 3 ଜଣିଆ କମିଟି ଗଠିତ। ସୂଚନା ଓ ପ୍ରସାରଣ ତଥା ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏବଂ ରାଜ୍ୟସଭା ସଦସ୍ୟତା ପଦରୁ ଇସ୍ତଫା ଦେଲେ ଡକ୍ଟର ଏଲ୍ ମୁରୁଗାନ୍। ଏବଂ ଚର୍ମରୋଗ କ୍ଷେତ୍ରରେ ଆୟୁର୍ବେଦ, ସିଦ୍ଧ, ୟୁନାନୀ ଓ ହୋମିଓପାଥିକ୍ ଚିକିତ୍ସା ପାଇଁ ଜାରି ହେଲା ମାନକ ନିର୍ଦ୍ଦେଶାବଳୀ। ସମ୍ବାଦ ଶେଷ ହେଲା।
2: ଆକାଶବାଣୀ କଟକ। ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭାସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ରାୟଗଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ରାୟଗଡ଼ା ସମ୍ବାଦଦାତା ସୀମାଞ୍ଚଳ ପଣ୍ଡା ଓ ଉପସ୍ଥାପନାରେ ମୁଁ ନୀନା ସାହୁ। ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ରାୟଗଡ଼ା ରେଳ ଷ୍ଟେସନରୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ତୀର୍ଥଯାତ୍ରାରେ ବାହାରିଛନ୍ତି ଦକ୍ଷିଣ ପଶ୍ଚିମ ଓଡ଼ିଶାର 6ଟି ଜିଲ୍ଲାର 775 ଜଣ ବରିଷ୍ଠ ନାଗରିକ ଏବଂ 25 ଜଣ ଏସ୍କର୍ଟ। ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସବୁଜ ପତାକା ଦେଖାଇ ଏହି ଟ୍ରେନ୍ର ଶୁଭାରମ୍ଭ କରିଥିଲେ। ରାୟଗଡ଼ାରୁ ଚତୁର୍ଥ ଥର ପାଇଁ ଏହି ତୀର୍ଥଯାତ୍ରାର ଆୟୋଜନ କରାଯାଇଛି। ଆଇଆର୍ସିଟିସି, ପର୍ଯ୍ୟଟନ ବିଭାଗ ଓ ଜିଲ୍ଲା ପ୍ରଶାସନର ସହଯୋଗରେ ଯାତ୍ରୀଙ୍କ ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି।
3: 775 ଜଣ ଏହି ଚତୁର୍ଥ ପର୍ଯ୍ୟାୟରେ, ତା ସହିତ ଏସ୍କୋର୍ଟ ପାର୍କ ସହିତ 800 ଜଣ ତୀର୍ଥଯାତ୍ରୀ ଏଠାରୁ ବାହାରିଛନ୍ତି। ଏମିତି ଯଦି ଦେଖିବା ପ୍ରାୟ 24-27 ଇଏରେ ପ୍ରାୟ 7,755 ଜଣ ତୀର୍ଥଯାତ୍ରା କରିବାର ତାଙ୍କୁ ସୁଯୋଗ ମିଳିବ। ଏଭଳି ବ୍ୟବସ୍ଥା ତାଙ୍କୁ ହେଇଛି। ଆଜି ସେମାନେ ଦର୍ଶନ କରି ଆସିବେ। ରାଜ୍ୟ ସରକାରଙ୍କ ଆହୁରି ବି ଜଗନ୍ନାଥ ତୀର୍ଥଯାତ୍ରାର ବି ଯୋଜନା ରହିଛି। ସେ ମାଧ୍ୟମରେ ବି ଅନେକ ଯେଉଁମାନେ ଜଗନ୍ନାଥ ଦର୍ଶନ କରିବା ପାଇଁ ଚାହୁଁଛନ୍ତି ସେମାନେ ବି ଦର୍ଶନ କରିବାର ସରକାରଙ୍କ ତରଫରୁ ସୁବିଧା ମିଳିଛି। ତେଣୁ ନିଶ୍ଚୟ ଆଜି ଯେଉଁମାନେ ଯାଇଛନ୍ତି ତାଙ୍କ ପାଇଁ ଆମେ ସମସ୍ତେ ଏଠି ମା ମଝି ଘରିଆଣୀ ହଉ, ପ୍ରଭୁ ଜଗନ୍ନାଥଙ୍କ ପାଖରେ ଆମେ ପ୍ରାର୍ଥନା କରୁଛୁ ତାଙ୍କର ଯାତ୍ରା ମଙ୍ଗଳମୟ ହଉ।
2: ରାୟଗଡ଼ା ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ୍ଆଇଆର୍ 2026 ପ୍ରକ୍ରିୟା ପରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ସମ୍ପର୍କ

0: ଅନୁଷ୍ଠିତ ବୈଠକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଆଶୁତୋଷ କୁଲକର୍ଣ୍ଣୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ପୂର୍ବ ତାଲିକାରେ 7,14,700 ଜଣ ଭୋଟର ଥିବାବେଳେ ଚୂଡ଼ାନ୍ତ ତାଲିକାରେ 6,71,378 ଜଣ ଭୋଟର ସ୍ଥାନ ପାଇଛନ୍ତି। ତାଲିକା ସଂଶୋଧନ, ନୂତନ ନାମ ଯୋଗ ଓ ନାମ ବାଦ୍ ଦେବା ପ୍ରକ୍ରିୟା ସମ୍ପର୍କରେ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଅବଗତ କରାଯାଇଛି। ରାୟଗଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଶଙ୍କର ଉଲ୍ଲାକାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଦିଶା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ, ଜଳଜୀବନ ମିଶନ, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଏବଂ ଜିଲ୍ଲାରେ ଶିଳ୍ପ ବିକାଶର ସମ୍ଭାବନା ସମେତ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ଅଗ୍ରଗତି ନେଇ ଆଲୋଚନା ହୋଇଛି। ସେବା ଓ ଜନକଲ୍ୟାଣମୂଳକ କାର୍ଯ୍ୟକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା ବ୍ଲକ ପରିସରରେ ସେବା ସଂକଳ୍ପ ଅଭିଯାନ 2026 ଅବସରରେ ସେବା ସେତୁ ଶିବିର ଆୟୋଜିତ ହୋଇଛି। ଏଥିରେ ଶିକ୍ଷା, ସ୍ୱାସ୍ଥ୍ୟ, ଶିଶୁ ବିକାଶ, ବନ, ପଶୁ ସମ୍ପଦ, ସାମାଜିକ ସୁରକ୍ଷା ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଷ୍ଟଲ୍ ଖୋଲାଯାଇ ଲୋକଙ୍କୁ ବିଭିନ୍ନ ସେବା ଯୋଗାଇ ଦିଆଯାଇଛି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ମୁନିଗୁଡ଼ା ଅଞ୍ଚଳରେ ବୃକ୍ଷରୋପଣ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଗାନ୍ଧି ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ରାୟଗଡ଼ାରେ ଶାନ୍ତି ଶୋଭାଯାତ୍ରା, ସର୍ବଧର୍ମ ପ୍ରାର୍ଥନା ସଭା ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ମଧ୍ୟ ହୋଇଛି। ରାୟଗଡ଼ା ଜିଲ୍ଲାର ବିଷମ କଟକଠାରେ ଅନୁଷ୍ଠିତ 25ତମ ଓଡ଼ିଶା ରାଜ୍ୟସ୍ତରୀୟ ସିନିୟର ସିପକ୍ ଟାକ୍ରୋ ପ୍ରତିଯୋଗିତା ଉଦ୍ଯାପିତ ହୋଇଛି। ଉଦ୍ଯାପନୀ ଉତ୍ସବରେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ସମେତ ବହୁ ଅତିଥି ଯୋଗ ଦେଇଥିଲେ। ରାୟଗଡ଼ା ଜିଲ୍ଲାରେ ମହିଳା ସଶକ୍ତିକରଣ ଓ ଆଇନଗତ ସଚେତନତାକୁ ଗୁରୁତ୍ୱ ଦିଆଯାଇଛି। ମୁନିଗୁଡ଼ାରେ ବିଜେପି ମହିଳା ମୋର୍ଚ୍ଚାର ମିଶ୍ରଣ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ରାୟଗଡ଼ାରେ ଯୌତୁକ ନିଷେଧ ଆଇନ ଏବଂ ଘରୋଇ ହିଂସାରୁ ମହିଳାଙ୍କ ସୁରକ୍ଷା ଆଇନ ସମ୍ପର୍କରେ ଜିଲ୍ଲାସ୍ତରୀୟ ତାଲିମ କାର୍ଯ୍ୟକ୍ରମ ହୋଇଛି। ଏହାସହ ଯୁବପିଢ଼ିଙ୍କୁ ନିଶା ସେବନର କୁପ୍ରଭାବ ସମ୍ପର୍କରେ ସଚେତନ କରିବା ପାଇଁ କୈଳାସପୁରସ୍ଥିତ ସରକାରୀ ଏସ୍ଏସ୍ଡି ମହାବିଦ୍ୟାଳୟରେ ନିଶାମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଜିଲ୍ଲାରେ ଆନ୍ତର୍ଜାତିକ ପର୍ଯ୍ୟଟନ ଦିବସ ଅବସରରେ ପୁରୀ କୋଷ୍ଟାଲ ମାରାଥନ 2026ର ପ୍ରଚାର ପାଇଁ 5 କିଲୋମିଟର ପ୍ରମୋ ରନ୍ ଆୟୋଜିତ ହୋଇଛି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସ୍ଥାପନା ଦିବସରେ ଛାତ୍ରଛାତ୍ରୀମାନେ ମଧ୍ୟ ନିଜର ସୃଜନଶୀଳତା ଓ ପ୍ରତିଭା ପ୍ରଦର୍ଶନ କରିଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ସମ୍ବଲପୁର ଜିଲ୍ଲା ସମ୍ପର୍କରେ।
1: ଜିଲ୍ଲା ହାଲଚାଲରେ ଶୁଣିଲେ ରାୟଗଡ଼ା ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଥିଲେ ସୀମାଞ୍ଚଳ ପଣ୍ଡା ଏବଂ ଉପସ୍ଥାପନାରେ ଥିଲେ ନୀନା ସାହୁ। ଆକାଶବାଣୀ କଟକ ପ୍ରଚାର କରୁଛୁ ଭାରତ ସରକାରଙ୍କର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ। ପ୍ରଯୋଜନା ରାଜୀବ କୁମାର ମହନ୍ତ ଏବଂ ଉପସ୍ଥାପନା ଅମ୍ବିକା ମହାପାତ୍ର ଏବଂ ସନ୍ତୋଷ କୁମାର ପାଠକ।

0: ରାମ
1: ଆଜ୍ଞା ବାପା,
0: ଗୀତଟି କେମିତି ଲାଗିଲା?
1: ବହୁତ ସୁନ୍ଦର
0: ସୁନ୍ଦର ଲାଗିଲା ଟି। ଗୀତଟି ଯଦି ଭଲ ଲାଗିଲା ତାହେଲେ ତୁମେ ଭଲ ମନ ନେଇକି ଏଥର ଭଲ ଭାବରେ ଚାଷବାସ କର, ଭଲ ଦି ପଇସା ହବ, ମାନେ ମକା ଚାଷରୁ। ମ ତମେ ଯଦି ଯୁବକ ପିଲାମାନେ ଚାଷ କ୍ଷେତକୁ ମନ ବଳେଇବେ, ଭଲ ଚାଷବାସ କରିବେ, ଏଇ ତ ହେଇ ଆମେ ଏଇ ଶୀତ ଦିନ ଆସିଲା, ଆମେ କେତେ ପ୍ରକାର ଚାଷ କରିବା, କୋବି, ମୂଳା, ଗାଜର, ତା ସହିତ ଫୁଲକୋବି, ବନ୍ଧାକୋବି, ସବୁ ପ୍ରକାର ଶାଗ, କେତେ କଣ ଆମେ ଚାଷ କରିବା, ଚାଷରୁ ଭଲ ଲାଭ ହବ, ତା ସହିତ ମକା ଚାଷ।
1: ମକା ଚାଷ,
0: ହଁ ମକା ଚାଷ ଆମେ କରୁଥିବା, ଲାଭ ପାଉଥିବା।
1: କିନ୍ତୁ ଏ ମକା ଚାଷ ଆମେ ଯଦି ଆଉ ଟିକେ ଅଧିକ ଜାଣିବା ବିଷୟରେ ତେବେ ଆମ ପାଇଁ ଉପକାରୀ ହେବ।
0: ତାହେଲେ ଆଜିର କିଷାନବାଣୀ କାର୍ଯ୍ୟକ୍ରମରେ ଏଇ ମକା ଚାଷ ଉପରେ ଭଲ ବିଷୟଟିଏ ଅଛି।
1: କଣ ଅଛି
0: ବିଷୟ? ହେଉଛି ମକା ଚାଷରୁ ଅଧିକ ଆୟ।
1: ଓହୋ,
0: ଆଉ ମହାଶୟ ହେଉଛନ୍ତି ମିହିରଞ୍ଜନ ମହାନ୍ତି, ସିଏ ଆମକୁ ମକା ଚାଷ ବିଷୟରେ ବୁଝେଇ କହିବେ, ଆମେ ଶୁଣିବା, ଆମେ ସେଇ ଅନୁସାରେ ମକା ଚାଷ କରିବା, ଆଉ କଣ।
1: ଠିକ ଅଛି,
2: ଏଇ ବିଷୟରେ ବୁଝାଇ କହିବା ପାଇଁ ଆମ ଗହଣରେ ଉପସ୍ଥିତ ଅଛନ୍ତି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ମିହିରଞ୍ଜନ ମହାନ୍ତି। ଆସନ୍ତୁ ସାର, ଆପଣଙ୍କୁ ସ୍ୱାଗତ କରୁଛୁ ଆମର କିଷାନ ବାଣୀ କାର୍ଯ୍ୟକ୍ରମକୁ। ନମସ୍କାର।
3: ନମସ୍କାର
2: ସାର, ଆଜି ଆମେ ଯୋଉ ବିଷୟ ରଖିଛେ ମକା ଚାଷରୁ ଅଧିକ ଆୟ, ଏ ବିଷୟରେ ତ କଥା ହେବା। ସାଧାରଣତଃ ମକା ଚାଷ ବର୍ତ୍ତମାନ ଦେଖାଯାଉଛି ବହୁତ ଚାଷୀମାନେ କରୁଛନ୍ତି, ତା ସହିତ ଲାଭ ବି ପାଉଛନ୍ତି। ଏଇ ଯୋଉ ମକା ଚାଷ, ତାର ପ୍ରାଧାନ୍ୟ କଣ, ଏହାର ପ୍ରକାର ଭେଦ କେତେ, ଏ ବିଷୟଟି ପରାମର୍ଶ ଦିଅନ୍ତୁ।
3: ସାଧାରଣତଃ ମକା ଚାଷ ଆମର ବହୁତ ଗୋଟେ ମୁଖ୍ୟ ଫସଲ, ଆପଣମାନେ ସମସ୍ତେ ଜାଣିଥିବେ ମକା ଚାଷ ଗୋଟେ ପ୍ରମୁଖ ଫସଲ ଆମ ରାଜ୍ୟର। ଦେଶରେ ଏବଂ ବିଦେଶରେ ମଧ୍ୟ ମକା ଚାଷର ବହୁତ ଚାହିଦା ଅଛି। ମକା ଚାଷ ପ୍ରାୟ 160 ଦେଶରେ କରାଯାଉଛି। ଆଉ ଆପଣମାନେ ଯଦି ଦେଖିବେ ମକା ଚାଷର ଯୋଉ ଅମଳ କ୍ଷମତା ରହିଛି, ତାର ଅମଳ କ୍ଷମତା ସବୁ ଶସ୍ୟମାନଙ୍କ ଭିତରେ ଅଧିକା। ମକାକୁ ମଧ୍ୟ କୁଇନ୍ ଅଫ୍ ସିରିଏଲ୍ସ ମଧ୍ୟ କୁହାଯାଉଛି। ମକା ଚାଷ ଆମେ 3 ଋତୁରେ କରିପାରିବା ଆଉ ତାର ଅମଳ କ୍ଷମତା ମଧ୍ୟ ରହୁଛି। ମକା ଗୋଟେ ପୁଷ୍ଟିକର ଜାତୀୟ ଶସ୍ୟ ଯେଉଁଥିରେ କି ଆମର ପ୍ରାୟ 60-70% ଶ୍ଵେତ ସାର ରହୁଛି, 8-10% ପୁଷ୍ଟିସାର ରହୁଛି, ସ୍ନେହ ସାର 4-5% ରହୁଛି। ବିଭିନ୍ନ ପ୍ରକାର ମକା ଆମେ ଚାଷ କରିପାରିବା। ପ୍ରଥମେ ରହୁଛି ଆମର ଯୋଉଟା ରହୁଛି, ଆମେ ଯୋଉଟା କରୁଛେ ଆମର ଗ୍ରେନ୍ ପାଇଁ କରୁଛେ ନର୍ମାଲ ମକା ଚାଷ, ସେଇଭଳିଆ ଚାଷ କରିପାରିବା। ନହେଲେ ଆଜିକାଲି ବଜାରରେ ଆମର ମିଠା ମକା ମିଳିଲାଣି, ମଧୁର ମକା ଚାଷ ମଧ୍ୟ କରିପାରିବା, ପରିବା ମକା ମଧ୍ୟ ଚାଷ କରିପାରିବା, ଖଇ ମକା ମଧ୍ୟ ଚାଷ କରିପାରିବା। ତାପରେ ଏବେ ବାହାରିଲାଣି ଉନ୍ନତ ପୁଷ୍ଟିକର ଜାତୀୟ ମକା, କ୍ୟୁପିଏମ୍ ତାକୁ କହୁଛନ୍ତି, କ୍ୱାଲିଟି ପ୍ରୋଟିନ୍ ମ୍ୟାଚ୍, ତା ମଧ୍ୟ କରିପାରିବା। ଆଉ ମକା ମଧ୍ୟ ଆମର ଗୋ ଖାଦ୍ୟରେ ମଧ୍ୟ ବ୍ୟବହୃତ ହେଉଛି, ସବୁଜ ଗୋ ଖାଦ୍ୟ ମକା ମଧ୍ୟ ଆମେ ଚାଷ କରିପାରିବା। ମକାର ମଧ୍ୟ ଚାହିଦା ଆମ ଭାରତ ବର୍ଷରେ ବହୁତ ଅଧିକା ରହିଛି। ଆମେ ଯେତିକି ବି ମକା ପ୍ରଡକ୍ସନ କରୁଛେ ତାର ଚାହିଦା ବହୁତ ଅଛି, ମାର୍କେଟିଂରେ ଏତେ ଅସୁବିଧା ହୁଏନି ମକାରେ, କାରଣ ତାର ଯେତିକି ମକା ଚାଷ ହୁଏ ତାର 51% ଭାଗ ଆମର କୁକୁଡ଼ା ଫ୍ୟାକ୍ଟ୍ରି ଯୋଉ ଅଛି ପୋଲଟ୍ରି ଇଣ୍ଡଷ୍ଟ୍ରି ସେଠିକି ଆମର ଯାଇଥାଏ, ଗୋ ଖାଦ୍ୟରେ 22% ଆମର ୟୁଜ୍ ହେଇଥାଏ। ତାପରେ ମକାକୁ ଆମେ ଗ୍ରେନ୍ ହିସାବରେ ପ୍ରାୟ 23% ହିସାବରେ ସେଟା ମାର୍କେଟିଂ ହେଇଯାଏ। ବିଭିନ୍ନ

0: ମକାର ଶିଳ୍ପରେ ମଧ୍ୟ ମକାର ଚାହିଦା ଯେ ସେଠି ପ୍ରାୟ 12% ଆମର ମକା ବିକ୍ରି ହେଇଯାଇଥାଏ।
1: ସାଧାରଣତଃ ଏଇ ଯୋଉ ଚାଷୀ ଭାଇମାନେ ଆମର ଯୋଉ ମକା ଚାଷ କରିବେ, ଚାଷ ପ୍ରଣାଳୀ କେମିତି କ'ଣ ରହିଛି? ସାଧାରଣତଃ ସେମାନେ କେମିତି କ'ଣ ଚାଷ କରିବେ?
0: ଆମ ରାଜ୍ୟରେ ଯୋଉ ଜଳବାୟୁ ଅଛି ସେଇଟା ମକା ଚାଷ ପାଇଁ ବହୁତ ଉତ୍କୃଷ୍ଟ ଜଳବାୟୁ। ଆଉ ସାଧାରଣତଃ ଆମର ଦକ୍ଷିଣ ଓଡ଼ିଶାରେ ଅଧିକା ମକା ଚାଷ କରାଯାଉଛି, ତା ସହିତ ଆମର କୋଷ୍ଟାଲ ଏରିଆରେ ଆଉ ସେଣ୍ଟ୍ରାଲ ଏରିଆରେ ମଧ୍ୟ ମକା ଚାଷ କରାଗଲାଣି। ଆମର ଯୋଉ ମକା ଚାଷ ପାଇଁ ଯୋଉ ମୃତ୍ତିକା ଦରକାର ସେଇଟା ଟିକେ ଦୋରସା ମାଟି ହେଇଥିବା ଦରକାର, ନହେଲେ ବାଲି ଦୋରସା ମାଟି ହେଇଥିବ, ଟିକେ ଢିପ ଜମି ହେଇଥିବ, ଆଉ ଯୋଉ ଟିକେ ପାଣି ଟିକେ ଗଡି ଆସୁଥିବ, ସେଇଭଳିଆ ଜମିରେ ହିଁ ଆମର ମକା ଚାଷଟା ଭଲ ହୁଏ। ଆଉ ମକା ଚାଷ ଯୋଉ ଜମିରେ କରିବେ ସେ ଜମିର ଯୋଉ ମୃତ୍ତିକା ପରୀକ୍ଷା ହେଇଥିବ ତାର ଅମ୍ଳୀୟତା ଯୋଉଟା 6.5-7.5 ଭିତରେ ରହିବା ଦରକାର, ସେଇଟା ହେଲେ ମକା ଚାଷ ପାଇଁ ଉପଯୁକ୍ତ। ଯଦି ଆପଣଙ୍କର ମାଟିରେ ଅମ୍ଳୀୟ ଅଧିକା ରହିଲା କିମ୍ବା ଖାରିଆ ଅଧିକା ରହିଲା ତାହେଲେ ସେଟା ମକା ଚାଷକୁ ଆଫେକ୍ଟ କରିବ।
1: ତାମାନେ ଆମର ବାଲିଆ ଦୋରସା ମାଟି ମକା ଚାଷ ପାଇଁ ଉପଯୁକ୍ତ।
0: ମକାର ଯୋଉ ବୁଣିବା ସମୟ 3ଟି ସମୟରେ ଆମେ କରିପାରିବା, ବର୍ଷା ଦିନ କରିପାରିବା, ଶୀତ ଦିନ କରିପାରିବା, ଖରାଦିନେ ମଧ୍ୟ କରିପାରିବା।
1: ବର୍ତ୍ତମାନ ଯୋଉ ସମୟ ଆମେ କୋଉ ମକା ଚାଷ କରିବା?
0: ବର୍ତ୍ତମାନ ଆପଣ ଶୀତଦିନିଆ ମକା କରିପାରିବେ ଯୋଉଟାକି ଅକ୍ଟୋବର ମାସ ନଭେମ୍ବର ମାସ ଭିତରେ କରିବା ପାଇଁ ପଡିବ।
1: ଆଜ୍ଞା।
0: ଆଉ ଖରାଦିନିଆ ଯୋଉଟା କରିବେ ସେଇଟା ଜାନୁଆରୀ ମାସରେ କରିବେ।
1: ଆଜ୍ଞା।
0: ଏବେ ଯୋଉ ଶୀତଦିନିଆ କରିବେ କିମ୍ବା ଖରାଦିନିଆ କରିବେ, ବର୍ଷା ଦିନ ତ ଆପଣଙ୍କର ବର୍ଷା ପକେଇବା, ବର୍ଷା ପାଣି ଥିବ, ତେଣୁକରି ଜଳସେଚନର ଏତେଟା ଆବଶ୍ୟକତା ନାହିଁ।
1: ଆଜ୍ଞା।
0: କିନ୍ତୁ ଶୀତ ଋତୁରେ ଯଦି କରୁଛନ୍ତି ତାହେଲେ ଖରାଦିନେ କରୁଛନ୍ତି, ସେଠି ଆପଣଙ୍କର ଜଳସେଚନର ବ୍ୟବସ୍ଥା କହିକି କରିବା ପାଇଁ ଆପଣମାନଙ୍କୁ ପଡିବ। ଶୀତଦିନେ ଯଦି ଆପଣମାନେ ଟିକେ ଡିଲେଟ୍ କରିଦେଉଛନ୍ତି, ଚାଷୀ ଭାଇ ଭଉଣୀମାନଙ୍କୁ ମୋର କହିବାର କଥା, ଯୋଉ ସମୟରେ ସୋଇଂ ଟାଇମ୍ଟା ଦିଆହେଇଛି ସେଇ ସମୟରେ କରନ୍ତୁ। ଯଦି ଟିକେ ଅଧିକା ଡିଲେଟ୍ କରିଦେଉଛନ୍ତି ଶୀତଦିନେ କ'ଣ ହେଉଛି, ତାର ଜର୍ମିନେସନ୍ ପ୍ରୋବ୍ଲେମ୍ ହେବ, ଗଜା ଭଲ ଭାବରେ ହେବନି। ସେଇଭଳିଆ ଖରାଦିନେ ମଧ୍ୟ ଯଦି ଆପଣମାନେ ଟିକେ ବିଳମ୍ବ କରିଦେବେ, ଜାନୁଆରୀରୁ କିମ୍ବା ଫେବୃଆରୀ ଆଡ଼ିକି ଯଦି କରୁଛନ୍ତି, ତାହେଲେ ମକାରେ ଯେତେବେଳେ ଫୁଲ ଧରିବା ସମୟରେ ସେତେବେଳେ ଅଧିକା ଉତ୍ତାପ ଥିବ, ତ ସେତେବେଳେ ଆମର ଭଲ ସିଡ୍ ଫର୍ମେସନ୍ ହେବ ନାହିଁ। ତାପରେ କହିବାକୁ ଚାହେଁ, ଆପଣମାନେ ଯୋଉ କରିବେ, ଆମର ଗୋଟେ ଏକର ପିଛା 6-7 କେଜି ବିହନ ଦରକାର। ଆପଣମାନେ ବିହନଟାକୁ ଧାଡ଼ିରେ ବୁଣିବେ, ଧାଡ଼ିକୁ ଧାଡ଼ି 60 ସେଣ୍ଟିମିଟର ହୋଇଥିବା ଦରକାର, ଆଉ ଗଛକୁ ଗଛ 25 ସେଣ୍ଟିମିଟର ହୋଇଥିବା ଦରକାର। ଆପଣ ବୁଣିବା ପୂର୍ବରୁ ତାର ଆଉ ଗୋଟେ ଅଛି କି ଜମି ପ୍ରସ୍ତୁତି। ଜମି ପ୍ରସ୍ତୁତି ସେଇଟା ବହୁତ ମୁଖ୍ୟ ଭୂମିକା ଇଏ କରେ ମକା ଚାଷରେ। ଯୋଉ ଜମିରେ କରିବା ପାଇଁ ଚାହୁଁଛନ୍ତି ସେଠି ଖରାଟିଆ ଚାଷ କରିବେ, 2-3 ଓଡ଼ ଖରାଟିଆ ଚାଷ କରିବେ, ଯୋଉଟାକି ଆମର ଏପ୍ରିଲ ମାସରେ କରାଯାଏ। ଯୋଉ ଖରାଟିଆ ଚାଷ କରିବା ଦ୍ୱାରା କ'ଣ ହୁଏ, ଆମର ମୃତ୍ତିକା ଟିକେ ଭଲ ଭାବରେ ତା ଦେହରେ ଆଲୋକ ପ୍ରବେଶ କରେ, ମୃତ୍ତିକାରେ ବାୟୁ ପ୍ରବେଶ କରେ, ଆଉ ସବୁଠୁ ବଡ କଥା ହେଲା ସେଇ ଯୋଉ ମୃତ୍ତିକା ଭିତରେ ଯଦି ଆପଣଙ୍କ କିଛି ପୋକ କିମ୍ବା ରୋଗର ଅଛି କିଛି ଲାର୍ଭା, ତ ସେଗୁଡ଼ାକ ସବୁ ବାହାରକୁ ଆସିଥାଏ, ସୂର୍ଯ୍ୟକିରଣ ପଡ଼ିଲା ଫଳରେ ସେଗୁଡ଼ିକ ସବୁ ନଷ୍ଟ ହେଇଯାଏ। ତାପରେ ଯେତେବେଳେ ପୁଣି ଚାଷ କରୁଛନ୍ତି ମାନେ ଆମର ଜୁନ୍ ମାସ ଯେତେବେଳେ ଆପଣ ବୁଣିବା ପାଇଁକି ଯିବେ ସେତେବେଳେ 2 ଥର ଚାଷ କରନ୍ତୁ, ଜମିକୁ ଭଲ ଭାବରେ ଗୁଣ୍ଡ କରିଦିଅନ୍ତୁ, ତାପରେ ଆପଣ ଧାଡ଼ିରେ ତାକୁ ରୁହନ୍ତୁ।
1: ଏଇ ଚାଷ କରିବା ପାଇଁ ହେଲେ ସାଧାରଣତଃ ଜୈବିକ ସାର ହଉ ରାସାୟନିକ ସାର ହଉ ଆମକୁ ଦବାକୁ ପଡିବ, କେମିତି କ'ଣ ଚାଷୀ ଭାଇ ଜୈବିକ ସାର ଦେବେ, କେତେ ପରିମାଣରେ ଦେବେ, କି ରାସାୟନିକ ସାର କେତେ ପରିମାଣ ଦେବେ, କୋଉ ସମୟରେ ଦେବେ, ସେ ବିଷୟରେ ପରାମର୍ଶ ଦିଅନ୍ତୁ।
0: ମକା ଚାଷ ଟିକେ ଅଧିକା ସାର ଖୋଜେ।
1: ଆଜ୍ଞା।
0: ଯଦି ପ୍ରଥମରୁ କିଛି ଜୈବିକ ସାର ଦେଇଥିବା, ପରବର୍ତ୍ତୀ ମୁହୂର୍ତ୍ତରେ ରାସାୟନିକ ସାର କମ୍ କଲେ ମଧ୍ୟ ଚଳିବ। ସର୍ବପ୍ରଥମେ ଆମେ ମୃତ୍ତିକା ପରୀକ୍ଷା କରିନେବା, ମୃତ୍ତିକା ପରୀକ୍ଷା କରିନେବା ଫଳରେ ଆମେ ଜାଣିପାରିବା କି ଆମ ମାଟିରେ କୋଉ କୋଉ ଜିନିଷ ଗୁଡାକ ଅଛି, ଯେମିତିକି ଆମର ହେଲା ଯବକ୍ଷାର୍ଜନ ହେଲା, ଫସ୍ଫରସ୍ ହେଲା, ପଟାସ୍ ହେଲା, ତା ଦେହରୁ ଯଦି ଆମର ଭଲ ପରିମାଣରେ ଅଛି ତାହେଲେ ଆମକୁ କମ୍ ଯବକ୍ଷାର୍ଜନ, କମ୍ ଫସ୍ଫରସ୍, କମ୍ ପଟାସ୍ ଦେଇକି ମଧ୍ୟ ଆମେ କରିପାରିବୁ। ସବୁଠୁ ବଡ କଥା ହେଲା ଯେତେବେଳେ ଆପଣ ଜମିରେ ଚାଷବାସ କରିବା ପାଇଁ ଯାଉଛନ୍ତି, ଯେତେବେଳେ ଆପଣ ବୁଣାବୁଣି ଷ୍ଟାର୍ଟ କରିବେ ତାର କିଛି ଦିନ ପୂର୍ବରୁ ଜମିକୁ ହଳ କରିଦିଅନ୍ତୁ, ଆଉ ଜମିରେ ଗୋବର ଖତ ଦିଅନ୍ତୁ। ଯଦି ଆପଣଙ୍କ ପାଖରେ ଗୋବର ଖତ ଆଭେଲେବୁଲ୍ ନାହିଁ ତାହେଲେ ଯୋଉ କମ୍ପୋଷ୍ଟ ରହୁଛି, କମ୍ପୋଷ୍ଟ ମଧ୍ୟ ବାହାରେ ମିଳୁଛି, କମ୍ପୋଷ୍ଟ ମଧ୍ୟ ଆପଣ ଆଣିକି ପକେଇ ପାରିବେ। ତ ତାପରେ ଆଉ ଗୋଟେ କଥା ହେଲା, ବର୍ତ୍ତମାନ ମଧ୍ୟ ଆମର ଜୀବାଣୁ ସାର ମଧ୍ୟ ମିଳିଲାଣି, ଅଣୁଜୀବ ସାର ମିଳିଲାଣି, ଯେମିତିକି ଆପଣ ଯେତେବେଳେ ଗୋବର ଖତ ପକାଉଛନ୍ତି ସେତିକି ବେଳେ କିମ୍ବା କମ୍ପୋଷ୍ଟ ପକାଉଛନ୍ତି ସେତେବେଳେ ଆଜୋଟୋବ୍ୟାକ୍ଟରମ୍, ଆଜୋସ୍ପିରିଲମ୍ ଆଉ ଫସ୍ଫରସ୍ ସଲ୍ୟୁବିଲାଇଜିଂ ବ୍ୟାକ୍ଟେରିଆ PSB ବୋଲି ତାକୁ କହୁଛନ୍ତି, ସେଇ 3ଟି ଆପଣ ଜୀବାଣୁ ସାର ହିସାବରେ ଆପଣ ପକେଇ ପାରିବେ। ସେଇଟା ପକେଇଲା ଫଳରେ କ'ଣ ହେବ, ଜମିକୁ ସେ ଯବକ୍ଷାର୍ଜନ, ଫସ୍ଫରସ୍, ପଟାସ୍ ମଧ୍ୟ ଯୋଗାଇବ। ପରବର୍ତ୍ତୀ ସମୟରେ ଆପଣଙ୍କୁ କମ୍ ସାର ପକେଇବା ପାଇଁ ପଡିବ। ତାପରେ ଆପଣ ରାସାୟନିକ ସାର କଥା କହିଲେ, ରାସାୟନିକ ସାର ମଧ୍ୟ ଆମେ ପକେଇବା, ଯବକ୍ଷାର୍ଜନ ଆଉ ଫସ୍ଫରସ୍ ପଟାସ୍ ପକେଇବା, ତାର ମାତ୍ରା ହେଉଛି 48-24-24 ଗୋଟେ ଏକର ପାଇଁ ଆପଣ ପକେଇ ପାରିବେ। ଆଉ ଯବକ୍ଷାର୍ଜନ ସାରଟାକୁ ଆମେ 5ଟି ଭାଗରେ ବିଭକ୍ତ କରି ପକେଇବା ଫସଲର, କିନ୍ତୁ ଫସ୍ଫରସ୍ ପଟାସ୍ ସେଟା ମୂଳ ସାର ହିସାବରେ ଆମେ ପ୍ରଥମରୁ ପକେଇଦେବା।
1: ଆଜ୍ଞା। ଏଇ ମକା ଚାଷରେ ଯଦି ଘାସ ଉଠୁଛି

0: ଚାଷକୁ କେମିତି କ'ଣ ଆମେ ଦମନ କରିବା ସେ ବିଷୟରେ ଟିକେ ପରାମର୍ଶ ଦିଅନ୍ତୁ।
1: ମକା ଚାଷରେ ସାଧାରଣତଃ ଘାସ ଅଧିକ ଭାବରେ ଦେଖାଯାଏ, ଘାସ ନିୟନ୍ତ୍ରଣ କରିବା ପାଇଁ କି ପଡ଼ିବ। ତ ସର୍ବପ୍ରଥମେ ଆମେ ଯେତେବେଳେ ଫିଲ୍ଡରେ ଆମେ ଯେତେବେଳେ ବୁଣିକି ଆସିଯାଉଛେ, ଯେଉଁଦିନ ଆମେ ବୁଣିଲେ ତାର 24 ଘଣ୍ଟା ଭିତରେ ଆଟ୍ରାଜିନ୍ ନାମକ ଗୋଟେ କେମିକାଲ ଅଛି, ଯଦି ଆଟ୍ରାଜିନ୍ ନାହିଁ ତାହେଲେ ପେଣ୍ଡିମିଥାଲିନ, ତାକୁ ଆମେ କ'ଣ କରିବା, ଗୋଟେ କିଗ୍ରା ଆଟ୍ରାଜିନ୍ 400 ଲିଟର ୱାଟରରେ ଆମେ ତାକୁ ମିଶାଇ ତାକୁ ସେଠି ସିଞ୍ଚନ କରିବା ପାଇଁ ପଡ଼ିବ ବୁଣାର 24 ଘଣ୍ଟା ମଧ୍ୟରେ। ନହେଲେ ଆମର ପେଣ୍ଡିମିଥାଲିନ ଯେଉଁ ଅଛି 1.2 ଲିଟର ପେଣ୍ଡିମିଥାଲିନ ଗୋଟେ 400 ଲିଟର ୱାଟରରେ ମିଶାଇକି ତାକୁ ମଧ୍ୟ 24 ଘଣ୍ଟା ମଧ୍ୟରେ ସ୍ପ୍ରେ କଲେ ମାସେରୁ 1.5 ମାସ ପର୍ଯ୍ୟନ୍ତ ଆଉ ସେରିଆରେ ଘାସ ହେବ ନାହିଁ। ତାପରେ ତ ଘାସ ଯେମିତି ହେଲେ ଆସିବ 1.5 ମାସ ପରେ, ତାପରେ ଆପଣ 2-3 ଥର ଲୋକଙ୍କ ଦ୍ୱାରା ଲଗେଇକି ଘାସ ବାଛିଦେବେ।
0: ମକା ଚାଷ ଯେହେତୁ ଗୋଟେ ଜଳ ଆବଶ୍ୟକ କରିଥାଏ, ତାକୁ ଜଳ ପରିଚାଳନା ଏଥିରେ କେମିତି କ'ଣ କରିବା?
1: ପ୍ରଥମରୁ କହିଛି ମକା ଚାଷ ଯେତେବେଳେ ଆପଣ କରିବେ, ଯେତେବେଳେ ବର୍ଷା ଦିନେ କରୁଛନ୍ତି, ଯଦି ବର୍ଷା ଠିକ୍ ସମୟରେ ଆମର ହେଇଯାଉଛି ଜଳର ଆବଶ୍ୟକତା ନାହିଁ, କିନ୍ତୁ ଯେତେବେଳେ ଖରାଟିଆ ଆଉ ଆପଣ ଶୀତଦିନିଆ ଚାଷ କରୁଛନ୍ତି ସେତେବେଳେ ଜଳର ଆବଶ୍ୟକତା ଅଛି। ଆଉ ବର୍ଷା ଦିନେ ମଧ୍ୟ ଯଦି ଆପଣଙ୍କର ବର୍ଷା ଠିକ୍ ଭାବରେ ନହେଲା ତାହେଲେ ଆପଣ ଜଳ ଦେବା ପାଇଁ ଆପଣଙ୍କର ଆବଶ୍ୟକତା ଅଛି। ସବୁଠୁ ସର୍ବପ୍ରଥମ କଥା ହେଲା କି ଆପଣ ଯେଉଁଦିନ ଆପଣ ବୁଣିବେ ମକା, ସେଇଦିନ ଗୋଟେ ଇରିଗେସନ୍ ଦେବାର ଆପଣ ଅଛି, ସେଇଦିନ ଗୋଟେ ଜଳସେଚନ କରିଦେବେ। ଜଳସେଚନ କରିଦେଲା ପରେ ତାପରେ ଗଜାଟା ସେଠୁ ଭଲକି ବାହାରିବ, ତାପରେ ଆଉ ଥରେ କ'ଣ କରିବେ ପାଣି ଦେବେ, ଯେତେବେଳେ ଆପଣଙ୍କର ଗଛଟି 6 ପତ୍ର ହେଇଥିବ କିମ୍ବା 8 ପତ୍ର ହେଇଥିବ ସେଇ ସମୟରେ କ'ଣ କରିବେ ଆପଣ ହୁଡ଼ା ଟେକିଦେବେ, ଘାସ ଯାହା ଥିବ ବାଛିବେ, ତାପରେ ଗୋଟେ ଫାଷ୍ଟ ଡୋଜ୍ ଯେଉଁଟା ଆମର କହୁଛନ୍ତି ସାର ପକେଇବେ, ତାପରେ ପାଣି ଟିକେ ଦେଇଦେବେ ସେଠି। ପୁଣି ଥରେ ଆଉ ଗୋଟେ ଅଛି ଯେଉଁ ଗଛର ଚଅଁର ବାହାରେ, ସେଇ ଚଅଁର ବାହାରିଲା ସମୟରେ ମଧ୍ୟ ଆପଣ ଆଉ ଗୋଟେ ଇରିଗେସନ୍ ଦିଅନ୍ତୁ, ଲାଷ୍ଟ ଇରିଗେସନ୍ ଯେଉଁଟା କହୁଛନ୍ତି ସେଇଟା ଆମର ଗଛର ଭଣ୍ଡା ଧରିଲା ଟାଇମ୍ରେ, ଜଷ୍ଟ ଭଣ୍ଡା ବାହାରୁଥିବ ସେଇ ସମୟରେ ମଧ୍ୟ ଆଉ ଗୋଟେ ଇରିଗେସନ୍ ଦେଇଦେଲେ ପୁରା ଅମଳ ପର୍ଯ୍ୟନ୍ତ ପଳେଇବ।
0: ଚାଷୀ ଭାଇମାନେ ତ ଆମର ଚାଷ କରିବେ, ଚାଷ କରିବାର ବଡ଼ କଥା ହେଲା ବିହନ, ସେ କୋଉଠି କ'ଣ ପାଇବେ, କୋଉ କୋଉ ବିହନ ସେ ପକେଇବେ, ଆଉ ସେ ବିହନ କେତେ ପ୍ରକାର ସେ ବିଷୟରେ ଟିକେ ପରାମର୍ଶ ଦିଅନ୍ତୁ।
1: ବିହନ ଯୋଉ ଅଛି ମକାର ବିହନ ସବୁ ଆମର ଯୋଉ ଅଥରାଇଜ୍ଡ ପ୍ରାଇଭେଟ୍ ଡିଲର୍ସ ମାନେ ଅଛନ୍ତି ତାଙ୍କଠୁ ଆପଣ ନେଇପାରିବେ, ନହେଲେ ପ୍ରାଇମର ଏଗ୍ରିକଲଚର କୋଅପରେଟିଭ ସୋସାଇଟି ସେଠୁ ମଧ୍ୟ ନେଇପାରିବେ, ନହେଲେ ବିଭିନ୍ନ ପ୍ରତି ଡିଷ୍ଟ୍ରିକ୍ଟରେ ଆମର ରହୁଛି କୃଷି ବିଜ୍ଞାନ କେନ୍ଦ୍ର ରହୁଛି, ସେଠୁ ମଧ୍ୟ ଆପଣ ନେଇପାରିବେ, କିନ୍ତୁ ଆପଣ ଅଥରାଇଜ୍ଡ ସୋର୍ସରୁ ବିହନ ନିଅନ୍ତୁ। ପ୍ରାଇଭେଟ୍ ଡିଲର ହେଇଥିଲେ ବି ଯଦି ସେମାନେ ଅଥରାଇଜ୍ଡ ଥିବେ ସେମାନେ ମଧ୍ୟ ବିହନ ଦେଇପାରିବେ। ଆମର ଯୋଉ ମକା ବିହନ ଅଛି ବିଭିନ୍ନ ପ୍ରକାର, ଆମେ ଯୋଉ ଗ୍ରେନ୍ ପାଇଁ ମକା କରୁଛେ ସାଧାରଣ ମକା ଯୋଉଟା କୁହାଯାଉଛି ସେଥିରେ ଆମର ଭଲ ହାଇବ୍ରିଡ୍ ଗୁଡ଼ାକ ହେଲା HM11, HM9, MHM2, ଦେନ୍ VMH27, MH4, NM10, ପିନାକିଲ, VKC9081, VMH43, ଆଉ ବର୍ତ୍ତମାନ ରିସେଣ୍ଟଲି ଗୋଟେ ଭେରାଇଟି ହାଇବ୍ରିଡ୍ ଗୋଟେ ବାହାରିଛି, ତା ନାଁ ହେଉଛି କଳିଙ୍ଗରାଜ। ସେଗୁଡ଼ାକ ଆପଣ ଗ୍ରେନ୍ ପାଇଁକି ୟୁଜ୍ କରିପାରିବେ। ଉନ୍ନତ ପୁଷ୍ଟିସାର ମକା କରୁଛନ୍ତି ତାହେଲେ HQPM4, HQPM5, HQPM1 କରିପାରିବେ, ନହେଲେ ଶକ୍ତିମାନ 4 ମଧ୍ୟ କରିପାରିବେ। ଆଉ ଯଦି ମଧୁର ମକା କରୁଛନ୍ତି ତାହେଲେ ଆମର ସେଠି ରହୁଛି ମାଧୁରୀ, ପ୍ରିୟା ସୁଇଟ୍ କର୍ନ, ଅରେଞ୍ଜ ସୁଇଟ୍ କର୍ନ, HMC1 ଆଉ Sugar 75। ସେଇଭଳିଆ ପରିବା ମକା ପାଇଁ HM4, BL ବେବି କର୍ନ 1, ଆଉ ଖଇ ମକା ଯଦି କରିବା ପାଇଁ ଚାହୁଁଛନ୍ତି ତାହେଲେ ଜୋଆର୍ ପପକର୍ନ ଆଣ୍ଡ VL ଅମ୍ବର ପପକର୍ନ ଆମର ଓଡ଼ିଶା ରାଜ୍ୟ ପାଇଁକି କରାଯାଇଛି। ତ ଏଇସବୁ ମକା ବିହନ ଗୁଡ଼ାକ ଆପଣ ନେଇ କରିପାରିବେ।
0: କୋଉଠୁ ପାଇବେ ସେମାନେ?
1: ଅଥରାଇଜ୍ଡ ଡିଲରଙ୍କ ପାଖରୁ ପାଇପାରିବେ, ନହେଲେ ପ୍ୟାକ୍ସରୁ ପାଇପାରିବେ, ପ୍ରାଇମରୀ ଏଗ୍ରିକଲଚରାଲ କୋଅପରେଟିଭ ସୋସାଇଟିରୁ ମଧ୍ୟ ଆପଣ।
0: ସରକାରଙ୍କ ତରଫରୁ କେମିତି କିଛି ବ୍ୟବସ୍ଥା ନାହିଁ?
1: ହଁ, ସରକାରଙ୍କ ତରଫରୁ ମକା ମିଶନରେ ମଧ୍ୟ ଏଗୁଡ଼ାକ ସବୁ ଦିଆଯାଉଛି, ତ ସେଗୁଡ଼ାକ ମଧ୍ୟ ଆପଣ ପାଇପାରିବେ।
0: ସାର୍, ଏଇ ଯୋଉ ଆମେ ମକା ଲଗାଉଛନ୍ତି, ଜଳ ପରିଚାଳନା କରୁଛନ୍ତି, ଆଉ ସେଥିରେ ସାଧାରଣତଃ ଆମେ ମକା ଚାଷରେ ସେଥିରେ କିଛି ରୋଗ କି କିଛି ପୋକ ଦେଖାଯାଏ କି? କେମିତି କ'ଣ ମକା ଚାଷରେ ଆମେ ରୋଗ ପୋକ ପରିଚାଳନା କରିପାରିବା ସେ ବିଷୟଟି ପରାମର୍ଶ ଦିଅନ୍ତୁ।
1: ମକା ଚାଷରେ ମଧ୍ୟ ଆମେ କଲାବେଳେ ଆମେ ରୋଗ ପୋକ ମଧ୍ୟ ଆସିଥାନ୍ତି ଜଳବାୟୁ ଅନୁସାରେ। ମୁଖ୍ୟତଃ ଆମର ପୋକ ଯଦି ଆପଣ ନେବେ ପ୍ରଥମେ, ପୋକମାନଙ୍କ ମଧ୍ୟରେ ପ୍ରଥମେ ଆମର ଗୋଟେ କାଣ୍ଡବିନ୍ଧା ପୋକ ଲାଗିଥାଏ, ଯେଉଁଟାକି ମକା ଯେତେବେଳେ ଛୋଟିଆ ଛୋଟିଆ ଥିବ ସେ ତାର ପତ୍ର ଗୁଡ଼ିକୁ କାଟି ଦିଅନ୍ତି, ଆଉ ପତ୍ର ଗୁଡ଼ାକ କାଟିଦେଲା ଫଳରେ ପତ୍ରରେ କଣା କଣା ହେଇକି ହେଇଯାଏ ସବୁ, ଆଉ ଗଛର ଗ୍ରୋଥ ମଧ୍ୟ ଭଲ ହୁଏ ନାହିଁ। ସେଇଭଳି ଆଉ ଗୋଟେ ମଧ୍ୟ କାଣ୍ଡବିନ୍ଧା ପୋକ ଅଛି, ତାକୁ ପାଟଳ କାଣ୍ଡବିନ୍ଧା ପୋକ ମଧ୍ୟ କୁହନ୍ତି। ତ ସେଇଭଳିଆ କାଣ୍ଡବିନ୍ଧା ପୋକ 2 ପ୍ରକାରରେ ଲାଗନ୍ତି। ଯଦି ଏଇ କାଣ୍ଡବିନ୍ଧା ପୋକ ଆପଣଙ୍କର ମକା ଗଛରେ ଲାଗୁଛନ୍ତି, ଆପଣ ସଙ୍ଗେ ସଙ୍ଗେ ତାର କଣ୍ଟ୍ରୋଲ କରିବା ପଦ୍ଧତି ନିଅନ୍ତୁ, ଯତ୍ନ ନିଅନ୍ତୁ, ତା ଦେହରେ ଆପଣ କାଟ୍ରାପ ହାଇଡ୍ରୋକ୍ଲୋରାଇଡ୍ କିମ୍ବା ଟ୍ରାଇଆଜୋଫାସ ସ୍ପ୍ରେ କରନ୍ତୁ। ସେଇଭଳି ଆଉ ଗୋଟେ ଅଛି କାଣ୍ଡ ମାଛି ବୋଲି ଗୋଟେ ଅଛି, ସେ ମାଛି ମଧ୍ୟ ଲାଗିଲେ ଗଛର ଅଗ୍ରଭାଗରେ ସେଟା ଲାଗିଥାଏ, ତଳେ ପଟେ ସେ ଅଣ୍ଡା ଦେଇଥାନ୍ତି, ସେଗୁଡ଼ାକ ଯୋଉ କାଣ୍ଡ ମାଛି ଲାଗିଲା ଫଳରେ ମଧ୍ୟ ଗଛଟି ଉପର ପୋର୍ସନରୁ ଶୁଖି ଶୁଖି ଆସେ। ତ ସେଇଭଳିଆ ଯଦି ଆପଣ ଦେଖିବା ପାଇଁ ପାଇଲେ ତାହେଲେ ସେଠି ଆପଣ ଇମିଡିଏଟ୍

କ୍ଲୋପ୍ରିଟ୍ କିମ୍ବା ଟ୍ରାଇମେଥାକ୍ସନ ଆପଣ ସ୍ପ୍ରେ କରନ୍ତୁ। ଉଇ ମଧ୍ୟ ମକା ଫସଲର ଗୋଟେ ବଡ଼ ଶତ୍ରୁ। ଯଦି ଉଇ ଆପଣଙ୍କ ଇଏରେ ଲାଗିଛନ୍ତି, ପ୍ରଥମେ ଯେତେବେଳେ ଜମି ପ୍ରସ୍ତୁତି କରୁଛନ୍ତି, ପ୍ରତି ଏକର ପିଛା 8 kg ଫିପ୍ରୋନିଲ୍ ନହେଲେ 10 kg କ୍ଲୋରୋପାଇରିଫସ୍ ଆପଣ ସେଇଟାକୁ ଏକର ପିଛା ତାକୁ ଆପ୍ଲାଏ କରିପାରିବେ। ସେଥିରେ କଣ୍ଟ୍ରୋଲ ନ ହେଉଛନ୍ତି, ପରବର୍ତ୍ତୀ ସମୟରେ ଆପଣ ଫିପ୍ରୋନିଲ୍ ସ୍ପ୍ରେ କରିପାରିବେ। ଆଉ ଯଦି ରୋଗକୁ ଆସିବେ, ମୁଖ୍ୟ ରୋଗ ହେଲା ପତ୍ର ଆଉ ଆଚ୍ଛାଦ ପତ୍ର ପୋଡ଼ା ରୋଗ ଗୋଟେ ଥାଏ, ଯେଉଁଥିରେ କି କ'ଣ ହେବ, ସେଇଟା ଯେଉଁ ଆମର ପତ୍ର ଅଛି ଆଉ ଭଣ୍ଡା ଯେଉଁ ଅଛି ସେଠି ଫାଷ୍ଟ ଗୋଟେ ଆମର ବ୍ରାଉନ୍ କଲର୍ ଭଳିଆ ହେବ, ବାଦାମି କଲର୍ ଭଳିଆ, ତାପରେ ସେଇ ବାଦାମି କଲର୍ଟା ଧୀରେ ଧୀରେ ବଢ଼ିବା ପାଇଁ ଲାଗିବ, କାତି ସଦୃଶ ଦେଖାଯିବ, ସେଇଟାକୁ ପତ୍ର ପୋଡ଼ା କହୁଛନ୍ତି। ଯଦି ସେଇଭଳିଆ ରୋଗ ଆପଣମାନଙ୍କର ହେଲା, ତାହେଲେ ଆପଣ ଭାଲିଡାମାଇସିନ୍ ଆଉ ହେକ୍ସାକୋନାଜୋଲ୍ ସ୍ପ୍ରେ କରିପାରିବେ। ଆଉ ଗୋଟେ ମୁଖ୍ୟ ରୋଗ ହେଉଛି ଟର୍ସିକମ୍ ପତ୍ର ପୋଡ଼ା ରୋଗ, ସେଇଟା ମଧ୍ୟ ପତ୍ରଟା ଫାଷ୍ଟ ଗୋଟେ ଛୋଟିଆ ବାଦାମି କଲର୍ ଦାଗ ହେଲା ଭଳିଆ ଦେଖାଯିବ, ତାପରେ ସେ ଟିକେ ବଢ଼ିବ ଆଉ ପତ୍ରଟା ପୋଡ଼ିଗଲା ଭଳିଆ ଆପଣଙ୍କର ଦେଖାଯିବ। ତାକୁ କଣ୍ଟ୍ରୋଲ କରିବା ପାଇଁ ଆପଣ ମାଙ୍କୋଜେବ୍ ସ୍ପ୍ରେ କରିପାରିବେ। ସେଇଭଳିଆ ମାଇଡିସ୍ ପତ୍ର ଦାଗ ରୋଗ ଅଛି, ସେ ମାଇଡିସ୍ ପତ୍ର ଦାଗ ରୋଗ ଯୋଉଟା ହବ, ସେଇଟା ଗଛରେ ଟିକେ ଲମ୍ବା ଲମ୍ବା ଦାଗ ଭଳିଆ ଆସିବ, ତା

0: ଆଉ ଗୋଟେ ମୁଖ୍ୟ ରୋଗ ହେଉଛି ଟର୍ସିକମ୍ ପତ୍ରପୋଡ଼ା ରୋଗ। ସେଇଟା ମଧ୍ୟ ପତ୍ରଟା ଫାଷ୍ଟ ଗୋଟେ ଛୋଟିଆ ବାଦାମୀ କଲର୍ ଦାଗ ହେଲା ଭଳିଆ ଦେଖାଯିବ, ତାପରେ ସେ ଟିକେ ବଢ଼ିବ ଆଉ ପତ୍ରଟା ପୋଡ଼ିଗଲା ଭଳିଆ ଆପଣଙ୍କର ଦେଖାଯିବ। ତାକୁ କଣ୍ଟ୍ରୋଲ କରିବା ପାଇଁ ଆପଣ ମାଙ୍କୋଜେବ୍ ସ୍ପ୍ରେ କରିପାରିବେ। ସେଇଭଳିଆ ମାଇଡିସ୍ ପତ୍ର ଦାଗ ରୋଗ ଅଛି, ସେ ମାଇଡିସ୍ ପତ୍ର ଦାଗ ରୋଗ ଯୋଉଟା ହବ ସେଟା ଗଛରେ ଟିକେ ଲମ୍ବା ଲମ୍ବାଳିଆ ଦାଗ ଭଳିଆ ଆସିବ, ତାପରେ ଧୀରେ ଧୀରେ ସେଗୁଡ଼ାକ ମିଶିକି ସେଗୁଡ଼ାକ ମଧ୍ୟ ପତ୍ରକୁ ଗୋଟେ ଦାଗ ଦାଗ କଲା ଭଳିଆ, ହଳଦିଆ କଲର୍ ଦାଗ ଦାଗ କଲା ଭଳିଆ ସେଟା ଦେଖାଯିବ। ତ ସେଇଭଳିଆ ଯଦି ଆପଣଙ୍କର ହେଉଛି ପତ୍ର ତାହେଲେ ମାଙ୍କୋଜେବ୍ କିମ୍ବା ଜିନେବ୍ ଆପଣ ସ୍ପ୍ରେ କରନ୍ତୁ। ତାପରେ ଆଉ ଗୋଟେ ମୁଖ୍ୟ ରୋଗ ହେଲା କଳଙ୍କି ରୋଗ। କଳଙ୍କି ରୋଗରେ କ'ଣ ହବ, ଆପଣଙ୍କ ଗଛ ପତ୍ର ପୁରା ସବୁ ଜାଗାରେ ଭଲ ଭାବରେ ଥିବ, କିନ୍ତୁ କିଛି ଦିନ ପରେ ଆପଣ ଦେଖିବେ ସେଥିରେ ସବୁ ଛୋଟିଆ ଛୋଟିଆ ଡଟ୍ ଡଟ୍ ଡଟ୍ ହେଇକି ସବୁ ହଳଦିଆ କଲର୍ର ସ୍ପଟ୍ ଆସିଛି, ଆଉ ସେଥିରେ ମଧ୍ୟ ଛୋଟ ଛୋଟ ବିନ୍ଦୁ ବିନ୍ଦୁ ଭଳିଆ ହେଇକି ଅଛି। ଆପଣ ଯେତିକି ହାତରେ ଧରିବେ ସେ ବିନ୍ଦୁ ଗୁଡ଼ାକ ସବୁ କଳଙ୍କି ଭଳିଆ, ଯେମିତି ଆମର ଲୁହାରେ କଳଙ୍କି ଲାଗେ ସେଇଭଳିଆ ହାତକୁ ମଧ୍ୟ ଆପଣଙ୍କର ପଳେଇ ଆସିବ, ତ ତାକୁ କଳଙ୍କି ରୋଗ କହୁଛନ୍ତି। ସେଠି ଆପଣ ମାଙ୍କୋଜେବ୍ ସ୍ପ୍ରେ କରନ୍ତୁ। ତ ଏଗୁଡ଼ାକ ହେଲା ମୁଖ୍ୟ ରୋଗ ପୋକ ଯୋଉଟା ମକା ଗଛରେ ଲାଗୁଛନ୍ତି।
1: ସାଧାରଣତଃ ଯଦି ଏକ ଏକର ଜମିରେ ଚାଷୀ ଭାଇଟିଏ ଚାଷ କରୁଛି ମକା ଚାଷ, ସେ ମିଠା ମକା ହଉ କି ପରିବା ମକା ହଉ କି ସାଧା ମକା ହଉ ଯେକୌଣସି ମକା ହଉ, ସେ କେତେ ଅମଳ କରୁଛି ଆଉ ସେ କେତେ ତାର ମାନେ ଖର୍ଚ୍ଚ ଯାଇକି ଲାଭ ପାଉଛି, ସେ ବିଷୟରେ ପରାମର୍ଶ ଦିଅନ୍ତୁ।
0: ଆମର ଯଦି ଅମଳକୁ ଆମେ ଆସିବା, ଆମେ ଯୋଉଟା କରୁଛେ ନର୍ମାଲ ମକା ସାଧାରଣ ମକା କରୁଛେ ଯୋଉଟା ଆମର ଶସ୍ୟ ପାଇଁ କରୁଛେ,
1: ଆଜ୍ଞା,
0: ତ ସେଇଟା ପ୍ରାୟ ଆମର 20-30 କ୍ୱିଣ୍ଟାଲ ଏକରକୁ ଆମର ଅମଳ ପଳେଇ ଆସିବ। ଆଉ ଯଦି ଆପଣ ଖର୍ଚ୍ଚ କଥା କହୁଛନ୍ତି ତାହେଲେ ଗୋଟେ ଏକରକୁ ଚାଷ କରିବା ପାଇଁ ହାରାହାରି ଆମର 30,000 ଟଙ୍କା ଖର୍ଚ୍ଚ ହୋଇଥାଏ, ଆଉ ଯଦି ଆପଣ ବିକ୍ରି ବଟା କଥା କହୁଛନ୍ତି ପ୍ରାୟ ଆମର 60,000 ଟଙ୍କା ଆମେ ପାଇଥାଉ ଗୋଟେ ଏକର ସାଧାରଣ। ତ ଆମେ 28,000-30,000 ଟଙ୍କା ଆମେ ଲାଭ ପାଉ ଗୋଟେ ଏକର ଚାଷ କଲେ। ସେଇଭଳିଆ ଯଦି ଆପଣ ମଧୁର ମକା କରିବେ, ମଧୁର ମକାରେ ଟିକେ ଆପଣ ଲାଭ ଅଧିକା ପାଇପାରିବେ। ମଧୁର ମକା କାରଣ ଚାହିଦା ମାର୍କେଟରେ ମଧୁର ମକାର ଅଧିକା ଅଛି, ଗୋଟେ ଗୋଟେ ମଧୁର ମକା ଆପଣ ଦେଖିଥିବେ ବଜାରରେ ମଧ୍ୟ 15 ଟଙ୍କାରୁ ମଧ୍ୟ କମ୍ ନାହିଁ, ତେଣୁ ସେ କ୍ଷେତ୍ରରେ ଆପଣ ପ୍ରାୟ ଲାଭବାନ ପ୍ରାୟ 70,000-80,000 ଟଙ୍କା ପାଖାପାଖି ଲାଭବାନ ମଧୁର ମକାରେ ଅଧିକା ଲାଭ ପାଉଛନ୍ତି। କିନ୍ତୁ ଗୋଟେ କଥା ହେଉଛି ଏଠି କରେକ୍ଟ ଟାଇମ୍ରେ ସେ ହାରଭେଷ୍ଟ କରିବେ।
1: ମିହିର ସାର୍, ଆପଣ ଆମର କିଷାନବାଣୀ କାର୍ଯ୍ୟକ୍ରମକୁ ଆସିଲେ, ଅତି ସୁନ୍ଦର ଭାବରେ ମକା ଚାଷରୁ ଅଧିକ ଆୟ ବିଷୟଟିକୁ ଆମର ଶ୍ରୋତାବନ୍ଧୁମାନଙ୍କୁ ବା ଚାଷୀ ଭାଇମାନଙ୍କୁ ଏତେ ସୁନ୍ଦର ଭାବରେ ବୁଝାଇ କହିଥିବାରୁ ଆମର କିଷାନବାଣୀ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ନମସ୍କାର।
2: ଅପା, ମକା ଚାଷର ଯୋଉ ଆୟ କଥାଟା ଶୁଣିକି ବହୁତ ବଢିଆ ଲାଗିଲା।
1: ତମେ ଖାଲି ଶୁଣିଲେ ହବନି,
2: ଆଜ୍ଞା,
1: ତାକୁ କାମରେ ବି ଲଗେଇବ। ତୁମେ ଯୁବବର୍ଗ ଯଦି ମକା ଚାଷକୁ ଆପଣେଇବ ତାହେଲେ ଆମେ ଚାଷ କ୍ଷେତ୍ରରୁ ଭଲ ଦୁଇ ପଇସା ଲାଭ କରିବା। ତାହେଲେ ମହାଶୟଙ୍କୁ ଆମ କିଷାନବାଣୀ କାର୍ଯ୍ୟକ୍ରମ ତରଫରୁ ଆଉ ଥରେ ଧନ୍ୟବାଦ।
2: ତାହେଲେ ଅପା, ଏବେ ଆଉ କଣ ଚର୍ଚ୍ଚା କରିବା?
1: ଖାଲି କଣ ଏଠି ବସିଥିବା ନା କଣ? ମହାଶୟ ଏତେ ସୁନ୍ଦର ଭାବରେ ମକା ଚାଷରୁ କେମିତି କଣ ଆମେ ଆୟ କରିବା ସେ ବିଷୟରେ ବୁଝେଇ କହିଲେ। ତା ସହିତ ଆମେ ଚାଷୀ ବନ୍ଦୀ ଲୋକ, ଆମେ ଯେକୌଣସି ଚାଷବାସ କରିବା, ସେ ଫଳ ହଉ ଫୁଲ ହଉ ଧାନ ହଉ ବିରିମୁଗ ହଉ, ଆମେ ଯଦି ଦରଦାମ ବିଷୟରେ କିଛି ନ ଜାଣିଥିବା ଆମେ କେମିତି କଣ ଚାଷ କରିବା?
2: ନିହାତି ନିହାତି ଦରଦାମଟା ଆଗେ ଜାଣିବା ନା।
1: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବାର ଦର ହେଉଛି ପୋଟଳ କିଲୋ ପ୍ରତି 70 ଟଙ୍କା, ବାଇଗଣ କିଲୋ ପ୍ରତି 60-80 ଟଙ୍କା, ଭେଣ୍ଡି କିଲୋ ପ୍ରତି 32-38 ଟଙ୍କା, ଫୁଲକୋବି କିଲୋ ପ୍ରତି 34-40 ଟଙ୍କା, ବନ୍ଧାକୋବି 29-34 ଟଙ୍କା, ଝୁଡ଼ଙ୍ଗ 57-68 ଟଙ୍କା, କଞ୍ଚା ଲଙ୍କା 65-77 ଟଙ୍କା। ମନେ ରଖନ୍ତୁ, ପ୍ରକାଶ କରାଯାଇଥିବା ପନିପରିବାର ଦର ବିଭିନ୍ନ ଜିଲ୍ଲା ତଥା ହାଟ ବଜାରରେ ଖାଉଟିମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁଯାୟୀ କମ୍ ବେଶୀ ହେବାର ସମ୍ଭାବନା ରହିଛି। ଏ ଦାମ,
2: ଆଜ୍ଞା,
1: ଇଏ କହି ହଉନି ଏ ପାଣିପାଗ କଥା, କେତେବେଳେ ଦୂର ଦୂର କରି ଗାଳି ଦଉଛି, କେତେବେଳେ ଖରା ହଉଛି, ତା ପାଗ ଠିକ ଠାକ ରହୁନି,
2: ଗରମ ବି ଲାଗୁଛି।
1: ହଁ, ଆମେ ହେଲେ ଚାଷୀ ବନ୍ଦୀ ଲୋକ, ସବୁ ଭିତରେ ଆମକୁ ପାଣିପାଗ କଥା ଆଗେ ଜାଣିବାକୁ ପଡିବ, ତାପରେ ଯୋଉ କଥା ପାଣିପାଗ ଶୁଣିବା ତାପରେ ଉଠିବା।
2: ହଁ ପା,
1: ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ଅନୁଯାୟୀ ଆଗାମୀ 24 ଘଣ୍ଟା ମଧ୍ୟରେ ଓଡ଼ିଶାର ସମସ୍ତ ଜିଲ୍ଲାରେ ପାଗ ମୁଖ୍ୟତଃ ଶୁଖିଲା ରହିବାର ସମ୍ଭାବନା ରହିଛି।
3: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।

0: କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମରେ ଲିଖରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ରାତି 8:00। ପ୍ରଚାର କରୁଛୁ ସମବେତ କଣ୍ଠରେ ଦେଶବନ୍ଦନା। ପ୍ରଥମେ ଶୁଣନ୍ତୁ ବାଞ୍ଛାନିଧି ମହାନ୍ତିଙ୍କ ରଚନାରୁ ଏହି ଦେଶବନ୍ଦନା, କିନ୍ତୁ ତା ପୂର୍ବରୁ ଏହି ବିଜ୍ଞାପନ।
2: ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY, କହୁଛନ୍ତି SBI ର କ୍ୟାପ୍ଟେନ୍ Y, ଆପଣଙ୍କର ସାଇବର ରକ୍ଷକ।

0: ଏହି ଗୀତଟି ସହ ଶେଷ କରୁଛୁ ଦେଶବନ୍ଦନାର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ସମୟ ବର୍ତ୍ତମାନ ରାତି 8:15। ପ୍ରଚାର କରୁଛୁ ହିନ୍ଦୀ ଭକ୍ତିଗୀତ। ଶୁଣିପାରିବେ ଏହି ବିଜ୍ଞାପନ ପରେ।
1: ଠକେଇରୁ ବଞ୍ଚାଇ ପାରେ ସବୁବେଳେ ପଚାରନ୍ତୁ WH Y। କହୁଛନ୍ତି SBI ର କ୍ୟାପ୍ଟେନ Y, ଆପଣଙ୍କର ସାଇବର ରକ୍ଷକ।
0: କାର୍ଯ୍ୟକ୍ରମରେ ପ୍ରଥମେ ଶୁଣନ୍ତୁ ଏହି ହିନ୍ଦୀ ଭକ୍ତି ଗୀତଟି। ଗାଇଛନ୍ତି ଶିଳ୍ପୀ ଭୂପିନ୍ଦର।

ଏ ଗୀତଟି ସହ ଶେଷ କରୁଛୁ ହିନ୍ଦୀ ଭକ୍ତି ଗୀତର ଏହି କାର୍ଯ୍ୟକ୍ରମକୁ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ।

କାର୍ଯ୍ୟକ୍ରମ ଏତେବେଳେ ଯାଏଁ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ରାତି 10:00। ପ୍ରଚାର କରୁଛୁ ଆପଣଙ୍କ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତ। ପ୍ରଥମେ ଶୁଣନ୍ତୁ କଥାଚିତ୍ର 1942 ଏ ଲଭ୍ ଷ୍ଟୋରୀରୁ ଏହି ଗୀତଟି। ଶିଳ୍ପୀ ହେଲେ କୁମାର ସାନୁ ଏବଂ କବିତା କୃଷ୍ଣମୂର୍ତ୍ତି, ଗୀତିକାର ହେଲେ ଜାଭେଦ ଅଖ୍ତର, ସଙ୍ଗୀତ ନିର୍ଦ୍ଦେଶନା ଆର୍ ଡି ବର୍ମନ। ଶୁଣିବାକୁ ଅନୁରୋଧ କରିଛନ୍ତି ଆପଣମାନେ ହେଲେ ଭବାନୀପାଟଣା ଜିଲ୍ଲା କଳାହାଣ୍ଡିରୁ ତପନ, କାଳୀପ୍ରସାଦ, ଦେବୀ ପ୍ରସାଦ, ସୁଧୀର, ବାଳକୃଷ୍ଣ ଏବଂ ଯତୀନ୍ଦ୍ରନାଥ। କଥାଚିତ୍ର 1942 ଏ ଲଭ୍ ଷ୍ଟୋରୀ।

ଆପଣମାନେ ହେଲେ ମଦନପୁରରାମପୁର ଜିଲ୍ଲା କଳାହାଣ୍ଡିରୁ ହିତେନ୍ଦ୍ର, ଅଭିଷେକ ଏବଂ ସସ୍ମିତା। ଅନୁରୋଧ କରିଛନ୍ତି କଥାଚିତ୍ର ଦିଲୱାଲେ ଦୁଲ୍ହନିଆ ଲେ ଜାଏଙ୍ଗେରୁ ଏହି ଗୀତ ଶୁଣିବା ପାଇଁ। କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର ଏବଂ ଉଦିତ ନାରାୟଣ। ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ଯତୀନ ଲଲିତ।

ଜୁନାଗଡ଼ ଜିଲ୍ଲା କଳାହାଣ୍ଡିରୁ ଆପଣମାନେ ହେଲେ ଅତୁଲ୍ୟ, କୈଳାଶ, ବାଳକୃଷ୍ଣ, ସୁନୀଲ ଏବଂ ସୁଶାନ୍ତ। ଶୁଣିବାକୁ ଚାହାନ୍ତି କଥାଚିତ୍ର ରକ୍ଷକ୍ସରୁ। ଏହି ଗୀତଟି ଶିଳ୍ପୀ ହେଲେ କୁମାର ସାନୁ ଏବଂ ଅଲକା ୟଗ୍ନିକ। ଗୀତ ରଚନା ସମୀର, ସଙ୍ଗୀତ ଆନନ୍ଦ ମିଲିନ୍ଦ।

ଆପଣ ମାନେ ଧର୍ମଗଡ଼ ଜିଲ୍ଲା କଳାହାଣ୍ଡିରୁ ପ୍ରମୋଦ, ନିମାଇ, ବଙ୍କିମ, ସଞ୍ଜୀବ, କମଲ ଏବଂ ଶିବରାମ ଅନୁରୋଧ କରିଛନ୍ତି କଥାଚିତ୍ର ତେରେ ମେରେ ସ୍ୱପ୍ନେରୁ ଏହି ଗୀତ ଶୁଣିବା ପାଇଁ। କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ, ସାଧନା ସରଗମ ଏବଂ ସାଥୀ କଣ୍ଠଶିଳ୍ପୀ। ଗୀତିକାର ହେଲେ ଆନନ୍ଦ ବକ୍ସି, ସଙ୍ଗୀତ ବିଜୁ ସା।

ଅନୁରୋଧ କରିଛନ୍ତି କେସିଙ୍ଗା ଜିଲ୍ଲା କଳାହାଣ୍ଡିରୁ ସରୋଜ ସାହା, ଅଶୋକ ବିସି, କାମଦେବ ସାହା, ଜଗଦୀଶ ପ୍ରଧାନ, ହରପ୍ରସାଦ ସାହୁ ଏବଂ ଯୁଧିଷ୍ଠିର ବୁଧିଆ। ଶୁଣିବାକୁ ଚାହାନ୍ତି କଥାଚିତ୍ର ସାଗିର୍ଦ୍ରୁ ଏହି ଗୀତଟି। ଲତା ମଙ୍ଗେସ୍କରଙ୍କ କଣ୍ଠରେ ଏହି ଗୀତ ଶୁଣିବାକୁ ଚାହାନ୍ତି ଆପଣମାନେ। ଗୀତିକାର ହେଲେ ମାଜରୁ।

ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ ଶୁଣୁଛନ୍ତି ଆପଣଙ୍କ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତ। ବର୍ତ୍ତମାନ ଶୁଣନ୍ତୁ ଆପଣଙ୍କ ଅନୁରୋଧରେ କଥାଚିତ୍ର ସାଗିର୍ଦ୍ରୁ ଏହି ଗୀତଟି ଲତା ମଙ୍ଗେସ୍କରଙ୍କ କଣ୍ଠରେ।

ଏହି ଗୀତଟି ସହ ଶେଷ କରୁଛୁ ଆପଣଙ୍କ ଅନୁରୋଧରେ ହିନ୍ଦୀ କଥା ଚିତ୍ର ଗୀତ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ସମୟ ବର୍ତ୍ତମାନ ରାତି 10:30 ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ନିଶାଦ ଖାନଙ୍କ ସିତାର ବାଦନ। ଏହି କ୍ରମରେ ଶୁଣନ୍ତୁ ଶିଳ୍ପୀ ପରିବେଷଣ କରିଥିବା ତିନ୍ ତାଲରେ ରାଗ ଚାନ୍ଦିନୀ କଲ୍ୟାଣ। ତବଲାରେ ସଙ୍ଗତ କରିଛନ୍ତି ସଫତ ଅହମ୍ମଦ ଖାନ।

0: ପାଣିପାଟଣା ସମୟ ବର୍ତ୍ତମାନ ରାତି 11 ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ଏବଂ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: नमस्कार, आकाशवाणी समाचार के साथ मैं अमन यादव।

କାର୍ଯ୍ୟକ୍ରମ ସମ୍ପର୍କରେ। ସକାଳ 6:10 ପ୍ରଚାର କରିବୁ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ଚେତନା ଚିନ୍ତନ ଶୁଣିପାରିବେ 6:30। ସକାଳ 6:35 ପ୍ରଚାର କରିବୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଗୀତ ଗୀତାଞ୍ଜଳି କାର୍ଯ୍ୟକ୍ରମରେ ଶୁଣିପାରିବେ କେତୋଟି ଭକ୍ତିଗୀତ। 7:25 ଶିଳ୍ପୀ ହେଲେ ସୁଭାଷ ଦାସ ଏବଂ ନମିତା ଅଗ୍ରୱାଲ। 7:40 ରହିଛି କାର୍ଯ୍ୟକ୍ରମ ଚାଷର କଥା। ପାରମ୍ପରିକ ସଙ୍ଗୀତର କାର୍ଯ୍ୟକ୍ରମ ପୁରାତନୀରେ ଶୁଣିବେ କେତୋଟି ଛାନ୍ଦ। 7:45 ଶିଳ୍ପୀ ହେଲେ ରାଜଲକ୍ଷ୍ମୀ ସାହୁ ଏବଂ ଶଙ୍କର୍ଷଣ ପାତ୍ର। ରାଜ୍ୟସ୍ତରୀୟ ପ୍ରସାରଣରେ ପୀଠ ପରିକ୍ରମା ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ 8:30। ଏଥିରେ ଶୁଣିବେ ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମା ଭଦ୍ରକାଳୀ, ପ୍ରଯୋଜନା ଅନନ୍ତ ଚରଣ ଜେନା। 8:45 ପ୍ରଚାର କରିବୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାର 25 ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ବିଶେଷ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ 9:10। 9:00 ଶୁଣିବେ ହିନ୍ଦୀ କଥାଚିତ୍ର ଗୀତ, ଓଡ଼ିଆ କଥାଚିତ୍ର ଗୀତ ପ୍ରଚାର କରିବୁ 9:45। ପରେ ପରେ ପୂର୍ବାହ୍ନ 10:10 ପ୍ରଚାର କରିବୁ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଏଥିଲା ଆଗାମୀକାଲି ପ୍ରଥମ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଏଥିସହିତ ଶେଷ କରୁଛୁ ଆଜିର ତୃତୀୟ ଅଧିବେଶନକୁ। ଆପଣମାନଙ୍କୁ ପୁଣିଥରେ ଶୁଭେଚ୍ଛା ଏବଂ ସ୍ୱାଗତ ଜଣାଇ ଆରମ୍ଭ କରିବୁ ଆଗାମୀକାଲି ଆମର ପ୍ରଥମ ଅଧିବେଶନ 5:55। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ଜୟ ହିନ୍ଦ୍।